ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ ମାସ 10 ଦିନ ଇଂରାଜୀ ଜୁଲାଇ 1 ତାରିଖ 2026 ମସିହା। ଶ୍ରୋତବନ୍ଧୁ, ଷ୍ଟୁଡିଓ ଘଣ୍ଟାରେ ସମୟ ବର୍ତ୍ତମାନ 5:58:40। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ସକାଳର ଶୁଭେଚ୍ଛା ଏବଂ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜି ଦିନର ପ୍ରଥମ ଅଧିବେଶନ।

ସତ୍ୟସାଇ ବାବାଙ୍କର ବାଣୀ, ବ୍ୟକ୍ତିଗତ କାମ କରିବା ପୂର୍ବରୁ ନିଜର ସେବକ ହୁଅ, ଅନ୍ୟର ସେବା କରିବା ପୂର୍ବରୁ ନିଜେ ନିଜର ସେବକ ହୁଅ, କାହାରି ଉପରେ କେବେ ନିର୍ଭର କର ନାହିଁ।

ଶ୍ରୀମନ୍ଦିରରେ ଶୁଭୁନାହିଁ ଗହଳି ଚହଳି, ବାଜୁନାହିଁ ଘଣ୍ଟି ଘଣ୍ଟା କାହାଳି, ସ୍ନାନ ମଣ୍ଡପରେ ଶହେ ଆଠ ଗରାର ସ୍ନାନ ପରେ ଦାରୁଦିଅଙ୍କୁ ମୋର ଜ୍ୱର, ଅନବସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା, ଭାବ ବିନୋଦିଆଙ୍କ ଦର୍ଶନ କରିପାରୁନାହାନ୍ତି ଅଶେଷ ଭକ୍ତଜନ, ହେଲେ ସେ ତ ଲୀଳାମୟ, ଏମିତି ଲୀଳା ଯେ ସେବା କେଉଁଠି ଭକତଠାରୁ ମୁହୂର୍ତ୍ତେ ଦୂରେଇ ରହିପାରନ୍ତି। ସେଇଥିପାଇଁ ତ ଦ୍ୱିତୀୟ ଶ୍ରୀକ୍ଷେତ୍ର ଏବେ ବ୍ରହ୍ମଗିରିର ଅଲାରନାଥଙ୍କ ମନ୍ଦିର। ଅଲାରନାଥଙ୍କ ପୀଠରେ ଏବେ ଭକତଙ୍କର ଭାରି ଭିଡ଼, ବିଶ୍ୱାସ ଯେ ବର୍ଷସାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ ଯେତିକି ପୁଣ୍ୟ, ଏଇ ପନ୍ଦର ଦିନ ଭିତରେ ପ୍ରଭୁ ଅଲାରନାଥଙ୍କର କ୍ଷଣିକେ ଦର୍ଶନ ମାତ୍ରକେ ସେତିକି ପୁଣ୍ୟ। ତେବେ ଭକ୍ତ ଓ ତାର ଭକ୍ତି ଇଏ କୌଣସି ପାପ ପୁଣ୍ୟର ହିସାବଠାରୁ ଢେର ଉପରେ। କେବଳ ଭକତଟିଏ ଢାଳିପାରେ ତାର ଭାବର ଲୁହ, ଆଉ ସେ ଭାବର ଲୁହରେ ବନ୍ଧା ଶଙ୍ଖ ଚକ୍ରଧାରୀ ମହାବିଷ୍ଣୁ ସ୍ୱରୂପ ଶ୍ରୀ ଶ୍ରୀ ଅଲାରନାଥ।

ବ୍ରହ୍ମଗିରି ପର୍ବତ ଉପରେ ବିଦ୍ୟମାନ କଳା ମୁଗୁନୀ ପଥରରେ ଚକଚକ ବିଷ୍ଣୁ ପ୍ରତିମା ଏକଦା ଯେ ବ୍ରହ୍ମାଙ୍କର ଉପାସନାରେ ଏଠାରେ ପ୍ରତିଷ୍ଠିତ, କୋଟି ଜନକଲ୍ୟାଣର ପ୍ରତୀକ ଭାବରେ ପ୍ରତିଷ୍ଠିତ ବୋଲି ବିଶ୍ୱାସ। ମନ୍ଦ ମନ୍ଦ ହସ, ଦୁଇ ପାର୍ଶ୍ୱରେ ଶ୍ରୀଦେବୀ ଭୂଦେବୀଙ୍କର ବାସ, ଦଣ୍ଡାୟମାନ ରୂପରେ ହାତରେ ଶଙ୍ଖ ଚକ୍ର ଗଦା ପଦ୍ମ ସୁଶୋଭିତ, ହେଲେ ମୁଖ ଏବଂ ହସ୍ତରେ ଫୋଟକା ଚିହ୍ନ। ଏହି ଚିହ୍ନ ଜଣେଇ ଦିଏ କୁନି ଭକତର ନିର୍ମର ଭାବର ଡାକରେ ସ୍ୱୟଂ ନାରାୟଣ ପଥର ବିଗ୍ରହରୁ ବାହାରି ଆସି ଗ୍ରହଣ କରି ନେଇଥିଲେ କ୍ଷୀରି। ଆଲବରନାଥ ସେଇ ହିଁ ଅଲାରନାଥ, ଦକ୍ଷିଣ ଭାରତର ବ୍ରାହ୍ମଣ ପୂଜକ ଶ୍ରୀକେତନ ଅଲାରନାଥଙ୍କର ପୂଜାରୁ ନିଜକୁ ଗ୍ରହଣ କରିଥିଲେ ସମର୍ପିତ। ଏକଥା କୌଣସି କାର୍ଯ୍ୟ ପାଇଁ କିଛିଦିନ ପାଇଁ ବାହାରକୁ ଯିବାକୁ ପଡ଼ିବାରୁ ନିଜ ପତ୍ନୀ ଏବଂ 12 ବର୍ଷର ପୁତ୍ରକୁ ଅର୍ପଣ କରିଯାଇଥିଲେ ପ୍ରଭୁଙ୍କର ନିତ୍ୟ ସେବା ପୂଜାର ଦାୟିତ୍ୱ। 12 ବର୍ଷର ପୁତ୍ର ଜାଣେ ନା ପୂଜା, ଜାଣେ ନା ନୀତି ନିୟମ ବିଧି, ସେ ଜାଣେ ପ୍ରଭୁ ତାର ଏକାନ୍ତ ନିଜର, ସେ ତାର ସଖା, ସେ ତାର ବନ୍ଧୁ, ପ୍ରଭୁ ସବୁକିଛି ତା ପାଇଁ। ସେଥିପାଇଁ ସେ କହେ, ଆସ ଅଲାର ଖାଅ କ୍ଷୀରି, ବାପା ଯାଇଛନ୍ତି ତୀର୍ଥ କରି। ଭାବ ବିନୋଦିଆ ଠାକୁର ଆଖିରେ ଆଖି ବୁଝି ରଖିଦିଏ କ୍ଷୀର, ସେ ତ ଭୋଜନ ପ୍ରିୟ ମାଧବ। ଭାବରେ ଡାକିଦେଲେ ଯାହା ଦେଲେ ତାହା ସାଜେ ନୈବେଦ୍ୟ, ଆସିଲେ ଠାକୁର ସାଜିଲେ ବନ୍ଧୁ, ଖାଇଲେ କ୍ଷୀରି। ଯେବେ ପୁତ୍ର ସନ୍ଧାନରେ ଆସି ମାତା ଦେଖିଲେ ସତରେ କ'ଣ ପ୍ରଭୁ ଆସି କ୍ଷୀରି ଖାଇଛନ୍ତି, ଏଇଠି କରିଦେଲେ ଚିତ୍କାର। ସେଇଠି ପ୍ରଭୁଙ୍କ ହାତରେ ଛାତିରେ ଖାଉ ଖାଉ ପଡ଼ିଯାଇଥିଲା ଗରମ କ୍ଷୀର। ଇଏ ହେଉଛନ୍ତି ଜୀବନ୍ତ ଠାକୁର, ଆଜି ବି ସେ ଚିହ୍ନ ଦିଏ ସ୍ୱାକ୍ଷର ଭାବଭକ୍ତିର, ଅନନ୍ୟ ଠାକୁର ଅଲାରନାଥ। ଅନବସର ସମୟରେ ଦାରୁବ୍ରହ୍ମ ଯେତେବେଳେ ଅନସର ପିଣ୍ଡିରେ ଥାଇ ଗୁପ୍ତ ସେବାରେ ନିଜକୁ ହଜେଇ ଦେଇଥାନ୍ତି, ନିଜକୁ ଲୁପ୍ତ କରି ରଖିଥାନ୍ତି, ସେ ସମୟରେ ଭକତ କେତେ ମନ ଧରିକି, କେତେ ଭାବର ସହିତ, ଭକ୍ତିର ସହିତ ତାର ପ୍ରଭୁଙ୍କୁ ଖୋଜି ଖୋଜି ଯାଇ ପହଞ୍ଚେ ଅଲାରନାଥଙ୍କ ପାଖରେ। ସେ ମଧ୍ୟ ମହାବିଷ୍ଣୁ, ସେ ଦାରୁବ୍ରହ୍ମଙ୍କର ଆଉ ଏକ ପ୍ରତୀକ, ଆଉ ଏକ ମୂର୍ତ୍ତିମନ୍ତ ପ୍ରତୀକ।

ଅଲାରନାଥଙ୍କ ମହିମାରେ ସମୃଦ୍ଧ ଅନେକ ଗାଥା କାହାଣୀ ବିଶ୍ୱାସ ସବୁରି ମୂଳରେ ସେଇ ଗୋଟିଏ କଥା ଭାବ ଭକ୍ତି ସମର୍ପଣର କଥା। ସେଇଥିପାଇଁ ତ ଦିନେ ଅଣସରରେ ପ୍ରଭୁଙ୍କର ଦର୍ଶନ ନ ପାଇ ବିରହ ମିରମାଣ ଭକ୍ତ ଶ୍ରୀଚୈତନ୍ୟ ପ୍ରଭୁଙ୍କ ନିର୍ଦ୍ଦେଶରେ ଆସି ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ପହଞ୍ଚି ଯେବେ ଦର୍ଶନ ଲାଭ କଲେ ଚତୁର୍ଭୁଜ ଶ୍ରୀହରି ଅଲାରନାଥଙ୍କ ମଧ୍ୟରେ ଜଗତର ନାଥଙ୍କୁ ଉତ୍ତପ୍ତ ଶରୀରର ଭକ୍ତିର ଶକ୍ତିରେ ପ୍ରଣିପାତରେ ତରଳିଗଲା ପସ୍ତର ଖଣ୍ଡ। ଆଉ ଆଜି ବି ସର୍ବାଙ୍ଗଶିଳା ଭାବରେ ସେ ପ୍ରମାଣ ଦିଏ ଅପୂର୍ବ ଭକ୍ତିର ଉର୍ଜା ଶକ୍ତି ସାମର୍ଥ୍ୟର। ଅଣବସରରେ ଏହି 15 ଦିନ ବ୍ୟତୀତ ଅନ୍ୟ ଦିନମାନଙ୍କରେ ମଧ୍ୟ ଭକ୍ତଜନମାନେ ଲଭନ୍ତି ଅଲାରନାଥଙ୍କର ଦର୍ଶନ, ଆଉ ପାଆନ୍ତି ମହା ଅମୃତ ସମ କ୍ଷୀର ପ୍ରସାଦ। ଦିବ୍ୟ ରୂପକାନ୍ତିର ଅପୂର୍ବ ଶାନ୍ତିର ସନ୍ଧାନ ପାଇଁ ଭକ୍ତ ସେ କଳା ମୁଗୁନି ପଥରର ମୂର୍ତ୍ତିକୁ ଦେଖି ମହାବିଷ୍ଣୁଙ୍କର ସ୍ୱରୂପ ଭିତରେ ଦେଖେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ।

ଏ ମନର ସବୁ ଅଭିମାନକୁ ଦୂରେଇ ଦେଇ ପୁଣି ଶାନ୍ତି ପ୍ରକାଶ ଭକ୍ତିରେ ଭିଜେଇଯିବାର ଅପୂର୍ବ ପବିତ୍ର ପାବନ ନାମ। ପ୍ରଭୁ ତୁମ ପାଇଁ ମୁଁ, ମୋ ପାଇଁ ତୁମେ। ତୁମେ ତ ଯୁଗେ ଯୁଗେ ଭକତର ଭକତ ଭାବରେ ବନ୍ଧା କାଳିଆ ଠାକୁର।

ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 82ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁରିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକକୁ।

0: ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଓଡ଼ିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଜ୍ଞାନ ଅର୍ଜନ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ନ୍ୟୁ ଅଭିଷେକ ହଲ୍ରେ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ କହିଛନ୍ତି ଅଧିକାରୀମାନେ ତୃଣମୂଳ ସ୍ତରର ବାସ୍ତବତା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ହେବା ଆବଶ୍ୟକ। ସଚେତନ ଅଧିକାରୀମାନେ ଲୋକସେବା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଲାଭ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା 9:30-11:30 ପର୍ଯ୍ୟନ୍ତ ଚାଲିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଭୋଟରମାନଙ୍କ ଆପତ୍ତି ଅଭିଯୋଗର ସମାଧାନ ନେଇ ଉପଜିଲ୍ଲାପାଳ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନିକିଆ ସାଇବର ସୁରକ୍ଷା ସମ୍ପର୍କିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଣିତ ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ପଟ୍ଟନାୟକ ସାଇବର ସୁରକ୍ଷା ବିଶ୍ୱ ପାଇଁ ସୃଷ୍ଟି କରିଥିବା ଆହ୍ୱାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକଠାରେ ଚାଲିଥିବା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ ହୋଇଯାଇଛି। ସାମ୍ବାଦିକମାନେ ସତ୍ୟ, ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ କରି ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଠକରେ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ। ଭାରତୀୟ ବାୟୁସେନା ପକ୍ଷରୁ ବାୟୁ ସୈନିକ ଅଣବୈଷୟିକ ଚିକିତ୍ସା ସହାୟକ ପାଇଁ ପୁରୁଷ ପ୍ରାର୍ଥୀଙ୍କଠାରୁ ଅନ୍ଲାଇନ୍ ଆବେଦନ ଆହ୍ୱାନ କରାଯାଉଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କର ଯୁକ୍ତ 2 ବିଜ୍ଞାନରେ ସର୍ବନିମ୍ନ 50% ନମ୍ଘର ସହ ଫାର୍ମାସି କାଉନ୍ସିଲ୍ର ବୈଧ ପଞ୍ଜୀକରଣ ଥିବା ଆବଶ୍ୟକ। ଅନ୍ଲାଇନ୍ ଆବେଦନ ଚଳିତ ମାସ 6-26 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ସେପ୍ଟେମ୍ବର ମାସ 22 ଓ 23 ତାରିଖରେ ଅନ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଜାତୀୟ ଡାକ୍ତର ଦିବସ ପାଳିତ ହେଉଛି। ସାମୁହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା ଓ ପରିଶ୍ରମ ଏବଂ ନିଃସ୍ୱାର୍ଥପର ସେବାକୁ ବିଚାରକୁ ନେଇ ଏହି ଦିବସର ମହତ୍ୱ ପ୍ରତିପାଦିତ ହୋଇଥାଏ। ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1 ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। ରାଜ୍ୟରେ ପ୍ରଥମ ଥର ପାଇଁ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 6 ରାଜ୍ୟର ଖେଳାଳିମାନେ ଅଂଶଗ୍ରହଣ କରିବେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ।

0: ସାଥୀ ସମୟ ବର୍ତ୍ତମାନ 7:05 ହେବା ପାଇଁ ଯାଉଛି। ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ

0: ଖାଦ୍ୟ ଆମର ସ୍ୱାସ୍ଥ୍ୟରେ ଆଜି ବଢ଼ନ୍ତା ଶିଶୁର ଖାଦ୍ୟ ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ଶୈଳଜା ନନ୍ଦନ ପରିଡ଼ା। ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ।
1: ଗର୍ଭ ଅବସ୍ଥାରେ ଶିଶୁଟି ଠିକ୍ ପାଗରେ ବଢ଼ିବା ଲାଗି ମା ଉପରେ ପୂରାପୂରି ନିର୍ଭର କରେ। ଅବଶ୍ୟ ସେ ସମୟରେ ପିଲାଟି ତାର ସମସ୍ତ ଦରକାରୀ ଖାଦ୍ୟ ମା'ର ରକ୍ତରୁ ହିଁ ପାଇଥାଏ। ଗର୍ଭ ଅବସ୍ଥାରେ ଉପଯୁକ୍ତ ଖାଦ୍ୟ ଭାବରେ କେବଳ ଓଜନରେ ପିଲାଟି ଅଳ୍ପ ହୁଏ ନାହିଁ, ବରଂ ଏ ଧରଣର ପିଲାମାନେ ବଡ଼ ହେଲେ ଅନେକ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହାର୍ଟ ଡିଜିଜ୍, ହାଇ ବ୍ଲଡ୍ ପ୍ରେସର, ଡାଇବେଟିସ୍ ପ୍ରଭୃତି ରୋଗ ଏହି ଧରଣର ପିଲାମାନଙ୍କର ଯେତେବେଳେ ସେମାନେ 40 ବର୍ଷରେ ପହଞ୍ଚିଥାନ୍ତି ତାଙ୍କଠାରେ ଅଧିକା ଦେଖାଯାଏ। ମୋର ଏ ବିଷୟରେ କହିବାର ଉଦ୍ଦେଶ୍ୟ ହେଉଛି, ଉପଯୁକ୍ତ ଖାଦ୍ୟ ଶିଶୁ ଲାଗି କେବଳ ଜନ୍ମ ହେବା ପରେ ନୁହେଁ, ଜନ୍ମ ହେବା ପୂର୍ବରୁ ମଧ୍ୟ ନିହାତି ଦରକାର। ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପିଲାମାନଙ୍କ ତୁଳନାରେ ମଣିଷ ପିଲାଟି ବଡ଼ ଅସହାୟ। ଗୋଟିଏ କଅଁଳା ବାଛୁରୀ କଥା ଚିନ୍ତା କରାଯାଉ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ବାଛୁରୀ ଉଠି ଦୌଡ଼ାଦୌଡ଼ି କରିବା ସାଙ୍ଗେ ସାଙ୍ଗେ ମା'ଠୁ ଦୁଧ ଖୁଆଇବା ଆରମ୍ଭ କରିଦିଏ। ମାତ୍ର ମଣିଷ ପିଲାଟି ଭୋକ ଲାଗିଲେ କେବଳ କାନ୍ଦିବା ଛଡ଼ା ଆଉ କିଛି କରିପାରେନି। ମା ଆସି ପିଲାକୁ ଧରି ଖାଇବାକୁ ଦେଲେ ହିଁ ପିଲାଟି ଚୁପ୍ ହୁଏ। ତେଣୁ ଜନ୍ମ ହେବା ପରେ ପିଲା ଲାଗି ତା'ର ମା'ର କ୍ଷୀର ଏବଂ ମା ହେଉଛି ସବୁଠାରୁ ବଡ଼ ସମ୍ବଳ। ମା'ଠୁ କ୍ଷୀର ଖାଉଥିବା ପିଲାର ମାନସିକ ଓ ଶାରୀରିକ ବିକାଶ ଠିକ୍ ଭାବରେ ହୋଇଥାଏ। ଜନ୍ମ ହେବା ପରେ ପ୍ରଥମ 2 ବର୍ଷରେ ପିଲାଟିର ଶାରୀରିକ ବୃଦ୍ଧି ସବୁଠାରୁ ଅଧିକା। ଆମମାନଙ୍କର ବ୍ରେନ୍ ବା ମସ୍ତିଷ୍କର ଅଭିବୃଦ୍ଧି ପ୍ରଥମ 5 ବର୍ଷରେ ହିଁ ମୋଟାମୋଟି ସରିଯାଏ। ପିଲାର ବ୍ରେନ୍ ଡେଭଲପ୍ମେଣ୍ଟ ଲାଗି ମା'ର କ୍ଷୀର ଅତ୍ୟନ୍ତ ଜରୁରୀ। ପ୍ରଥମ 6 ମାସ ଯାଏ କେବଳ ମା କ୍ଷୀର ହିଁ ପିଲାର ଅଭିବୃଦ୍ଧି ଲାଗି ଯଥେଷ୍ଟ। ଅବଶ୍ୟ ଆମେମାନେ ପିଲାମାନଙ୍କୁ ମା କ୍ଷୀର ସାଙ୍ଗରେ ଭିଟାମିନ୍ ଓ ଆଇରନ୍ ମଧ୍ୟ ଦେଇଥାଉ। ଭିଟାମିନ୍ ଓ ଆଇରନ୍ ଜନ୍ମ ହେବା ସାଙ୍ଗେ ସାଙ୍ଗେ ନ ଦେଇ ପ୍ରାୟ ମାସକ ପରେ ଆରମ୍ଭ କରିବାକୁ ଆମେମାନେ ପରାମର୍ଶ ଦେଇଥାଉ। 6 ମାସ ପରେ ମା'ର କ୍ଷୀର ସାଙ୍ଗରେ ଅଲଗା ବହଳିଆ ଖାଦ୍ୟ ଦେବା ଦରକାର, କାରଣ ପିଲାଟି ଦାନ୍ତ ଉଠିବା ପରେ ଚୋବେଇବା ଓ କାମୁଡ଼ିବା ଶିଖିଥାଏ। କାମୁଡ଼ି ଓ ଚୋବାଇ ଖାଇଲେ ଖାଦ୍ୟ ଭଲ ହଜମ ହୁଏ, ତେଣୁ ସେ ସମୟରେ ଘର ତିଆରି ଜାଉ, ଛତୁ, ପିଠା, ଖେଚେଡ଼ି ଇତ୍ୟାଦି ଆରମ୍ଭ କରିବା ଓ ଅଭ୍ୟାସ କରିବା ଦରକାର। ଅନେକ ମା'ମାନେ ଖାଦ୍ୟକୁ ଗ୍ରାଇଣ୍ଡରରେ ବାଟି କନାରେ ଛାଣି ପିଲାକୁ ପିଆଇ ଦେଇଥାନ୍ତି, ଏହା ଆଦୌ କରିବା ଉଚିତ ନୁହେଁ। ଆମିଷ ଖାଦ୍ୟ ଭିତରେ ଅଣ୍ଡା ସିଝା ଗୋଟିଏ ଭଲ ଖାଦ୍ୟ। ସାଧାରଣତଃ 2 ବର୍ଷ ପରେ ପିଲା ବଡ଼ମାନଙ୍କ ସାଙ୍ଗରେ ବସି ଘରର ଅନ୍ୟମାନେ ଯେଉଁ ଖାଦ୍ୟ ଖାଆନ୍ତି ତାକୁ ଖାଇବା କଥା। ଯେତେ କମ୍ ବୟସରୁ ଘର ଖାଦ୍ୟ ଅଭ୍ୟାସ କରାଯାଏ ସେତେ ଚଞ୍ଚଳ ପିଲାମାନେ ବାପାମାଙ୍କୁ ହଇରାଣ ନ କରି ଘରୋଇ ଖାଦ୍ୟ ଖାଇଥାନ୍ତି। ପିଲା ନ ଖାଇଲେ ତାକୁ ବାଡ଼େଇ ଖୁଆଇବାରେ କୌଣସି ଲାଭ ହୁଏ ନାହିଁ, ବରଂ କ୍ଷତି ହୋଇଥାଏ। ବଢ଼ନ୍ତା ପିଲାମାନଙ୍କର ଉପଯୁକ୍ତ ଖାଦ୍ୟର ଅଭାବରେ କେତେକ ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ପେଟରେ କୃମି ଥିଲେ ଏହି ଖାଦ୍ୟ ଅଭାବ ଜନିତ ରୋଗ ଅଧିକ ଆକ୍ରମଣ କରିଥାଏ। ଭିଟାମିନ୍ ଏ ଅଭାବରେ ଆଖି ଖରାପ, ଅନ୍ଧାରକଣା ରୋଗ ହୋଇଥାଏ। ସେଥିଲାଗି ଆମର ସରକାରୀ ବ୍ୟବସ୍ଥା ଅନୁସାରେ ମିଳିମିଳା ଟିକା ସାଙ୍ଗରେ ଭିଟାମିନ୍ ଏ ଖାଇବାକୁ ଦିଆଯାଇଥାଏ। ସେହିପରି ଭିଟାମିନ୍ ଡି ଅଭାବରେ ରିକେଟ୍, ଭିଟାମିନ୍ ସି ଅଭାବରେ ସ୍କର୍ଭି ପରି ରୋଗ ହୁଏ। ଭିଟାମିନ୍ ବି ଗ୍ରୁପ୍ର ଅଭାବରେ ଏବଂ ଆଇରନ୍ ଅଭାବରେ ରକ୍ତହୀନତା ରୋଗ ମଧ୍ୟ ଦେଖାଯାଏ। ରକ୍ତହୀନତା ରୋଗରେ ପିଲାଟି ଦୁର୍ବଳ ହୋଇପଡ଼େ, ଚିଡ଼ଚିଡ଼ା ହୋଇଯାଏ ଏବଂ ଭଲ ପାଠ ମଧ୍ୟ ପଢ଼ିପାରେ ନାହିଁ। ଆମର ଖାଇବା ଜିନିଷ ଭିତରେ ତଟକା ପରିବା, ଶାଗ, ଫଳ ଇତ୍ୟାଦି ଥିଲେ ବି କମ୍ପ୍ଲେକ୍ସ ଓ ଆଇରନ୍ର ଅଭାବ ହୋଇନଥାଏ। ମାତ୍ର ଯଦି କୌଣସି ଶିଶୁଠାରେ ରକ୍ତହୀନତାର ଲକ୍ଷଣ ଦେଖାଯାଏ ତେବେ ମଲ୍ଟିଭିଟାମିନ୍ ଡ୍ରପ୍ ଆକାରରେ ବି କମ୍ପ୍ଲେକ୍ସ ଓ ଆଇରନ୍ ମଧ୍ୟ ଦିଆଯାଇପାରେ। ଶେଷରେ କହିବାକୁ ଗଲେ ପୁଷ୍ଟିକର ଖାଦ୍ୟର ଦରକାରିତା ମା' ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ମା'କୁ ଉପଯୁକ୍ତ ଖାଦ୍ୟ, ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ଇତ୍ୟାଦି ଦେଲେ ମା'ର ସ୍ୱାସ୍ଥ୍ୟର ଉନ୍ନତି ସାଙ୍ଗରେ ଗର୍ଭରେ ଥିବା ପିଲାର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହେ। ପରେ ମଧ୍ୟ ଏହି ମା'ମାନେ ନିଜ ପିଲାକୁ ଭଲ ଭାବରେ ସ୍ତନପାନ କରାଇପାରିଥାନ୍ତି। ସୁସ୍ଥ ସବଳ ପିଲାଟିଏ ଜନ୍ମ ହେଲେ କେବଳ ବାପା ବା ପରିବାର ଲୋକମାନେ ଯେ ଖୁସି ହୁଅନ୍ତି ତାହା ନୁହେଁ, ଏ ପିଲାଟି ବଡ଼ ହେଲେ ଭଲ ମଣିଷଟିଏ ମଧ୍ୟ ହୋଇପାରେ।
0: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣିଲେ ବଢ଼ନ୍ତା ଶିଶୁର ଖାଦ୍ୟ, ଏ ବିଷୟରେ ଆଲୋଚନା କରୁଥିଲେ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଣ୍ଟାରେ 7:15 ହେବା ପାଇଁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜୀ ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ

ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ T20 5 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ଆଇନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଯୋଗ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ସରକାର ଏହି ଆଇନର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ପ୍ରକାର ପ୍ରଶାସନିକ, ଆର୍ଥିକ ଏବଂ ବୈଷୟିକ ପ୍ରସ୍ତୁତି ଇତିମଧ୍ୟରେ ଶେଷ ହୋଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ବିନା ପ୍ରତିବନ୍ଧକରେ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଆର୍ଥିକ ସମ୍ବଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଟେଲିଫୋନ୍ ଯୋଗେ ଇରାନ୍ର ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ ଉପରେ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଏହି ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ସମସ୍ତ ପ୍ରସଙ୍ଗକୁ ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସ୍ଥାୟୀ ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ତଥା ନୌଚାଳନା ଓ ବାଣିଜ୍ୟ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ନିରନ୍ତର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କରିଥିବା ପ୍ରୟାସକୁ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତରେ ସ୍ଥିତ ଇରାନ୍ ଦୂତାବାସ ଦେଇଥିବା ସୂଚନା ଅନୁଯାୟୀ ଆଲୋଚନା କାଳରେ ଭାରତରେ ବ୍ରିକ୍ସ ଶକ୍ତିମନ୍ତ୍ରୀଙ୍କ ସଫଳ ବୈଠକ ଆୟୋଜନ ନେଇ ଡକ୍ଟର ପେଜେସ୍କିଆନ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବ୍ରିକ୍ସ ଭଳି ବହୁପକ୍ଷ ମଞ୍ଚ ମାଧ୍ୟମରେ ଇରାନ୍ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଓ ସମ୍ପର୍କ ଅଧିକ ବ୍ୟାପକ ହେବ ବୋଲି ଇରାନ୍ ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଆଲୋଚନା କାଳରେ ଭାରତ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ନେଇ ମାର୍ଗ ଉନ୍କକ୍ତ କରିବାରେ ଇରାନ୍ର ଅଙ୍ଗୀକାରବଦ୍ଧତା ଉପରେ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଆଲୋକପାତ କରିଛନ୍ତି। ପଶ୍ଚିମ ଏସିଆରେ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କକୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଛାଡ଼ ସମୟସୀମା ଗତକାଲି ପର୍ଯ୍ୟନ୍ତ ସୀମିତ ରହିଥିଲା। ଘରୋଇ ବଜାରରେ ପେଟ୍ରୋକେମିକାଲ୍ସ ଉତ୍ପାଦର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାଶୁଳ୍କ ଛାଡ଼ ହୋଇଥିବା ଉତ୍ପାଦଗୁଡ଼ିକର ତାଲିକା ପୂର୍ବରୁ ସରକାର ଘୋଷଣା କରିସାରିଛନ୍ତି। ଦେଶର ଉତ୍ପାଦନ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରସାୟନିକ କ୍ଷେତ୍ର, ଅଟୋମୋଟିଭ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ର ଏହାଦ୍ୱାରା ସୁଫଳ ପାଇବେ ବୋଲି ଆଶା କରାଯାଇଛି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାମ୍ମୁ କାଶ୍ମୀରରେ ପ୍ରାୟ 55,000 ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ ରହଣି ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆସନ୍ତାକାଲି ଜାମ୍ମୁ ଭଗବତୀନଗର ବେସ୍ କ୍ୟାମ୍ପରୁ ବାହାରିବେ।

0: ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ତଥା ଉପରାଜ୍ୟପାଳ ମନୋଜ ସିହ୍ନା ଭୋର 4ଟାରେ ପ୍ରଥମ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। 57 ଦିନିଆ ଏହି ତୀର୍ଥଯାତ୍ରା ଆସନ୍ତା ଶୁକ୍ରବାରଠାରୁ ଅନନ୍ତନାଗର ପାରମ୍ପରିକ ନନୱାନ ପହଲଗାମ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜିଠାରୁ ଜୟପୁରଠାରେ ଆରମ୍ଭ ହେବ। ରାଜସ୍ଥାନର ଆନ୍ତର୍ଜାତିକ କେନ୍ଦ୍ରଠାରେ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ରାଜସ୍ଥାନ ସରକାରଙ୍କ ଦ୍ୱାରା ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ବିକଶିତ ଭାରତ 2047 ଏଆଇ ସକ୍ଷମ ତଥ୍ୟ ଚାଳିତ ଏବଂ ସୁରକ୍ଷିତ ଡିଜିଟାଲ୍ ପ୍ରଶାସନ ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ସମ୍ମିଳନୀ ଅବସରରେ ଜାତୀୟ ଇ ଗଭର୍ଣ୍ଣାନ୍ସ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୋଟ 2700 ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗ ଆଧାରରେ ସମ୍ମିଳନୀ ଅବସରରେ ସ୍ୱତନ୍ତ୍ର ଆଲୋଚନା ବୈଠକମାନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜାଞ୍ଜିବରର ବିକାଶରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ତାଞ୍ଜାନିଆ ରାଷ୍ଟ୍ରପତି ହୁସେନ ଅଲ୍ଲି ୱିନ୍ୱି ଉଚ୍ଚ ପ୍ରଶଂସା କରିଛନ୍ତି। ତାଞ୍ଜାନିଆରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ବିଶ୍ୱଦୀପ ଦେ ଗତକାଲି ଷ୍ଟେଟ୍ ହାଉସ୍ଠାରେ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ସାକ୍ଷାତ କରିଥିଲେ। ଉଚ୍ଚାୟୁକ୍ତ ଶ୍ରୀ ଦେଙ୍କୁ ରାଷ୍ଟ୍ରପତି ସ୍ୱାଗତ କରିବା ସହ ଆଇଆଇଟି ମାଡ୍ରାସ୍ ମାଧ୍ୟମରେ ଜାଞ୍ଜିବରରେ ନିବେଶ, ବୃତ୍ତିଗତ ତାଲିମ ଏବଂ ନବସୃଜନ ପଦକ୍ଷେପକୁ ଶ୍ରୀ ହୁସେନ ଅଲ୍ଲି ଉଚ୍ଚ ପ୍ରଶଂସା କରିଛନ୍ତି। ଚଳିତ ମାସରେ ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ଉଚ୍ଚାୟୁକ୍ତ ଶ୍ରୀ ଦେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ପାଞ୍ଚଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭରସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଆୟରଲାଣ୍ଡଠାରୁ 2-0 ଟି20 ସିରିଜ୍ ହାରିବା ପରେ ଲୟକୁ ଫେରିବାକୁ ଭାରତୀୟ ଦଳ ପାଇଁ ଏହା ଏକ ସୁଯୋଗ ବୋଲି ବିବେଚନା କରାଯାଉଛି। ଦ୍ୱିତୀୟ ଟି20 ମ୍ୟାଚ୍ ଶନିବାର ଦିନ ମାଞ୍ଚେଷ୍ଟରଠାରେ, ତୃତୀୟ ମ୍ୟାଚ୍ ଆସନ୍ତା 7 ତାରିଖରେ ନଟିଂହାମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ତାରିଖରେ ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ତାରିଖରେ ସାଉଥାମ୍ପଟନ୍ଠାରେ ଖେଳାଯିବ। ଏହି ଗସ୍ତ ଅବସରରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ 3ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସକାଳେ ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ସ୍ୱିଡେନ୍କୁ 3-0 ଗୋଲ୍ରେ ପରାସ୍ତ କରିଛି। ଏଥିସହ ଫ୍ରାନ୍ସ ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ନରୱେ ଆଇଭରିକୋଷ୍ଟକୁ 2-1 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ୍ 16 ପର୍ଯ୍ୟାୟ ମ୍ୟାଚ୍ରେ ନରୱେ ବ୍ରାଜିଲ୍ ବିପକ୍ଷରେ ଖେଳିବ। ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆଜି ମେକ୍ସିକୋ ଏବଂ ଇକ୍ୱେଡର ମଧ୍ୟରେ ମ୍ୟାଚ୍ ହେବାକୁ ଥିବାବେଳେ ଇଂଲଣ୍ଡ ଓ କଙ୍ଗୋ ପରସ୍କରକୁ ଭେଟିବେ। ମରକୋ, ପାରାଗୁଏ, ବ୍ରାଜିଲ୍ ଏବଂ କାନାଡା ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବକୁ ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ ଏବଂ ଉତ୍ତରାଖଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକୁ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜୀ ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଟି20 5ଟିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଆରମ୍ଭ କରିବା ଆପଣଙ୍କର ସକାଳକୁ ଆଉ ଟିକେ ଶୁଭ କରିବା ପାଇଁ ପ୍ରୋଗ୍ରାମ୍ ଶୁଭ ସକାଳ।

ଧରଣୀ ମାର ସବୁଜ ଓଢ଼ଣୀ ଏ ଗଛ ଯେ ଆମର ପ୍ରାଣ ତାରି ପାଇଁ ନିଶ୍ୱାସ ନଉଛେ ସେ ଯେ ଅମୃତର ଦାନ ଖରା ବର୍ଷାକୁ ନିଜ ମୁଣ୍ଡେ ସହି ଆମକୁ ଦିଏ ସେ ଛାଇ ଫଳ ଫୁଲ ପତ୍ର କାଠ ଔଷଧ ସେ ଦିଏ ସଭିଙ୍କୁ ବଳାଇ କାଟି ଚାଲିଛେ ଆମେ ତାକୁ ଆଜି ଭୁଲି ଯାଇ ସବୁକିଛି ଆଉ ଲଢ଼ୁଛେ ନିଜର ସ୍ୱାର୍ଥ ପାଇଁ ବୁଝୁନାହୁଁ ଆମେ ଗଛ ବିନା ଏଇ ସଂସାରରେ ଆମର ଆଉ କେହି ନାହିଁ ନିଷ୍ଠୁର ସାଜି ପ୍ରକୃତି ମାର କରୁଛେ ଯେ ଆମେ କ୍ଷତି ସେଥିପାଇଁ ଆଜି ବଢ଼ୁଛି ଗରମ ଆସୁଛି ବିପଦ ଅତି ଆସନ୍ତୁ ସଭିଏ ମିଶି ନବା ଏକ ଶପଥ ବାଣୀ ଗଛଟିଏ ଆମେ ନିଶ୍ଚୟ ଲଗାଇ ହସେଇବା ଏ ବନାନୀ ହସାଇବା ସବୁଜ ବନାନୀ। हेलो हाय नमस्कार आदाब सश्रीकाल स्टूडियो घंटा रे आपन मानन को पई समय हे जाई छे 7:27 रेडियो सपाकर आपन माने समस्त रेडियो पाकर आपन मानन को म्यूजिकल हमसफर विश्वजीत आसी की पहुंच जाई छी आपन मानन को कहबा पई गुड मॉर्निंग। यस साथी आपन मानन को कहि देई छी ए शुभ सकाळ रे आरंभ रे ए जो सबुज बनानी ए

ସତରେ ଯଦି ସେଇ ସବୁଜ ବନାନୀ ଭିତରେ ଆପଣ ହଜିଯାଆନ୍ତି, ତାକୁ ଟିକେ ଆଖି ପୁରେଇ ଦେଖିବା ପାଇଁ ଚେଷ୍ଟା କରନ୍ତି, ସତରେ ଯେମିତି ସେଇଠି ସମୟ ଅଟକିଯାଏ ନୁହେଁ କି? ଯଦି ଆପଣ ସକାଳୁ ଉଠୁ ଉଠୁ ଆପଣଙ୍କ ଘର ଆପଣଙ୍କ ଆଖପାଖ ଏରିଆରେ ବହୁତ ଗୁଡ଼େ ଗଛ ଅଛି, କେମିତି ଗୋଟେ ପଜିଟିଭ୍ ଏନର୍ଜିରେ ମନ ଦେହ ପ୍ରାଣ ସବୁକିଛି ଭରିଯାଏ ନୁହେଁ କି? ସତରେ ସାଥୀ, ଏଇ ଗଛ ଏଇ ସବୁଜ ବନାନୀ ସହିତ ରହିଛି ଆମର ଗୋଟେ ଏମିତି ନିବିଡ଼ ସମ୍ପର୍କ, ପ୍ରକୃତି ସହିତ ଆମର ସେ ଭାଇବ୍ରେସନକୁ କନେକ୍ଟ କରିବାର ସବୁଠାରୁ ବଡ଼ ମାଧ୍ୟମ ଯଦି କିଏ ଅଛି ମାଟି ପରେ, ସେ ହେଉଛି ଗଛ। ଗଛ ପାଖରୁ ଆମେ କେତେ ଯେ ଉପକାର ପାଉଛେ ତାର ଲିଷ୍ଟ ବହୁତ ଲମ୍ବା, କିନ୍ତୁ ଆଜି ଏସବୁ କଥା କହିବାର କାରଣ ହେଉଛି ଆଜି ଆମ ଭାରତ ପାଳନ କରିବ ସପ୍ତାହବ୍ୟାପୀ ବନ ମହୋତ୍ସବ, ମାନେ ପ୍ରତ୍ୟେକଟି ହାତରେ ଥିବ ଗୋଟିଏ ଗୋଟିଏ ଗଛ ଲଗେଇବାର ଆବେଗ ବା ଗଛ ଲଗେଇବାର ଇଚ୍ଛା। ତାହେଲେ ଆପଣମାନେ ଆଉ କାହିଁକି ଡେରି କରୁଛନ୍ତି? ଆଜି ଯେମିତି ପ୍ରତ୍ୟେକ କଲେଜ, ଏନ୍ଜିଓ, ଅନେକ ଅନୁଷ୍ଠାନମାନେ ଆରମ୍ଭ କରିଦେବେ ନିଜର ଗଛ ଲଗେଇବାର ସିଲସିଲାକୁ, ଆପଣମାନେ ମଧ୍ୟ ଟ୍ରାଏ କରନ୍ତୁ। ଆପଣଙ୍କ ଘର ପାଖରେ, ଆପଣଙ୍କ ଆଖପାଖରେ ଆପଣ ସାଙ୍ଗସାଥୀଙ୍କୁ ନେଇକି ଗୋଟେ ଅଭିଯାନ କରିବା ପାଇଁ ଗଛଟିଏ ଲଗାଇବା। ଏବଂ କେବଳ ଗଛଟିଏ ଲଗେଇଦେଲେ ତ ହେବନି, ଗଛର ଯତ୍ନ ମଧ୍ୟ ନେବାକୁ ପଡ଼ିବ। ଏବଂ ଗଛଟିଏ ନୁହେଁ, ଅନେକ ଗୁଡ଼ିଏ ଗଛ ଲଗେଇବାର ସମୟ ଆସିଯାଇଛି। କାରଣ ଏ ଯେଉଁ ଗଛ ଆମେ ଲଗେଇବା, ଇଏ ଯେ କେବଳ ଆମ ପାଇଁ ଅନେକ ଅବଦାନ ଦେବ ତା ନୁହେଁ, ଆମ ପରବର୍ତ୍ତୀ ପିଢ଼ି ପାଇଁ ମଧ୍ୟ ଇଏ ସବୁଜ ବନାନୀ ହେବ ଗୋଟେ ଆଶୀର୍ବାଦ, ଏବଂ ସେ ଆଶୀର୍ବାଦ ଆମ ପାଇଁ ମଧ୍ୟ ଗୋଟେ ବହୁତ ସୁନ୍ଦର ଭବିଷ୍ୟତର ସୃଜନ ପାଇଁ, ଭବିଷ୍ୟତର କଳ୍ପନା ପାଇଁ, ଭବିଷ୍ୟତର ଗତିପଥକୁ ସ୍ପଷ୍ଟ କରିଦେବ। ତାହେଲେ ଆପଣମାନେ ଆଉ ଡେରି କରନ୍ତୁନି, ଆଜି ସବୁଜ ବନାନୀର ଭିତରେ ନିଜକୁ ହଜାଇ ଦେବା ପାଇଁ ଟ୍ରାଏ କରନ୍ତୁ, ଏବଂ ଚେଷ୍ଟା କରନ୍ତୁ ସାଙ୍ଗସାଥୀ ବନ୍ଧୁମାନଙ୍କ ସହିତ ଯାଇକି ନିକଟସ୍ଥ କୌଣସି ଗୋଟିଏ ଅଞ୍ଚଳରେ ଗଛଟିଏ ଲଗେଇବା ପାଇଁ ଏବଂ ତାର ଯତ୍ନ ନେବା ପାଇଁ। ଆଉ ବର୍ତ୍ତମାନ ଚାଲନ୍ତୁ, ଯେଉଁ ଗୀତ ଆପଣମାନଙ୍କୁ ଟିକେ ଗୁଣୁଗୁଣେଇକି ଶୁଣେଇ ଦେଉଥିଲି, ସେଇ ଗୀତଟି ଶୁଣିଦେବା ଅକ୍ଷୟ ମହାନ୍ତିଙ୍କ କଣ୍ଠରେ, ସେଇ ଚିରହରିତ ଚିର ସବୁଜ ମେଲୋଡିୟସ୍ ଗୀତଟିଏ, ଯାହାକୁ କମ୍ପୋଜ୍ କରିଥିଲେ ସରୋଜ ପଟ୍ଟନାୟକ ଏବଂ ଲେଖିଥିଲେ ଦିଲୀପ। ଆସନ୍ତୁ ଶୁଣିବା ଫୁଲ ଚନ୍ଦନର ସେହି ଗୀତ।

ସାଥୀ ଆଜି ଡକ୍ଟର୍ସ ଡେ ସହିତ ମଧ୍ୟ ଇଣ୍ଟରନ୍ୟାସନାଲ ପୋଷ୍ଟାଲ ୱାର୍କର୍ସ ଡେ ହଁ ସାଥୀ ଜୁଲାଇ ଏକ ଆଜିର ଦିନ ବହୁତ ଇମ୍ପୋର୍ଟାଣ୍ଟ ସେଇ ଲୋକମାନଙ୍କ ପାଇଁ ଆଜିର ଡିଜିଟାଲ ଯୁଗରେ ମୋବାଇଲରୁ ଗୋଟିଏ କ୍ଲିକ୍ରେ ମେସେଜ୍ ପହଞ୍ଚି ଯାଉଛି ସତ କିନ୍ତୁ ଦିନେ ଡାକବାଲାଙ୍କର ସେଇ ସାଇକେଲର ଘଣ୍ଟିର ଶବ୍ଦ ପୁରା ଗାଁରେ ଖୁସି ଆଉ ଆଶାର ଲହରି ଖେଳି ଦେଉଥିଲା ସହରର ସେଇ ନିବୁଜ ଘର ଭିତରେ ଯେତେବେଳେ ଡାକବାଲାର କଣ୍ଠ ଶୁଭି ଆସୁଥିଲା ବୟସ୍କ ବାପା ମା ଦୌଡ଼ି ଆସୁଥିଲେ କବାଟ ପାଖକୁ ହୁଏତ ଆସିଛି ତାଙ୍କର ସେଇ ଅତି ସ୍ନେହର ପୁଅ ବା ଝିଅଙ୍କର ଚିଠି ଡାକବାଲାର ସେଇ ଅବଦାନ ଖରା ବର୍ଷା ଶୀତକୁ ଖାତିର ନ କରି ଆମ ପାଖରେ ଚିଠି ମନି ଅର୍ଡର ଜରୁରୀ କାଗଜପତ୍ର ପହଞ୍ଚାଉଥିବା ସେହି ପୋଷ୍ଟମ୍ୟାନ ଭାଇ ଏବଂ ଡାକ କର୍ମଚାରୀମାନେ ଯେଉଁମାନେ ଆଜି ପର୍ଯ୍ୟନ୍ତ ଆମକୁ ଅନେକ ଜରୁରୀ ଲେଟର୍ସ ଅନେକ ଜରୁରୀ ଜିନିଷ ଆଣିକି ଆମ ଘରେ ପହଞ୍ଚାଇ ଦିଅନ୍ତି ସେହିମାନଙ୍କର ନିଷ୍ଠାପର ସେବାକୁ ସଲାମ କରିବାର ଆଜି ହେଉଛି ଦିନ ନିଶ୍ଚିତ ଭାବରେ ତାଙ୍କ ପାଇଁ ସମର୍ପିତ ଆଜିର ଦିନ ସେଥିପାଇଁ ତାଙ୍କୁ ମଧ୍ୟ ଆଜି ଗୋଟେ ବିଗ୍ ସାଲ୍ୟୁଟ୍।

ଦେଉଛୁ। ସାଥୀ ତା ସହିତ ଆଜି ସଙ୍ଗୀତ ଦୁନିଆ ପାଇଁ ମଧ୍ୟ ଟିକେ ଇମୋସନାଲ ଦିନ, ଟିକେ ଗୋଟେ ବିଶେଷ ଦିନ, କାରଣ ଆଜି ଭାରତୀୟ ସଙ୍ଗୀତର, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଏମିତି ରତ୍ନଙ୍କୁ ଆମେ ବହୁତ ମନେ ପକାଉଛେ, ଯାହାଙ୍କର ନାଁ ହେଉଛି ଉସ୍ତାଦ ରାଶିଦ ଖାନ। ହୁଏତ ସେ ଆଜି ଆମ ଗହଣରେ ନାହାନ୍ତି, ସ୍ୱଦେହରେ ନାହାନ୍ତି, କିନ୍ତୁ ଆଜି ତାଙ୍କର ଜନ୍ମଦିନ, ସେଥିପାଇଁ ଆଜି ତାଙ୍କୁ ଆମେ ମନେ ପକାଇବାର ଦିନ। 1 ଜୁଲାଇ 1968 ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଉସ୍ତାଦ ରାଶିଦ ଖାନ ଏବଂ ରାମପୁର ସହସ୍ୱାନ ଘରାନାର ଜଣେ ପ୍ରମୁଖ ସଙ୍ଗୀତଜ୍ଞ ଥିଲେ ଉସ୍ତାଦ ରାଶିଦ ଖାନ। ଶାସ୍ତ୍ରୀୟ ସଙ୍ଗୀତକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ପାଇଁ ଗୋଟେ ବହୁତ ବଡ଼ ରୋଲ୍ ପ୍ଲେ କରିଥିଲେ ଉସ୍ତାଦ ରାଶିଦ ଖାନ ଏବଂ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ହିନ୍ଦୁସ୍ତାନୀ ଭୋକାଲ ବା ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ସମର୍ପିତ କରିଦେଇଥିଲେ ଏବଂ କେବେ ହେଲେ ବି ଲାଇଟ୍ ମ୍ୟୁଜିକ୍ ବା ବଲିଉଡ୍ର ଚାକଚକ୍ୟ ଏବଂ ଫେମ୍ରେ ନିଜକୁ ହଜାଇ ଦେବା ପାଇଁ ଚେଷ୍ଟା କରିନାହାନ୍ତି। ସେଇଥିପାଇଁ ତ ସେ ନିଜକୁ ସମସ୍ତଙ୍କ ପାଖରୁ ଟିକେ ଭିନ୍ନ କରିପାରିଥିଲେ ଏବଂ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଏବଂ ଖୁବ୍ ସୁନ୍ଦର ଶାସ୍ତ୍ରୀୟ ସଙ୍ଗୀତ ଗାୟନ ଫଳରେ ଆମ ସମସ୍ତଙ୍କ ହୃଦୟରେ ମଧ୍ୟ, ସଙ୍ଗୀତ ଜଗତର ଅନେକ ଲୋକମାନଙ୍କ ହୃଦୟରେ ସେ ଗୋଟେ ବିଶେଷ ସ୍ଥାନ ଗ୍ରହଣ କରିପାରିଥିଲେ ଏବଂ ବଲିଉଡ୍ରେ ମଧ୍ୟ କିଛିଟା ଗୀତ ସେ ଗାଇଛନ୍ତି, ଯେମିତିକି ଆଓଗେ ଜବ ତୁମ ସାଜନା, ଜବ ମି ମିଟ୍ର, ୟାଦ ପିଆ କି ଆଏ, ବହୁତ ଷ୍ଟେଜ୍ରେ ସେ ପରଫର୍ମ କରନ୍ତି, ତାହା ମଧ୍ୟ ବହୁତ ଲୋକପ୍ରିୟ। ଚାଲନ୍ତୁ ତାଙ୍କରି କଣ୍ଠରେ ଗୋଟେ ସୁନ୍ଦର ଗୀତ ସହିତ ଆଜିର ଶୁଭ ସକାଳକୁ ୱାଇଣ୍ଡ ଅଫ୍ କରିବା।

0: ମହବତ ଏମିତି ଆପଣମାନଙ୍କର ବର୍ଷୁଥାଉ ଆମମାନଙ୍କ ଉପରେ ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସାଙ୍ଗରେ ମ୍ୟୁଜିକାଲ ହେମସଫର ବିଶ୍ୱଜିତ ଅଛି ଆପଣମାନଙ୍କର ରେଡିଓ ପାଖରେ ଆପଣମାନେ ସମସ୍ତେ ୱେଟ୍ କରିଛନ୍ତି ଯେ 8:30 ହେଇସାରିଛି ଷ୍ଟୁଡିଓ ଘଣ୍ଟାରେ ତାମାନେ ଆପଣମାନଙ୍କର ପ୍ରତୀକ୍ଷିତ ପ୍ରୋଗ୍ରାମ ଆପଣମାନଙ୍କର ଅପେକ୍ଷା କରିଥିବାର ପ୍ରୋଗ୍ରାମ ୟେସ୍ ୟୋର୍ ଫେଭରେଟ୍ ମୋ ପସନ୍ଦର କାର୍ଯ୍ୟକ୍ରମ ରହିଛି ଆଜି ଆପଣମାନଙ୍କ ପାଇଁ ତେବେ ସାଥୀ ଚାଲନ୍ତୁ ଆଉ ଡେରି ନ କରିକି ଷ୍ଟାର୍ଟ କରିଦେବା ଆପଣମାନଙ୍କ ସମସ୍ତଙ୍କ ପାଇଁ ଆପଣମାନଙ୍କର ଫେଭରେଟ୍ ପ୍ରୋଗ୍ରାମ ମୋ ପସନ୍ଦ ଉପସ୍ଥାପନରେ ଅଛନ୍ତି ଜସ୍ମିନ୍ ପ୍ରିୟଦର୍ଶନ ଏବଂ ନମିତା ମଲ୍ଲିକ ଆରମ୍ଭ କରୁଛୁ ପ୍ରୋଗ୍ରାମ ମୋ ପସନ୍ଦ
1: ହ୍ୟାଲୋ ହାଇ ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍ ମୁଁ ଆପଣଙ୍କର ସାଥୀ ଜାସ୍ମିନ୍ ସ୍ୱାଗତ କରୁଛି ଆପଣଙ୍କର ଆମର ଆମ ସମସ୍ତଙ୍କର ପ୍ରିୟ ପ୍ରୋଗ୍ରାମକୁ ଯାହାର ନାଁ ହେଲା ମୋ ପସନ୍ଦ ଓନ୍ଲି ଅନ୍ ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ
2: ଶୁଭ ସକାଳର ଶୁଭେଚ୍ଛା ଶୁଭକାମନା ଆଉ ନମସ୍କାର ସହିତ ମୁଁ ନମିତା ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ
3: ତୋର ସେଇ ପୁରୁଣା ବହି ହେବି ଯେବେ ତୁ ପଢିବୁ ପୃଷ୍ଠା ନୁହେଁ ତୁ ଆଖିରେ ମୁଁ ଭାସୁଥିବି ଶହେ ଦୁଃଖରେ ବି ମୁଁ ତ ସୁଖ ହେବି ଲୁହ ଭିଜା ଆଖିରେ ବି ତୋତେ ଚାହିଁ ହସୁଥିବି

0: ସାଥୀ ତାହେଲେ ଏବେ ଚାଲନ୍ତୁ କଥା ହେବା
1: ଆଉ ଶୁଣିବା
0: ଆପଣଙ୍କ ପସନ୍ଦର ଗୀତ।
1: ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
2: ଦୋଳଗୋବିନ୍ଦ ମିଶ୍ର, ସୁଲେଗା, ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
1: ଆଜି ପ୍ରଥମ ଥର ପାଇଁ ମୋତେ କଲ୍ କରିଛନ୍ତି?
2: ପ୍ରଥମ ଥର ପାଇଁ କଲ୍ କରିଛି, ଆମେ ତ ଶୁଣୁଛୁ ସବୁ ପ୍ରୋଗ୍ରାମ।
1: ଆଚ୍ଛା, କେମିତି ଅଛନ୍ତି ଆପଣ? ଆଗ କହିଲେ
2: ଭଲ ଅଛୁ ମ୍ୟାଡମ, ଆପଣଙ୍କ ସହିତ କଥା ଲାଗିକି ଆଉ ଟିକେ ଭଲ ହେଇଗଲୁ।
1: ହଁ, ବହୁତ ଭଲ କଥା। ଆଉ କଣ କରନ୍ତି ଆପଣ?
2: ମୁଁ 2024 ଯାକ ଏଟା ମାନେ ରାଇସ୍ ମିଲ୍ରେ କାମ କରୁଥିଲି, ଏବେ ପଣ୍ଡିତ କାମ କରୁଛୁ ଆମେ।
1: ପଣ୍ଡିତ
2: ପୂଜା ପାଠ
1: କରନ୍ତି। ଆଚ୍ଛା, ଦୋଳଗୋବିନ୍ଦ ମିଶ୍ର ଆଜ୍ଞା ନମସ୍କାର।
2: ନମସ୍କାର ମ୍ୟାଡମ,
1: ଆପଣଙ୍କୁ ସ୍ୱାଗତ। ଆପଣଙ୍କର ଯେହେତୁ ପ୍ରଥମ ଥର ପାଇଁ କଲ୍ ଲାଗିଛି, ଆମେ ଅନ୍ତରରୁ ସ୍ୱାଗତ କରୁଛୁ ଆପଣଙ୍କୁ।
2: ଧନ୍ୟବାଦ ଧନ୍ୟବାଦ।
1: ଆପଣଙ୍କର ଏମିତି ଆଗକୁ ଆଗକୁ କଲ୍ ବି ଲାଗୁଥାଉ? ସବୁବେଳେ ଲାଗିବ ଏଥର? ଆଉ
2: ସବୁବେଳେ ତ ବିଜି ବତୁଛି ଆଉ।
1: ଏଇଟା ଗୋଟେ ଏମିତି ସିଷ୍ଟମ, ଯାହାର ଥରେ ଲାଗିଗଲା ତାର କେମିତି ନା କେମିତି ଆଉ ଥରେ ଲାଗିଯାଏ ନା, ସବୁବେଳେ।

0: ବିଜି ନ ବତେଇଲେ କଣ ଲୋକ ଆମକୁ ଖୋଜିବେ, ମୋ ପସନ୍ଦକୁ ଖୋଜିବେ କି? ସେଥିପାଇଁ ମୋ ପସନ୍ଦ ଟିକେ ଦେଖଉଛି ନଖରା ଆଉ
1: ଫୋନ ଲାଇନଟା ଦେଖଉଛି
0: ନଖରା। ଭଗବାନଙ୍କୁ ଯଦି ସମସ୍ତେ ସବୁବେଳେ ପାଇଯାନ୍ତେ ତାହେଲେ କିଏ ଭଗବାନଙ୍କୁ ଖୋଜନ୍ତି? ଖୋଜି ଖୋଜି ଖୋଜି ଖୋଜି ଶେଷରେ ମିଳିବ।
1: ଭଗବାନଙ୍କୁ ଯେମିତି ପାଇବା ପାଇଁ ବହୁତ ଚେଷ୍ଟା କରିବା ପଡେ, ସେମିତି ଯେକୌଣସି କାମରେ ସଫଳ ହେବା ପାଇଁ ବହୁତ ଚେଷ୍ଟା କରିବାକୁ ପଡିବ।
2: ସେଇ ଯୋଉ ଜିନିଷ କହିଲେ ସେ ଜିନିଷଟା ମୋର ପୁଅ ଏବେ କରୁଛି। 2027 ମସିହାରେ ତାର ମେଟ୍ରିକ ପରୀକ୍ଷା ଦେବ ତ 2027 ରେ, ଏବେଠୁ ପୁରା ପରିଶ୍ରମ କରିବା ଲାଗିଛି। ଆଉ
0: ବଢିଆ ପୁଅ ତାହେଲେ ଆପଣଙ୍କର।
2: ଗୋଟିଏ ପୁଅ, ସେ ଟ୍ୟୁସନ ପଢୁଛି, ଏଇଟା ଝାରସୁଗୁଡ଼ାକୁ ଯାଏ, ଏଇ ଆମର ସୁଲେଇରୁ ମୁଁ ତାକୁ ନେଇଦିଏ ଝାରସୁଗୁଡ଼ା। ଏଠି 25 କିଲୋମିଟର ଝାରସୁଗୁଡ଼ା, ଏଠୁ ଆମ ଗାଁରୁ 25 କିଲୋମିଟର ଟ୍ୟୁସନ ଯାଏ, ସେଠି ଟ୍ୟୁସନ କରେ।
0: 10th କ୍ଲାସ ହେଲା ଏବେ?
2: ହଁ ଏବେ 10th କ୍ଲାସ ହେଲା।
0: ଏତେ ପରିଶ୍ରମ କରୁଛନ୍ତି ଯେହେତୁ ତାଙ୍କୁ ଭଗବାନ ଭଲ ଫଳ ନିଶ୍ଚୟ ଦେବେ।
1: ନିଶ୍ଚିନ୍ତ ଭାବରେ ତାଙ୍କ ପରିଶ୍ରମର ଫଳ ମିଳିବ।
0: ଆଉ ଆର ବର୍ଷ ଏ ଦିନରେ ଆପଣ ଭଲ ଖବର ଦେଉଥିଲେ
2: ପୁରା ପୁରୀ, ସେଇଟା ତ କହୁଛ
1: ଠିକ କଥା। ନାଇଁ ଖାଲି ଭଲ ଖବର ହବନି, ଭଲ ଖବର ସହିତ କିଛି ଗୋଟେ ଆସିବା ଦରକାର ନା, ଆଉ ଭଲ ଭଲ ଜିନିଷ।
2: ସେଟା ନିଜର ବି ପଢ଼ବାର ଚାହିଁ, ତାକୁ ତ ପଚାରିଲୁ ଯେ ବାବୁ ତୁ ପଢିବୁ କି ନାଇଁ, ପଢିବି ମୁଁ ସେଥିରେ ତ ତା ପିଛାରେ ସେତିକି ମାନେ ଆମେ ପରିଶ୍ରମ କରୁଛୁ ଯେ ପିଲାଟା ଭାଇ ପଢୁ, ତା ଯେହେତୁ ନିଜର ଇଚ୍ଛା ଅଛି ପଢ଼ବାରେ।
0: ପିଲାମାନଙ୍କର ନିଜର ଇଚ୍ଛା ଥିଲେ ବାପା ମାଙ୍କର ବି ଇଚ୍ଛା ହବ ଯେ କିଛି ସାହାଯ୍ୟ କରିବା ପାଇଁ, ସହଯୋଗ କରିବା ପାଇଁ। କୋଉ ବାପା ମା ନ ଚାହାନ୍ତି ଯେ ପିଲା ଆଗକୁ ବଢୁ ବୋଲି, କିନ୍ତୁ ପିଲା ଇଚ୍ଛା କରିବାର ଅଛି।
2: ଇଚ୍ଛା କରୁଛି ଆଉ ସେଥିପାଇଁ ଆମେ ତାହେଲେ ସବୁ ପ୍ରକାର ସୁବିଧା କରୁ, ଯେମିତି ସେ କହୁଛି ସେମିତି ପଢୁଛି ବି ଠିକ। ଏବେ ଯାକ ତ ଠିକ ତ ପରିଶ୍ରମ କରୁଛି, ରାତି ତାର 4ଟାରୁ ସେ ନିଜେ ଆରାମ ଦେଇକିରି ଉଠିକରି ପଢି ଯାଉଛି, ପୁଣି ସକାଳ 6ଟାରୁ 8ଟା ଗୋଟେ ଟ୍ୟୁସନ ପଢୁଛି, ତାପରେ ସନ୍ଧ୍ୟାରେ ସେ ଝାରସୁଗୁଡ଼ା ଯାଉଛି 5ଟାରୁ 9:30 ପର୍ଯ୍ୟନ୍ତ ସେଠି ଟ୍ୟୁସନ ପଢୁଛି।
1: ଆଚ୍ଛା ଏତେ କଥା କହିଲେଣି ପୁଅ ବିଷୟରେ, କିନ୍ତୁ ପୁଅର ନାଁ କହିନାହାନ୍ତି।
2: କ୍ରିଷ୍ଣା ମିଶ୍ର,
1: କ୍ରିଷ୍ଣା ମିଶ୍ର
0: ନାଁ ବି ସେମିତି ଦେଇଛନ୍ତି ବଢିଆ।
1: ନିଶ୍ଚୟ ଆପଣ ଦେଇଥିବେ ନାଁଟି?
2: ନାଇଁ ବାପା ଦେଇଛନ୍ତି।
1: ଆଚ୍ଛା ଆଉ ତାହେଲେ ଆପଣଙ୍କର ଘରଣୀଙ୍କ ନାଁ କଣ, ଆଉ ତାଙ୍କ ବ୍ୟତୀତ ଘରେ ସବୁ କିଏ କିଏ ଅଛନ୍ତି?
2: ଦୀପାଞ୍ଜଳି ମିଶ୍ର, ମୋର ବାପା ମା ଅଛନ୍ତି, ମୋର ବାପା ନାଁ ଲଲିତ ମୋହନ ମିଶ୍ର, ମୋର ମା ନାଁ ସ୍ନେହଲତା ମିଶ୍ର, ମୋର ଗୋଟିଏ ଭାଇ ଅଛି ତାର ନାଁ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସେ ବେଦାନ୍ତରେ କାମ କରେ।
0: ଆପଣ ପୂଜା ପାଠ କରୁଛନ୍ତି? କୋଉଠି ଗୋଟେ ସବୁ ଯାଇକି ପୂଜା କରନ୍ତି? ମନ୍ଦିରକୁ ଯାଆନ୍ତି ନା ଘରୁ କଣ?
2: ମନ୍ଦିର ନାଇଁ, ଘରେ ଆମର ଯେମିତି ଯଜମାନ ମାନେ ଅଛନ୍ତି ସବୁ, ସେ ଯେ ମାନେ ତାଙ୍କର କାହା ବାହାଘର ହେଲା, କାହା ବ୍ରତ ଘର ହେଲା କି କୌଣସି ତାଙ୍କର କାର୍ଯ୍ୟକ୍ରମ ହେଲା, ହେଲେ ଆମକୁ କହିଲେ ଆମେ ଯାଇକି କରୁ ଆଉ।
1: ଆଚ୍ଛା ତାହେଲେ ଆପଣ କୋଉ କୋଉ ପୂଜା କରନ୍ତି?
2: ଆମେ ସବୁ ଚଣ୍ଡିପାଠ, ତାପରେ ବ୍ରତ ଘର, ବାହାଘର, ସତ୍ୟନାରାୟଣ ପୂଜା, ସବୁ ପ୍ରକାର ପୂଜା କରୁ ଆମେ।
1: ତାହେଲେ ସବୁ ପ୍ରକାର ପୂଜା ଜାଣିଛନ୍ତି ଆପଣ, ମନ୍ତ୍ର ବିଧି?
2: ହଁ, ମୋର ବାପାଙ୍କର ଶିଷ୍ୟ ପୁଅ ମାନେ ବି ଅଛନ୍ତି।
0: ଏତେ ଗୁଡେ ଏତେ ପ୍ରକାରର ମନ୍ତ୍ର କେମିତି ମନେ ରଖନ୍ତି, କଣ ମୁଖସ୍ଥ କରନ୍ତି ସବୁ?
2: ନାଇଁ ବହି ଅଛି, ମୋର ଟିକେ ଟିକେ ମୁଖ ପୁରାପୁରି ନୁହେଁ ଯେ ଆମେ ଟିକେ ବହି ଦେଖୁ, କିନ୍ତୁ ମୋର ବାପାଙ୍କର ସବୁ ମୁଖସ୍ଥ ଅଛି।
1: ଓହୋ, ତାହେଲେ ଆପଣ ବହି ଟିକେ ଟିକେ ଦେଖନ୍ତି, ଆସ୍ତେ ଆସ୍ତେ ହେଇଯିବ ଆପଣଙ୍କର।
0: ଆପଣ ଚାକିରିରେ ଥିଲେ ନା, ସେପଟେ ଅଲଗା ଲାଇନ୍ରେ ଥିଲେ?
2: ହଁ, ଆମର ଘରେ ମ୍ୟାଡମ ଆମେ ମାନେ ପିଆଜ ଲେସୁନ ମାଛ ମାଂସ ଅଣ୍ଡା କିଛି ନାହିଁ, ଆମର ସବୁ ସାଦା।
0: ଆରେ ବା ବଢିଆ।
2: ଆଉ ଆମର ଭଉଣୀକୁ ବାହାଘର କଲୁ ଯେ ବିନା ପିଆଜ ଦେସୁନ, ଆମେ ଯେତେବେଳେ ବ୍ରତ ହେଲୁ ସେତେବେଳେ ବି ବିନା ପିଆଜ ଦେସୁନ, ଆମେ ଯେତେବେଳେ ଦୁଇ ଭାଇ ବାହାଘର ହେଲୁ ସେତେବେଳେ ବି ବିନା ପିଆଜ ଦେସୁନ, ଆମର କୌଣସି ବି କାର୍ଯ୍ୟକ୍ରମ ହୁଏ ସବୁ ବିନା ପିଆଜ।
0: ଆଉ ଆପଣଙ୍କର ଯୋଉ କାମ ହୁଏ ସେଥିରେ ଯୋଉ ବିନା ପିଆଜ ରସୁଣ କରନ୍ତି ସମସ୍ତେ ଜାଣିଥିବେ, ଆସନ୍ତି ନା ନାହିଁ କେହି ଖାଇବା ପାଇଁ?
2: ଆସନ୍ତି ଆସନ୍ତି ଆସନ୍ତି, ଆଉ ବହୁତ ସ୍ୱାଦିଷ୍ଟ ବନେ, ସମସ୍ତେ ପ୍ରଶଂସା ବି କରନ୍ତି।
0: ସ୍ୱାଦିଷ୍ଟ ହୁଏ ମୁଁ ଜାଣିଛି,
1: ବିନା ପିଆଜ ରସୁଣ ବହୁତ ବଢିଆ ଲାଗେ,
0: କିନ୍ତୁ ବହୁତ ଲୋକଙ୍କର ଆଶା ଥାଏ ବାହାଘର ଫଙ୍କସନ ରେ ବିଶେଷ କରି ଆଇଁଷ ଖାଇବେ, ସେଇଥିପାଇଁ ବାହାଘର ଯେତେବେଳେ ଠିକ ହୁଏ କୋଉ ଦିନ ଆଇଁଷ ବାହାର ବୋଲି ଆଗେ ଟିକ ମାରିଦିଅନ୍ତି।
2: ନାଇଁ ନାଇଁ ଆମର ସେମିତି ନାହିଁ, ଆମେ ଯେତେବେଳେ ମୋର ଭଉଣୀକୁ ବାହାଘର ଯୋଉଠି କଲୁ ସେଟା ଆଗ କହିଦେଲୁ ଯେ ଆମର କୌଣସି ପ୍ରକାର ମାନେ ମାଛ ମାଂସ ଚଲିବ ନାହିଁ, ମୋର ଇଚ୍ଛା ଆଜି ତ ଦେଖ ନେଲେ ନାହିଁ, ଆମେ ଆଗରୁ କହିଦେଇଥିଲୁ,
0: ସେମାନେ ବି ରାଜି ସେଥିରେ ହେଲେ,
2: ସେମାନେ ରାଜି ଥିଲେ,
0: ବଢିଆ। ଆଉ
2: ଆମେ ଏଇଟା କରୁ କି ଯେ ଭାଇ ଆମର ଭଉଣୀ ତ ତୁମ ଘରକୁ ଗଲେ ତୁମେ ସେ ଖାଅ ଯାହା କର ସେଥିରେ ମନା ନାଇଁ, କିନ୍ତୁ ଆମର ଘରେ ନାଇଁ ଚଲେ।
0: ଆଚ୍ଛା
2: ସେମାନେ କାହିଁକି ମନା କରି ସେମାନେ ଖାଆନ୍ତି, ଆମେ ଯଦି ଗଲେ ଆମର ଲାଗି ସବୁ ବିନା ପ୍ୟାରେ ସବୁ ଅଲଗା କରିକି କର।
0: ସେମାନେ ଯଦି ଖାଆନ୍ତି ଆପଣଙ୍କ ଭଉଣୀ ସେଠି କେମିତି ଚଳନ୍ତି? ସେ ବି ଖାଇଲେଣି ଏବେ?
2: ନାଇଁ ନାଇଁ ନାଇଁ ନାଇଁ, ସେ ନେଇ ଖାଏ, ସେ ରନ୍ଧା
1: ବଢା ଖାଆନ୍ତିନି
2: ନା,
1: ଖାଲି ରାନ୍ଧିକି ଦିଅନ୍ତି।
2: ହଁ, ଆଉ ସେ ମୋର ଯୋଉ ଏବେ ବଞ୍ଜୁଆ ଅଛି ସେ ବି ଏବେ ଆଉ ଖାନା ପିଲା ସେ ପହିଲା ବୋଲା ଖାଉଥିଲେ, କିନ୍ତୁ ଏବେ ସେ ବି ଆଉ ନାଇଁ ଖାଇବା।
0: ଯେହେତୁ ଆପଣ ପୂଜା ପାଠ କରୁଛନ୍ତି, ଆପଣଙ୍କ ଘରେ ସବୁ ମାହୋଲ ଅଛି, ସେଥିପାଇଁ ଯୋଉ ଆଇଁଷ ଖାଉନାହାନ୍ତି ପିଆଜ ରସୁଣ ଖାଉନାହାନ୍ତି, ବହୁତ ବଢିଆ କରିଛନ୍ତି, ସାତ୍ତ୍ୱିକ ଭାବରେ ଆପଣ କରିପାରିବେ ସବୁ ଜିନିଷ ନା?
2: ଆମର ମାନେ ପ୍ରତି ବର୍ଷରେ ଦ୍ୱିତୀୟ ଆମର ଦୁର୍ଗା ପୂଜା ବି ହୁଏ, ନବରାତ୍ର ହୁଏ, ଆମର ଘରେ ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯାଏ, ଯେତିକି ଶିଷ୍ୟ ପୁଅ ଅଛନ୍ ସମସ୍ତେ ଆସନ୍ତି, ସେଇ ସମୟରେ ଫୋନ ଲଗେଇବି ହେଲା ଆପଣଙ୍କ ମାନଙ୍କୁ ନିମନ୍ତ୍ରଣ କରିବି ଆଉ।
0: ମନେ ରହିଲା ଆମର ହେଲା,
2: ଆମର ସୁଲେ ଗାଁ କିରିମରା ବ୍ଲକ ଝାରସୁଗୁଡ଼ା ଜିଲ୍ଲା।
0: ହଉ, ସେତେବେଳକୁ ଆଉ ଟିକେ ଆଡ୍ରେସ

0: ଭଲକି ଦେଇଦେବେ।
1: ଠିକ ଅଛି।
0: ଆଉ ଆପଣଙ୍କର ଦୀପାଞ୍ଜଳି ମ୍ୟାଡମ ଆଜି କଣ ରାନ୍ଧିଛନ୍ତି, କଣ ଖାଇବାକୁ ଦେଇଛନ୍ତି?
1: ପଣସ ତରକାରୀ ରାନ୍ଧିଛନ୍ତି ଆଜି। ମୋର ଦୀପାଞ୍ଜଳି ମୋର ପୁରା ମାନେ ଲକ୍ଷ୍ମୀବନ୍ତ ପୁରା ତାଙ୍କର ଲାଗି ତ ମାନେ ଆମର ଘରଟା ଏତେ ଆଗରୁ ଯାହା ଥିଲା ଏବେ ବହୁତ ସୁଧୁରି।
0: ଏତେ ସୁନ୍ଦର କଥା ପଦ କହିଲେ କଣ କହିଲେ, ଆଉ ଥରେ କୁହନ୍ତୁ,
2: ଆଉ ଥରେ ଟିକେ ଭଲରେ କହୁନାହାନ୍ତି।
1: ଦୀପାଞ୍ଜଳି ମୋର ମୋ ଲାଗି ବହୁତ ଲକ୍ଷ୍ମୀବନ୍ତ, ସେ ବହୁତ ପରିଶ୍ରମ ବି କରୁଛି, ସେ ନିଜେ ଲୋକ ସହିତ ଚିହ୍ନା ବୁନା ହେଇକି ଗୋଟେ ଚାକିରିଟେ ବି ପାଇଯାଇଛି।
2: ଆରେ ବା ବଢିଆ କଥା, କଣ ଚାକିରି କରିଛନ୍ତି?
1: ପଞ୍ଚାୟତ ମାନଙ୍କର ଯୋଉ ମିଶନ ଶକ୍ତି ଅଛି, ଗୋଟେ ଏମ୍ବିକେ ପୋଷ୍ଟ ଅଛି, ସେ ଏମ୍ବିକେ ରେ ସେ କାମ କରୁଛି।
0: ବଢିଆ କଥା।
2: ଆରେ ବା ବଢିଆ କଥା, ଆପଣଙ୍କ ପାଇଁ ବି ସେ ହେଉଛନ୍ତି ଭାଗ୍ୟବତୀ,
0: ତାଙ୍କ ପାଇଁ ବି ଆପଣ ହେଉଛନ୍ତି ଭାଗ୍ୟବତୀ।
1: କିନ୍ତୁ ମ୍ୟାଡମ ସେ ମାନେ ବିଶ୍ୱାସ ମାନେ ମତେ ବହୁତ ମାନେ ଭଲ ଲାଗେ, ଆଉ ବହୁତ ମତେ ଗର୍ବ ବି ଲାଗେ ଯେ ସେ ତାର ସବୁ ଘରର କାମ କରି କରି ତାର ନିଜର ଚାକିରି ଦେଖିକି ନିଜେ ତାର ସବୁ କାମରେ ବି ସେ ତାର ଓକେ ଅଛି।
0: ଆପଣ ଯୋଉ ଏ କଥା କହୁଛନ୍ତି ନା ଘରର ଲକ୍ଷ୍ମୀଙ୍କ ବିଷୟରେ ଭଲ କହୁଛନ୍ତି, ସେଥିପାଇଁ ଘରର ଉନ୍ନତି ହେଉଛି।
2: ଆପଣ ଏମିତି ଆଗକୁ ବି ତାଙ୍କର ଉନ୍ନତି କାମନା କରିବେ, ଆଉ ସେ ଆପଣଙ୍କର ଉନ୍ନତି କାମନା କରିବେ, ଆଉ ଏମିତି ଆପଣଙ୍କର ସଂସାର ସୁଖ ଶାନ୍ତିରେ ଚାଲିବ। କହିଦିଅନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ?
1: ଦୋସ୍ତି ଫିଲ୍ମର ରାହି ମନୁବା ଦୁଃଖ କ୍ୟୁଁ ସତାତି ହେ ଦୁଃଖ ତୁ ଅପନା ସାଥୀ ହେ।
0: ଠିକ ଅଛି, ଶୁଣି ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।
1: ଧନ୍ୟବାଦ ମ୍ୟାଡମ।
0: ଧନ୍ୟବାଦ।
3: ସୁଖ ହୋ ୟା ସୁଖ ଜବ ସଦା ସଙ୍ଗ ରହେ ନା।

0: ପତ୍ରଟିଏ ନୁହେଁ ଫୁଲଟିଏ ପ୍ରିୟ, ପାଖୁଡ଼ାରେ ଅଛି ତୁମରି ନା।
1: ଏ ଫୁଲ ରଙ୍ଗରେ ପ୍ରୀତି ଯେ ଭରିଛି ହୃଦୟ ସାଇତିବ ତାହା। ଲେଖିଛନ୍ତି ଡକ୍ଟର ଶାନ୍ତନୁ କୁମାର ନାୟକ, ଅଧ୍ୟକ୍ଷ ରିଜିଓନାଲ କଲେଜ ରାମବାଗ ଯାଜପୁରରୁ।
0: ମା କୋଳେ ଥିଲେ ସାରା ଦୁନିଆର ଭୟ ଚାଲିଯାଏ ଦୂରେ, କୋଳ ନୁହେଁ ସେତ କୋଟି ବୈକୁଣ୍ଠ, ଭାଗ୍ୟରେ ଥିଲେ ତା ମିଳେ।
1: ଯେଉଁ କୋଳ ଲାଗି ସରକ ଧାମରୁ ଦେବତା ଓହ୍ଲାଇ ଆସେ, ଜୀବନ ଯାକର ସୁଖ ମିଳିଯାଏ, ମା ଥିଲେ ପାଖେ।
0: ମା କୋଳ ପରା ସବୁଠୁ ନିଆରା ସୁରକ୍ଷିତ ସ୍ଥାନଟିଏ, ମା ବୋଲି ମା ସଭିଏ କହନ୍ତି, ମା ଅଟେ ସିଏ ମା।
1: ମା ପରି କିଏ ହେବ ଦୁନିଆରେ, କେବଳ ମା, ମା ଓ ମା।

0: ଲେଖିଛନ୍ତି ଜଣେ ପୁରୁଣା ଶ୍ରୋତା, ହେଲେ ଲେଖି ନାହାନ୍ତି ତାଙ୍କ ନାଁ। ସେଇ ଶ୍ରୋତା ମୁଁ ଥିଲି ଯିଏ ତୁମର, ଗାଁ ନାମ ମୋର ଅଟେ ସୋମପୁର ବୀଣାହାର।
1: ରେଡିଓ ଶୁଣିବାରେ କେବେ କମି ନାହିଁ ମୋର, ଖାଲି ଯାହା ବିଳମ୍ବ ହେଲା ଯୋଗାଯୋଗ ମାଧ୍ୟମର।
0: ଶୀତରେ ଆଶମିତ ବସନ୍ତେ ଗାଅ ତୁମେ ଗୀତ,
1: ଅଚିହ୍ନା ଅଜଣା ଶ୍ରୋତାଙ୍କୁ ମନକୁ ନେଇ ଭରିଦିଅ ଚିତ।

0: ସାଥୀ, ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଆମକୁ କଲ୍ କରନ୍ତୁ।
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 0671230314906712303149।
1: ଏଇଟି ଆମର ଫୋନ ନମ୍ବର।
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ,
1: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
0: ପ୍ରେମର ପ୍ରଥମ ଚିଠି, ଥରେ କରି କିଏ ଲେଖିଛି ନା ଲେଖିପାରିବ? ପ୍ରଥମ

0: ସାଥୀ ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍
1: ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ
0: ଦିଲ୍ ସେ ଦିଲ୍ ତକ୍ରେ।
2: ଶେଷ ହେଲା ମୋ ପସନ୍ଦ। ଉପସ୍ଥାପନରେ ଥିଲେ ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ, ପ୍ରଯୋଜନା ଦୁର୍ଗା ମାଝି। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। କିଛି କ୍ଷଣ ଭିତରେ ଆରମ୍ଭ କରୁଛୁ ଡାଇଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍।

0: వెల్కమ్ బ్యాక్ అగైన్ ట్యూన్ కరిచింది 100.4 ఆకాశవాణి ఎఫ్ఎం రెయిన్బో కటక్ స్టూడియో ఘంటారి హే సర్చి 9:03 రేడియో సపకరే ఆపణ మన సమస్త రేడియో పకరେ ଆପଣ ମାନଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ରେଡି ହେଇଯାଇଛି ଆପଣ ମାନଙ୍କ ସାଙ୍ଗରେ କରିବା ପାଇଁ ଡାଇଲ ଇନ ଲାଇଭ ଚିଟ୍ ଚାଟ୍ କଣ କଥା ହେବା ଆଜି ଆମେ କୋଉ ବିଷୟରେ କଥା ହେବା ଆଜି ଆମେ ସେଥିରେ ଯୋଉ ବ୍ୟସ୍ତ ବହୁଳ ଜୀବନ ସମସ୍ତଙ୍କର ଜୀବନରେ କିଛି ନା କିଛି ଗୋଟେ ଟେନସନ ଲାଇଫରେ କିଛି ନା ଗୋଟେ କସମକସ ଭରା ଏ ଜିନ୍ଦଗି ଭିତରେ ଗୋଟେ ଏମିତି ରିଜନ ଥାଏ ଯୋଉ ରିଜନ ପାଇଁ ଆମ ମୁହଁରେ ଗୋଟେ ଫେକିନା ହସ ପଳେଇ ଆସେ ଆମ ମୁହଁ ଟିକେ ଆଉ ଟିକେ ସୁନ୍ଦର ହେଇଯାଏ ଆମର ଟେନସନ କିଛି ସମୟ ପାଇଁ ଦୂରେଇଯାଏ ଏ ସବୁର ରିଜନ ବହୁତ କିଛି ଅଛି କିନ୍ତୁ ସେ ଭିତରେ ଗୋଟେ ବହୁତ ବଡ ରିଜନ ଯିଏ ତାକୁ ସେଲିବ୍ରେଟ କରୁଛି ଆଜି ପୁରା ୱାର୍ଲଡ କଣ ସେ ରିଜନ ଠିକ ଗେସ୍ କରିଛନ୍ତି ଆପଣମାନେ ସେଇ ଆପଣଙ୍କ ମୁହଁରେ ଟିକେ ହସ ଦଉଥିବା ଗୋଟିଏ ସୁନ୍ଦର ଜୋକ୍ ଯେ ଆପଣଙ୍କୁ ହସେଇ ଦିଏ ସାଙ୍ଗେ ସାଙ୍ଗେ କିଛି ସମୟ ପାଇଁ ଆପଣଙ୍କର ଟେନସନକୁ କୁଆଡ଼େ ଦୂରେଇ ଦିଏ ଏବଂ ସେ ଯୋଉ ମୁହଁରେ ହସ ନିଶ୍ଚିତ ଭାବରେ ବହୁତ ପ୍ରିସିୟସ୍ ସେ ହସ ମୁହଁକୁ ଆସିବା ପାଇଁ ଗୋଟିଏ ଲୋକର ପଦିଏ କଥା ମଧ୍ୟ ଯଥେଷ୍ଟ ଏବଂ କେବେ କେବେ ଗୋଟେ ଗୋଟେ ସୁନ୍ଦର ସୁନ୍ଦର ଛୋଟ ଛୋଟ ଷ୍ଟୋରି ଆସିଯାଏ ଜୋକ୍ ଭାବରେ ଯାହା ଆପଣମାନଙ୍କୁ ବହୁତ ଖୁସି କରିଦିଏ ଏବଂ ଆପଣମାନଙ୍କ ସରାଉଣ୍ଡିଂରେ ଏମିତି ବି କିଛି ଲୋକ ଥାନ୍ତି ଯେଉଁମାନେ ଆପଣମାନଙ୍କୁ ନିଜ ନିଜ କଥା କହିବା ଷ୍ଟାଇଲରେ ନିଜ ଅନ୍ଦାଜରେ ଏବଂ ଗୋଟେ ଘଟଣାକୁ ବଖାଣିବାକୁ ଏତେ ସୁନ୍ଦର ଭାବରେ ସବୁ ୱାର୍ଡର ବ୍ଲେଣ୍ଡ କରିଦିଅନ୍ତି ଯେ ଆପଣ ଆପେ ଆପେ ହସି ଦିଅନ୍ତି ଏମିତି ଆପଣଙ୍କ ଜୀବନରେ ବି ନିଶ୍ଚୟ ଥିବେ କିଛି ବନ୍ଧୁ ଯେଉଁମାନେ ଆପଣ ଯେତେ ଟେନସନରେ ଥାନ୍ତୁ ନା କାହିଁକି ତାଙ୍କର ଜୋକ୍ରେ ହୁଅନ୍ତୁ ବା ତାଙ୍କର କଥାବାର୍ତ୍ତାରେ ହୁଅନ୍ତୁ ଆପଣଙ୍କୁ ସେ ବହୁତ ହସେଇ ଦିଅନ୍ତି ଏବଂ ଏ ହସ ସତରେ ବହୁତ ଜରୁରୀ ଆମ ଜୀବନରେ ହସି ହସେଉ ହସେଉ କଟେଇ ଯିବା କଥା ଏଇ ଜୀବନ ଏବଂ ହସ ଆମ ପାଇଁ କେତେ ମହତ୍ଵପୂର୍ଣ୍ଣ ଆପଣଙ୍କ ଜୀବନରେ କିଏ ଅଛନ୍ତି ଯିଏ ଆପଣଙ୍କୁ ଯେତେ ଟେନସନ ଥାଉ ନା କାହିଁକି ତାଙ୍କୁ ଆପଣ ଦେଖିଦେଲେ ତାଙ୍କ କଥା ଟିକେ ଆପଣ ଶୁଣିଦେଲେ ଆପଣ ହସି ଦିଅନ୍ତି ତାଙ୍କର ଜୋକ୍ ଗୋଟେ ଶୁଣିଦେଲେ ଆପଣ ଭାରି ଖୁସି ହେଇଯାନ୍ତି ହସି ଦିଅନ୍ତି ଟେନସନ ଟିକେ ଭୁଲି ଯାଆନ୍ତି ସେଇ କଥା ଜଣେଇବେ ଆଜି ଆମକୁ ନମ୍ବର ହେଉଛି 0671230 3153 ଆଉ ଥରେ କହି ରଖୁଛି ଆମର ନମ୍ବର 0671230 3153 ନମ୍ବରରେ କଲ୍ କରନ୍ତୁ ଆଉ ଡାଇଲ ଇନ ଲାଇଫ ଚିଟ୍ଚାଟ୍ରେ ଆଜି ଯୋଡ଼ି ହେଇଯାଆନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସହିତ ଆଉ କୁହନ୍ତୁ ଯେ ହସ ଆପଣଙ୍କ ଜୀବନରେ ମଧ୍ୟ କେତେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ ଏବଂ ଏଇ ଯେଉଁ ଜୋକ୍ ଇଣ୍ଟରନ୍ୟାସନାଲ ଜୋକ୍ ଡେ ଆଜି ୱାର୍ଲଡ ପାଳନ କରୁଛି ସେଇ ଜୋକ୍ ଡେରେ ଆଜି ମୁଁ ପଚାରୁଛି ଆପଣମାନଙ୍କୁ ଆପଣଙ୍କ ଜୀବନରେ ଏମିତି କିଏ ଅଛନ୍ତି ଯିଏକି ଆପଣଙ୍କୁ ବହୁତ ଜୋକ୍ କହିକି ହସାନ୍ତି ତାଙ୍କର ନାଁ କୁହନ୍ତୁ ତାଙ୍କ ବିଷୟରେ ଟିକେ କୁହନ୍ତୁ ଆଉ ସେ କେମିତି କ'ଣ ସବୁ ଜୋକ୍ କହିକି ଆପଣଙ୍କୁ ହସନ୍ତି ସେ ବିଷୟରେ ବି ଟିକେ କୁହନ୍ତୁ ଆସିଯାଇଛି ଫର୍ଷ୍ଟ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ଭାଇ ନମସ୍କାର
0: ନମସ୍କାର
1: ମୁଁ ସାଇ କହୁଛି ବେଲପଡାରୁ
0: ସାଇ ଗୁଡ ମର୍ଣ୍ଣିଂ କେମିତି ଅଛ ପ୍ରଥମେ କୁହ
1: ମୁଁ ପୁରା ବବାଲ ଅଛି ଆପଣ କେମିତି ଅଛନ୍ତି
0: ଆପଣଙ୍କର କଥା ପୁରା ଆପଣଙ୍କର ଭଏସ ଶୁଣିକି ଆମେ ବି ପୁରା ଏନର୍ଜେଟିକ ହେଇଯାଉଛୁ ତାହେଲେ କୁହ ସାଇ କଣ କହିବ ହସର ଗୁରୁତ୍ୱ କେତେ ତମ ଜୀବନରେ ହସିବା ପାଇଁ କେତେ ପସନ୍ଦ କର ତମେ ଆଉ ଆଜି ଇଣ୍ଟରନ୍ୟାସନାଲ ଜୋକ୍ ଡେ ରେ ମୁଁ ପଚାରିଛି ଯେ କିଏ ଏମିତି ଅଛନ୍ତି ଯିଏ ତମକୁ ଖୁବ ଜୋକ୍ କହିକି ହସାନ୍ତି
1: ମୁଁ ତ ମାନେ ହସିବାକୁ ବହୁତ ପସନ୍ଦ କରେ ହସେଇବାକୁ ବି ପସନ୍ଦ କରେ ଆଉ ଏମିତି ମୋର ସାଙ୍ଗମାନେ ବି ଅଛନ୍ତି ସିଏ ବି ଏମିତି ମଝିରେ ମଝିରେ କେମିତି ଗୋଟେ ଗୋଟେ ଜୋକ୍ କୁହନ୍ତି ଯୋଉଟା ଶୁଣିକିରି ମାନେ ମୁଡ୍ ଅଫ୍ ଥିଲେ ବି ହସ ଲାଗେ ଯେତେ ଟେନସନ ଥାଉ ସେଇ ଟାଇମ୍ରେ ହସ ଲାଗେ ଆଉ ମୋର ଗୋଟେ ଭଉଣୀ ଅଛି ସିଏ ବି ସେମିତି ସବୁବେଳେ ଗୋଟେ ମଜାଳିଆ କଥା ସବୁବେଳେ ଏମିତି କୁହେ ସେ ଏମିତି ହସି ହସିକି କହିବ ଯାହା ବି ହେଇଥାଉ ମୁଁ ଭୁଲିକିରି ହସିଦେବି

0: ନାଥ ନମସ୍କାର। ସାଥୀ ଆପଣ ମଧ୍ୟ କଲ୍ କରିପାରିବେ 06712303153 ହେଉଛି ନମ୍ବର। ଆମକୁ କଲ୍ କରନ୍ତୁ ଶୀଘ୍ର ଶୀଘ୍ର ଆଉ କୁହନ୍ତୁ ଯେ ଆପଣଙ୍କୁ କିଏ ବହୁତ ହସାନ୍ତି ଆପଣଙ୍କ ଜୀବନରେ, ଯୋଗଟିଏ କହିକି ହଉ ବା ଆପଣଙ୍କର ଯେତେବେଳେ ମନ ଟିକେ ଉଦାସ ରହିଯାଇଥାଏ ଆପଣଙ୍କୁ କିଛି ଗୋଟେ କଥା କହିକି ସେ ହସେଇ ଦିଅନ୍ତି। ତାଙ୍କର କଥାବାର୍ତ୍ତା, ତାଙ୍କର ଆକ୍ଟିଭିଟିଜ୍ ଆପଣଙ୍କୁ ବହୁତ ଖୁସି କରେଇଦିଏ ଆଉ ସିଏ ଖାସ କରି ଆପଣଙ୍କୁ ବହୁତ ସୁନ୍ଦର ସୁନ୍ଦର ଜୋକ୍ ବି କୁହନ୍ତି। କିଏ ସେ ବ୍ୟକ୍ତି ଆପଣଙ୍କ ଜୀବନରେ, ତାଙ୍କ ବିଷୟରେ ଆମକୁ ଟିକେ ଜଣାନ୍ତୁ। ଆମର ନମ୍ବର ହେଉଛି 06712303153। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ। ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଛି, କୁଆଁରପାଳ ମାଣିଆମନ୍ଦିରରୁ।
0: ପ୍ରଫୁଲ୍ଲ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ? ଗୁଡ୍ ମର୍ଣ୍ଣିଂ
1: ଭାଇ, ବହୁତ ବଢିଆ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ଭାଇ ବହୁତ ବଢିଆ ଅଛି, ଆପଣ ମାନଙ୍କର ଭଲ ପାଇବା ଆମ ସମସ୍ତଙ୍କ ଉପରେ ଥାଉ। ଏମିତି କଣ କହିବେ ଭାଇ, ଯୋଉ ଆପଣଙ୍କ ଜୀବନରେ କିଏ ସେମିତି ଜଣେ ଲୋକ ଅଛନ୍ତି ଯିଏ ଆପଣଙ୍କୁ ଜୋକ୍ କହିକି ହସେଇ ଦିଅନ୍ତି? ଆଜି ଇଣ୍ଟରନ୍ୟାସନାଲ ଜୋକ୍ ଡେରେ ହସର ମହତ୍ଵ ବିଷୟରେ କଣ କହିବେ ପ୍ରଫୁଲ୍ଲ ଭାଇ?
1: ଭାଇ କେତେ ଜଣଙ୍କ ନାଁ କହିବି, ପାଞ୍ଚ ଜଣ ଖଣ୍ଡେ ଅଛନ୍ତି ମୋର ହସେଇବାକୁ।
0: କୁହନ୍ତୁ ଭାଇ କୁହନ୍ତୁ, ପାଞ୍ଚ ଜଣଙ୍କ ନାଁ କୁହନ୍ତୁ, କିଛି ଅସୁବିଧା ନାହିଁ। ସେ ପାଞ୍ଚ ଜଣ କିଏ କିଏ ତାଙ୍କ ବିଷୟରେ କହିଦିଅନ୍ତୁ।
1: ହଉଛି ଭାଇ, ଆମର ଜଣେ ଭାଇଙ୍କ ଶଳା ନିଜ ଶଳା ସିଏ ଅଛନ୍ତି, ପାଲା କରନ୍ତି। ଯଦି ତାଙ୍କ ପାଖକୁ ଯିବୁ ସିଏ ହସେଇ ହସେଇ ଆଉ କଣ କହିବି, ଗୋଟେ କଥା ତାଙ୍କୁ ପଚାରିଲେ ସେ ହସେଇବ, ତମେ ଗଡିଯିବ।
0: ଆଚ୍ଛା,
1: ବୋଲେ ତାଙ୍କୁ ମୁଁ ବିରକ୍ତ ହେବି, ମୁଁ କହିବି ଗୋଟେ ଲୋକ ଭଲରେ ଆସିକି ମନ୍ଦିରରେ ଆସିଛି ତ କଥା ନାହିଁ, ତମେ ଆଗ ଗୋଟେ ଥଟା ମଜା କରିବ, କହିବ ଆଉ ମଣିଷ ବଞ୍ଚିଥିଲେ କରିବ ନା ମଲା ପରେ କରିବ। ଆଉ ଜଣେ ପୁତୁରା ଅଛି, ତା ନାଁ ବଜବନ୍ଧୁ ସାହୁ, ତା ପାଖକୁ ଯିବ ଟିକେ ଟେନସନ ଥିବ, ସେ ଏମିତି କହିବ ତମେ ତାକୁ ବାଡେଇବାକୁ ଧାଇଁବ, ତମକୁ ଏମିତି କହିବ ନିଶ୍ଚିତ ବାଡେଇବାକୁ ଧାଇଁବ, ତେଣୁ ସେ କହିଦେଇ କଣ କରିବେ ଘର ଖାଉଥିଲ। ଆଉ ଜଣେ ହେଲେ ଏଠି ମୋର ପୁତୁରା ହବ, ପୁତୁରା ଯଦି ନୁହଁ ଭଣଜା ଟାଇପର, ପୁତୁରା ଟାଇପର ଦିଆଡୁ ହବ ସେ, ତାକୁ ଯଦି କଲିକତା କଥା କହିବ ସେ ବେଙ୍ଗଲ କଥା କହିବ, ସେ କହିବ ଯୋଉ ମହାରାଷ୍ଟ୍ର କଥା, ତାକୁ ଯଦି ପାଣି କଥା କହିବ ସେ ଖରା କଥା କହିବ, ସେ ବିରକ୍ତ କରିଦେବ, ବୋଲେ ତମେ ଯାହା ପଚାରିବ ସେ ବିପରୀତ କହିବ। ଆଉ ଜଣେ ଅଛନ୍ତି ଆମର ଆଶାଗୁଡି, ତାଙ୍କ ନାଁ ହଉଛି ମମତା ହୁତା, ସେ ତ ଯିଆଡେ ଯାଇଥିବେ ଭାଇ ସବୁଦିନ ସଞ୍ଜବେଳକୁ ପ୍ରାୟତଃ ହାବୁଡେ ପଡନ୍ତି ରାତି 8ଟା 10ଟା ଭିତରେ, ସେ କହିବେ ମାନେ ଆଉ କିଛି କହନି ଭାଇ, ମୋ ପୁତୁରା ତା ବୋହୁ ଆଉ ଜଣେ ଛୋଟ ପିଲାଟେ ମୁଁ, ଆମେ 4-5 ଜଣ ଦେହ ବସିବୁ, ସେ ଏମିତି କହିବ ତାକୁ ଆମେ ବାଧ୍ୟ ହେଇକି ତଳିବୁ, ତଳିଲା ପରେ ଜଣେ ଏଠି ଥବ ଯେ ସେ ଆସିକି କହିବ ତା ଭିତରେ କାହିଁ ଲାଗି ତମକୁ କହିବି ଦେଖୁନ ଭାଇନା ସେ କଣ କହୁଛନ୍ତି, ସେ ଏମିତି କଥା କହିବ ତମେ ନିଶ୍ଚିତ ହସିବାଟା ହସିବ, ବୋଲେ ଯୁଆଡେ ଯାହା ଯାଇଥବ ଆସିକି କହିବ, ଯଦି ଯାଇଥବ କହୁଥିଲ ତାର ଟୁର୍ ପଡୁଛି ବର୍ତ୍ତମାନ, ତ ସେ ଯୋଉ ଇଏ ଟୁର୍ ପଡିଛି ଏସ୍ଆର୍ ଟୁର୍ ରେ ଯାଉଛି ସବୁଆଡେ, ସେ ଯାଇକି ଆସିକି କହିବ ଗୋଟେ ଗୋଟେ କଥା, ଯାଇକି ଯୋଉ କଷ୍ଟ ହେଇଥବ ଯେମିତି କହିବ।
0: ମାନେ ଖୁବ ସୁନ୍ଦର ଭାବରେ ସେ ଏକ୍ସପ୍ଲେନ୍ କରନ୍ତି ଏବଂ ଏଇ ଲୋକମାନେ ଆପଣଙ୍କୁ ଖୁବ୍ ହସାନ୍ତି, ହସର ମହତ୍ଵ ଏମିତି ଆପଣଙ୍କ ଜୀବନରେ ବରକରାର ଥାଉ, ଏଇ ଲୋକମାନେ ଆପଣଙ୍କୁ ଏମିତି ହସଉଥାନ୍ତୁ। ଏଇ ଶୁଭେଚ୍ଛା ସହିତ ଆଜି ଇଣ୍ଟରନ୍ୟାସନାଲ ଜୋକ୍ ଡେରେ ଆପଣ କଲ୍ କଲେ, ଏତେ ସୁନ୍ଦର ମତାମତ ଦେଲେ, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି ନମସ୍କାର।
1: ନମସ୍କାର
0: ସାଥୀ, ଆଉ ଗୋଟିଏ କଲ୍ ମଧ୍ୟ ନେଇଯିବା, ଗୋଟେ ପରେ ଗୋଟେ କଲ୍ ଆପଣମାନଙ୍କର ଆସିଯାଉଛି। ଆପଣମାନେ ନିଜର ହସିବାର କାରଣ ଯିଏ ଆପଣମାନଙ୍କୁ ବହୁତ ସୁନ୍ଦର ସୁନ୍ଦର ଜୋକ୍ କହିକି ହସନ୍ତି ସେମାନଙ୍କ ବିଷୟରେ କହୁଛନ୍ତି। ଆଉ ଗୋଟିଏ କଲ୍ ଦେଖିଦେବା କିଏ କରିଛନ୍ତି ଆଉ ସେ କଣ କହୁଛନ୍ତି, ତାଙ୍କ ହସ ପଛର ରହସ୍ୟ କିଏ କିଏ। ନମସ୍କାର, କିଏ କହୁଥିଲେ? କଲ୍ଟି ହୁଏତ ସାଥୀ କଟିଯାଇଛି, ତେବେ ସେଠି ଟିକେ ଅପେକ୍ଷା, ହଁ ନିଶ୍ଚିତ ଭାବରେ ଆସିଯାଇଛି କଲ୍ ଆଉ ଗୋଟେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ଭାଇ ନମସ୍କାର, କଣ କହିବେ ହସର ମହତ୍ଵ ଜୀବନରେ କେତେ ଅଶୋକ ଭାଇ, ଆଉ ଆପଣଙ୍କୁ କିଏ ଜୋକ୍ କହିକି ବହୁତ ହସାନ୍ତି?
2: ହସର ମହତ୍ଵ ତ ଜୀବନରେ ବହୁତ ରହିଛି, କାହିଁକି ହସ ହଉଛି ଗୋଟେ ମେଡିସିନ।
0: ଆଜ୍ଞା,
2: ଯେତେ ହସିବ ସ୍ୱାସ୍ଥ୍ୟ ସେତେ ଭଲ ରହିବ,
0: ବଢିଆ କଥା କହିଲେ।
2: ଆଉ ମତେ ହସେଇବା ପାଇଁକି ମୋର ଜଣେ ସାଙ୍ଗ ଅଛି,
0: ଆଜ୍ଞା ଆଜ୍ଞା,
2: ସିଏ ଭଲ ଭଲ ଜୋକ୍ ଜାଣିଛି, ଭଲ ଭଲ ଜୋକ୍ କରିକି ମତେ ହସାଏ।
0: ଆଚ୍ଛା, କଣ ତାଙ୍କର ନାଁ ଅଶୋକ ଭାଇ ଟିକେ କହିଦେଲେ ଆମେ ଜାଣିବୁ ଟିକେ ଖୁସି ହୁଅନ୍ତୁ।
2: ତାଙ୍କର ନାଁ ହଉଛି ବ୍ରହ୍ମାନନ୍ଦ।
0: ଆଚ୍ଛା, ବ୍ରହ୍ମାନନ୍ଦ ଭାଇ ତାହେଲେ ଆପଣଙ୍କୁ ହସାଏ,
2: ଯେମିତି ଯେତେ ମନ ମୁଡ୍ ଅଫ୍ ଥାଉ, ଯେତେ ମନ ଦୁଃଖ ଥାଉ, ସେ ଯେମିତି ହେଲେ ମଜଳିଆ ମଜଳିଆ କଥା କହିବ, କହିକି ନିଶ୍ଚିନ୍ତ ଭାବେ ହସେଇ ଦବ।
0: ଯାହା ହଉ, ବଢିଆ, ଆପଣ ବହୁତ ସୌଭାଗ୍ୟବାନ ଯେ ଆପଣ ଜଣେ ଏଭଳି ବନ୍ଧୁଙ୍କୁ ପାଇଛନ୍ତି ବ୍ରହ୍ମାନନ୍ଦ ଭାଇଙ୍କୁ, ଯିଏ ଆପଣଙ୍କର ଗୁମସୁମ ମନକୁ ହସେଇ ଦିଅନ୍ତି।
2: ମୋର ସାଙ୍ଗ ଜଣେ ଦୁଃଖ ସୁଖରେ ଠିଆ ହୁଏ, ବିପଦ ସମୟରେ ଭଲ ପରାମର୍ଶ ଦିଏ ଏବଂ ହସାଏ ଆଉ।

0: ଯାହା ହଉ, ଆପଣ ଏମିତି ହସୁଥାନ୍ତୁ, ସୁସ୍ଥ ଥାନ୍ତୁ ଏବଂ ଅନ୍ୟମାନଙ୍କୁ ବି ହସୁଥାନ୍ତୁ ଭାଇ। ରହିଲି, ନମସ୍କାର।
1: ଧନ୍ୟବାଦ
0: ସାଥି। ଏମିତି ଆପଣମାନେ ସମସ୍ତେ ହସୁଥାନ୍ତୁ ଆଉ ହସଉଥାନ୍ତୁ ବି। କଥାବାର୍ତ୍ତା ଜାରି ରହିବା ଆପଣମାନଙ୍କ ସହିତ, କିନ୍ତୁ ବର୍ତ୍ତମାନ ଚନ୍ଦ୍ରମଲ୍ଲିକଙ୍କୁ ଟିକେ ହସେଇବା, ଡାକିଦେବା ଚାଲନ୍ତୁ ଆମର ଲେଜେଣ୍ଡ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ବର୍ତ୍ତମାନ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍, ସେଇ ଏଭରଗ୍ରୀନ ମେଲୋଡିୟସ୍ ଟ୍ରାକ୍ ଚନ୍ଦ୍ରମଲ୍ଲି ହସେ ଚିତ୍ର।

0: ଖଟି ଗ୍ରୁପ ଅଛି ପ୍ରତ୍ୟେକ ଦିନ ଆମେ ଆମର କଲେଜ ଲାଇଫରୁ ଏ ପର୍ଯ୍ୟନ୍ତ ହେଇଗଲାଣି ନିର୍ଦ୍ଦିଷ୍ଟ ସ୍ଥାନରେ ସମସ୍ତେ ଏକାଠି ହବୁ ଆମର ଏଠି ଗୋଟେ ପାର୍କ ଅଛି କିମ୍ବା ନହେଲେ ମାର୍କେଟର କୌଣସି ଚା ଦୋକାନ ନର୍ମାଲି କଟିକିଆଙ୍କର ଚା ଦୋକାନରେ ଖଟି ବେଶୀ ଜମି ସେଠି ପହଞ୍ଚିଗଲେ କିଏ ଆସିନାହାନ୍ତି କିଏ ନ ଆସିଛନ୍ତି ସମସ୍ତେ ସମସ୍ତଙ୍କୁ ଖୋଜନ୍ତି ତା ସବୁ କୋଡ୍ ୱାର୍ଡରେ ନେମ୍ ଅଛି ସମସ୍ତଙ୍କର ଯେମିତି କାହାକୁ ଡକାଯାଏ ବଟାଳି କାହାକୁ ଡକାଯାଏ ଚୂଡାଗୁଡ଼ କାହାକୁ ଡକାଯାଏ ସବୁ କୋଡ୍ ୱାର୍ଡ ଅଛି ମତେ ସେମିତି ଆଜ୍ଞା ଡାକନ୍ତି ଜେସିବି ନାନା କାହିଁକି ନା ଆମର ବ୍ୟବସାୟ ସେଇ ଇନ୍ଷ୍ଟ୍ରୁମେଣ୍ଟ ଉପରେ ବ୍ୟବସାୟ ଅଛି ମତେ ଲେଖନ୍ତି ଜେସିବି ମନା ଆମେ ସମସ୍ତେ ଏକାଠି ହେଇଗଲା ପରେ ଆମର ଜଣେ ଭାଇ ବନ୍ଧୁ ଅଛନ୍ତି ତାଙ୍କ ନାଁ ପ୍ରେମାନନ୍ଦ ପ୍ରକୃତରେ ନା ଯେମିତି କାମ ସେମିତି ଏମିତି କିଏ ନାହିଁ ଯାହାକୁ ସେ ହସେଇ ନ ପାରନ୍ତି ଏମିତି କିଏ ନାହିଁ ଯାହା ଦୁଃଖକୁ ସେ ଲାଘବ କରି ନ ପାରନ୍ତି ପ୍ରତ୍ୟେକ କ୍ଷେତ୍ରରେ ତେଣୁ ହସର କଥା ଆଜି ଆଣିଛନ୍ତି ଆଉ ପ୍ରକୃତରେ ହସିବା ନିହାତି ଦରକାର ଯିଏ ଆପଣମାନଙ୍କ ମାଧ୍ୟମରେ ହଉ ସାଙ୍ଗସାଥୀଙ୍କ ମାଧ୍ୟମରେ ହଉ କିମ୍ବା
1: ଅନ୍ୟ ଯେକୌଣସି ମାଧ୍ୟମରେ ହେଉ ହସ ନିହାତି ଶରୀର ପାଇଁ ବଢିଆ କଥାଟି କହିଲେ ଆପଣ ଏମିତି ହସୁଥାନ୍ତୁ ଏବଂ ପ୍ରେମାନନ୍ଦ ଭାଇ ମଧ୍ୟ ଆପଣମାନଙ୍କୁ ଏମିତି ହସୁଥାନ୍ତୁ ରହିଲି ଭାଇ ନମସ୍କାର
0: ନମସ୍କାର
1: ବହୁତ ସୁନ୍ଦର ସୁନ୍ଦର ମତ ଆପଣମାନଙ୍କର ସବୁ ଆସୁଛି ଆପଣମାନଙ୍କ ଜୀବନରେ ହସର କାରଣ ଅନେକ ଅଛନ୍ତି କିନ୍ତୁ ତା ଭିତରୁ ଯୋଉ କାରଣ ଏଇ ଜୋକ୍ କହିକି ଆପଣମାନଙ୍କୁ ଟିକେ ହସି ଦେଉଥିବା ବ୍ୟକ୍ତିତ୍ୱ ବା ଆପଣଙ୍କ ମନକୁ ଟିକେ ଟିକେ ସମୟ ପାଇଁ ଆନମନା କରିଦେଉଥିବା ଗୁମସୁମ ମନକୁ ପୁଣି ଥରେ ଜାଗ୍ରତ କରିଦେଉଥିବା ଲୋକ ତାଙ୍କରି ବିଷୟରେ କଥା ହେଉଛି ଆସିଯାଇଛି ଆଉ ଗୋଟିଏ କଲ୍ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ଜୟ ଜଗନ୍ନାଥ
1: ଆରେ ବା ଆପଣ ପୁରା ମାନେ ଭୟଙ୍କର ହସିକି
2: ଜୟ ଜଗନ୍ନାଥ ବିଶ୍ୱଜିତ ଭାଇ
1: ନମସ୍କାର ଭାଇ ଆପଣଙ୍କର ହସ ହିଁ ମତେ ପୁରା ଏଠି ଜୋରେ ହସେଇ ଦେଲାଣି ଆଉ ଆମର ଅନେକ ଶ୍ରୋତା ବନ୍ଧୁ ମାନଙ୍କୁ ବି ହସେଇ ଦେଲାଣି ଟିକେ ପରିଚୟ ଦେଇ ଦିଅନ୍ତୁ ଭାଇ ସମସ୍ତଙ୍କୁ ଆପଣଙ୍କର
2: ବିଶ୍ୱଜିତ ଭାଇ ବିଜୟ ଭାଇ କହୁଛି ସୌରୀ ମହାସିଂହପୁର ବହୁରାମ କଟକ
1: ଭାଇ ଆପଣଙ୍କ ଜୀବନରେ କିଏ ସେ ବ୍ୟକ୍ତିତ୍ୱ ଯିଏ ଆପଣଙ୍କୁ ଖୁବ୍ ହସାନ୍ତି
2: ଆଉ ଆମ ଘରଣୀ ଅଛନ୍ତି
1: ଆଜ୍ଞା ଆପଣ ନିଜେ ନିଜକୁ ହସାନ୍ତି ଆଉ ଆପଣଙ୍କ ଘରଣୀ ବି ଆପଣଙ୍କୁ ହସେଇ ଦିଅନ୍ତି
2: ମୋ ସାଙ୍ଗ ଜଣଟା ହସାଏ
1: ଆଜ୍ଞା
2: ମତେ ଡାକିବ ଖାଇବା ମୁଁ ଘରେ ଖାଇବି ଆଉ ତୋର ତ ଲୁଣ ଖାଦ୍ୟ ପସନ୍ଦ ଆଉ
1: ଆରେ ବା ଭାଇ ଆଜିକାଲି ଯୋଉ ଆଜିକାଲି ଯୋଉ ଭାଇ ଆଜିକାଲି ଯୋଉ ଲୋକମାନେ ଟିକେ ବେଶୀ ଟେନସନ ହେଇଯାଉଛନ୍ତି ଷ୍ଟ୍ରେସ୍ କୁ ପଳାଉଛନ୍ତି କାମ ଦାମର ପ୍ରେସରରେ ହସ ଟିକେ ଭୁଲି ଯାଉଛନ୍ତି ସେମାନଙ୍କୁ ଆପଣ କଣ କହିବେ କେମିତି ମନ ଖୋଲା ହସିବେ ସେ
2: ମୋର ଯୋଗ ଆମର ସବୁଦିନ ହୁଏ
1: ଆଜ୍ଞା
2: ହାତେସନଟା ମୋର
1: ଆଚ୍ଛା
2: ଆଜ୍ଞା
1: ମାନେ ଆପଣ ଯୋଉ ଲାଫିଂ କ୍ଲବ ଯୋଉ ଆମେ ସବୁ ଯାଉଛେ ଯୋଉ କଥା ଆମେ କହୁଥିଲେ ସେଇ କଥା ସେଇ ବିଷୟରେ ଆପଣ କହୁଛନ୍ତି ଲାଫିଂ କ୍ଲବ ହାସ୍ୟାସନ ଓ ସେଇ ହାସ୍ୟାସନ ଜରିଆରେ ଆପଣ ହସିବା ପାଇଁ ଚେଷ୍ଟା କରନ୍ତି ନାଇଁ ଆଉ ଜୋକ୍ ଜୋକ୍ ଜୋକ୍ ବିଷୟରେ କଣ କହିବେ ଭାଇ ଜୋକ୍ ଆପଣଙ୍କୁ ଭଲ ଲାଗେ ନା ନାଇଁ ଜୋକ୍ କୋଉଠୁ ପଢନ୍ତି
2: ସାଙ୍ଗଟା ସବୁବେଳେ କଥା କଥା ଜୋକ୍ କରିଦିଏ
1: ହଁ ହଁ
2: ମୁଁ ବି ସେଇଟା କହିଦିଏ
1: ଆଚ୍ଛା ତାହେଲେ ଜୋକ୍ କେମିତି କରିକି ଆପଣ ମାନେ ହସନ୍ତି
2: ଏ ପାନ ନେଇଯା
1: ଯାହା ହଉ ଆପଣ ହସିଲେ ବହୁତ ବଢିଆ ଆଜ୍ଞା ଆପଣଙ୍କୁ ଭାଉଜ ଏମିତି ହସଉଥାନ୍ତୁ ଆପଣ ମଧ୍ୟ ଅନେକ ଲୋକମାନଙ୍କୁ ହସଉଥାନ୍ତୁ ସେ ଯେକୌଣସି ଉପାୟରେ ମଧ୍ୟ ହଉ ଆପଣ ହସର କାରଣ ସାଜିଛନ୍ତି ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହିଲି ଭାଇ ଆଜ୍ଞା ଏମିତି ହସଉଥାନ୍ତୁ ଭାଇ ତାଙ୍କ ଉପରେ କଣ ରାଗି ହବ ଭାଇ
2: ଆଜ୍ଞା
1: ତାଙ୍କ ଉପରେ କଣ ରାଗି ହବ ଆଉ
2: ନାଇଁ ରାଗି ହଉନି
1: ବା ଯାହା ହଉ ଏମିତି ବାକି ଜୀବନ ବି ହସରେ ହସରେ କାଟି ଦିଅନ୍ତୁ ଭାଇ ରହିଲି ନମସ୍କାର
2: ଆପଣଙ୍କ ନାଁ ବିଶ୍ୱଜିତ ମୋ ନାଁ ବି ବିଜୟ
1: ଯାହା ହଉ ଭାଇ
2: ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ଭାଇ ରହିଲି ସାଥୀ ଏମିତି ହସି ହସି ଆପଣଙ୍କର ଜୀବନ କଟିଯାଉ ଆମର ଦୁଇ ଜଣ ଶ୍ରୋତା ବନ୍ଧୁ କହିଲେଣି ଯେ ତାଙ୍କର ମନ ଟିକେ ଗୁମସୁମ ହେଲେ ତାଙ୍କର ଘରଣୀ ତାଙ୍କୁ ବହୁତ ହସେଇ ଦିଅନ୍ତି ସେ ଘରଣୀ ମାନଙ୍କ ପାଇଁ ମଧ୍ୟ ଆପଣମାନେ ଭାଇ ଲକି ଯେଉଁମାନେ ଆପଣଙ୍କର ମନର ଟିକେ ଉଦାସପଣକୁ ବି ସହିପାରନ୍ତିନି ଆପଣଙ୍କୁ ହସେଇ ଦିଅନ୍ତି ଏବଂ ସେମାନଙ୍କ ମୁହଁରେ ମଧ୍ୟ ହସ ଆପଣଙ୍କ ଜରିଆରେ ଆସିବା ଦରକାର ଇଏ ହଉଛି ଆମର ଅନୁରୋଧ ଆସିଯାଇଛି ଆଉ ଗୋଟେ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
3: ବିଶ୍ୱଜିତ ଭାଇ ନମସ୍କାର ଗୁଡ ମର୍ଣ୍ଣିଂ
1: ନମସ୍କାର ଗୁଡ ମର୍ଣ୍ଣିଂ କିଏ କହୁଥିଲେ ଭାଇ
3: ମୁଁ ବାମଦେବ ପୃଷ୍ଟି କହୁଥିଲି ଘାଙ୍ଗିମାଳା କଟକରୁ କିନ୍ତୁ
1: ବାମଦେବ ଭାଇ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଡାଇଲିନ ଲାଇଫ ଚିଟଚାଟକୁ ଆପଣ ଏମିତି ଭଲରେ ଥାନ୍ତୁ ଆମକୁ ଏମିତି ଆଉଥରେ କଲ୍ କରୁଥାନ୍ତୁ କିନ୍ତୁ ଆଜି କଣ କହିବେ ଭାଇ

0: ତାର ମହତ୍ତ୍ୱ ବାମଦେବ ଭାଇଙ୍କ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ଆଉ କିଏ ସେ ବ୍ୟକ୍ତି ଯେ ଆପଣଙ୍କୁ ଖୁବ୍ ହସେଇ ଦିଅନ୍ତି ଜୋକ୍ ଫୋକ୍ କହିକି?
1: ନିଶ୍ଚିନ୍ତ ଭାବରେ ଯେ ହସଟା ନିହାତି ଆମର ଶରୀର ପାଇଁ ଆମର ପାଇଁ ନିହାତି ଆବଶ୍ୟକ, କାରଣ ମାନେ ହସ ତ ବିଭିନ୍ନ ପ୍ରକାର ହସ ଅଛି, ସ୍ମିତ ହାସ୍ୟ ଅଛି, ଅଟ ହାସ୍ୟ ଅଛି, ଏମିତି ବହୁତ ପ୍ରକାର ହସ ଅଛି ଯୋଉଟା କି ଆମ ମନକୁ ପରିବର୍ତ୍ତନ କରିବା ପାଇଁ ବହୁତ ସହାୟକ ହେଇଥାଏ। ଯଦି ଆମେ ଦୁଃଖରେ ବସିଥାଉ ତାହେଲେ ଆମେ ଟିକେ ହସିଦେଲେ ଟିକେ ମନ ଟିକେ ହାଲକା ହେଇଯାଏ। ମୁଁ ଯେତେବେଳେ ମର୍ଣ୍ଣିଂ ୱାକ୍ ରେ ଯାଏ ଏଇ ଯୋଉ ଆମର ଭେଲ୍ଭ୍ୟୁ ଛକ ପାଖରେ, ସେଠି ଏମିତି ଲୋକମାନେ କିଛି ଲୋକ ଯୋଗ କରନ୍ତି ଏବଂ ସେମାନେ ହସନ୍ତି। ସେଠି ଅଛି ଆଉ ଗୋଟେ ଅଛି ଯୋଉଠିକି ଆମର ଏଇ ସବୁ ସର୍ବତ ଫର୍ବତ ଯୋଉଟା ସବୁ ମିଳେ ସବୁ ବିଭିନ୍ନ ପ୍ରକାର
0: ହର୍ବାଲ
1: ଯୋଉଟା ଅଛି, କିଛି ଲୋକ କୁହନ୍ତି ଯେ ଇଏ ଯୋଉ ହସ ହସୁଛନ୍ତି ପ୍ରକୃତର ହସ ଇଏ ନୁହଁ, ଏଇଟା ଇଏ ହଉଛି ଗୋଟେ କୃତ୍ରିମ ହସ,
0: କୃତ୍ରିମ ହସ।
1: କିନ୍ତୁ ଯେତେବେଳେ ପ୍ରକୃତ ହସ ଯେତେବେଳେ ଆପଣଙ୍କର ଅନ୍ତରରୁ ଗୋଟେ ବାହାରିବ ଯେ ଯୋଉ ହସ, ସେ ହିଁ ପ୍ରକୃତରେ ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଆପଣଙ୍କର ମାନେ ନିଜ ପାଇଁ ବହୁତ ଭଲ,
0: ବଢିଆ କଥା।
1: ତେଣୁ ଆମେ ଗୋଟେ ମାନେ ଗୋଟେ କୃତ୍ରିମ ହସ ହସିବା ଆଉ ଗୋଟେ ମନକୁ ଗୋଟେ କ୍ରିଏଟ୍ ହେବା, ଗୋଟେ ମନକୁ ଗୋଟେ ଆସିଯିବ ଗୋଟେ ହସ, ସେ ହସରେ ନିଶ୍ଚିନ୍ତ ଭାବରେ କିଛି ଆମ ଶରୀର ପାଇଁ ଆମ ସ୍ୱାସ୍ଥ୍ୟ ପାଇଁ ହିଁ ଭଲ
0: ହେଇଥାଏ।
1: ତେଣୁ ଗୋଟେ ଛୋଟ ପିଲାଟି ଯେତେବେଳେ ତାର ଖେଳୁଥିବ, ଛୋଟ ଛୁଆଟେ ହାତ ଗୋଡ ଭଲ ହେଇଥିବ, ସେ ଯୋଉ ହସ ହସିବ ଆପଣ ତାକୁ ଦେଖିଦେଇକି ଆପଣଙ୍କର ଯୋଉ ମନରେ ଗୋଟେ ହସ ଆସିଯିବ ତାକୁ ଦେଖିକି
0: ଆପଣଙ୍କ ଜୀବନରେ ରାମଦେବ ଭାଇ କିଏ ଅଛନ୍ତି ଯେ ଆପଣଙ୍କୁ ଯୋଗ ଫୋକ୍ କହିକି ଟିକେ ହସେଇ ଦିଅନ୍ତି ଭାରି?
1: ହଁ ଭାଇ, ସତ କଥା ହଉଛି ସେମିତି ନିର୍ଦ୍ଦିଷ୍ଟ କେହି ନାହାନ୍ତି, କିନ୍ତୁ ଏମିତି ଲୋକଙ୍କ ସଂସ୍ପର୍ଶରେ ଆସିଲା ବେଳେ କେହି ନା କେହି ଟିକେ ହସେଇ ଦିଅନ୍ତି କଥାବାର୍ତ୍ତାରେ, କୌଣସି ଯୋଗ କରିକି କୌଣସି ରାଜନୀତିକ କଥା ହଉ, କୌଣସି ଯାହା ବି କିଛି କଥା ହଉ ସେଟା ହସ ଲାଗେ। ଆଉ ବିଶେଷ କରିକି ଯୋଉ ଆମର ସବୁ ମାଗାଜିନ ଗୁଡା ବାହାରେ ଟିକେ ହସନ୍ତୁ ନା ଏମିତି ପ୍ରକାର ଯୋଗ ଫୋକ୍ ଯୋଉ ସବୁ ଦେଇଥାଏ ତାକୁ ଯେତେବେଳେ ଆମେ ପଢିଦେଉ, ଯୋଉଟା କି ଆମ ମନକୁ ଯେତେବେଳେ ଛୁଇଁଯାଏ ସେତେବେଳେ ଆମ ମନରେ ମଧ୍ୟ ନିଶ୍ଚିନ୍ତ ଭାବରେ ହସ
0: ଆସିଥାଏ।
1: ତା ଛଡା ଆମର ଚଳଚ୍ଚିତ୍ରରେ ହଉ କିମ୍ବା ନାଟକରେ ହଉ କିମ୍ବା ଏଇ ଯୋଉ ସବୁ ଆମର ପାଲା ଫାଲା ହୁଏ, ଯେତେବେଳେ ପାଲାରେ ଯୋଉ ପାଳିଆ ମାନେ ଯେତେବେଳେ ସବୁ ହସ ପରିବେଷଣ କରନ୍ତି, ଆମେ ଏବେ ତ ପାଲା ସଂସ୍କୃତି ତ ବଞ୍ଚିକି ଅଛି, କିନ୍ତୁ ଯୋଉ ଭାବରେ ଆଗ ଲୋକ ପାଲା ଦେଖୁଥିଲେ ସେଭଳିଆକୁ ଦେଖୁନାହାନ୍ତି, କିନ୍ତୁ ପାଲାରେ ଯୋଉ ହାସ୍ୟ ରସ୍ୟ ଯୋଉମାନେ ପାଳିଆ ମାନେ କରନ୍ତି ସେତେବେଳେ ଦେଖିକି ବହୁତ ଖୁସି ଲାଗେ। ତା ଛଡା ଯାତ୍ରା ଏମିତି ବହୁତ କିଛି ଅଛି ଆମର ମନୋରଞ୍ଜନ କ୍ଷେତ୍ରରେ, ବହୁତ କିଛି ଏମିତି ଅଛି ଯୋଉକି ଲୋକ ଦର୍ଶକ ମାନଙ୍କୁ ହସେଇଥାନ୍ତି, ଆଉ ସେ ଯୋଉ ହସରେ ଯୋଉ ମଜା ଥାଏ ଯୋଉଟା ମାନେ ଥାଏ
0: ବଢିଆ କଥା ଗୁଡେ କହିଲେ ଭାଇ। ମନୋରଞ୍ଜନର ଅନେକ ମାଧ୍ୟମରେ ଆମେ ହସୁଛେ ଏବଂ ସାମ୍ପ୍ରତିକ ଘଟଣାବଳୀକୁ ନେଇକି ମଧ୍ୟ ଆମେ ହସୁଛେ, ଏବଂ ଆପଣ ଏମିତି ହସୁଥାନ୍ତୁ ଆଉ ମ୍ୟାଗାଜିନ୍ର ସେ ଛୋଟ ଛୋଟ ଜୋକ୍ସ ମଧ୍ୟ ପଢୁଥାନ୍ତୁ ଭାଇ, କଲ୍ କରିଥିଲେ ବହୁତ ବହୁତ ଧନ୍ୟବାଦ, ରହିଲି ଭାଇ, ନମସ୍କାର।
1: ଧନ୍ୟବାଦ ଭାଇ, ନମସ୍କାର।
0: ସାଧି, ଯେମିତି ମାମଦେବ ଭାଇ କହିଲେ ଯେ ଆମେ ଏମିତି ଅନେକ ଗୁଡ଼ିଏ ସବୁ ମ୍ୟାଗାଜିନ୍ ଛୋଟବେଳୁ ପଢି ଆସୁଛୁ, ଏମିତି ଗୋଟେ ପେପର ଖବରକାଗଜରେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ଜାଗାରେ ଛୋଟ ଛୋଟ ଜୋକ୍ସ ଗୁଡ଼ିକ ବାହାରେ, ସେ ଜୋକ୍ସ ଗୁଡ଼ିକ ଯେକୌଣସି ଘଟଣାବଳୀ ସହିତ ସମ୍ବନ୍ଧିତ ହେଇଥାଉ ନା କାହିଁକି ନିଶ୍ଚିତ ଭାବରେ କିଛି ସମୟ ପାଇଁ ଆମକୁ ହସେଇ ଦିଏ। ଏଇ ଯୋଉ ହସର କାରଣ କାହିଁକି ଗୋଟିଏ ପେପରରେ ବା ମ୍ୟାଗାଜିନ୍ରେ ଗୋଟେ ଗୋଟେ ଛୋଟ ଛୋଟ ହସ କଥା ଦିଆଯାଇଥାଏ, ଏ ହସ କଥା ଦେବାର ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଆ ଭିତରେ ଲୁଚି ରହିଛି, ଆପଣମାନଙ୍କ ପ୍ରତି ଆକର୍ଷିତ କରିବା, ସେ ମ୍ୟାଗାଜିନ୍କୁ ଆପଣମାନଙ୍କର ପ୍ରିୟ କରିବା, ସେ ଖବରକାଗଜକୁ ଆପଣମାନଙ୍କର ପ୍ରିୟ କରିବା। କାହିଁକି ନା ଯୋଉ ମଣିଷ ପାଖରୁ ଆପଣ ଟିକେ ଯୋଉ ମଣିଷ ସାହାଯ୍ୟ ଆପଣ ଟିକେ ହସିପାରନ୍ତି, ଯିଏ ଆପଣଙ୍କ ପାଇଁ ହସର କାରଣ ସାଜେ ସିଏ ଆପଣଙ୍କର ପ୍ରିୟ ହେଇଯାଏ। ସେମିତି ସାଥି ଆପଣମାନଙ୍କୁ ସମସ୍ତଙ୍କୁ ଆମ ତରଫରୁ ଅନୁରୋଧ, ଜୀବନରେ ଆପଣ ଜୀବନର ଚଲାପଥରେ ଯାହା ସହିତ ବି ମିଶୁଛନ୍ତି ସମସ୍ତଙ୍କ ମୁହଁରେ ଟିକେ ହସ ଦେବା ପାଇଁ ଚେଷ୍ଟା କରନ୍ତୁ, ଦେଖିବେ ଆପଣଙ୍କର ତାଙ୍କର ବହୁତ ପ୍ରିୟ ହେଇଯିବେ ଏବଂ ଆପଣଙ୍କୁ ଦେଖିଲା ମାନେ ସିଏ ମଧ୍ୟ ଆପଣଙ୍କୁ ବହୁତ ଖୁସିର ସହିତ ଆପଣଙ୍କ ସହିତ ମିଶିବେ। ଇଏ ହେଉଛି ଆପଣଙ୍କର ଗୋଟେ ୟୁନିକ୍ ପର୍ସନାଲିଟିର ଫିଚର ଯେ ଆପଣ ସମସ୍ତଙ୍କ ମୁହଁରେ ଟିକେ ହସ ଦେଇପାରିବେ, ଆପଣଙ୍କ ସେନ୍ସ ଅଫ୍ ହ୍ୟୁମର କାରଣରୁ ହଉ, ଆପଣଙ୍କର କଥା କାରଣରୁ ହଉ, ଆପଣଙ୍କର ଜୋକ୍ସ କାରଣରୁ ହଉ। କିନ୍ତୁ ମନେ ରଖିବେ ସାଥି, ଆପଣଙ୍କର ଜୋକ୍ସ ଯେମିତି କାହା ମନକୁ ଆଘାତ ନ ଦିଏ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଭାଇ, ଜୟ ଜଗନ୍ନାଥ।
2: କଟକର ସିଡିଏ ସେକ୍ଟର

0: ଦିବାକର ଭାଇ ନମସ୍କାର। ଆଉ କଣ କହିବେ, ହସର ମହତ୍ଵ ଦିବାକର ଭାଇ ଆପଣଙ୍କ ଜୀବନରେ କେତେ, ଏବଂ ଆପଣଙ୍କ ଜୀବନରେ କିଏ ଏମିତି ଅଛନ୍ତି ଯିଏ ଆପଣଙ୍କୁ ଜୋକ୍ କହିକି ହସେଇ ଦିଅନ୍ତି, ଯେତେ ମନ ଦୁଃଖ ଥିଲେ ବି ଆପଣ ହସେଇ ଦିଅନ୍ତି?
1: ଆରେ ଭାଇ, ଆମର ତ ଏଠି ଯୋଉ ମାର୍କେଟ କମ୍ପ୍ଲେକ୍ସ ଅଛି, କମ୍ପ୍ଲେକ୍ସରେ କେବଳ ହସ ହିଁ ହସ। ଆମର ଗୋଟେ ଭଲ ଖଟି ରହିଛି, ଗ୍ରୁପରେ ପାଖାପାଖି ଆମେ 25 ଜଣ ଖଣ୍ଡେ ଅଛୁ।
0: ଆଜ୍ଞା ଆଜ୍ଞା,
1: ହେଲା, 25 ଜଣ ସବୁଦିନେ ଯଦି ପ୍ରେଜେଣ୍ଟ ନ ରୁହନ୍ତି, ତଥାପି କିଛି ଦୋକାନୀ ବନ୍ଧୁ ଆଉ କିଛି ବାହାର ଲୋକ ସମସ୍ତେ ଆମେ ଏକାଠି ହେଇଥାଉ। ଆମର ଗୋଟେ ମାର୍କେଟ କମ୍ପ୍ଲେକ୍ସରେ ଗୋଟେ ରୁମ୍ ରଖିଛୁ, ସେଟା କ୍ଲବ ଘର ବୋଲିକା, ସେଠି ଚେସ୍ ଖେଳ ହୁଏ, ତାସ୍ ଖେଳ ହୁଏ, ଅନ୍ୟାନ୍ୟ ଖେଳ ସବୁ ହୁଏ। ତା ସାଙ୍ଗରେ ଆମେ ଦୋକାନୀ ଯେହେତୁ କାମ ଧନ୍ଦା ସାରିଲା ପରେ 9 ପରେ ଆମେ ଟିକେ ଟିକେ ଯେତେବେଳେ ଫ୍ରି ହେଇଯାଉ ଟିକେ ସେଠି ଟିକେ ଯୋଗ ଦିଅଉ। ବେଳେବେଳେ ସେମାନେ ଦୋକାନ ସାମ୍ନାରେ ଆସିକିରି ବସିଯାନ୍ତି, ଚୌକି ଚୌକି ପକେଇକିନା ଛିଡା ହେଇକିରି ଏମିତି ଗପସପ ହୁଏ। ଏତେ ମଜା ବିଶ୍ୱଜିତ ଭାଇ, ଆପଣ ବିଶ୍ୱାସ କରିପାରିବେନି। ଆମ ମାର୍କେଟ କମ୍ପ୍ଲେକ୍ସକୁ 6 ଷ୍ଟୁଡିଓରେ ମାର୍କେଟ କମ୍ପ୍ଲେକ୍ସ ଯଦି ଅଛି, ଏତିକି ଯଦି ଆପଣ ସନ୍ଧ୍ୟାବେଳେ 2 ଆସିବେ, ଏଠି ତ ସବୁ ଜିନିଷ ଚା ପାଣି ଠାରୁ ଚା କଫି ଆଉ ଜଳଖିଆ ସବୁ ପ୍ରକାର ପ୍ରସ୍ତୁତି ଅଛି। ତା ସାଙ୍ଗେ ସାଙ୍ଗେ ଭଲ
0: ହସର ଖଜାନା ମଧ୍ୟ
1: ଅଛନ୍ତି। କେବଳ ହସ ହିଁ ହସ, ଆମର ଜଣେ ବନ୍ଧୁ ଅଛନ୍ତି, ମୁଁ ତାଙ୍କ ନାଁଟି ଟିକେ ଏଥିରେ କହିଦଉଛି। ତାଙ୍କ ନାଁ ହେଲା ସବ୍ୟସାଚୀ କର, ନିକ୍ ନେମ୍ ହେଲା କୁନୁ କୁନୁ ଭାଇ, ହେଲା। ଆଚ୍ଛା, ସିଏ ଅଛନ୍ତି, ଆଉ 3-4 ବନ୍ଧୁ ଅଛନ୍ତି। ଜଣେ ଆଉ ଜଣେ ବନ୍ଧୁ ଅଛନ୍ତି, ତାଙ୍କ ନାଁ ହେଲା, ସିଏ ହଉଛନ୍ତି ବାବୁନି ଭାଇ, ସିଏ ବି ଆଉ ଏମିତି ସବୁ ଅଛନ୍ତି। ଜଣେ ଜଣକୁ ଏମିତି କି ମାନେ କହୁଥିବେ, ତା ଭିତରେ ଆଉ 5 ହସୁଥିବେ, ସିଏ କିନ୍ତୁ କହିଲା ବାଲା କେବେ ହସୁନଥିବେ।
0: ମାନେ ତାଙ୍କ କଥା କହିବା ଶୈଳୀରେ ଆପଣ ହସିଦେବେ।
1: କିନ୍ତୁ ସିଏ କେବେ ହସୁନଥିବେ କି ହସୁନଥିବେ, ସେ କିନ୍ତୁ କହୁଥିବେ, ଏମିତି ଟ୍ରିକ୍ରେ କହିବେ, ଅନ୍ୟମାନେ ହସିବେ, ସେ ଚୁପ୍ ବସିବେ, ଦେଖୁନ ମୋ କଥା, ମୁଁ କଣ ଏମିତି କହିଲି, ତମେ ଯୋଉ ହସୁଛ। ତ ଭାଇ, ଏମିତି ମଜା ହୁଏ, ଏମିତି ମଜା ହୁଏ, ମାନେ ଆପଣ ଖାଇକି ଆସିବେ ତ ଆପଣ ପେଟରୁ ଖାଦ୍ୟ ବାହାରି ଆସିବ, ତ ଏଡ଼େ ଜୋରେ ସେ ମଜା ହୁଏ। ଏଇଟା ମାନେ ଏକଦମ ରିଅଲ ଫ୍ୟାକ୍ଟ ମୁଁ କହୁଛି, କିଛି ଛଳନା ନାହିଁ, ଏଥିରେ ଏକଦମ
0: ନିଶ୍ଚିତ ଭାବରେ
1: ସବୁ ଜାଣିଛନ୍ତି, ସବୁ
0: ଜାଣିଛନ୍ତି। ଥାଉ, ଏମିତି ବଜାଇ ଥାଉ ଆପଣଙ୍କର ଖଟି, ଆପଣ ଏମିତି ହସୁଥାନ୍ତୁ, ସୁସ୍ଥ ଥାନ୍ତୁ, ଏବଂ ସବୁ ଭାଇମାନେ ଏମିତି ଆପଣଙ୍କୁ ହସୁଥାନ୍ତୁ, ଆପଣ ମଧ୍ୟ ତାଙ୍କୁ ହସୁଥାନ୍ତୁ।
1: ରହିଲୁ କାଲି ରାତିରେ ଟିକେ କଥା, ଆମର 5 ତାରିଖ ରବିବାର ଦିନ ଆମେ ଯିବା, ପ୍ଲାନ ହେଇଯିବା, ପ୍ରୋଗ୍ରାମ ଆମର ସରିଛି, ଆମେ ଯିବୁ ବ୍ରହ୍ମଗିରି ପୁରୀ।
0: ଆଜ୍ଞା ଆଜ୍ଞା,
1: କଥାବାର୍ତ୍ତା ସବୁ ସରିଛି, ପ୍ରୋଗ୍ରାମ ଶେଷ, କେବଳ ଯିବା କଥା ଆସନ୍ତା ରବିବାରକୁ ଯିବୁ। ସେଇ ଜିନିଷକୁ ନେଇକି ସେ ବାଟରେ ପଡେ ଗୋଟେ, ଆପଣ ଜାଣିଥିବେ, ବ୍ରହ୍ମଗିରି ପୁରୀରୁ ଯୋଉ ଚନ୍ଦନପୁରରୁ ପୁରୀ ଯିବା ଭିତରେ, ସେ ବ୍ରହ୍ମଗିରି ଯିବା ଭିତରେ ବାଟରେ ଗୋଟେ ଆସେ ଛକ ଗୋଟେ ଅଛି, ରେଣ୍ଡା ରେଣ୍ଡା ଛକ ଆସେ ଗୋଟେ। ଆଚ୍ଛା, ସେହି ରେଣ୍ଡା ଛକକୁ ନେଇକିରି କାଲି ଗୋଟେ ଆଲୋଚନା ହେଲା ପୁରା 1 ଘଣ୍ଟା, ହସି ହସି ପେଟ ଧରଜ ସବୁ, ମାନେ ସେ ରେଣ୍ଡା
0: କାହିଁକି ତା ନାଁଟା ରେଣ୍ଡା ହେଲା, ବହୁତ ସୁନ୍ଦର ଭାବରେ ଆପଣଙ୍କ ବନ୍ଧୁ ମାନଙ୍କ ବିଷୟରେ କହିଲେ ଭାଇ। ରହିଲି, ନମସ୍କାର। ସାଥୀ, ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ, 0671230315 ହେଉଛି ଆମର ନମ୍ବର, ଆମକୁ କଲ୍ କରନ୍ତୁ ଏବଂ କୁହନ୍ତୁ ଯେ ଆପଣଙ୍କର ଜୀବନରେ ସେ ବ୍ୟକ୍ତିତ୍ୱ କିଏ, ଏବଂ ଆପଣଙ୍କ ଜୀବନରେ ଏ ଜୋକ୍, ସେ ହସ, ଏସବୁ କେତେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆପଣ ମଧ୍ୟ କେବେ କେବେ ମ୍ୟାଗାଜିନ୍ ଆଉ ଖବର କାଗଜ ଏସବୁରୁ ଜୋକ୍ସ ସବୁ ପଢ଼ନ୍ତି ନା ନାହିଁ, ଏସବୁ ବିଷୟରେ ଆଜି ଆମକୁ ଜଣାନ୍ତୁ, କାରଣ ଆଜି ୱାର୍ଲଡ ସେଲିବ୍ରେଟ୍ କରୁଛି ଇଣ୍ଟରନ୍ୟାସନାଲ୍ ଜୋକ୍ ଡେ। କିନ୍ତୁ ବର୍ତ୍ତମାନ ତା ପୂର୍ବରୁ ସେଇ ହସକୁ ନେଇ ଆଉ ଗୋଟିଏ ସୁନ୍ଦର ଗୀତ କୁମାର ବାପିଙ୍କ କଣ୍ଠରେ, ଚାଲନ୍ତୁ ଶୁଣିଦେବା ଟିକେ।

0: ମତେ ଆପଣାର କରିନି। ବିଶ୍ୱେନ୍ଦ୍ର ଭାଇ ନମସ୍କାର, ମୁଁ ସନ୍ତୋଷ ମଲ୍ଲିକ, ମହାକାଳପଡା ଭର୍ତ୍ତପୁର ଜିଲ୍ଲା ଯାଜପୁରରୁ କହୁଛି।
1: ସନ୍ତୋଷ ଭାଇ ନମସ୍କାର, ବହୁତ ସୁନ୍ଦର ଗୀତରୁ ଆପଣ ଆରମ୍ଭ କଲେ, କଣ କହିବେ ହସର ମହତ୍ଵ ସନ୍ତୋଷ ଭାଇ ଜୀବନରେ ଆପଣଙ୍କର କେତେ ଏବଂ କୋଉ ବ୍ୟକ୍ତି ଆପଣଙ୍କୁ ଖୁବ ହସାନ୍ତି ଜୋକ୍ କହିକି?
0: ମାନେ କଣ କହିବି, ମୋର ଦି ଭଉଣୀ ଅଛନ୍ତି ବର୍ତ୍ତମାନ, ମୁଁ ଆସିବି ମୋ ଭଉଣୀ ଘରେ, ସେ ଦି ଭଉଣୀ ଯାକ ମତେ ବହୁତ ହସାନ୍ତି।
1: ଆଜ୍ଞା,
0: ଆଉ ବହୁତ ମଜା ବି ତାଙ୍କ ସାଙ୍ଗରେ ମୋର ହୁଏ ଯଦି ମୁଁ ଅଛି ସେ ଜାଗାରେ।
1: ଆଚ୍ଛା, ନା ଟିକେ କହିଦିଅନ୍ତୁ ଆପଣ ଦି ଭଉଣୀଙ୍କର, ସମସ୍ତେ ଖୁସି ହେବେ, ଆପଣଙ୍କ ଭଉଣୀ ମାନେ ବି ଖୁସି ହେଇଯିବେ।
0: ଜଣକ ନାଁ ହଉଛି କନକ ଦେଇ, ଜଣକ ନାଁ ହଉଛି ଉର୍ମିଳା ଦେଇ,
1: ଆଉ
0: ଦି ଭଉଣୀ ମୋର।
1: ଆଜ୍ଞା,
0: ବହୁତ ମଜା ବି କରନ୍ତି, ବହୁତ ଖୁସି ବି ଦିଅନ୍ତି, ବହୁତ ବଢିଆ ଲାଗେ ତାଙ୍କ ସାଙ୍ଗରେ ମିଶିବା।
1: କଣ କହିବେ ଭାଇ, ହସର ମହତ୍ଵ ତାହେଲେ ଜୀବନରେ କେତେ ଅଧିକ?
0: ବହୁତ ବହୁତ, ହସର ମହତ୍ଵ ନ ରହିଲେ ମଣିଷ କେମିତି ଖୁସି ହବ।
1: ବା ବଢିଆ କଥା କହିଲେ, ଖୁସି ରହିବା ପାଇଁ ହସ ଟିକେ ଦରକାର।
0: ସତ କଥା, ଆପଣ ଯେତେବେଳେ ପ୍ରୋଗ୍ରାମ କୁ ଆସନ୍ତି ଆମକୁ କାଇଁ ବହୁତ ବଢିଆ ଲାଗେ, ଆପଣଙ୍କ କଥାବାର୍ତ୍ତା ବଢିଆ ଲାଗେ, ଆମେ ଯୋଉ ଗୀତ ଗାଉ ଆପଣ ଯୋଉ ଆମକୁ ଯୋଉ ଚାନ୍ସଟା ଦିଅନ୍ତି ବହୁତ ବଢିଆ ଲାଗେ।
1: ବହୁତ ବହୁତ ଧନ୍ୟବାଦ,
0: ଯୋଉଦିନ ଆସନ୍ତି ପ୍ରୋଗ୍ରାମ କୁ ବହୁତ ବଢିଆ ଲାଗେ।
1: ଇଏ ତ ଆପଣ ମାନଙ୍କ ପ୍ରୋଗ୍ରାମ ଭାଇ, ଆମେ ମାନେ ତ ଆସୁଛୁ, କିନ୍ତୁ ଆପଣ ମାନଙ୍କର କଲ, ଆପଣ ମାନଙ୍କର ଏଇ ସୁନ୍ଦର ସୁନ୍ଦର ଗୀତ ଗାଇକି ଆରମ୍ଭ କଲେ, ଦୁଇ ପଦ କହିଲେ ଆପଣ ମାନଙ୍କ ଭଉଣୀଙ୍କ ବିଷୟରେ, ଇଏ ତ ଏ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଦେଉଛି। ଆପଣ ମାନଙ୍କର ଶୋ ଆପଣଙ୍କ ମାନଙ୍କ ପାଇଁ ଗୋଟିଏ ଘଣ୍ଟା ପୁରାପୁରି, ତେଣୁ ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ଆପଣ ଏତେ ସୁନ୍ଦର ଭାବରେ ଆପଣଙ୍କର ମତ ଦେଲେ ହସିବା ଉପରେ। ଆପଣଙ୍କର ଉର୍ମିଳା ଦେଇ ଏବଂ କନକ ଦେଇଙ୍କୁ ମଧ୍ୟ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା, ଏମିତି ଆପଣଙ୍କୁ ସେ ହସାଉଥାନ୍ତୁ, ଆପଣ ମଧ୍ୟ ତାଙ୍କୁ ହସାଉଥାନ୍ତୁ ଭାଇ।
0: ନମସ୍କାର
1: ଭାଇ। ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ, 0671230315 ହଉଛି ଆମର ନମ୍ବର। ଇଣ୍ଟରନ୍ୟାସନାଲ ଜୋକ୍ ଡେ ସେଲିବ୍ରେଟ କରୁଛି ପୁରା ୱାର୍ଲ୍ଡ, ଆଉ ହସର ଧୁନରେ ଆଜି ପୁରା ହଜି ଯାଇଛି ପୁରା ୱାର୍ଲ୍ଡ ଆସିଯାଇଛି। ଆଉ ଗୋଟେ କଲ୍ ଦେଖିବା କିଏ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ ଭାଇ ନମସ୍କାର।
1: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଅବିନାଶ ଭାଇ ଗୁଡ ମର୍ଣ୍ଣିଂ, ବହୁତ ଦିନ ପରେ ଅବିନାଶ ଭାଇଙ୍କ ସହିତ କଥା ହଉଛି। ଭାଇ କଣ କହିବେ, ହସର ମହତ୍ଵ କେତେ ଅଧିକ ଆମ ମାନଙ୍କ ଜୀବନରେ, ଆପଣଙ୍କର କଣ ଏଥିରେ ମତ, ଏବଂ ଆପଣଙ୍କୁ କିଏ ଖୁବ ହସାନ୍ତି?
2: ହସ ତ ବହୁତ ପ୍ରକାର ହସ ଅଛି, କୋଉ ହସ କଥା ଆପଣଙ୍କୁ କହିବି?
1: ମୁଁ କହିଲି ଭାଇ ପୁରା ଖୋଲା ମନରେ ଅନ୍ତରରୁ ଯୋଉ ହସ ଆପଣ ହସନ୍ତି, ଯାହାକି ମେଡିସିନ ଭଳିଆ ଦେହକୁ ଭାରି ଭଲ, ଭାରି ଉପକାରୀ, ସେ ହସ
2: ସେମିତି ତ ମାନେ କେହି ମଣିଷ ନାହାନ୍ତି ଯିଏକି ମତେ ହସିବେ।
1: ଆଚ୍ଛା,
2: ମୋର କୌଣସି କଥା ଯଦି ମନେ ପଡେ ମୁଁ ଖାଲି ହସେ,
1: ମାନେ
2: ଯୋଉଟା ମୁଁ ଆଖିରେ ଦେଖିଥିବି, ଯୋଉଟା ମୁଁ ଅନୁଭବ କରିଥିବି, ମୋ ସାଙ୍ଗରେ ଯାହା ଘଟିଥିବ, ମୁଁ ସେଇ କଥାକୁ ଭାବିକି ସବୁବେଳେ ହସେ।
1: ମାନେ ଆପଣ କହୁଛନ୍ତି ଯେ ସ୍ମୃତିର ମାନେ ଖଜାନା ଭିତରୁ କିଛି ଖଜାନା ଆପଣ କାଢିକି ତାକୁ ଦେଖିକି ବହୁତ ହସନ୍ତି ମନେ ପକେଇକି?
2: ଆଜ୍ଞା ଆଜ୍ଞା, ଯେମିତି ମାନେ ଦେଖନ୍ତୁ ବର୍ଷା ଦିନେ ଆମେ ବାହାରକୁ ଯାଉ, ମାନେ ଶିଉଳି ହେଇଥାଏ, ଲୋକଙ୍କର ଯୋଉ ଗୋଡ ଖସିଯାଏ, ଯୋଉ ଗୋଡ ଖସିଯାଏ, ଖସିଲା ବେଳେ ତାଙ୍କର ଯୋଉ ରିଆକ୍ସନଟା ସେତେବେଳେ ହୁଏ,
1: ଭାଇ ପୁରା ଭୟଙ୍କର କଥା ସବୁ ଆପଣ କହିଲେଣି, କି ଜଣେ ପଡିଗଲେ ଆପଣ ହସି ଦିଅନ୍ତି?
2: ମାନେ
1: ସେଇ ମୁହୂର୍ତ୍ତରେ ଟିକେ, ହଁ ବୁଝିଲି, ସେଇ ମୁହୂର୍ତ୍ତରେ ଟିକେ ହସ ଲାଗେ, କିନ୍ତୁ ପରେ ଲାଗେ ଯେ ଆହା ଲୋକଟା ପଡିଗଲା। ସେ କଥା ଗୁଡିକ ମନେ ପକେଇକି ଟିକେ ହସି ଦିଅନ୍ତି।
2: ତାପରେ ଯେମିତି ମୁଁ ଥରେ ଟ୍ରେନରେ ଯାଉଥିଲି ଅନୁଗୁଳ, ପାଖରେ ଜଣେ ଭଦ୍ର ବ୍ୟକ୍ତି ବସିଥିଲେ, ଅନୁଗୁଳ ଭାଷା କହୁଥିଲେ,
1: ସେ ଭାଷାର, ହଁ ସେ ଭାଷାର ମାନେ ଏତେ ସୁନ୍ଦର ଭାଷା, ସେ ଭାଷା ଶୁଣିଲେ ମଧ୍ୟ ଭାରି ଖୁସି ଲାଗେ, ହସ ଲାଗେ ତାଙ୍କର କଥା କହିବା ଶୈଳୀ।
2: ତାପରେ ଆଉ ଗୋଟେ କଥା କହିବି, ଆମର ମୋର ଗୋଟେ ମାନେ ସ୍କୁଲରେ ଥିଲା ସାଙ୍ଗ, ତା ନାଁ ହଉଛି ଅବନୀ, ମାନେ ପାହାଚରୁ ଓହ୍ଲେଇକି ଆସୁଥିଲା, ସେ ଆଗରେ ଗୋଟେ ପଡିଥିଲା କଦଳୀ ଚୋପା, ମାନେ ଏମିତି ଜୋରେ ପଡିଲା, ମୁଁ ତା ଆଗରେ ଠିଆ ହେଇକି ମାନେ ଜୋରେ ହସୁଥିଲି। ମାନେ ଏଇସବୁ ଯୋଉ ହସ କଥା ମାନେ ମୋ ଜୀବନରେ ସବୁ ଘଟିଥାଏ, ମାନେ ମୁଁ ଯୋଉ ସବୁ ଅନୁଭବ କରିଥାଏ ହେଇଥାଏ,
1: ସେସବୁ କଥାକୁ ମନେ ପକେଇକି ଆପଣ ହସନ୍ତି। ଆଚ୍ଛା, ଆପଣ ସାଙ୍ଗସାଥି ଅବିନାଶ ଭାଇ ସେମିତି କେହି ନାହାନ୍ତି ଯେ ଆପଣଙ୍କୁ ଟିକେ ଗୁମସୁମ ଥିଲେ ଟିକେ ହସି ଦିଅନ୍ତି କଣ ଟିକେ କଥା କହିକି?
2: ହଁ ଅଛନ୍ତି, ସ୍କୁଲ ସାଙ୍ଗେ ଅଛନ୍ତି, କଲେଜ ସାଙ୍ଗେ ଅଛନ୍ତି। ତାପରେ ମୁଁ ଯୋଉ ନେଇଥିଲି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ ଏଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ ରେ ଯୋଉ ନେଇଥିଲି ଟ୍ରେନିଂ, ଆମେ ଯାଇଥିଲୁ ଷ୍ଟଡି ଟୁର କୋରାପୁଟରେ। ସେଠି ମୋ ସାଙ୍ଗରେ ବହୁତ ଇନସିଡେଣ୍ଟ ହେଇଥିଲା, ବହୁତ ହସ ମାନେ ବହୁତ ହସେଇ ମାନେ ସାଙ୍ଗମାନେ ମତେ ବହୁତ ହସେଇଥିଲେ। କିନ୍ତୁ ମତେ ଯିଏ ହସେଇବା ପିଲା ମଧ୍ୟ ମତେ ହସାଇ ଦିଏ ସେ ହେଉଛି ମୋର ସବୁଠାରୁ ଅତି ନିବିଡ଼ତର ଭାଇ ଆଲୋକ। ଭଲ ନାଁ ହେଉଛି ସୁନୀତ କୁମାର ମିଶ୍ର। ମୋର ଗୋଟେ

0: ଭଳିଆ ଭାଇ ଯେ ତାକୁ ଦେଖିଲା ମାନେ ମୁଁ ଫେଙ୍କି ହସେଇଦିଏ, ମାନେ ସେମିତି କିଛି କୌଣସି ହସିବାରେ କୌଣସି ରିଜନ
1: ନାହିଁ। ସେଇଟା ତ ସବୁଠୁ ବଢିଆ କଥା, ସେଇ ବିଷୟରେ ଆଜି ଆମେ କହୁଥିଲେ। ଏମିତି ଆପଣ ହସୁଥାନ୍ତୁ ଭାଇ, କଲ୍ କଲେ ବହୁତ ସୁନ୍ଦର ଲାଗିଲା କଥା ହେଇକି ଭାଇ, ରହିଲି ନମସ୍କାର। ସତୀଶ, ସେମିତି ଆପଣଙ୍କ ଜୀବନରେ ମଧ୍ୟ ନିଶ୍ଚୟ କେହି ଜଣେ ଥିବେ ଯାହାଙ୍କୁ ବିନା କୌଣସି କାରଣରେ ବାସ୍ ଆପଣ ଦେଖିଦେଲେ ମଧ୍ୟ ଖୁସି ହେଇଯାଉଥିବେ, ଦେଖିଦେଲେ ଆପଣଙ୍କ ମୁହଁରେ ହସ ଆସିଯାଉଥିବ, ତାଙ୍କୁ ଦେଖିଲା ମାନେ ମନ ଭିତରର ସବୁ ଟେନସନ କୁଆଡେ ରଫୁ ଚକର ହେଇଯାଉଥିବ କିଛି ସମୟ ପାଇଁ। ଆସିଯାଇଛି ଆଉ ଗୋଟେ କଲ୍, ଦେଖିବା କିଏ କରିଛନ୍ତି ଆଉ କଣ କହୁଛନ୍ତି ହସ ବିଷୟରେ, ଜୋକ୍ ବିଷୟରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ସାର ନମସ୍କାର, ମୁଁ ଭୁବନେଶ୍ୱରରୁ ପ୍ରକାଶ ଚନ୍ଦ୍ର ସାହୁ ସାଲିଆ ସାହି କହୁଛି। ସାର
1: ପ୍ରକାଶ ଭାଇ ନମସ୍କାର, ଗୁଡ ମର୍ଣ୍ଣିଂ।
2: ଆପଣଙ୍କ ପ୍ରୋଗ୍ରାମ ଶୁଣିକି ମତେ ବହୁତ ଖୁସି ଲାଗୁଛି,
1: ବହୁତ ବହୁତ ଧନ୍ୟବାଦ।
2: ଯେମିତି ଫିଲ୍ମ ମୁଁ ଦେଖୁଥିନି
1: ଆଜ୍ଞା,
2: ଆଉ ମୁଁ ଏଇଖିନା ଦୋକାନରେ ବସିକି ଆପଣଙ୍କ କଥା ଆଉ ଗୀତ ଶୁଣିକି ବହୁତ ଖୁସି ଲାଗୁଛି ମତେ,
1: ବହୁତ ବହୁତ ଧନ୍ୟବାଦ। ପ୍ରକାଶ ଭାଇ କଣ କହିବେ, ହସ କେତେ ଜରୁରୀ ଜୀବନରେ।
2: ଆଜ୍ଞା, ହସ ନଥିଲେ ଆଉ ଜୀବନରେ ବଞ୍ଚିକି ଲାଭ କଣ? ତାରେ
1: ଆରେ ବା,
2: ଆଉ ସବୁ ଖୁସି ହେନେ ଆମେ ବି ସବୁ ଖୁସି।
1: ଆରେ ବା, ସମସ୍ତେ ଖୁସିରେ ଥିଲେ ଆମେ ଖୁସି।
2: ଆଜ୍ଞା, ମୁଁ ବେପାର କରୁଛି, ମୁଁ ଦଶ ଜଣଙ୍କୁ ନେଇକି ସାମ୍ନାରେ ଖୁସିରେ ରୁହେ। ଆଉ ମୁଁ 15 ବର୍ଷ ଦୋକାନ ହେଲାଣି, କଲିକତାରୁ ଆସିକି ମୁଁ ଦୋକାନ କରିଛି, ମୋର କଷ୍ଟମର ସାଙ୍ଗରେ ସମିତ ସାଙ୍ଗରେ ଭାବ ସବୁ ଭଲ।
1: ଆଚ୍ଛା ପ୍ରକାଶ ଭାଇ, ଆପଣ ଏମିତି କେବେ କୋଉ ଲୋକଙ୍କୁ ଭେଟିଛନ୍ତି ନା ନାହିଁ ଏ 15 ବର୍ଷ ଭିତରେ, ଯିଏ ଆପଣଙ୍କୁ ବହୁତ ହସେଇ ଦେଇଥିବେ ତାଙ୍କ କଥାରେ?
2: ହଁ, ମୁଁ ଛୋଟବେଳେ ମୁଁ ଏଇ ଫିଲ୍ମ ଦେଖିକି ଭାରି ଖୁସି, ସାଙ୍ଗସାଥି ଯେତେବେଳେ ଯୁଆଡେ ଡାକିବେ ସିଏ ବି ମୋର ଖୁସି। ଆଉ ଛୋଟବେଳେ ବହୁତ ଫିଲ୍ମ ଦେଖିଛି, ଆଉ ଗୋଟେ ଥାନାଦାର ଫିଲ୍ମରେ ଜିନା ହେ ତୋ ହସି କେ ଜିଓ ଜୀବନ ମେ କିପରି କିରୋ ନା, ମତେ ଭାରି ଭଲ ଲାଗେ ଗୀତ ଗୁଡାକ।
1: ଆଚ୍ଛା, ଜିନା ହେ ତୋ ହସ୍କର ଜିଓ ନାଇଁ କି? ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କଲ୍ କଲେ ପ୍ରକାଶ ଭାଇ, ଆଉ ଆପଣଙ୍କର ଏଇ ସୁନ୍ଦର ମତ ଆମ ସହିତ ବାଣ୍ଟିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଏବଂ ପ୍ରକାଶ ଭାଇ ଯୋଉ କଥା କହିଲେ, ଜିନା ହେ ତୋ ହସ୍କେ ଜିଓ, ନିଶ୍ଚିତ ଭାବରେ ହସିକି ବଞ୍ଚିବାକୁ ପଡିବ, ଏବଂ ଏଇ ସୁନ୍ଦର ଗୀତଟି ସହିତ ଆଗକୁ ପଢିବା ଚାଲନ୍ତୁ।

0: ରାତିରେ ବହୁତ ଧନ୍ୟବାଦ ଭାଇ କଲ୍ କଲେ
1: ବିଶେଷ
0: ଆପଣଙ୍କର
1: କରି
0: ମତ
1: ଆପଣ ଆଜି
0: ଜାଣିଲେ।
1: ପ୍ରୋଗ୍ରାମଟା ବହୁତ ବିନ୍ଦାସ ହେଇଛି କାରଣ ସକାଳେ ଅର୍ଘ୍ୟ ତାଳି ଆଉ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ତ ହେଇନି, ଏ ଦିଟା ପ୍ରୋଗ୍ରାମ ବହୁତ ଭଲ। ବିଶେଷ କରି ଆପଣ ଆରମ୍ଭରୁ ମୁଁ 13 ନମ୍ବର କଲ କିନ୍ତୁ ଆପଣଙ୍କ କଥାବାର୍ତ୍ତା ମୁଁ ହସୁଥାଏ।
0: ଆଜ୍ଞା ଆଜ୍ଞା ଯା ହଉ,
1: ଆପଣ କଥାବାର୍ତ୍ତା କରୁଛନ୍ତି ହସିକି, ସେଇଟା ହଉଛି ଅନ୍ତରୁ ଆପଣଙ୍କ କଥାବାର୍ତ୍ତା
0: ହସୁଥାଏ।
1: ଆମେ ହସିବା ପାଇଁ ଯୋଗ କି କୌଣସି ଯୋଗ କିମ୍ବା କୌଣସି ଫିଲ୍ମ ଜରିଆରେ ସେଟା ମାଧ୍ୟମ ଗୋଟେ ହେଇଯାଉଛି, ଆପଣ କଥାବାର୍ତ୍ତା କରୁଛନ୍ତି ସେଇ କଥାବାର୍ତ୍ତା ହିଁ ହସ ବାହାରି ଆସିବ।
0: ନିହାତି ଭାବରେ ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ ଆପଣଙ୍କ ସୁନ୍ଦର
1: ହଉଛି ମାଗ ଆଗେ ପ୍ରାର୍ଥନା। ଆପଣ ସବୁବେଳେ ଏମିତି ହସୁଥାନ୍ତୁ, ନିଜ ହସନ୍ତୁ ଅନ୍ୟକୁ ହସାନ୍ତୁ, ତାହେଲେ ଆପଣ ଘଣ୍ଟ ଗୋଟେ ରଖିଥାନ୍ତୁ। ରହୁଛି ଭାଇ ନମସ୍କାର।
0: ନମସ୍କାର ଭାଇ। ସାଥି ଯେମିତି କହିଲେ ଭାଇ ଯେ ନିରୀହ ଛୋଟ ପିଲାମାନଙ୍କୁ ଦେଖିଲା ମାନେ ତାଙ୍କ ନିରୀହପଣରେ ଆମକୁ ହସ ଲାଗେ ଏବଂ ବୟସ୍କ ଲୋକମାନଙ୍କର ଏକ୍ସପିରିଏନ୍ସ ତାଙ୍କର ଅଭିଜ୍ଞତା ଏବଂ ଅଭିଜ୍ଞତା ପରେ ତାଙ୍କ ପାଖରୁ ଯେଉଁ କଥା ଆମେ ସବୁ ଶୁଣୁ ସେଥିରେ ମଧ୍ୟ ହସ ଲାଗେ। ଛୋଟ ପିଲାମାନଙ୍କ ପାଖରୁ ଶିଖିବାର ଅଛି ନିରୀହପଣକୁ ଏବଂ ବଡ଼ ଲୋକମାନଙ୍କ ସାଙ୍ଗରେ ବସିଲେ ଗୁରୁଜନମାନଙ୍କ ସାଙ୍ଗରେ ବସିଲେ ଦୁନିଆର କେତେ ଅଭିଜ୍ଞତାର ଭଣ୍ଡାର ତାଙ୍କ ପାଖରେ ଅଛି, ତାଙ୍କ ପାଖରୁ ବି ଅନେକ କିଛି ଶିଖିବାକୁ ମିଳେ ହସିବାକୁ ମିଳେ। ସାଥି ଆସିଯାଇଛି ଆଜି ଆଉ ଗୋଟେ କଲ୍, ଶେଷ କଲ୍ ହୁଏତ ନେଇଯିବା। କିଏ କରିଛନ୍ତି, କୋଉଠୁ କରିଛନ୍ତି, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ ବିଶ୍ୱଜିତ ଭାଇ ନମସ୍କାର, ବହୁତ ରମେଶ ଚନ୍ଦ୍ର ସାହୁ ମହାପୁର।
0: ରମେଶ ଭାଇ ନମସ୍କାର, କଣ କହିବେ ରମେଶ ଭାଇ, ଆପଣ ସବୁ ମ୍ୟାଗାଜିନ ଆଉ ପେପର ଫେପରରୁ ସବୁ ଚୁଟକୁଲା ହସ ବହି ସବୁ ପଢନ୍ତି ନା ନାହିଁ?
2: ନିଶ୍ଚିନ୍ତ ଭାଇ ପଢୁଥିଲି, କିନ୍ତୁ ଏବେ ଯୋଉ ଆମର ଦୋକାନ ଧନ୍ଦାରେ ରହିଲି ଆଉ କିଛି ପଢିପାରୁନି ଭାଇ, କେବଳ ଏଇ ଫିଲ୍ମରୁ ଦେଖିକି ବା ବିଭିନ୍ନ ପ୍ରକାର କଥାବାର୍ତ୍ତାରେ ଯାହା ଦେଖିକି ମାନେ ଶୁଣିକି ମାନେ
0: ଟିକେ ହସିବା କଥା। ରମେଶ ଏମିତି ଲୋକ ତ ନିହାତି ଭେଟିଥିବେ ଆପଣ ନିଶ୍ଚୟ ଦୋକାନ ମାନେ ଯିଏ ଆପଣଙ୍କୁ କଥାରେ ହସେଇ ଦଉଥିବେ ବହୁତ।
2: ଏଇଟା ଭାଇ ଗୋଟେ ଭଲ କଥା ମନେ ପକେଇଛନ୍ତି ଭାଇ, ଦେଖନ୍ତୁ ଆମେ ଯୋଉ ଟ୍ରାଭେଲିଂ କରି ଯାଉଛୁ ଆମେ ନଭେମ୍ବର ମାସରେ ପ୍ରତିବର୍ଷ ଏବେ 15 ବର୍ଷ ହେଲା ଯାଉଛୁ ବାହାର ଜାଗା ବୁଲି ଯାଇଥିଲୁ, ଯାଇଥିଲୁ ଅଯୋଧ୍ୟା ଯାଇଥିଲୁ, ଏପଟେ ଯାଇଥିଲୁ ଆମର ଏଇ ଯୋଉ ବୈଷ୍ଣବଦେବୀ ଯାଇଥିଲୁ, ଆଉ ବିଭିନ୍ନ ପ୍ରକାର ଜାଗାକୁ ପ୍ରତିବର୍ଷ ଯାଉଛି 15 ବର୍ଷ ହେଲା। ଆମର ଭାଇ ଜଣେ ଦୋକାନ ଭାଇ ଅଛନ୍ତି, ତାଙ୍କ ନାଁ ଧରଣୀ ପଣ୍ଡା, ଆମ ପାଖ ଗାଁର, ସେ ହଉଛି ତାଙ୍କ ଘର ମହୁଲପୁଞ୍ଜି। ସେ ଭାଇ କଥା ଛଳରେ ମାନେ ଏମିତି ତମକୁ ମଜେଇ ଦେବେ ମାନେ ହସି ହସି ଭାଇ ଗଡିଯିବ ସତରେ ଭାଇ, ପ୍ରାକୃତିକ ଭାଷା ଭଳିଆ ହସିବେ ସେ ଭାଇ ଜଣକ ମାନେ ଯେତେବେଳେ ଆମେ ଟ୍ରେନ ଟ୍ରାଭେଲିଂ କରିବୁ ମଜାକି ଯିବୁ ତାଙ୍କ କଥା ଶୁଣି ଶୁଣି ଆମର କେତେବେଳେ ଟାଇମ ପାସ୍ ହେବ ଆମେ ଜାଣିପାରିବୁନି, କିନ୍ତୁ ତାଙ୍କ କଥାଟା ମୋର ମନେ ପଡୁଛି। ତାଙ୍କୁ ଏଇ କଥା ମୁଁ କହେ, ମୁଁ କହିଲି ଭାଇ ଯେତେବେଳେ ତମ କଥା ଟପିକରେ ପଡେ ମୁଁ ତମକୁ ଭାଇ ଯେକୌଣସି ଗୋଟେ କଥା ଛଳରେ ମୁଁ ଆପଣଙ୍କୁ କହିବି, କିନ୍ତୁ ଆଜି ଟପିକଟା ମନେ ପକେଇଦେଲେ ଆଉ ବହୁତ ଭଲ ଲାଗିଲା। ଆଉ ତ ବିଭିନ୍ନ ଛଳରେ ଯେ ଭାଇମାନେ ସବୁ ଭଲ କଥାଗୁଡା କହିଛନ୍ତି, ପ୍ରାକୃତିକ ଭାଷା ଆଉ କୃତ୍ରିମ ଭାଷା, ପ୍ରାକୃତିକ ଭାଷାଟା ପ୍ରକୃତ ଦେହରୁ ଯୋଉଟା ବାହାରେ ସେଟା ପ୍ରାକୃତିକ ଭାଷା ମାନେ ଦେଖିଲେ ଯାହାକୁ ଛୋଟ ପିଲା
0: ସେ ସୁସ୍ଥ ମଧ୍ୟ ରଖେ ପ୍ରାକୃତିକ।
2: ନିଶ୍ଚିନ୍ତ ଭାଇ ଆମ ଦୋକାନକୁ ଏମିତି ଅଛନ୍ତି ଗୋଟେ ଭାଇ ଅଛନ୍ତି ମାନେ କଥା ଛଳରେ ପିକୁଲାର ଟାଇପ୍ର କଥା ହେବେ, ମାନେ ତାଙ୍କ କଥା ବି ଶୁଣିଲେ ମତେ ବହୁତ ଖସ ଲାଗେ। ଏମିତି ବିଭିନ୍ନ ଛଳରେ ବିଭିନ୍ନ ସବୁ କଥାବାର୍ତ୍ତା ହଉଛନ୍ତି ଆଉ କଣ, କିନ୍ତୁ ମନରୁ ହସଟା ଆସିବା ସଦାବେଳେ ଭଲ, ଦେହ ପାଇଁ ବହୁତ ଭଲ।
0: ଆଜ୍ଞା ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ରହିଲି ଭାଇ ନମସ୍କାର।
2: ଭାଇ ଲାଷ୍ଟ ରଖୁଛି, ନମସ୍କାର ଭାଇ
0: ନମସ୍କାର। ସାଥି ସମୟ କେତେବେଳେ ଇସାରା ଦେଇକି ଆମକୁ କହିଦେଲାଣି ଯେ ସାର ସାର ଜଲ୍ଦି ସାର, ବହୁତ ହେଇଗଲା ହସର କଥା। ନାଇଁ ନାଇଁ କେବେ ବି ଆପଣମାନଙ୍କ ସହିତ କଥା ହେଲେ ମନ ଭରେ ନା ଆଉ ପେଟ ବି ପୁରେ ନା, କିନ୍ତୁ ସମୟ ସରିଯାଏ, କଣ କରିବା ସାଥି, ଆମେ ସମସ୍ତେ ସମୟର ଅଧୀନ, ସମୟର ଗୁଲାମ, ସମୟରେ ଆମେ ସମସ୍ତେ ବନ୍ଧା ହେଇଛେ ଆଉ ସମୟ ଆମକୁ ତାର ଇସାରାରେ ନଚୁଛି, ହସୁଛି, ସବୁ କରୁଛି। ତେବେ ସାଥି ଆପଣମାନଙ୍କର ବହୁତ ବହୁତ ଭଲ ପାଇବା, ବହୁତ ବହୁତ ସୁନ୍ଦର ସୁନ୍ଦର ମତ ଆଜି ଆମ କାର୍ଯ୍ୟକ୍ରମକୁ ସଫଳ କରିପାରିଛି ବୋଲି ମୁଁ ଭାବୁଛି। ଆପଣମାନେ ଏତେ ସୁନ୍ଦର ଭାବରେ ନିଜ ନିଜର ମତ ରଖିଲେ ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଏମିତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ ଭଲ ପାଉଥାନ୍ତୁ, କଲ୍ କରୁଥାନ୍ତୁ। ଯୋଉ ଶ୍ରୋତା ଭାଇ ଭଉଣୀମାନଙ୍କର କଲ୍ ଲାଗିପାରିନି ସେମାନଙ୍କୁ ମଧ୍ୟ କହୁଛି ମନ ଜମା ଦୁଃଖ କରନ୍ତୁନି, ଇଣ୍ଟରନ୍ୟାସନାଲ୍ ଯୋଗ ଡେ, ଆଜି ହସନ୍ତୁ, ନିଶ୍ଚିତ ଭାବରେ କାଲି ଆପଣଙ୍କ କଲ୍ଟା ଲାଗିଯିବ ମୁଁ ଆପଣମାନଙ୍କୁ କହୁଛି। ବହୁତ ବହୁତ ଥ୍ୟାଙ୍କ ୟୁ ଆପଣମାନଙ୍କୁ ସମସ୍ତଙ୍କୁ, ବର୍ତ୍ତମାନ ଆପଣମାନଙ୍କ ସହିତ ଏମିତି ଯୋଡି ହେଇକି ରହିବା।
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ୍ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

ଫୋନର ଏସଏମଏସ ବକ୍ସକୁ ଯାଆନ୍ତୁ, ଟାଇପ୍ କରିଦିଅନ୍ତୁ FMRC, ତାପରେ ଲେଖିଦିଅନ୍ତୁ କେଉଁ ଗୀତଟି ଶୁଣିବା ପାଇଁ ଚାହାନ୍ତି, କୋଉ ଚଳଚ୍ଚିତ୍ର, କୋଉ ଆଲବମ୍ର ସଙ୍ଗୀତ, କାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ସେ ଗୀତଟି, ଏବଂ ପଠେଇ ଦିଅନ୍ତୁ ଆମ ନମ୍ବର 09495963210ରେ। ଯଦି କରିବା ପାଇଁ ଚାହୁଁଛନ୍ତି ଆମକୁ ହ୍ୱାଟ୍ସଆପ୍, ତେବେ ନମ୍ବର ହେଉଛି 8892542200। ଶୀଘ୍ର ଶୀଘ୍ର ଆପଣମାନଙ୍କର ଫର୍ମାଇସ୍କୁ ପଠେଇ ଦିଅନ୍ତୁ, ମୁଁ ଆପଣଙ୍କର ମ୍ୟୁଜିକାଲ ହମସଫର ରେଡି ହେଇକି ବସିଛି ପ୍ଲେ କରିବା ପାଇଁ। ୟୁଆର ଫେଭରେଟ୍ ଆକାଶବାଣୀ FM ରେନ୍ବୋ କଟକରେ। ଯେମିତି ଆଜି ପଠେଇ ଦେଇଛନ୍ତି ଆମର ଫର୍ଷ୍ଟ ମେସେଜ ଆମକୁ, ଭାଇ ପ୍ଲିଜ ମୋ ଗୀତ ପ୍ଲେ କରିବାକୁ ଅନୁରୋଧ। ନିଶ୍ଚିତ ଭାବରେ ଆପଣଙ୍କ ଗୀତ ଫର୍ଷ୍ଟ ପ୍ଲେ କରିଦେଉଛି। କିଏ ମେସେଜ କରିଛନ୍ତି? ମେସେଜ କରିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲିରୁ, ଏବଂ ଲେଖିଛନ୍ତି ଯେ ମୋହରା ଚଳଚ୍ଚିତ୍ରରୁ ଗୋଟେ ସୁନ୍ଦର ଗୀତ ସେ ଶୁଣିବା ପାଇଁ ଚାହିଁଛନ୍ତି। ପ୍ଲେ କରିଦେଉଛି ଆପଣଙ୍କ ଅନୁରୋଧରେ ବ୍ୟୁଟିଫୁଲ ଟ୍ରାକ୍ଟି, ଏବଂ ପରେ ପରେ ଆଉ ଗୋଟେ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି। ପ୍ରେମଜୀ କମ୍ୟୁନିକେସନରୁ, CDA କଟକରୁ, Sector 7ରୁ, ମର୍କତ ନଗରରୁ, ଆମ କଟକରୁ ପ୍ରେମଜୀ ଭାଇ ଡେଡିକେଟ୍ କରୁଛନ୍ତି ବନ୍ଧୁ ଦିବାକରଙ୍କୁ, ସୁବଳ ଭୋଇଙ୍କୁ, ଏବଂ ଅଲ୍ ଦ ଷ୍ଟାଫ୍ ଆଣ୍ଡ ଆର୍ଜିଓ ସବୁ ଆକାଶବାଣୀ ଏବଂ ଶ୍ରୋତାମାନଙ୍କୁ। ଗୁଡ୍ ମର୍ଣ୍ଣିଂ ଟୁ ଏଭ୍ରିୱାନ୍ ଲେଖିଛନ୍ତି, ଏବଂ ସେ ଶୁଣିବା ପାଇଁ ଚାହିଁଛନ୍ତି। ରିମଝିମ ଗିରେ ସାବନ ସୁଲଘ ସୁଲଘ ଯାଏ ମନ, ଏଇ ବ୍ୟୁଟିଫୁଲ ଟ୍ରାକ୍ଟି। ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

0: ଏଥର ଗୋଟେ ସୁନ୍ଦର ଓଲ୍ଡ ଓଡ଼ିଆ ଗୀତର ଫର୍ମାଇସ୍ କରିଛନ୍ତି କଟକ କିଶୋରନଗରରୁ ବାବନ ଚନ୍ଦ୍ର ପାଲ, ମମତା ପାଲ ଶୁଣିବା ପାଇଁ ଚାହିଁଛନ୍ତି ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି ହସିଯା ହସିଯା କାନ୍ଦିବାର ମନେ ନୁହେଁ ଜୀବନ କିଏ ଜାତି କିଏ ହାରେ ଚଳଚ୍ଚିତ୍ରର ଏହି ଗୀତଟି ଏବଂ ଉପସ୍ଥାପନା ତାଙ୍କୁ ଆଜିର ବହୁତ ସୁନ୍ଦର ଲାଗୁଛି ବୋଲି ଲେଖିଛନ୍ତି ଏବଂ ହସ ଉପରେ ଟପିକ୍ ରଖିଥିବାରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଭାଇ ଆପଣ ମେସେଜ କରିଛନ୍ତି ଆପଣଙ୍କ ସମୟରୁ ଆପଣଙ୍କର ଫର୍ମାଇସ୍ ଆମକୁ ଦେଇଛନ୍ତି ସେଥିପାଇଁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଏହି ସୁନ୍ଦର ଗୀତଟି ଆପଣଙ୍କ ପାଇଁ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଚାହିଁଛନ୍ତି ଶୁଣିବା ପାଇଁ ରିମ୍ ଝିମ୍ ରିମ୍ ଝିମ୍ ରୁମ୍ ଝୁମ୍ ରୁମ୍ ଝୁମ୍ 1942 ଆ ଲଭ୍ ଷ୍ଟୋରି ଟୁ ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ ଟୁଡେଜ୍ ପ୍ରୋଗ୍ରାମ ୱାଜ୍ ଭେରି ନାଇସ୍ ଆଣ୍ଡ ବ୍ୟୁଟିଫୁଲ୍ ସଙ୍ଗ ସିଲେକ୍ସନ୍ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ ଶୁଣୁଥିବାରୁ ଭେରି ଗୁଡ୍ ମର୍ଣ୍ଣିଂ ଲେଖିଛନ୍ତି ସମସ୍ତ ସାଙ୍ଗମାନଙ୍କୁ ଅଲ୍ ଫ୍ରେଣ୍ଡସ୍ ଗୁଡ୍ ମର୍ଣ୍ଣିଂ ଟୁ ୟୁ ଅଲ୍ସୋ ଆପଣଙ୍କ ଦିନ ଆଜି ବହୁତ ଭଲ ଭାବରେ କଟୁ ମେସେଜ ପାଇଁ ବହୁତ ବହୁତ ଧନ୍ୟବାଦ ଫର୍ମାଇସ୍ ପୂରଣ କଲି ଏଇ ସାଙ୍ଗେ ସାଙ୍ଗେ
1: Come on, don't just whistle, sing the man!

ବ୍ୟୁଟିଫୁଲ ବ୍ୟୁଟିଫୁଲ ଟ୍ରାକ୍ ର ଫର୍ମାଇସ୍ ଆପଣମାନଙ୍କୁ ଆସିଆସି ଯାଇଛି ରେନ୍ବୋଜ୍ ଏସ୍ଏମ୍ଏସ୍ରେ ଆପଣମାନେ ଅଛନ୍ତି କନେକ୍ଟେଡ୍ ହେଇକି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଦିଲ୍ ସେ ଦିଲ୍ ତକ୍ କହୁଛନ୍ତି ନେକ୍ସଟ ମେସେଜ ଆମକୁ କିଏ କରିଛନ୍ତି ଚାଲନ୍ତୁ ପଢିବା ହ୍ୱାଟ୍ସଆପ୍ରେ ମେସେଜଟି କରିଛନ୍ତି ଗୁଡ୍ ମର୍ଣ୍ଣିଂ ଭାଇ ନମସ୍କାର ଜୟ ଜଗନ୍ନାଥ ଆଜି ସକାଳର ସବୁ ପ୍ରୋଗ୍ରାମ ଗୁଡ଼ିକ ବହୁତ ଭଲ ଲାଗିଛି ସବୁ ଆର୍ଜିଏସ୍ ମାନଙ୍କୁ ସବୁ ଶ୍ରୋତାମାନଙ୍କୁ ଶୁଭକାମନା ସକାଳର ଆଜି ଆପଣଙ୍କର ପ୍ରତ୍ୟେକଟି ଉପସ୍ଥାପନା ବହୁତ ଭଲ ଅଛି ଆଜି ମୋ ପସନ୍ଦର ଏହି ଓଡ଼ିଆ ଗୀତଟି ପ୍ଲିଜ୍ ଶୁଣେଇଦେବେ କିନ୍ତୁ ଓଡ଼ିଆ ଗୀତ ନୁହଁ ଆପଣ ତ ଗୋଟେ ହିନ୍ଦୀ ଗୀତର ଫର୍ମାଇସ୍ ଲେଖିଛନ୍ତି ହୁଏତ ଟିକେ ମିଷ୍ଟେକ୍ ହେଇଯାଇଛି ନିଶ୍ଚିତ ଭାବରେ ଶୁଣିବା ପାଇଁ ଚାହିଁଛନ୍ତି ତେରି ମେହରବାନିଆ ହାଲୁ ଭାଇ ସାୟାନ ଆଠଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି ଦ ଟାଇଟଲ ଟ୍ରାକ୍ ତେରି ମେହରବାନିଆରୁ ସବୀର କୁମାରଙ୍କ କଣ୍ଠରେ ପ୍ଲେ କରିଦେଉଛି ଏ ସୁନ୍ଦର ଗୀତଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଫର୍ମାଇସ୍ ଏବଂ ବହୁତ ବଡ଼ ଗୋଟେ ମେସେଜ ଲେଖିକି ପଠେଇଛନ୍ତି କିଏ ଚାଲନ୍ତୁ ପଢିବା ବିଶ୍ୱଜିତ ଭାଇ

ସତରେ ଇନ୍ତଜାର ତ କିଛି କୁ ନେଇ କରତା ହେଇ ଗେ ଟାଇମ ହଁ ଯେତେବେଳେ ଦେଖନ୍ତୁ କଥା ହଉ ହଉ ସକାଳୁ ବର୍ତ୍ତମାନ 11 ବାଜିବା ପାଇଁ ଘଣ୍ଟା ଗଲାଣି ସାରା ରେନ୍ବୋ ଏସ୍ଏମ୍ଏସ୍ କୁ ସାରିବା ପାଇଁ ସମୟ ଦେଲାଣି ସାରା କିନ୍ତୁ ତା ପୂର୍ବରୁ ଗୋଟିଏ ଛୋଟ ଫର୍ମାଇସ୍ ଆଜିର ଲାଷ୍ଟ ଫର୍ମାଇସ୍ ଉର୍ବିଧର ସମ୍ବଲପୁରରୁ ପଠାଇଛନ୍ତି ଥେମରା ସମ୍ବଲପୁରରୁ ଶୁଣିବା ପାଇଁ ଚାହିଁଛନ୍ତି ଗୁଡ୍ ମର୍ଣ୍ଣିଂ ସହିତ ଏ ସୁନ୍ଦର ଗୀତଟି ଚୋର କି ଆରେଜିଆ ଦବଙ୍ଗ ଚଳଚ୍ଚିତ୍ରରୁ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ନିଶ୍ଚିତ ଭାବରେ ତାଙ୍କ ପାଇଁ ପ୍ଲେ କରିଦେଉଛୁ ଆଜିର ଡେନ୍ବୋ ଏସ୍ଏମ୍ଏସ୍ର ଲାଷ୍ଟ ସଙ୍ଗ ଭାବରେ ଏବଂ ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ ଜଣାଇଛନ୍ତି ହ୍ୟାଲୋ ହାଏ ଜଣାଇଛନ୍ତି ସବୁ ଡେନ୍ବୋ ଏସ୍ଏମ୍ଏସ୍ର ଆର୍ଜିଏସ୍ ମାନଙ୍କୁ ଆପଣଙ୍କୁ ମଧ୍ୟ ହ୍ୟାଲୋ ହାଏ ଗୁଡ୍ ମର୍ଣ୍ଣିଂ ତେବେ ସାଥୀ ଗୁଡ୍ ମର୍ଣ୍ଣିଂ କହୁ କହୁ ବର୍ତ୍ତମାନ ଆମେ ଗତି କଲୁଣି ଧୀରେ ଧୀରେ ଗୁଡ୍ ଆଫ୍ଟରନୁନ୍ ଆଡ଼କୁ କାରଣ ସେଇ ଭର୍ଷା ଭିଜା ସକାଳରେ ଆପଣମାନଙ୍କ ସହିତ ମ୍ୟୁଜିକାଲ ହମସଫର ଥିଲା ବିଶ୍ୱଜିତ କିନ୍ତୁ ସମୟ ବର୍ତ୍ତମାନ କହିଲାଣି ଅଭି କହିନା ପଡ଼େଗା ଆପ୍ ସବ୍କୁ ଅଲବିଦା ସାଥି ଚଲତେ ଚଲତେ କବ ଟାଇମ ହୋ ଗେ ଆପକୁ ଅଲବିଦା କହିନେ କା ୟେ ତ ଦିଲ ସେ କଭି ଯାତା ହି ନାହିଁ କି ଆପକେ ସାଥ ପୁରା ଦିନ ରହିବା ପାଇଁ ଇଚ୍ଛା ହଉଛି କିନ୍ତୁ କଣ କରିବା ସାଥି ସମୟରେ ଆମେ ସମସ୍ତ ବନ୍ଧା ନେକ୍ସଟ ଆଜି ଆସିକି ପହଞ୍ଚିଗଲେଣି ଆପଣମାନଙ୍କ ସହିତ ରହିବେ ଶ୍ରୀଲା ଆଫ୍ଟରନୁନ୍ ପର୍ଯ୍ୟନ୍ତ ଷ୍ଟେ ଟ୍ୟୁନ୍ଡ ଆଉ ମୋତେ ଦିଅନ୍ତୁ ବିଦାୟ ରହିଲି ନମସ୍କାର।

ତେବେ ଆପଣଙ୍କୁ କହି ରଖୁଛି, ଅରିଜିତ ସିଂ ଜଣେ ଏମିତି ସିଙ୍ଗର ଯିଏ ତାଙ୍କ ଭଏସ୍ ଏବଂ ଭାବପୂର୍ଣ୍ଣ ଗାୟକୀ ପାଇଁ ଖୁବ୍ ଜଣାଶୁଣା। ଖାଲି ରୋମାଣ୍ଟିକ କାହିଁକି, ସୁଫି, ସ୍ୟାଡ୍ ଏବଂ ଡ୍ୟାନ୍ସ ଆଦି ସମସ୍ତ

ଜେନାରେ ସେ ନିଜର ପାରଦର୍ଶିତା ଏବଂ ନିଖୁଣ ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି। ଅରିଜିତ ସିଂ ଅନେକ ଫିଲ୍ମ ଫେୟାର ଏବଂ ନ୍ୟାସନାଲ ଫିଲ୍ମ ଆୱାର୍ଡ ମଧ୍ୟ ହାତେଇ ପାରିଛନ୍ତି। କେବଳ ହିନ୍ଦୀ ନୁହେଁ ବରଂ ବଙ୍ଗଳା ଏବଂ ଅନ୍ୟାନ୍ୟ ଅନେକ ଭାଷାରେ ସେ ସୁପର ହିଟ୍ ଗୀତ ଗାଇ ସାରିଛନ୍ତି। ଏତେ ବଡ଼ ଷ୍ଟାର ହେବା ସତ୍ତ୍ୱେ ସବୁବେଳେ ସାଧାରଣ ଜୀବନଶୈଳୀରେ ନିଜ ଜୀବନ ଅତିବାହିତ କରି ଫ୍ୟାନ୍ସମାନଙ୍କୁ ଅନୁପ୍ରାଣିତ କରନ୍ତି। ତା ସହିତ ସାଧାରଣ ଲୋକଙ୍କ ଭଳି ଚଳନି ତାଙ୍କୁ ନିଜ ଫ୍ୟାନ୍ସମାନଙ୍କ ସହିତ ଅଧିକ ନିକଟବର୍ତ୍ତୀ କରାଇପାରିଛି।

ଆକ୍ଚୁଆଲି କରିବା କ'ଣ ଦରକାର। ତେଣୁ ସବୁଠୁ ଫାର୍ଷ୍ଟ ତ ନିହାତି ଭାବରେ ସେଫ୍ଟି, ତେଣୁ ସେଫ୍ଟିକୁ ଧ୍ୟାନ ଦିଅନ୍ତୁ। ନିଜ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଯାହା ବର୍ଷା ଦିନେ ଆପଣଙ୍କୁ ଦରକାର ହିଁ ଦରକାର, ସେସବୁ ଜିନିଷ ଆପଣଙ୍କ ସାଙ୍ଗରେ ରଖନ୍ତୁ ଆଉ ଟ୍ୟୁନ୍ କରନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକୁ ଆଣ୍ଡ ଦିଲ୍ ସେ ଦିଲ୍ ତାକ। ତେବେ ବନ୍ଧୁ ବର୍ତ୍ତମାନ 12 ବାଜି ସାରିଛି। 12 ବାଜିବା ସହିତ କ'ଣ ହୁଏ, 12 କିଛି କଥା କିଛି ଗୀତ ଶୋ ନେଇ ଆମେ ଆସୁ ଆପଣଙ୍କ ପାଖକୁ ନିର୍ଦ୍ଦିଷ୍ଟ କିଛି ଟପିକକୁ ନେଇ କଥା ହଉ ପୁରା ଘଣ୍ଟା ଆପଣଙ୍କ ସହିତ। ତା ସହିତ ଆପଣ ଶୁଣନ୍ତି ଢେର ସାରା ସୁପରହିଟ୍ ଗୀତ। ତେବେ ଯେହେତୁ ପ୍ରଥମରୁ ଆମେ ବର୍ଷା କଥା କଥା ହେଇସାରିଲେଣି, ତାହେଲେ ଆଜି ପୁରା ଘଣ୍ଟା ମୁଁ ଆପଣଙ୍କୁ ଏମିତି କିଛି ଟପିକରେ କଥା ହେବି ଆପଣଙ୍କ ସହିତ ପୁରା ଘଣ୍ଟା। ସେଇ ସେମ୍ ଟପିକ ଆମେ ଆଲୋଚନା କରିବା, ସେଇ ଟପିକ ଆମେ ସମସ୍ତଙ୍କୁ ଜଣା। ଆମେ ସମସ୍ତେ ଲାଇଫରେ କେବେ ନା କେବେ ଏଇ ପାଗକୁ ଦେଖି ସେଇ ଜିନିଷ ଫିଲ୍ କରିଛେ। କେବଳ ଗୋଟିଏ କ୍ଲାଇମେଟ୍ ଚେଞ୍ଜ ଆମେ ବର୍ଷାକୁ କହିପାରିବାନି, ବରଂ ଆମ ଫିଲିଙ୍ଗସ୍କୁ ନେଇ ମଧ୍ୟ ଅଧିକ ମାତ୍ରାରେ ଏହି ବର୍ଷା ଇଫେକ୍ଟ ପକାଏ। ବର୍ଷା ହେଲେ ସେଇ ମନର ମଣିଷ ଆମକୁ ଖୋଜା ପଡ଼େ, ଯାହାକୁ ଆମେ ମନ ଦେଇ ଭଲ ପାଉ। ଆକାଶରେ କଳାହାଣ୍ଡିଆ ମେଘର ଭିଡ଼ ଯେତେବେଳେ ଦେଖୁ, ପବନରେ ମାଟିର ସେହି ବାସ୍ନା ସହିତ ଝିପିଝିପି ବର୍ଷା ପାଗରେ ମନ ବାରମ୍ବାର ଖୋଜେ ଯାହାକୁ, ଆଜିର ସୋ ବନ୍ଧୁ ସେଇ ମଣିଷ ପାଇଁ। କଥା ତ ହବା ଆଗକୁ, କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଶୁଣେଇ ଦେଉଛି ଏଇ ସୁନ୍ଦର ଗୀତଟି ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ବର୍ଷା ଆଉ ପ୍ରିୟତମା, ଏ ଦୁଇଟି ଶବ୍ଦ ଯେମିତି ପରସ୍ପର ସହିତ ଖୁବ୍ ନିବିଡ଼ ନା, ଆପଣ ବି ଅନୁଭବ କରିଥିବେ। ବର୍ଷାର ପ୍ରଥମ ବୁନ୍ଦା ଯେବେ ପୃଥିବୀ ପୃଷ୍ଠରେ ପଡ଼େ, ସେତେବେଳେ କାହିଁକି ଜାଣି ପ୍ରିୟା କଥା ଅଧିକ ମନେ ପଡ଼େ। ହୁଏତ ଏହା ଏକ ସାଇନ୍ କି ଆପଣ ଏଇ ବର୍ଷାରେ ତାଙ୍କ ସହ କିଛି ମୁହୂର୍ତ୍ତ ଅତିବାହିତ କରିବାକୁ ଚାହୁଁଛନ୍ତି। ହୁଏତ ତାଙ୍କ ସହ ଭିଜି ଏଇ ବର୍ଷାକୁ ଉପଭୋଗ କରିବାକୁ ମନ କୁହେ ଆପଣଙ୍କର। ହେଲେ ଆପଣଙ୍କ ମନର ମଣିଷ ଆପଣଙ୍କଠୁ ଦୂରରେ ଅଛି, ଆଉ ଏଇ ଦୂରତା ଭିତରେ ମନକୁ ବୁଝାଇ ତାଙ୍କରି ସ୍ମୃତିରେ ମନ ହଜିଯାଏ ଏକ ଏମିତି ରାଜ୍ୟରେ ଯେଉଁଠି ଥାଏ କେବଳ ଆପଣଙ୍କ ପ୍ରେମ। ଏମିତି ବହୁତ ସିଚୁଏସନ୍ ଆସେ ଯେତେବେଳେ

ବର୍ଷା ହୁଏ ଆଉ ଏ ବର୍ଷାର ଭାଇବ ଆମକୁ ପୁଣି ଥରେ ନେଇଯାଏ ସେଇ ପ୍ରେମ ରାଇଜକୁ। ଆଉ ଆମ ମନର ମଣିଷ ଦୂରରେ ଯଦି ଥାନ୍ତି ତାହେଲେ ନିହାତି ଭାବରେ ବହୁତ ମନେ ପଡ଼ିଥାନ୍ତି। ତେଣୁ ବର୍ଷା ଆଣେ ଅନେକ ସାରା ଖୁସି, ତା ସହିତ ଅନେକ ସାରା ବିରହ। ଯଦି ଆପଣ ଆପଣଙ୍କର ପ୍ରିୟ କିମ୍ବା ପ୍ରିୟତମଙ୍କ ଠାରୁ ଦୂରରେ ଅଛନ୍ତି ତାହେଲେ ବର୍ଷା ଟିକେ ହେକ୍ଟିକ୍ ହେଇପାରେ ଆପଣଙ୍କ ପାଇଁ, କିନ୍ତୁ ସେଇ ହେକ୍ଟିକ୍ନେସ୍ ଭିତରେ ଆପଣଙ୍କ ପାଇଁ ପୁଣି ଥରେ ନେଇ ଆସିଛି ଅରିଜିତ ସିଂଙ୍କ କଣ୍ଠରେ ଏଇ ସୁନ୍ଦର ଗୀତ କଭି ଜୋ ବାଦଲ ବର୍ଷେ।

ଆପଣ ବି କେବେ ଅନୁଭବ କରିଥିବେ ସେଇ ହସ ସେଇ କହିବା ଶୈଳୀ ଆଉ ବର୍ଷାରେ ଭିଜିବା ପାଇଁ ପିଲାଟିଏ ଭଳି ଜିଦ୍ କରିବା, ଏସବୁ କେବଳ ମନେ ପଡ଼େ ସ୍ମୃତି ହୋଇ ଆମ ଜୀବନର ଗୋଟିଏ ଗୋଟିଏ ମିଠା ମେମୋରି ହୋଇ। କିନ୍ତୁ ଏଇ ବର୍ଷାର ପ୍ରତିଟି ବିନ୍ଦୁ ସେଇ ମେମୋରିକୁ ନୂଆ ରୂପ ଦେଇଦିଏ। ବେଳେବେଳେ ମନ କହେ ବର୍ଷା ଯଦି କଥା କହିପାରନ୍ତା ତାହେଲେ ହୁଏତ ସେ କହିଦିଅନ୍ତା ସେଇ ଦୂରରେ ଥିବା ମନର ମଣିଷର ହାଲଚାଲ, ତା ମନର ଅକୁହା କଥାକୁ ତା ପାଖକୁ ଯିବାକୁ ସୁଯୋଗ ଦେଇପାରନ୍ତା ବର୍ଷା। ବର୍ଷା ସତରେ ଅନେକ ଥର ଅନୁଭବ ଅନେକ ନେଇଆସେ, ଫେରେଇ ଆଣେ ଆମ ପାଖକୁ ସେଇସବୁ ପୁରୁଣା ଅନୁଭୂତିକୁ ଯାହାକୁ ମନେ ପକାଇଲେ ଓଠରେ ହସ ଆପେ ଆପେ ଚାଲିଆସେ। ବର୍ଷା ଗୋଟିଏ ଏମିତି କ୍ଲାଇମେଟ୍ ବନ୍ଧୁ, ଯେତେବେଳେ ଆପଣ ବର୍ଷା ଦେଖନ୍ତି ବାହାରେ, ଯଦି ଆପଣ କୋଉ ସ୍ଥାନକୁ ଯାଉଛନ୍ତି ତ ନିହାତି ଟିକେ ଆପଣଙ୍କୁ ଅସୁବିଧା ଲାଗିପାରେ, କିନ୍ତୁ ବର୍ଷା ପାଗ ଯେମିତି ଗୋଟେ ମୟୂର ଦେଖି, ଯେମିତି ବର୍ଷାର କିଛି ସମୟ ପୂର୍ବରୁ ଯେମିତି ମୟୂରକୁ ଅନୁଭବ ହୁଏ, ସେଇ ସମାନ ଫିଲିଂ ଆସେ ପ୍ରେମରେ ପଡ଼ିଥିବା ମଣିଷକୁ। ତେଣୁକରି ବର୍ଷା ପାଗରେ ଏଇ ସବୁ କଥା ନିହାତି ଭାବରେ ଆପଣ ଯଦି ପ୍ରେମରେ ପଡ଼ିଛନ୍ତି ତାହେଲେ ନିହାତି ଅନୁଭବ କରିଥିବେ, ଆଉ ଏଇ ବର୍ଷା ପାଗରେ ମନର ମଣିଷ କଥା ନିହାତି ଭାବରେ ମନେ ପକାଉଥିବେ। ଶୁଣି ନିଅନ୍ତୁ ଏଇ ସୁନ୍ଦର ଗୀତା।

ଥରେ ସେଇ ପୁରୁଣା ଦିନ କଥା ମନେ ପକେଇଲେ। ବର୍ଷା ସେଦିନ ବି ଥିଲା, ବର୍ଷା ଆଜି ବି ଅଛି। ବର୍ଷାର ଛୁଆଁରେ କେବଳ ପରିବେଶ ଥଣ୍ଡା ହୋଇନି, ମନ ବି ଆଜି ସେଇ ପୁରୁଣା ସ୍ମୃତିକୁ ଫେରିଯାଇଛି, ଯାହା ଦିନେ ସେଇ ମଣିଷ ସହ ଭିଜି ଆପଣଙ୍କୁ ମିଳିଥିଲା। ସେଇ ମଣିଷର ସ୍ମୃତି ଆଉ ବର୍ଷା ଏକାଠି ହେଇଗଲେ ମନରେ ଭରିଯାଏ ଆନନ୍ଦ। ବର୍ଷା ଆମକୁ ଆମ ପ୍ରିୟ ମଣିଷର ଆଉ ଟିକେ ନିକଟବର୍ତ୍ତୀ କରାଏ। ବର୍ଷା ହିଁ ତ ଏକମାତ୍ର ମାଧ୍ୟମ ଯାହା ଆମକୁ ନେଇଯାଏ ସେଇ ବିତି ଯାଇଥିବା ଉଦା ସ୍ମୃତି ଆଡ଼କୁ। ହସାଏ, କନ୍ଦାଏ, କହିଯାଏ ଅନେକ କିଛି।

ଏଇ ବର୍ଷା ତ ଥମିଯିବ, ମେଘ ବି ସୂର୍ଯ୍ୟଙ୍କ କିରଣରେ କୁଆଡ଼େ ଗୁଫା ନେଇଯିବ, ହେଲେ ମନର ପ୍ରତିଟି କୋଣରେ ଝରି ଚାଲିଥିବା ସେଇ ମନର

ମଣିଷର ଅଭୁଲା ସ୍ମୃତି ବର୍ଷା ଆସିଲେ ପୁଣି ଥରେ ଏମିତି ଆସି ମନକୁ ଡାକିବ। କେମିତି ପୁରୁଣା ଦିନର ସ୍ମୃତି ଛିଟା ପୁଣି ଥରେ ଓଦା ହେବ, ପୁଣି ଥରେ ବର୍ଷା ହେବ, ପୁଣି ସେହି ପ୍ରେମର ଅନୁଭବକୁ ଆପଣେଇବ ମନ, ଆଉ ମନର ମଣିଷର ହାତ ଧରି ହଜିଯିବ ପୁଣି ଥରେ ସେଇ ମିଠା ଦୁନିଆରେ।

ତେବେ ସାଥୀ ସବୁଦିନ ଭଳି ଆଜି ଚର୍ଚ୍ଚାରେ ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ଟପିକ୍ ନେଇ ଆସିଯାଇଛି ମୁଁ ଆପଣଙ୍କ ପାଖକୁ। ତେବେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ଟପିକ୍ ବାପା ମାଙ୍କ ଉପଦେଶ ଆମ ଜୀବନରେ କେତେ ଉପଯୋଗୀ। ତେବେ ସାଥୀ ଟପିକ୍ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ କହି ରଖୁଛି, ବାପା ମାଙ୍କ ଉପଦେଶ ଆମ ଜୀବନର ସବୁଠାରୁ ମୂଲ୍ୟବାନ ଉପଦେଶ। କାହିଁକି ନା ଆମ ବାପା ମା ହେଉଛନ୍ତି ଏମିତି ଦୁଇଜଣ ମଣିଷ ଯିଏ କେବେ ବି ଆମ ବିପଦ ଆମ ଉପରେ ଦେଖିପାରନ୍ତିନି ଏବଂ ତାହା ସହିତ ଆମକୁ ସବୁବେଳେ ନିଃସ୍ୱାର୍ଥପର ଭାବରେ ଉପଦେଶ ଦେଇ ଆସନ୍ତି, ଯେଉଁଭଳି ଭାବରେ ଆମ ଜୀବନ ସୁରୁଖୁରୁରେ କଟିବ। ତେବେ ବାପା ମାଙ୍କ ଠାରୁ ଅନେକ ଆମଠୁ ଅଧିକା ଦୁନିଆ ଦେଖିଛନ୍ତି, ସେମାନେ ଅନୁଭୂତି ଅଧିକା ସେମାନଙ୍କର ଏବଂ ଅନୁଭବ ଅଧିକ, ତେଣୁକରି ନିଜ ଜ୍ଞାନ ଯାହା ବି ସେ ଆହରଣ କରିଛନ୍ତି ଆମକୁ ସେ ନିଃସ୍ୱାର୍ଥପର ଭାବରେ ଦେଇଥାନ୍ତି। ସବୁ ପରିସ୍ଥିତିରେ ଆମକୁ ଏକ ମାର୍ଗଦର୍ଶକ ଭାବରେ ଉଭୟ ଆମ ଜୀବନରେ ଠିଆ ହୋଇଥାନ୍ତି। ନୈତିକ ଶିକ୍ଷା ଏବଂ ଚରିତ୍ର ଗଠନରେ ମଧ୍ୟ ବାପା ମାଙ୍କର ହିଁ ସବୁଠାରୁ ବଡ଼ ହାତ ରହିଥାଏ। ଭାବନାତ୍ମକ ସୁରକ୍ଷା ବା ଆମେ ଯାହାକୁ ଇମୋସନାଲ ସପୋର୍ଟ କହେ, ସେଇ ଇମୋସନାଲ ସପୋର୍ଟ ଆମକୁ ସେଇମାନଙ୍କଠୁ ହିଁ ମିଳେ। ସଠିକ୍ ଆଉ ଭୁଲ ମଧ୍ୟରେ ଯେତେବେଳେ ଆମେ କନଫ୍ୟୁଜ୍ ହେଇଯାଉ, ସେତେବେଳେ ସେମାନଙ୍କର ପରବରିଶ, ସେମାନଙ୍କର ଅପବ୍ରିଙ୍ଗିଙ୍ଗ, ଏଇସବୁକୁ ପାଥେୟ କରି ଆମେ ଜୀବନରେ ଠିକ୍ ଆଉ ଭୁଲକୁ ନିର୍ଦ୍ଧାରିତ କରୁ। ତେବେ ସବୁଠୁ ଇମ୍ପୋର୍ଟାଣ୍ଟ କଥା କି ବାପା ମାଙ୍କ ଉପଦେଶ ହେଉଛି ସେଇ ଡଙ୍ଗାର ମଙ୍ଗ ଯାହା ଆମକୁ ସଂସାରର ନଦୀ ଭିତରେ ହଉ କିମ୍ବା କଠିନ ସମୁଦ୍ର ଭିତରେ ହଉ, ଆମକୁ ଦିଗ ହରା ନ ହି ସାହାଯ୍ୟ କରେ ଗୋଟିଏ ଠିକ୍ ରାସ୍ତାରେ ଯାଇ ନିଜ ଡେଷ୍ଟିନେସନରେ ପହଞ୍ଚିବା ପାଇଁ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଡିପି ଅଛି ଆପଣଙ୍କ ସହିତ ଆଣ୍ଡ ସୋ ଚାଲିଛି ଆଜି ଚର୍ଚ୍ଚାରେ ତେବେ ବନ୍ଧୁ ଆଜି ମୁଁ ଆପଣଙ୍କ ପାଇଁ ଗୋଟିଏ ବହୁତ ହି ବଢ଼ିଆ ଟପିକ୍ ଆଜି ଚର୍ଚ୍ଚାରେ ନେଇ ଆସିଛି ଆଜିର ଟପିକ୍ ବାପା ମାଙ୍କ ଉପଦେଶ ଆମ ଜୀବନରେ କେତେ ଉପଯୋଗୀ ଆମେ ବାପା ମାଙ୍କ ଉପଦେଶ ସବୁବେଳେ ଆମେ ତାକୁ ବ୍ୟବହାର କରି ଆମେ ଜୀବନରେ ବହୁତ ଆଗକୁ ବଢ଼ିଯାଇପାରିବା ବୋଲି ସମସ୍ତେ କୁହନ୍ତି କିନ୍ତୁ ୟାକୁ ନେଇକି ଆପଣଙ୍କର ମତାମତ କ'ଣ ଆପଣଙ୍କ ଅନୁଭବ କ'ଣ ଆପଣ ଆମକୁ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇ ପାରିବେ ନିଜର ମତାମତ ସେୟାର କରିପାରିବେ ମତାମତ ସେୟାର କରିବା ପାଇଁ ଆପଣଙ୍କୁ ହ୍ୱାଟ୍ସଆପ୍ କରିବା ପାଇଁ ପଡ଼ିବ 8855254200 ନମ୍ବରରେ ଆଉ ଯଦି ଏସ୍ଏମ୍ଏସ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ 09495963210 ନମ୍ବରରେ ଫଟାଫଟ ମେସେଜ ପଠାଇ ଦିଅନ୍ତୁ ଏବଂ ଆପଣଙ୍କ ମତାମତ ଆମ ସହିତ ସେୟାର କରନ୍ତୁ ତେବେ ଏହାରି ଭିତରେ ଆମ ପାଖରେ ପ୍ରଥମ ମେସେଜଟି ଆସି ପହଞ୍ଚି ଯାଇଛି ପ୍ରଥମ ମେସେଜଟି କରିଛନ୍ତି

ଧାରା ମେସେଜ କରିଛନ୍ତି, ବାପା ମାଙ୍କ ଉପଦେଶ ଆମ ଜୀବନରେ ବହୁତ ଉପଯୋଗୀ। ସେମାନେ ନିଜ ଅନୁଭବରୁ ଆମକୁ ଠିକ ରାସ୍ତା ଦେଖାଇଥାନ୍ତି। ସେମାନଙ୍କ କଥା ମାନିଲେ ଆମେ ଅନେକ ସାରା ଭୁଲ ଯାହା ଆମ ଜୀବନରେ ଆମେ କରିବାକୁ ଯାଉ ତାକୁ ସେଥିରୁ ବର୍ତ୍ତି ଯାଇପାରୁ। ବାପା ମା ସବୁବେଳେ ଆମର ଭଲ ଚାହାନ୍ତି, ଆମେ କେମିତି ଲାଇଫରେ ସବୁବେଳେ ସକ୍ସେସ ହେବା ସେଥିପାଇଁ ମଧ୍ୟ ଆମକୁ ମୋଟିଭେଟ କରନ୍ତି। ସେମାନଙ୍କ ଉପଦେଶ ଆମକୁ ଭଲ ମଣିଷ ହେବାକୁ ସାହାଯ୍ୟ କରେ। ତେଣୁ ଆମେ ସବୁବେଳେ ବାପା ମାଙ୍କ ସମ୍ମାନ କରିବା ସହିତ ସେମାନଙ୍କ ଉପଦେଶ ପାଳନ କରିବା ଉଚିତ। ଏହା ସହିତ ସେ ଲେଖିଛନ୍ତି, ଆଇ ଲଭ୍ ୟୁ ମାଇ ମାମା ଆଣ୍ଡ ପାପା। ବହୁତ ସୁନ୍ଦର କଥା ଲେଖିଛନ୍ତି, କାରଣ ସବୁବେଳେ ଆମେ କେମିତି ଭଲ ମଣିଷ ହେବା, ଜୀବନରେ କେମିତି ଆଗକୁ ବଢ଼ିଯାଇପାରିବା ତାକୁ ନେଇକି ସବୁବେଳେ ବାପା ମା ହିଁ ଚିନ୍ତା କରିଥାନ୍ତି। ନିଃସ୍ୱାର୍ଥପର ଭାବରେ ଯଦି ଆମ ପାଇଁ କେହି ବି ଚିନ୍ତା କରିଥାନ୍ତି ନା ବନ୍ଧୁ, ସେ ହେଉଛନ୍ତି ବାପା ଆଉ ମା। ତେଣୁ ସବୁବେଳେ ସେମାନଙ୍କୁ ସମ୍ମାନ ଦେବା ଉଚିତ, ସେମାନଙ୍କର ଉପଦେଶ ମାନିବା ଉଚିତ, ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ତାଙ୍କ ଉପଦେଶ ଯଦି ଆପଣ କେବେ ବି ଲାଇଫରେ ପାଉଛନ୍ତି ତାହେଲେ ଆପଣ ବିଲିଭ କରିବେନି ଯାହାଙ୍କ ପାଖେ ନାହିଁ। ସେମାନେ ବହୁତ ଇ ଜିନିଷକୁ ଖୋଜନ୍ତି, କିନ୍ତୁ ଆମ ପାଖରେ ଯଦି ସେମାନଙ୍କର ମୂଲ୍ୟବାନ ଉପଦେଶ ଅଛି, ଆମ ବିପଦ ବେଳେ ଯଦି ଆମକୁ ସେମାନେ ଉପଦେଶ ଦେଇପାରୁଛନ୍ତି ତାହେଲେ ଉପଦେଶକୁ ଗ୍ରହଣ କରନ୍ତୁ ଏବଂ ଜୀବନରେ ଯେକୌଣସି ପ୍ରୋବ୍ଲେମକୁ ଏମିତି ଚୁଟକିରେ ସର୍ଟ ଆଉଟ୍ କରନ୍ତୁ। ତେବେ ବାପା ମାଙ୍କ ଉପଦେଶ ଜୀବନରେ କେତେ ଉପଯୋଗୀ, ଆପଣଙ୍କ ମତାମତ ଅପେକ୍ଷାରେ ପୁଣି ଥରେ ଆଉ ଥରେ ନମ୍ବର ଆପଣଙ୍କୁ କହି ରଖୁଛି ହ୍ୱାଟ୍ସଆପ୍ କରିବା ପାଇଁ ଆପଣଙ୍କୁ 8895254200ରେ ହ୍ୱାଟ୍ସଆପ୍ କରିବା ପାଇଁ ପଡିବ। ଯଦି ଏସ୍ଏମ୍ଏସ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ 09495963210 ନମ୍ବରରେ ଆମକୁ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ କରିପାରିବେ। କିନ୍ତୁ ପରବର୍ତ୍ତୀ ମେସେଜ ଆଡ଼କୁ ଯିବା ପୂର୍ବରୁ ଶୁଣି ନିଅନ୍ତୁ ଏହି ସୁନ୍ଦର ଗୀତଟି।

ପାଖରେ ପହଞ୍ଚିଛି। ସ୍ୱର୍ଣ୍ଣପ୍ରଭା ପାଢ଼ି କଟକରୁ ମେସେଜ କରିଛନ୍ତି। ସେ ଲେଖିଛନ୍ତି, ବାପା ଆଉ ମା ହେଉଛନ୍ତି ଚଳନ୍ତି ଠାକୁର, ତେଣୁ ସେ କେବେ ବି ଭୁଲ ଉପଦେଶ ଦେବେ ନାହିଁ। ହଁ, ସମୟ ସହିତ କିଛି ମତଭେଦ ହୋଇପାରେ, କିନ୍ତୁ ସେମାନଙ୍କୁ ଧୈର୍ଯ୍ୟର ସହିତ ବୁଝାଇବାକୁ ପଡ଼ିବ। ବହୁତ ହି ସୁନ୍ଦର କଥା ଲେଖିଛନ୍ତି, କେବେ ବି ବାପା ମା ଆମକୁ ଭୁଲ ଉପଦେଶ ଦିଅନ୍ତି ନାହିଁ। ଯଦି ବି ଆପଣଙ୍କର ଆଉ ତାଙ୍କର ମତଭେଦ ଯଦିଓ ହେଇଥାଇପାରେ, କିନ୍ତୁ ଦେଖିବେ ଆପଣ କୋଉଠି ନା କୋଉଠି ଆପଣ ଜାଣିବାକୁ ପାଇବେ କି ତାଙ୍କ ଉପଦେଶରେ ଆପଣ ଭବିଷ୍ୟତରେ ଯାଇକି ଲାଭ ପାଇପାରିବେ। ତେଣୁ କରିକି ଟିକିଏ ଧୈର୍ଯ୍ୟର ସହ ତାଙ୍କୁ ବୁଝାଇ ଦେଲେ ଏବଂ ତାଙ୍କଠୁ ବି କିଛି ଉପଦେଶ ମିଳିଯିବ, ତା ସହିତ ବାପା ମା ବି ଖୁସି ହେଇଯିବେ କି ଆମେ କଥା ଯେ ଯାହା ବି କହିଛୁ ଆମ ଉପଦେଶ ଆମ ଛୁଆ ଗ୍ରହଣ କରୁଛି। ବହୁତ ହି ସୁନ୍ଦର କଥା ଲେଖିଛନ୍ତି ସ୍ୱର୍ଣ୍ଣପ୍ରଭା ପାଢ଼ୀ, ମେସେଜ କରିଥିଲେ କଟକରୁ। ପରବର୍ତ୍ତୀ ମେସେଜଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନି ଜଗତସିଂହପୁରରୁ। ସେ ଲେଖିଛନ୍ତି, ଭାଇ ଆମେ ବାପା ଓ ମାଙ୍କ ଉପଦେଶ ମନେ ରଖି କାର୍ଯ୍ୟରେ ଲଗେଇଲେ ଆମେ ସମାଜରେ ଭଲ ମଣିଷ ହୋଇ ବାହାରିବା। ମୋ ନନା ମୋତେ କହିଥିଲେ, କାହା ମନରେ କଷ୍ଟ କିମ୍ବା କଷ୍ଟ ଦେଲା ଭଳିଆ କଥା କହିବୁ ନାହିଁ, ଭିନ୍ନକ୍ଷମ ଓ ଗରିବ ଦୁଃଖୀ ପାଖରେ ଠିଆ ହୋଇ କିଛି ସାହାଯ୍ୟ କରିବ, ସମସ୍ତଙ୍କୁ ଭଲ ପାଇବା ଏବଂ ସ୍ନେହ ଦେବା, ସବୁବେଳେ ହସିବା ଏବଂ ଅନ୍ୟକୁ ହସାଇବା ଚେଷ୍ଟା କରିବା, ଏତିକି ମାନିଛି ବୋଲି ମୁଁ କ'ଣ ହେଇଛି ତାହା ସମୟ କହିବ। ବହୁତ ହି ସୁନ୍ଦର କଥା ଲେଖିଛନ୍ତି ଟୁନା ଭାଇନା ମେଡିକାଲ କଲୋନି ଜଗତସିଂହପୁରରୁ ମେସେଜ କରିଛନ୍ତି। ତା ସହିତ ଢେର ସାରା ଶୁଭେଚ୍ଛା ଜଣାଇଛନ୍ତି ଏବଂ ମା ସାରଳାଙ୍କୁ ମଧ୍ୟ ପ୍ରାର୍ଥନା କରିଛନ୍ତି କି କେଉଁଭଳି ସମସ୍ତେ ଖୁସିରେ ରହିବେ। ତା ସହିତ ଉପସ୍ଥାପନାକୁ ମଧ୍ୟ ପ୍ରଶଂସା କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଇ ମେସେଜଟି ପାଇଁ ମଧ୍ୟ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଟୁନା ଭାଇନା ଲେଖିଛନ୍ତି, ବହୁତ ହି ସୁନ୍ଦର କଥା, କାହିଁକିନା ସବୁବେଳେ ବାପା ମା ଭଲ ମଣିଷ ହେଇ ଆମକୁ କେମିତି ଆମେ ଜୀବନରେ ଭଲ ମଣିଷ ହୋଇପାରିବା, ଆମକୁ ସମାଜରେ ଲୋକମାନେ ଭଲ ମଣିଷ ଭାବରେ ଆମେ ପରିଚୟ ହାସଲ କରିପାରିବା, ତା ପାଇଁ ବାପା ମା ସବୁବେଳେ ଚେଷ୍ଟା କରିଥାନ୍ତି, ସବୁବେଳେ ନିଜର ମୂଲ୍ୟବାନ ଉପଦେଶ ଆମକୁ ଦେଇଥାନ୍ତି କେମିତି ଆମେ ଆଗକୁ ବଢ଼ିପାରିବା, ଜୀବନରେ ସଫଳ ହେବା ସହିତ ଗୋଟିଏ ଭଲ ମଣିଷ ହୋଇପାରିବା। ବହୁତ ବହୁତ ଧନ୍ୟବାଦ ଟୁନା ଭାଇନା, ମେସେଜ କରିଥିଲେ ଜଗତସିଂହପୁରରୁ ମେଡିକାଲ କଲୋନୀ।

ତେବେ ବନ୍ଧୁ, ସମୟ ତ ଧୀରେ ଧୀରେ ସରି ଆସୁଛି, କିନ୍ତୁ ତା ପୂର୍ବରୁ ଆମ ପାଖରେ କିଛି ମେସେଜ ଆସି ପହଞ୍ଚିଛି। ମେସେଜଟି ପରବର୍ତ୍ତୀ ମେସେଜଟି କରିଛନ୍ତି ଆଭାସ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରାୟ, କରନ ସେନ ଡାଟା ଷ୍ଟିଲ ପ୍ଲାଣ୍ଟରୁ ଆମକୁ ମେସେଜ କରିଛନ୍ତି। ସେ ଆଜିର ଟପିକରେ ଲେଖିଛନ୍ତି, ଆଜିର ଦୁନିଆରେ ମା ବାପାଙ୍କ ଉପଦେଶ ଅତି ଜରୁରୀ। ବାବାଙ୍କ ଆଦେଶ ଆମେ ଯଦି ଚାଲିବା ପଛକୁ ଆମର କିଛି ଅସୁବିଧା ହେବ ନାହିଁ। ବାବା ମା ଆମର ଘରର ଭଗବାନ। ବାବା ଯାହା କହିବେ ଆମ ଭଲ ପାଇଁ ସେ ଆଗ ପଛ ଭାବି ଚିନ୍ତି କହିଥାନ୍ତି। ବାବା ମା ଉପଦେଶ ଆମ ମୂଳ ମନ୍ତ୍ର ଚାବି। ଆମେ ସେ ମାନି କଥା ମାନିବା ଜରୁରୀ। ଆଇ ଲଭ୍ ବାବା ମା। ବହୁତ ସୁନ୍ଦର କଥା ଲେଖିଛନ୍ତି। ସବୁବେଳେ ସେମାନେ ଆମ ମାର୍ଗଦର୍ଶକ ଭାବରେ ଆମ ଜୀବନରେ ଷ୍ଟାଣ୍ଡ ନେଇଥାନ୍ତି ଏବଂ ସବୁବେଳେ ଆମକୁ ଏମିତି ଉପଦେଶ, ତାଙ୍କର ମୂଲ୍ୟବାନ ଉପଦେଶ ଦେଇ ଆମକୁ ସବୁବେଳେ ଆଗକୁ ବଢ଼ିବା ପାଇଁ ସେମାନେ ପ୍ରେରଣା ଦେଇଥାନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ମେସେଜଟି ପାଇଁ। ଆଜିର ଶେଷ ମେସେଜଟି କରିଛନ୍ତି ବିପିନ ଦଳାଇ ଖୋର୍ଦ୍ଧାରୁ। ସେ ଲେଖିଛନ୍ତି, ବାପା ମାଙ୍କ ଉପଦେଶ ଗୋଟିଏ ହଜି ଯାଇଥିବା ଘରର ଚାବି ଭଳି। ସେଇ ଯେକୌଣସି ସେଇ ଚାବିରେ ଯେକୌଣସି କବାଟ ଖୋଲିପାରିବ। ଯେକୌଣସି ଅସୁବିଧାରେ ଆପଣ ତାହାକୁ ବ୍ୟବହାର କରିବେ, ତାହା ଆପଣଙ୍କୁ ସେଇ ସ୍ଥାନକୁ ନେଇଯିବ ଯେଉଁ ସ୍ଥାନକୁ ଆପଣ ଯିବା ପାଇଁ ଚାହୁଁଛନ୍ତି। ବହୁତ ହି ସୁନ୍ଦର ମେସେଜଟି କରିଛନ୍ତି ବିପିନ ଦଳାଇ ଖୋର୍ଦ୍ଧାରୁ। ସେ ଏତେ ବଢ଼ିଆ କଥା ଲେଖିଛନ୍ତି କାହିଁକିନା ସତରେ ଜୀବନର ଯେକୌଣସି ଅସୁବିଧାର କବାଟ ରହିଛି, ସେ ଅସୁବିଧାର ଗୋଟିଏ ମାତ୍ର ଚାବିକାଠି ବାପା ମାଙ୍କ ପ୍ରେଜେନ୍ସ, ବାପା ମାଙ୍କ ଉପଦେଶ ଏବଂ ବାପା ମାଙ୍କର ଆଶୀର୍ବାଦ। ସବୁବେଳେ ମନେ ରଖନ୍ତୁ, ଏଇ ସବୁ ଜିନିଷକୁ ପାଥେୟ କରି ଆମେ ଜୀବନରେ କିଛି ବି ହାସଲ କରିଦେଇପାରିବା। ତେବେ ବନ୍ଧୁ, ଆଜି ସମୟ ହେଇଛି, ଧୀରେ ଧୀରେ ସମୟ ପାଖେଇ ଆସୁଛି। ଆଜି ଚର୍ଚ୍ଚାରେ ଶୋକୁ ଏଇଠି ୱାଇଣ୍ଡ ଅପ୍ କରିବା ପାଇଁ ପଡ଼ିବ, କିନ୍ତୁ ତା ପୂର୍ବରୁ ଆଜିର ଟପିକ୍ ଉପରେ ଅଳ୍ପ କିଛି କହି ରଖୁଛି। ବାପା ମା ହେଉଛନ୍ତି ଆମ ପାଇଁ ସତରେ ଭଗବାନଙ୍କର ଏମିତି ଗୋଟିଏ ଉପହାର ଯାହାଙ୍କ ଯତ୍ନ ନେବା ଜରୁରୀ, ଯାହାଙ୍କ ଉପଦେଶ ମାନିବା ଜରୁରୀ, ଯାହାଙ୍କ ସହିତ ରହିବା ଜରୁରୀ, ଯାହାଙ୍କର ଯତ୍ନ ନେବା ଜରୁରୀ। ତେଣୁକରି ସବୁବେଳେ ବାପା ମାଙ୍କୁ ସମ୍ମାନ ଦିଅନ୍ତୁ। ସେମାନେ ଆପଣଙ୍କୁ ଯେତିକି ଭଲ ପାଉଛନ୍ତି ତାର ଯଦି ଆପଣ 50% ବି ଭଲ ପାଇବା ଦେଉଛନ୍ତି କିମ୍ବା ଆପଣ ସେତିକି ଭଲ ପାଇବା ଦେଉଛନ୍ତି, ତାହେଲେ

ଏଠୁ ଖୁସିର କଥା କିଛି ନହିପାରେ, କାହିଁକି ନା ବାପା ମାଙ୍କ ଭଲ ପାଇବାକୁ ଆମେ କୌଣସି ଜିନିଷ ସହିତ ତୁଳନା କରିପାରିବା ନାହିଁ। ସବୁବେଳେ ବାପା ମାଙ୍କୁ ଭଲ ପାଆନ୍ତୁ, ରେସ୍ପେକ୍ଟ କରନ୍ତୁ, ସେମାନଙ୍କର ଯତ୍ନ ନିଅନ୍ତୁ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜିଠାରୁ କାର୍ଯ୍ୟକାରୀ ହେଲା ଭିଭିଜି ରାମଜୀ ଆଇନ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଡାକ୍ତରଙ୍କର ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଆନ୍ତର୍ଜାତିକ ଟି20 କ୍ରିକେଟ୍ ସିରିଜ୍ ଆଜିଠୁ ଆରମ୍ଭ। ୨୦୪୭ ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କାର୍ଯ୍ୟ କରିବା ସହ ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଯୁବବର୍ଗଙ୍କ ଶକ୍ତି, ଦକ୍ଷତା ଏବଂ ପ୍ରତିବଦ୍ଧତା ଏକ ସମାବେଶୀ ତଥା ସମୃଦ୍ଧ ରାଷ୍ଟ୍ର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ। ସ୍ନାତକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଛନ୍ତି, ଛାତ୍ରୀମାନେ ପଦକ ହାସଲରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ମହିଳାଙ୍କର ବୃଦ୍ଧି ପାଉଥିବା ଆକାଂକ୍ଷା ଏବଂ ଦୃଢ଼ ନିଷ୍ଠାକୁ ଏହା ପ୍ରତିଫଳନ କରୁଛି। ଜ୍ଞାନ ଆହରଣର ମାର୍ଗକୁ ଜୀବନରେ ସବୁବେଳେ ଉନ୍ମୁକ୍ତ ରଖିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଇଁ ଲବ୍ଧ ଜ୍ଞାନକୁ ବ୍ୟବହାର କରିବାକୁ ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି 1268 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ 56 ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହ ନାଗରିକଙ୍କୁ ସଶକ୍ତ ଏବଂ ସର୍ବାଙ୍ଗୀନ ବିକାଶକୁ ଅଧିକ ତ୍ୱରାନ୍ୱିତ କରିପାରିଛି। ଡିଜିଟାଲ ଇଣ୍ଡିଆ ଏବେ ଦୈନନ୍ଦିନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଡିଜିଟାଲ ଆର୍ଥିକ କାରବାର ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ସିଧାସଳଖ ସୁଫଳ ପହଞ୍ଚପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱଚ୍ଛ ଆର୍ଥିକ କାରବାର ଏବଂ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ୍ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଇକୋସିଷ୍ଟମ ମଧ୍ୟରେ ମାନ୍ୟତା ହାସଲ କରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା, କୃଷି, ଗ୍ରାମାଞ୍ଚଳ ଆଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପଯୋଗ ମାଧ୍ୟମରେ ବେଶ୍ ସଫଳତା ହାସଲ ହୋଇପାରିଛି। ଭାରତ ଷ୍ଟାଗ୍ ଏବଂ ଡିପିଆଇ ବ୍ୟବସ୍ଥାରେ ସହଯୋଗ ଲକ୍ଷ୍ୟ ନେଇ ଭାରତ 24 ରାଷ୍ଟ୍ର ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଡିଜିଟାଲ ପରିଚୟପତ୍ର, ଆର୍ଥିକ କାରବାର, ତଥ୍ୟ ବିନିମୟ ଏବଂ ସେବା ଆଦାନ ପ୍ରଦାନ ଏହିସବୁ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶରେ ଏବେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ବିଶ୍ୱ ଫିନ୍ଟେକ୍ କ୍ଷେତ୍ରରେ ଭାରତର ଉପସ୍ଥିତିକୁ ଏହା ଅଧିକ ସୁଦୃଢ଼ କରୁଛି। 2023 ମସିହାରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ G20 ବୈଠକ ଅବସରରେ ଇଣ୍ଡିଆ ଫାଷ୍ଟ ଗ୍ଲୋବାଲ ଏବଂ ଗ୍ଲୋବାଲ ଡିପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ଏଥିସହ ବିଶ୍ୱ ଡିଜିଟାଲ କ୍ଷେତ୍ରରେ ଭାରତ ପ୍ରବେଶ କରିବାର ମାର୍ଗ ଉନ୍କକ୍ତ ହୋଇଥିଲା। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର

ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଞ୍ଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଏ କ୍ଷେତ୍ରରେ ଡାକ୍ତରଙ୍କର ଉତ୍ସର୍ଗୀକୃତ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀକୁ ସ୍କରଣ କରି ପ୍ରତିବର୍ଷ ଜୁଲାଇ 1ରେ ଦେଶରେ ଡାକ୍ତର ଦିବସ ପାଳନ କରାଯାଇଥାଏ। ମାସ୍କ ଅନ୍ତରାଳରେ ଥାଇ ସେବା କରୁଥିବା ଡାକ୍ତରଙ୍କୁ କିଏ ସୁସ୍ଥ କରୁଛି ପ୍ରସଙ୍ଗ ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଅନ୍ୟର ଯତ୍ନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ଡାକ୍ତରଙ୍କ ମାନସିକ ଭାବପ୍ରବଣ ଏବଂ ଶାରୀରିକ ସୁସ୍ଥତାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଏହି ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ ଡାକ୍ତରଙ୍କ ନିଃସ୍ୱାର୍ଥପର ସେବା, ଦକ୍ଷତା ଏବଂ ମାନବ ସମାଜ ପ୍ରତି ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶ୍ୱର ସର୍ବବୃହତ୍ COVID-19 ଟିକାକରଣ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ପଦକ୍ଷେପ ମାଧ୍ୟମରେ ସୁଲଭ ସ୍ୱାସ୍ଥ୍ୟସେବାର ବ୍ୟାପକତା ଏବଂ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ଡିଜିଟାଲ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଡାକ୍ତରଙ୍କ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରଙ୍କୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରଙ୍କ ସମର୍ପଣ ଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଡାକ୍ତର ହେଉଛନ୍ତି ମୂଳଦୁଆ। ଜୀବନ ରକ୍ଷା ଏବଂ ରୋଗୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାରେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଉପରେ ମନ୍ତ୍ରୀ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ 10 ବର୍ଷ ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ 1ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଜଳ ସଞ୍ଚୟ ଏବଂ ଜଳସିଞ୍ଚନ ଅଧୀନରେ ବର୍ଷା ଜଳ ଅମଳ ଓ ଜଳ ବଣ୍ଟନ ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିପାରିଛି। ଗତ 2016-17 ମସିହାରେ ଏହି ଯୋଜନା ଅଧୀନରେ 2,70,00,000ରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। 24.61 ନିୟୁତ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ସହ ଏହି ଯୋଜନା ଅଧୀନ ଦ୍ୱାରା ଫସଲ ଉତ୍ପାଦକତା ବୃଦ୍ଧି ଏବଂ ପରିବେଶଗତ ସ୍ଥିରତାରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଜି 9 ବର୍ଷ ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ମସିହା ଜୁଲାଇ 1ରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5ଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟର ରିଭର ସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ ସମର୍ପଣ ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ର

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଆଜିଠାରୁ ଦେଶରେ ଲାଗୁ। ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ନେଇ ନିଷ୍ପତ୍ତି। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍ମରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଏବଂ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗୁପ୍ତ ସେବା ଉପଚାରରେ ଲାଗିଛନ୍ତି ଦୈତାପତି ସେବକ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ଅଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ସରକାରୀ ସୂଚନା ଅନୁସାରେ 4,90,00,000 ପରିବାର 2025-26 ବର୍ଷରେ ଉପକୃତ ହୋଇଛନ୍ତି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ଉଲ୍ଲେଖ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅପସାରଣ କରାଯାଇ ନିର୍ଭୁଲ ପାଠ୍ୟପୁସ୍ତକ ସରକାର ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍ତି। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ପକ୍ଷରୁ ଓସେପା ଜରିଆରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠ ପଢ଼ାଯିବ।

0: ସଂଶୋଧନ ପରେ ବହି ଉପଲବ୍ଧ ହେବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍ତି।
1: ଖୁବ୍ ଶୀଘ୍ର ସଂଶୋଧିତ ବହି ବିଭାଗର ଏବଂ ଓସେପା ୱେବ୍ସାଇଟ୍ରେ ଶିକ୍ଷାବିତ୍ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ। ସମସ୍ତଙ୍କର ମତାମତକୁ ବିଚାର କରି ସଂଶୋଧିତ ବହି ପ୍ରଦାନ କରାଯିବ। ରାଜ୍ୟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ କରାଯାଇ ପାଠପଢ଼ା ଚାଲୁ ରହିବ।
0: ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱଚ୍ଛ ଆର୍ଥିକ କାରବାର ଏବଂ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ ଡିଜିଟାଲ ସାର୍ବଜନୀନ ଭିଭିଭୂମି ଇକୋସିଷ୍ଟମର ମାନ୍ୟତା ହାସଲ କରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା, କୃଷି, ଗ୍ରାମାଞ୍ଚଳ ଆଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପଯୋଗ ମାଧ୍ୟମରେ ସଫଳତା ହାସଲ କରିପାରିଛି। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ଡିଜିଟାଲ ପରିଚୟପତ୍ର, ଆର୍ଥିକ କାରବାର, ତଥ୍ୟ ବିନିମୟ ଏବଂ ସେବା ଆଦାନ ପ୍ରଦାନ ସୁବିଧା ମିଳୁଛି। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍ ଏବଂ ଶ୍ରୀଲଙ୍କା ସମେତ 8ଟିରୁ ଅଧିକ ଦେଶରେ ଏବେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଜି 9 ବର୍ଷ ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ମସିହା ଜୁଲାଇ 1ରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ ଦଶ ବର୍ଷରୁ ଅଧିକ ସମୟ ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ 1ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷିକ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିଛି। ଗତ 2016-17 ମସିହାରୁ ଏହି ଯୋଜନା ଅଧୀନରେ 2,70,00,000ରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସ୍କରଣ କରିବା ଲାଗି ଆଜି ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ସାମୁହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା, ପରିଶ୍ରମ ଓ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1କୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। 1991 ମସିହାରେ ପ୍ରଥମଥର ପାଇଁ ଦେଶରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଜାତୀୟ ଡାକ୍ତର ଦିବସର ବାର୍ତ୍ତା ହେଉଛି ମୁଖା ପଛରେ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଯତ୍ନ। ଏହି ବିଷୟବସ୍ତୁ ଡାକ୍ତରମାନଙ୍କର ଭାବପ୍ରବଣ, ମାନସିକ ଏବଂ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଭେଷଜ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ମାସ୍କର ପଛପଟେ ଡାକ୍ତରଙ୍କ ଦୁଃଖ କିଏ ବୁଝୁଛି? ଆପଣ ଡାକ୍ତରଖାନା କୁହନ୍ତୁ କି ସମାଜ କୁହନ୍ତୁ କି ପରିବାର କୁହନ୍ତୁ କି ଦେଶ କୁହନ୍ତୁ, ଏଇ ପରିବେଶରେ ଡାକ୍ତରଙ୍କର ସମର୍ଥକ କିଏ ନାହିଁ। ଯଦିଓ ଡାକ୍ତର ସମସ୍ତଙ୍କ ପାଇଁ ନିଜ ସମୟ, ନିଜ ଜ୍ଞାନ, ନିଜ ଜୀବନ ଦେଇ ଦେଉଛନ୍ତି, କିନ୍ତୁ ଲୋକ ଦରକାର ପଡ଼ିଲେ ଡାକ୍ତରଙ୍କୁ ବାଡ଼େଇବା ପାଇଁ ମଧ୍ୟ ପଛଉ ନାହାନ୍ତି। ସେ ପ୍ରକାର ପରିସ୍ଥିତିରେ ଡକ୍ଟର୍ସ ଡେରେ ମୁଁ ସମସ୍ତଙ୍କୁ ପ୍ରାର୍ଥନା କରିବି ଯେ ଡାକ୍ତରଙ୍କୁ ସମ୍ମାନ ଦିଅନ୍ତୁ, ଡାକ୍ତରଙ୍କର ଦୁଃଖ ବୁଝନ୍ତୁ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କେନ୍ଦ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରମାନଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାତୀୟ ଡାକ୍ତର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ନିଃସ୍ୱାର୍ଥପର ଭାବେ ସ୍ୱାସ୍ଥ୍ୟସେବା ପ୍ରଦାନ କରି ସୁସ୍ଥ ଭାରତ ଗଠନରେ ସମର୍ପିତ ପ୍ରତ୍ୟେକ ଡାକ୍ତରଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9ଟାରୁ 11:30 ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ସମ୍ମିଳନୀ କକ୍ଷ ଏବଂ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିକାଶ ଧାରା

ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅଧିକାରୀ, ସରପଞ୍ଚ, ଜନପ୍ରତିନିଧି ପ୍ରମୁଖ ଯୋଗଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବହୁ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦୈତାପତି ସେବକମାନେ ଗୁପ୍ତସେବା ଓ ଉପଚାରରେ ଲାଗିଛନ୍ତି। ଦୈତାପତି ସେବକଙ୍କ ଦ୍ୱାରା ଅଣସର ପିଣ୍ଡରେ ଗୁପ୍ତ ଚିକିତ୍ସା ଚାଲିଛି। ଚତୁର୍ଦ୍ଧାମୂର୍ତ୍ତି ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉ ନାହିଁ। ଦୁଇଥର ସ୍ୱତନ୍ତ୍ର ପଣା ପାଚନ ପାଣି ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅ ରୂପେ ପୂଜା ପାଉଛନ୍ତି। ଅଣସରଘରେ ସେବା ସରିଲା ପରେ ପୁନର୍ବାର ପଟିଦିଅଙ୍କୁ ପୂଜା କରାଯାଉଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା ଦୁଇ ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତକାଲି ବାରିପଦାରେ ସର୍ବାଧିକ 135 ମିଲିମିଟର ଏବଂ ପାରାଦ୍ୱୀପରେ 99.7 ମିଲିମିଟର ବର୍ଷା ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଆଜିଠାରୁ ଦେଶରେ ଲାଗୁ। ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ନେଇ ନିଷ୍ପତ୍ତି। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍ମରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ ଏବଂ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା ଉପଚାରରେ ଲାଗିଛନ୍ତି ଦଇତା ସେବକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଉଦୁମା ତାଳ ଗୋଟମା ମୁଁ ସୁନା ସବୁ ପିତଳ ସମା ଦଶ ମିଠେଇ ହାତରେ ଦେଲେ ଗାଲରେ ଦେବି ଗୋଟିଏ ଚୁମା।

ಬಂಗಾರೆ ಕಟ್ಟಿ ಕಾಲಿ ಕಟ್ಟಿ.

ଫୋନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଡିପି ଅଛି ଆପଣଙ୍କ ସହିତ ବର୍ତ୍ତମାନ ଟାଇମ୍ ଦିନ ତିନିଟା ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି

ୱେଲକମ୍ ବ୍ୟାକ୍ ବନ୍ଧୁ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଡିପି ଅଛି ଆପଣଙ୍କ ସହିତ, ସୋ ଚାଲିଛି ମୋ ଦେଶ। ଆଜି ମୋ ଦେଶରେ କଥା ହେଉଛୁ ଆମେ, ଆମ ଦେଶ ଆମ ପରିଚୟ। ଆମ ଦେଶ ଭାରତ ବିଶ୍ୱର ସବୁଠାରୁ ପୁରୁଣା ସଭ୍ୟତା ଭିତରୁ ଅନ୍ୟତମ। ଆମ ଦେଶର ମାଟିରେ ଅନେକ ଧର୍ମ, ଭାଷା, ପୋଷାକ ଓ ଖାଦ୍ୟପେୟର ସମାବେଶ ଘଟିଛି। ପ୍ରତ୍ୟେକ ସ୍ଥାନରେ ଗୋଟିଏ ଗୋଟିଏ ନିଆରା କାହାଣୀ ରହିଛି। ସାଂସ୍କୃତିକ ବିବିଧତା ହିଁ ଆମକୁ ପୃଥିବୀର କୋଣ ଅନୁକୋଣରେ ସ୍ୱତନ୍ତ୍ର କରି ଆମ ପରିଚୟକୁ ଗଢ଼ିଛି। ଆମ ଦେଶର ଇତିହାସ ତ୍ୟାଗ ଏବଂ ବୀରତ୍ୱକୁ ବୁଝାଏ। ଯେତେବେଳେ ଆମେ ନିଜକୁ ଭାରତୀୟ କହୁ, ସେତେବେଳେ ଏହା କେବଳ ଏକ ରାଷ୍ଟ୍ରୀୟତା ନୁହେଁ, ବରଂ ଏକ ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଚେତନାକୁ ମଧ୍ୟ ବୁଝାଏ। ଆମେ ଆମ ଦେଶ ଆଜି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ଅର୍ଥନୀତି ସବୁ କ୍ଷେତ୍ରରେ ବିଶ୍ୱ ଦରବାରରେ ନିଜ ସ୍ଥାନକୁ ପକ୍କା କରିପାରିଛି। ଆଜି ଆମେ ବାହାରକୁ ଗଲେ ନିଜକୁ ଜଣେ ଭାରତୀୟ କହିଲେ ଆମକୁ ଅନେକ ସମ୍ମାନ ମିଳୁଛି, କାରଣ ଆଜିର ଭାରତ ସମୃଦ୍ଧ, ବିକଶିତ ଓ ଆତ୍ମନିର୍ଭରଶୀଳ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ରେ ରେନ୍ବୋ ଟକ୍ ସୋ ଚାଲିଛି ମୋ ଦେଶ। ଆଜି ଆମେ ମୋ ଦେଶରେ କଥା ହଉଛେ, ଆମ ଦେଶ କେମିତି ଆମର ପରିଚୟ ସାଜିଛି, ଆମ ଦେଶ ଆମକୁ ପରିଚୟ ଦେଇଛି, ବଦଳରେ ଆମର କିଛି କର୍ତ୍ତବ୍ୟ ରହିଛି, ଆମେ ଏହାର ଏକତାର ରକ୍ଷା କରିବା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାଇଚାରାକୁ ବଜାୟ ରଖିବା, ଆମ ମାଟି ମାକୁ ସବୁଜ ସ୍ୱଚ୍ଛ ରଖିବା, ଶିକ୍ଷା ଓ ସାମାଜିକ ବିକାଶ ଦ୍ୱାରା ଦେଶକୁ କେମିତି ଆଗକୁ ନେଇପାରିବା, ଜାତୀୟ ପତାକା ଓ ଗୀତକୁ ସବୁବେଳେ ସମ୍ମାନ ଦେବା, ଏହିସବୁ କିଛି ଛୋଟିଆ ଛୋଟିଆ ଦାୟିତ୍ୱ ଆମର ଆମ ଦେଶ ପ୍ରତି ରହିଛି, କାରଣ ଆମ ଦେଶ ଆମ ପରିଚୟ।

ସାରା ବିଶ୍ୱ ଯେତେବେଳେ ପ୍ରଗତି ପଥରେ ଦୌଡ଼ ଲଗାଉଛି, ସେତେବେଳେ ଭାରତ ନିଜର ସଂସ୍କାରକୁ ଆଧାର କରି ବିଶ୍ୱକୁ ଶାନ୍ତି ଏବଂ ପ୍ରେମର ବାର୍ତ୍ତା ଦେଉଛି। ଆମ ଦେଶ ଆମର ଗର୍ବ, ଆମ ପାଇଁ ସବୁକିଛି। ଆମ ଦେଶ ପ୍ରତି ଏହି ଗଭୀର ମମତା ଓ ଭଲ ପାଇବା ଆମକୁ ସର୍ବଦା ମଣିଷ ଭାବରେ ଏକ ଶ୍ରେଷ୍ଠ ପରିଚୟ ପ୍ରଦାନ କରିବ। ତେବେ ସାଥୀ, ଏହାରି ସହିତ ସମୟ ବର୍ତ୍ତମାନ ଇସାରା ଦେଇଛି ଡିପିକୁ। ଏବେ ବିଦାୟ ନେବା ପାଇଁ ପଡ଼ିବ ଆପଣମାନଙ୍କ ପାଖରୁ। ପୁଣି ଥରେ ଆଉ ଗୋଟିଏ ନୂଆ ଦିନ ଆପଣଙ୍କ ସହିତ ଭେଟ ହେବ, ପୁଣି ଢେର ସାରା କଥା ହେବା, ଢେର ସାରା ଗୀତ ଶୁଣିବା, ତା ସହିତ ଢେର ସାରା କନେକ୍ସନ୍ ବନେଇକି ରଖିବା। ଦିଲ୍ ସେ ଦିଲ୍ ତାକ୍।

ଆଉ କୌଣସି ସିକ୍ରେଟ୍ ନ ରଖି ଆରମ୍ଭ କରୁଛୁ ଆଜିର ସୁରିଲ ଆଫ୍ଟରନୁନ୍କୁ। ଜୁହାର ଆଦାବ ସତ ଶ୍ରୀ ଅକାଲ ସାଥୀ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ପୁରା ରାତି ପର୍ଯ୍ୟନ୍ତ, ରାତି 11 ପର୍ଯ୍ୟନ୍ତ ଆପଣଙ୍କ ସାଥିରେ। ଆଉ ଅନେକ କିଛି କଥା ହେବା ଏହି ସୁରିଲା ଆଫ୍ଟରନୁନ୍ରେ, କେବଳ ସୁରିଲା ଆଫ୍ଟରନୁନ୍ କାହିଁକି, ତାପରେ ମଧ୍ୟ ଏହି କଥାବାର୍ତ୍ତା ଏମିତି ଆଗକୁ ଚାଲୁ ରହିବ। ତେଣୁ ଆପଣ ବି ଚାଲୁ ଚାଲୁ ବସୁ ବସୁ ଯେଉଁଠି ବି ଯାହା ବି କରୁଛନ୍ତି ସବୁବେଳେ ଆମକୁ ଏମିତି ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସହ। ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ବି ପୁରା ଦୁନିଆରେ ଦିଲ୍ ସେ ଦିଲ୍ ତକ୍।

ଫ୍ରେଣ୍ଡସ୍, ପ୍ରତ୍ୟେକ ଜିନିଷର ନା ଗୋଟେ ସୀମା ଥାଏ, ଆଉ ସୀମା ଭିତରେ ଯଦି ସବୁକିଛି ହେଇଥାଏ ତାହେଲେ ଠିକ୍ଠାକ୍ ସବୁ ଚାଲିଥାଏ। ଏଇ ଯେମିତି ପାଣି, କହନ୍ତି ଜଳ ହିଁ ଜୀବନ, ପାଣି ବିନା ହୁଏତ ମଣିଷ ସର୍ଭାଇଭ୍ କରିବା କଷ୍ଟ, କାରଣ ଖାଦ୍ୟ ବିନା ହୁଏତ କିଛି ଦିନ ରହିହେବ, କିନ୍ତୁ ପାଣି ବିନା ରହିହେବନି। ତେଣୁ ପାଣି ଆମ ପାଇଁ ଏକ ଅତ୍ୟାବଶ୍ୟକ ଜିନିଷ କହିଲେ ଭୁଲ ହେବନି, କିନ୍ତୁ ସେଇ ପାଣି ବି ବେଳେବେଳେ ଏଭଳି ତାଣ୍ଡବ ରଚେ ଯେ ଜଳକୁ ଜୀବନ କୁହାଯାଉଥାଏ ପାରେ, କିନ୍ତୁ ବେଳେବେଳେ ଏଇ ଜଳ ହିଁ ଜୀବନ ନାଶକ ହୋଇଯାଏ। ସେଇଥିପାଇଁ କୁହାଯାଇଛି ଜଳ ପିହୁନେ ସୃଷ୍ଟିନାଶ, ଆଉ ଜଳ ବହୁଳେ ମଧ୍ୟ ସୃଷ୍ଟିନାଶ। ଏବଂ କେବଳ ପାଣି ପାଇଁ କାହିଁକି, ପ୍ରତ୍ୟେକ ଜିନିଷରେ ଏହାର ଗୁରୁତ୍ୱ ଯଦି ଆପଣ ଉପଲବ୍ଧି କରିବେ ତେବେ ଜୀବନରେ ଅନେକାଂଶରେ ଏଇ ରୁଲ୍ଟା ଆପ୍ଲାଏ ହୁଏ। କେମିତି

ବହୁତ କିଛି ଆଶା କରୁ, ବହୁତ କିଛି, କିନ୍ତୁ ସବୁ ଆଶା ଯେ ପରିପୂରଣ ହେବ କିଛି ମାନେ ନାହିଁ। ଯେତେବେଳେ ପୂରଣ ହେଇଯାଏ ବହୁତ ଖୁସି ଲାଗେ, କିନ୍ତୁ ଯଦି ନ ବି ହେଲା ମନ ଦୁଃଖ କରିବାର କ'ଣ ଅଛି। ଏଇଠି ହିଁ ମଣିଷର ଅସୁବିଧା ଆରମ୍ଭ ହୁଏ। ଯଦି ପୂରଣ ନ ହେଲା ମାନସିକ ଅଶାନ୍ତି, ଷ୍ଟ୍ରେସ୍, ଡିପ୍ରେସନ୍, କିଏ ଜାଣି କେତେ କ'ଣ। କିନ୍ତୁ ଏଇଭଳି ଯେତେବେଳେ ଡିପ୍ରେସନ୍ ଆସିବ, ଷ୍ଟ୍ରେସ୍ ଆସିବ, ସେତେବେଳେ ମନେ ରଖିବା ଦରକାର ଏଇ ଜଳର ନିୟମ। ଜଳ ବିହୁନେ ସୃଷ୍ଟି ନାଶ, ଆଉ ଜଳ ବହୁଳେ ବି ସୃଷ୍ଟି ନାଶ। କଥା ଏମିତି ଆଗକୁ ଜାରି ରହିବ, ତା ପୂର୍ବରୁ ଶୁଣିନେବା ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍।

ଏଇ ପାଣି କେବେ ସାଜେ? ଦୁଇ ମନ ମିଶିବାର ସେତୁ, ଆଉ କେତେବେଳେ ଏଇ ପାଣିର ଭଉଁରୀରେ ମିଶି ଏକାକାର ହେଇଯାଏ ନବବଧୁ ଯାଇ। ଦୁଇଟା ଯାକ କିପରି ଅଲଗା ଅଲଗା ଦେଖନ୍ତୁ ନା, ସମ୍ପର୍କ ଏକ। ବେଳେବେଳେ ଏଇ ପାଣି ମିଳନର ସାକ୍ଷୀ ପାଲଟିଯାଏ ତ କେତେବେଳେ ବିଚ୍ଛେଦର। ଭଲ ପାଇବା ସବୁଠି ଅଛି, କିନ୍ତୁ କାହା ଭାଗ୍ୟରେ ମିଳନ ଆଉ କାହା ଭାଗ୍ୟରେ ବିଚ୍ଛେଦ, ତାହା ବିଧାତା ହିଁ ଲେଖିଛି, ଆମେ କେହି ବି କହିପାରିବାନି। ଆଗକୁ କ'ଣ ହବ, କିନ୍ତୁ ସବୁର ସାକ୍ଷୀ ଏଇ ପାଣି।

ଏ ବ୍ୟୁଟିଫୁଲ୍ ରେନି ଇଭିନିଂରେ ଆପଣ ଶୁଣୁଛନ୍ତି ସୁରିଲ୍ ଆଫ୍ଟରନୁନ୍କୁ କେବଳ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ।

ପାଣିର ଏହି କାରବାର ଆପଣଙ୍କୁ କନେକ୍ଟ କରିଛି ଆମ ସହ ଦିଲ ସେ ଦିଲ ତକ। ଆଉ ଏମିତି ଆପଣଙ୍କ ସହିତ ଆମର କନେକ୍ସନ୍ ରହିଥିବ ସବୁବେଳେ। ଆପଣ ଏମିତି ଶୁଣୁଥାନ୍ତୁ ଆମକୁ ଆକାଶବାଣୀ FM ରେନ୍ବୋ କଟକରେ ଦିଲ ସେ ଦିଲ ତକ।

ସୋ ଫ୍ରେଣ୍ଡସ୍, ପ୍ରତ୍ୟେକଟି ଜିନିଷରେ ଯେମିତିକି କହିଥିଲି ଆପଣଙ୍କୁ ଯେ ବାଲାନ୍ସ ମେଣ୍ଟେନ୍ କରିବା ଦରକାର। ତେଣୁ ଯେମିତିକି ଆମେ କଥା ହେଉଥିଲେ ପାଣି ସମ୍ପର୍କରେ, ପାଣି ବିନା ବି ଆମେ ବଞ୍ଚିପାରିବାନି, ଆଉ ପାଣି ଅଧିକ ହେଲେ ବି ଅସୁବିଧା। ହେଲେ ଦୁଃଖର ବିଷୟ ଯେ ଧୀରେ ଧୀରେ ପାଣି, ଅର୍ଥାତ୍ ଆମେ କହିପାରିବା ଯେଉଁଟାକି ପାନୀୟ ଜଳ, ଆମ ପୃଥିବୀରୁ କମି କମି ଚାଲିଛି। ଆଉ ତାଠୁ ବଡ଼ ଚିନ୍ତାର ବିଷୟ ହେଲା ଯେ ଧୀରେ ଧୀରେ ଗ୍ଲେସିୟର ସବୁ ତରଳୁଛି ଗ୍ଲୋବାଲ ୱାର୍ମିଂ ପାଇଁ। ତେଣୁ ଦୁଇଟା ଯାକ ବିପଜ୍ଜନକ, ଆମେ ଦୁଇଟା ଯାକ ପାଇଁ ହିଁ ଯତ୍ନବାନ ହେବା ଦରକାର, ଅର୍ଥାତ୍ ପୃଥିବୀର ଯତ୍ନ ହେବା ଦରକାର। ଭୂତଳ ଜଳସ୍ତର କିପରି ବଢ଼ିବ, ପାନୀୟ ଜଳ କିପରି ସଂରକ୍ଷିତ ହୋଇ ରହିବ, ସେ ବିଷୟରେ ଆମେ ଧ୍ୟାନ ଦେବା ଦରକାର। ଅଯଥା ପାଣି ନଷ୍ଟ କରିବାନି, ସେଥିପାଇଁ ଯତ୍ନବାନ ହେବା ଦରକାର। ଆଉ ଆମ ପୃଥିବୀକୁ ସବୁଜିମାନେ ଭରିଦେବା ଦରକାର, ଅର୍ଥାତ୍ ଗଛ ଲଗାଇବା ଆବଶ୍ୟକ, ଆଉ ତାର ଯତ୍ନ ନେବା ବି। ତାହେଲେ କ'ଣ ହେବ ନା, ପୃଥିବୀରେ ଗୋଟେ ସମନ୍ୱୟ ରହିବ, ଗୋଟେ ବାଲାନ୍ସ ମେଣ୍ଟେନ୍ ହେବ, ଆଉ ତାପରେ ହିଁ ଆମେ କହିପାରିବା ଯେ ହଁ, ଏବେ ଆମ ପୃଥିବୀ ସୁରକ୍ଷିତ। ଏମିତି ଶୁଣୁଥାନ୍ତୁ ଆମକୁ 100.4 ଆକାଶବାଣୀ FM ରେନ୍ବୋ କଟକରେ, ଦିଲ୍ ସେ ଦିଲ୍ ତାକ୍।

ବର୍ତ୍ତମାନର ନ୍ୟୁଜ୍ ହେଡ୍‌ଲାଇନ୍ସ ମୁଁ ଜିତେନ୍ଦ୍ର କୁମାର ନାୟକ। ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାମଗ୍ରୀ ଓ ସେବା ଟିକସ ଜିଏସ୍ଟି ସଂସ୍କାରକୁ ପୂରିଲା 9 ବର୍ଷ। ଗତ ଜୁନ୍ରେ ଜିଏସ୍ଟିରେ ସଂଗ୍ରହ ହୋଇଛି 1,94,812 କୋଟି ଟଙ୍କା ରାଜସ୍ୱ, ଯାହା ଗତବର୍ଷ ଏହି ସମୟ ତୁଳନାରେ 13.9% ଅଧିକ, ସୂଚନା ଦେଲା ଅର୍ଥ ମନ୍ତ୍ରଣାଳୟ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଆଜିଠାରୁ ଦେଶରେ ହେଲା ଲାଗୁ। ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ନେଇ ନିଷ୍ପତ୍ତି ନେଲେ ସରକାର, କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍କରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା ଉପଚାରରେ ଲାଗିଛନ୍ତି ଦୈତାପତି ସେବକ। ଏବଂ ଖେଳ ଖବରରେ ଭାରତ ଇଂଲଣ୍ଡ ପୁରୁଷ ବର୍ଗ

ହିଟ୍ ତ ଶୋ ହବ ହିଁ, କାରଣ ଯେଉଁଠି ଆପଣ କନେକ୍ଟ ହୁଅନ୍ତି ଆମ ସହ, ସେ ଶୋ ସବୁବେଳେ ସୁପର ଡୁପର ହିଟ୍। ଆଉ ସେଇଭଳିଆ ଗୋଟେ ସୁପର ଡୁପର ହିଟ୍ ଶୋକୁ ନେଇକି ଆସିଛି ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁ, ଯାହାର ନାଁ ହେଲା ଡାଏଲ୍ ଇନ୍ ଲାଇଭ ଚିଟ୍ ଚାଟ୍। ଆଉ ଆଜି ଡାଏଲ୍ ଇନ୍ ଲାଇଭ ଚିଟ୍ ଚାଟ୍ରେ କଥା କ'ଣ ହବା ସେଇ ଭାବୁଛନ୍ତି ନା? ମୁଁ ଭାବୁଛି ସହରରେ ବହୁତ ଦିନ ହେଇଗଲାଣି, ଟିକେ ଗାଁ ଆଡ଼କୁ ଯିବା।

ଗାଁ ଆଡ଼କୁ ଯିବା। ଗାଁର ସେଇ ଯେଉଁ ଛୋଟ ଛୋଟ ଗଳି ରାସ୍ତା, ଝାଟି ମାଟି କୁଡ଼ିଆ, ଆଉ ଗାଁର ପୋଖରୀ, ଚାଲନ୍ତୁ ନା ଏଇ ସନ୍ଧ୍ୟାବେଳିଆ ଟିକେ ସେ ପୋଖରୀ ଆଡ଼େ ବୁଲି ଆସିବା, ଦେଖିବା ଯେମିତି ସେଇଟା ସେଇ ପୋଖରୀଟା ଆଗରୁ ଥିଲା ଏବେ ଅଛି କି ନାହିଁ, ଆଉ ସେଠି ବୁଲିଲେ ସେଇଭଳି ଫିଲ୍ ଆସୁଛି କି ନାହିଁ। ତ ଚାଲନ୍ତୁ ଗାଁ ପୋଖରୀକୁ ନେଇ ଯଦି କିଛି ରହିଛି ଆପଣଙ୍କ ମନରେ ସ୍ମୃତି, ତାକୁ ଆମ ସହିତ ସେୟାର କରନ୍ତୁ। ଡାଏଲ କରନ୍ତୁ 06712303153 ଏବଂ ଆପଣ ଆମ ସହିତ ସେୟାର କରନ୍ତୁ ନିଜ ଗାଁ ପୋଖରୀର କିଛି ମିଠା ମିଠା ସ୍ମୃତି ଅନୁଭୂତି ସମ୍ପର୍କରେ। ତ କଲର୍ ରେଡି ହେଇଗଲେଣି ଆମ ସହିତ ଯୋଡ଼ି ହେବାକୁ, ତ ଦେଖିନେବା କି କରିଛନ୍ତି କଲ୍।

ଆଉ ସେଠି ବୁଲିଲେ ସେଇଭଳି ଫିଲ୍ ଆସୁଛି କି ନାହିଁ। ତ ଚାଲନ୍ତୁ ଗାଁ ପୋଖରୀକୁ ନେଇ ଯଦି କିଛି ରହିଛି ଆପଣଙ୍କ ମନରେ ସ୍ମୃତି, ତାକୁ ଆମ ସହିତ ସେୟାର କରନ୍ତୁ। ଡାଏଲ କରନ୍ତୁ 0671-230-3153 ଏବଂ ଆପଣ ଆମ ସହିତ ସେୟାର କରନ୍ତୁ ନିଜ ଗାଁ ପୋଖରୀର କିଛି ମିଠା ମିଠା ସ୍ମୃତି ଅନୁଭୂତି ସମ୍ପର୍କରେ। ତ କଲର୍ ରେଡି ହେଇଗଲେଣି ଆମ ସହିତ ଯୋଡ଼ି ହେବାକୁ, ତ ଦେଖିନେବା କି କରିଛନ୍ତି କଲ୍।

0: ଡିଗ୍ରୀ ମିଳିଲା ମୁଁ ସେଇ ଅନୁସାରେ କହୁଛି ଆଉ ଭୂତପୂର୍ବ ହେଇଗଲି ବେକରେ ଫୁଲମାଳ ପଡିଯାଇଛି ଆଉ
1: ଜମା ବି ନୁହେଁ ଆମ ପାଇଁକି ଆପଣ ସବୁବେଳେ ବର୍ତ୍ତମାନ ହେଇକି ଥାନ୍ତୁ ଏମିତି କଥା ହଉଥାନ୍ତୁ ଆଜିର ଟପିକ ଉପରେ କଣ କହିବେ
0: ଶୁଣ ଟପିକ ଜାଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି ଆଉ ଏ ଟପିକ ଉପରେ କହିବି ନିଶ୍ଚିନ୍ତ ଭାବରେ ସବୁ ଏରିଆରେ ତ ଆମର ଗୋଟେ କଥା ନାହିଁ ଗାଁ ପରିମଳ ଧୋବା ତୁଠରୁ ତେଣୁ ପ୍ରତି ଗାଁରେ ତ ପୋଖରୀ ସବୁ ଥିଲା ଗାଡିଆ ଥିଲା ବର୍ତ୍ତମାନ ତ ଆପଣ ଦେଖିବେ ହଜିଗଲାଣି ସବୁ ପୋତିକିରି ଦଣ୍ଡା ମଶାଣି ପୋଖରୀ ସବୁ ଘର କରିଗଲେଣି ଆଉ ଅଳିଆ ଆବର୍ଜନା ବି ସବୁ ପୋଖରୀରେ ପକେଇ ଦଉଛନ୍ତି ତେଣୁ ସମସ୍ତେ ହଇରାଣ ହଉଛନ୍ତି ଗାଧେଇବା ପାଇଁ କି ପାଣି ସାରିବା ପାଇଁ କି ବିଭିନ୍ନ ପ୍ରକାର ହଇରାଣ ଲୋକ ହଉଛନ୍ତି ଆମ ଗାଁରେ ଗୋଟେ ବଡ ପୋଖରୀ କିନ୍ତୁ ଅଛି ଆଜିକା ଡେଟ୍ରେ ଜଗତସିଂହପୁର ଜିଲ୍ଲାର ହଉଛି ସେକେଣ୍ଡ ହାଏଷ୍ଟ ମାନେ ଲମ୍ବା ପୋଖରୀ ଆପଣଙ୍କର ଆମର ହଉଛି ଏଇଟା 12.5 ଏକର ଡିଗ୍ରୀ ପୋଖରୀ
1: ତାପରେ
0: ମାନେ ଜଗନ୍ନାଥ ମନ୍ଦିର ହେଇଛି ତା ହୁଡ଼ା ଉପରେ ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ମା ବିମଳା ଆଉ ମହାଦେବ ମନ୍ଦିର ଅଛି
1: ହନୁମାନ
0: ମନ୍ଦିର ହବା ପାଇଁ ଚାଲିଛି ଆଉ ସେଇଠି ବହୁତ ମାଛ ଧରା ଏବେ ଗୋଟେ ଜାଲ ପଡିଥିଲା ଡିଗ୍ରୀରେ ଆମର ଏଇ ରଜ ବେଳେ ପଡେ ମାନେ ଘର ପିଛା 9 କେଜି ନିକା ଭାଗ ପଡିଛି 165 ଘର ଭାଗ ଅଛନ୍ତି ତେଣୁ ଆହୁରି ବହୁତ ମାଛ ଅଛନ୍ତି ତା ଦେହରେ
1: ରାଜେଶ ଭାଇ
0: ଗୋଟେ ହଉଛନ୍ତି ଗାଁ ପୋଖରୀରେ ଲୋକ ଗାଧୋଉଛନ୍ତି ବିଭିନ୍ନ ପ୍ରକାର ହଉଛି କିନ୍ତୁ ପୋଖରୀ ଗାଡିଆ ପୋତି ଦେଇକି ଯୋଉ ଘର କରିବା ଆଉ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିବା ଏଇଟା ଠିକ ବୋଲି ମୁଁ ଭାବୁନି
1: ଓକେ ନାଇଁ ରାଜେଶ ଭାଇ ଆପଣ ତାପରେ କହିଚାଲିଲେ ମୋର ଗୋଟେ କ୍ୱେଶ୍ଚିନ୍ ରହିଗଲା ଯେ ସେ ଯୋଉ ପୋଖରୀର କିଛି ନାଁ ତ ଥିବ ଏତେ ବଡ ପୋଖରୀ ଯେତେବେଳେ
0: ଆଜ୍ଞା ନାଇଁ ଜଗତସିଂହପୁର ଆଉ ଗୋଟେ ବଡ ପୋଖରୀ ଅଛି କଟରା ପୋଖରୀ ସେଟା ହଉଛି 14 ଏକର ଆମର ହଉଛି 12.5 ଏକର ମାନେ ପୁରା ଡିଷ୍ଟ୍ରିକ୍ଟର ସେକେଣ୍ଡ ହାଇଷ୍ଟ ମାନେ ବଡ ପୋଖରୀ
1: ଓକେ ନାଇଁ ତାର କିଛି ନାଁ ଥିବ କିମ୍ବା କୋଉ ଅଞ୍ଚଳରେ ଅଛି ଆମେ ଜାଣିବା
0: ସେଇଟା ହଉଛି ଚାନ୍ଦୁରା ପାଟିଡିଙ୍ଗା ସ୍ଥିତ ଡିଗି ପୋଖରୀ ଆଉ ବଟ ଶ୍ରୀକ୍ଷେତ୍ର ଯୋଉଟା ଆମର ଅଛି ବଟ ଗଛ ମୂଳରେ ତିନାଥ ଅଛନ୍ତି ତାପରେ ଶ୍ରୀକ୍ଷେତ୍ର ଏବେ ହେଇଛି ଜଗନ୍ନାଥ ମନ୍ଦିର ବଟ ମନ୍ଦିର ହେଇଛି ଲକ୍ଷ୍ମୀ ମନ୍ଦିର ହେଇଛି ତେଣୁ ବଟ ଶ୍ରୀକ୍ଷେତ୍ର କହିଲେ ସାରା ଓଡ଼ିଶା ଲୋକ ଜାଣନ୍ତି
1: ତେଣୁ
0: ଆପଣ ଯେତେବେଳେ ଯୋଉ ମୁହୂର୍ତ୍ତରେ ଚାହିଁବେ ଆସିପାରିବେ ବୁଲାବୁଲି କରିବେ ଆଉ ଆମ ଏରିଆ ଟିକେ ଦେଖିବେ ଯିବେ ଆଉ
1: ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଯିବା ବହୁତ ଭଲ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ ରହିଲି
0: ଆଜ୍ଞା ରହିଲି ଭଉଣୀ ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ତ ଏଇ ଥିଲେ ରାଜେଶ ଭାଇ ଜଗତସିଂହପୁରରୁ ଆଉ ବଢିଆ କି ଏକ୍ସପ୍ଲେନ୍ କଲେ ତାଙ୍କ ପୋଖରୀର କଥା ଯୋଉଟାକି କହିଲେ ତାଙ୍କ ଜିଲ୍ଲାର ଦ୍ୱିତୀୟ ବୃହତ ପୋଖରୀ କଥା ସେ ଯାହା କହିଲେ ଆଉ ବହୁତ ଭଲ ଲାଗିଲା ଶୁଣିକି ଆପଣଙ୍କ ସହିତ ଆହୁରି ଆଗକୁ କଥା ହେବା ହେଲେ ତା ପୂର୍ବରୁ ନେଇଯିବା ଗୋଟେ ଛୋଟିଆ ବ୍ରେକ୍

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ଡାଏଲ୍ ଇନ୍ ଲାଇଭ୍ ଚିତ୍ ଚାଟ୍ରେ କଥା ହେଉଛି ଆମେ ଗାଁ ପୋଖରୀ ସମ୍ପର୍କରେ ତାର ରହିଛି ଯଦି କିଛି ସ୍ମୃତି ଆପଣଙ୍କ ସହିତ ଜଡ଼ିତ ତେବେ କଥା ହେଇପାରିବେ ଆମ ସହ ତ ଚାଲନ୍ତୁ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ ନମସ୍କାର କିଏ କହୁଛନ୍ତି କୋଉଠୁ
1: କହୁଛନ୍ତି ନମସ୍କାର
0: ଶୁଭ ସନ୍ଧ୍ୟା ନମସ୍କାର ମୁନ୍ନା ଭାଇ କହୁଛନ୍ତି ଜଗତସିଂହପୁରରୁ
1: ମୁଁ ରେଡିଓ ସମ୍ରାଟ ମୁନ୍ନା ଭାଇ କଟିଲା ତନପୁର ଜଗତସିଂହପୁର
0: କହୁଛନ୍ତି ଆଜିର ଟପିକ ଉପରେ କଣ କହିବେ
1: ଟପିକ ତ ବହୁତ ସୁନ୍ଦର ବିଷୟବସ୍ତୁ ରଖିଛି ପିଲାବେଳେ ତ ନେଇଗଲେ ମଧ୍ୟମ ନେଇଗଲେ କିନ୍ତୁ ତା ଦେହରେ ଗୋଟେ ଶୁଭେଚ୍ଛା ଦେବି ଆମ ଦଣ୍ଡାବାଳୁଙ୍ଗା ଟିମ୍ରେ ଚାରି ଜଣ ବନ୍ଧୁ ଯୋଡ଼ି ହେଇଛନ୍ତି ଜଣେ ହେଉଛନ୍ତି ଆବାସ ସେନ ତାଙ୍କ ନାଁ ଟାଟା ଷ୍ଟିଲ ଗଦିଆ କାଲେପୁର ମିଠା ଦିଆହେଇଛି ତମନ୍ନା ମ୍ୟାଡମ ତାପରେ ଛେନାପଡ ନୟାଗଡ଼ ଛେନାପଡ଼ ଆଲିସା ମ୍ୟାଡମ କେନ୍ଦ୍ରାପଡ଼ା ରସାବଳି ହେଉଛନ୍ତି ରୁଚିକା ମ୍ୟାଡମ ଆଉ
0: ତେବେ ଆଜିର ଟପିକ ଉପରେ କଣ କହିବେ
1: ଦେଖନ୍ତୁ ମ୍ୟାଡମ ପୋଖରୀ ତ ଯୋଉ ଆପଣ ରଖିଛନ୍ତି ସୁନ୍ଦର ଦେଖନ୍ତୁ ଆମ ପୋଖରୀ ଯେତେବେଳେ ଆମ ପୋଖରୀ ନାଁ ପ୍ରଥମେ ପୋତା ପୋଖରୀ କୁହାଯାଉଛି ଆମ ପୋତାକରେ ନାଁ ଦିଆହେଇଛି ମାତ୍ର ଛୋଟ ପୋଖରୀ ବେଶୀ ବଡ
0: ନୁହେଁ
1: ଦେଢ଼ ଏକ ଦୁଇ ଏକ ଜାଗାର ପୋଖରୀଟା ହବ କିନ୍ତୁ ବିଶେଷ କରି ପୋଖରୀରେ ଯୋଉ ଗାଧୁଆ ପାଧୁଆ ସେ ତ ମଜା ଲାଗେ ବିଶେଷ କରି ଆପଣ ଲକ୍ଷ୍ୟ କରିବେ ସେତେବେଳେ ଯେତେବେଳେ ମାଇପ ମାନେ ସବୁ ବସିକି ଯେତେବେଳେ ଗାଧୋଉଥିବେ ୟା ତା ନାଁରେ ଚର୍ଚ୍ଚା ସେଇଟା ବେଶୀ ମଜା ଲାଗୁଥିଲା ସେତେବେଳେ ଗାଧୁଆ ତୁଟା ଦେଖେ ମାଇପ ମାନଙ୍କର ବେଶୀ ଆଲୋଚନା ହେବେ ସେ ତା ବୋଉ କଥା ସେ ତା ଶାଶୁ କଥା ଗପୁଥିବେ ସେଇଟା ବହୁତ ଭଲ ଲାଗୁଥିଲା ତା ପୋଖରୀ ମେଳେ ନଡ଼ିଆ ହାତ ଅଛି ନଡ଼ିଆ ହାତରେ ଆମେ ଚଢ଼ିଥିବୁ ପାଣିକି ଡେଇଁବୁ ସେ ଯୋଉ ମଜା ଲାଗେ ଆଉ ବିଶେଷ କରି ଯୋଉ ଖୁଦୁରୁକୁଣୀ ଭାଦ୍ର ମାସ ମାସରେ ଯୋଉ କଇଁ ଫୁଲ ପଟେ ଭଉଣୀ ମାନେ କହିବେ ତମେ ଯାହା ସବୁ ଆଣିବା ଫୁଲ ତୋଳିକି ବହୁତ ପାଣି ହେଇଯାଏ ଭାଦ୍ର ମାସ ପାଣି ପୋଖରୀ ଫୁଲ ହେଇଯାଏ ମୁଁ କିନ୍ତୁ ଡର ନାହିଁ ପୋଖରୀ ଡେଇଁ ପଟେ ଫୁଲ ତୋଳି ଆଣି ରାତି ଅଧେ
0: ଆଚ୍ଛା ବହୁତ ବଢିଆ ମାନେ ଭଲ ଭଲ
1: ଦେଖନ୍ତୁ ସଫା ସଫି ବାସନ ମଜା ଗାଁର ଭଲ ଅଣ୍ଡ ଯାହା ଭଲ ଅଣ୍ଡ ହେଲେ ସୁଧିକ୍ରିୟା ଭଲ ଅଣ୍ଡ ସେ ପୋଖରୀ ହଉଥିଲା ଏବେ ତ ସବୁ ଘରରେ ଟ୍ୟୁବଲ ହେଲା ତା ବାଦ ବି ଟାଇମ ପାଣି ଆସିଗଲା ପୋଖରୀ କିଏ ପଚାରେ କିନ୍ତୁ ପୋଖରୀ ବହୁତ ମଜା ଥାଏ ଗାଧେଇବା ବାଧା ବସି ଆଲୋଚନା ତାର ଏକୁଳ ସେକୁଳ ପହଞ୍ଚିବା ସେଇଟା ଗୋଟେ ଭାରି ଖୁସି ଦଉଥିଲା
0: ମାନେ ପୋଖରୀ ସମସ୍ତଙ୍କୁ ପରସ୍ପର ସହିତ ଯୋଡ଼ିକି ରଖୁଥିଲା ନାଇଁ
1: ଯୋଡ଼ି ରଖୁଥିଲା ତାପରେ ମାଛ ଯେତେବେଳେ ବୈଶାଖ ଜ୍ୟେଷ୍ଠ ବୈଶାଖ ମାସ ଯେତେବେଳେ ଧରା ହବ ପୋଖରୀ ଶୁଖେ ସେ ମାଛ ଧରିବା ଗୋଟେ ନିଆରା ଯାଏ କାରଣ ପଙ୍କ ଭିତରେ ମାଛ ଧରିବା ବହୁତ ଖୁସି ଲାଗେ ଖାଇବାଟା ଯେତିକି ମ୍ୟାଡମ ମତେ ଭଲ ଲାଗେ ମତେ ମାଛ ଧରିବାଟା ବହୁତ ଭଲ ଲାଗେ ପୋଖରୀରେ
0: ତ ସେଇସବୁ ସ୍ମୃତି ଏବେ ମନେ ପଡୁଛି ନାଇଁ
1: ନାଇଁ ଏବେ ବି ପୋଖରୀ ଅଛି ଅବଶ୍ୟ ମୁଁ ଏବେ ଯାଇପାରୁନି

0: ଆମେ ବ୍ଲାଣ୍ଡ ହେଲା ଆମେ ପତ୍ରରେ ଯାଇ ଆମେ ପତ୍ରୀ ଅଛି ଆମ ଗାଁରେ ଗୋଟେ ପଣ୍ଡା ପୋଖରୀ ବୋଲି ଗୋଟେ ନାଁଟା ଆମ ପୋଖରୀ ଥିଲା ସିଏ ଏବେ ଅଛି ଏମିତି ଚାଲିଛି ପୋଖରୀ ଗାଁ ଗାଁ କିଛି ବଞ୍ଚିକ ଅଛି କିଛି ଜାଗାରେ ଲୋପ ପାଇଗଲା
1: କିଛି ଲୁପ୍ତ ହେଇଗଲାଣି ଠିକ କଥା ତେବେ ଆପଣ ସେ ସ୍ମୃତିକୁ ଏମିତି ମାନେ ମନେକି ରଖିଛନ୍ତି ବହୁତ ବଢିଆ କଥା ଏମିତି
0: ଏବେ ପୋଖରୀ କାମ ଚାଲିଛି ଗାଧୁଆ ପାଧୁଆ ଏବେ ଚାଲିଛି ବହୁତ ଗାଁର ସନ୍ଧ୍ୟା ଯାଆନି ଗାଧାନ୍ତି ପାଧାନ୍ତି ଆମେ ପୋଖରୀକି ଛାଡିକି ରହିପାରିବୁନି ଆମ ଏନ୍ତୁଡି ମଶାଣ ଦୁଇ ପର୍ଯ୍ୟନ୍ତ ପୋଖରୀ ଆମେ ସାହାଯ୍ୟ ବହୁତ କରୁଛି
1: ବହୁତ ଭଲ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ ରହିଲି ନମସ୍କାର
0: ହଉ ମା ଗାଁ ପାଟନାଥ ଆପଣ ଭଲରେ ତାଙ୍କୁ ଖୁସାଇ ଥାନ୍ତୁ ମା ଶଳା ଆପଣଙ୍କ ରଖିଥାନ୍ତୁ ଆଉ ବିଶେଷ କରି ଆଜି 4-5 ସୁରିଲା ଅଟନ୍ତୁ ବହୁତ ସୁନ୍ଦର ଭାବେ ଉପସ୍ଥାନ ଶୈଳୀ କଲେ ଗୀତ ବହୁତ ପୁଣା ପୁଣିଆ ଗୀତ ଦେଲେ ତାକୁ ଶୁଣି ବହୁତ ମନ ଆନନ୍ଦ ହେଇଗଲା
1: ବହୁତ ବହୁତ ଧନ୍ୟବାଦ ଏମିତି ଶୁଣୁଥାନ୍ତୁ ଠିକ ଅଛି ରହିଲି ନମସ୍କାର ରହିଥିଲେ ମୁନା ପଣ୍ଡା ଜଗତସିଂହପୁରରୁ ଆଉ ତାଙ୍କ ପୋଖରୀ ସମ୍ପର୍କରେ ଗାଁ ପୋଖରୀ ସମ୍ପର୍କରେ ସେ ବହୁତ ଭାବ ବିହ୍ୱଳ ହେଇକି ବହୁତ ଜିନିଷ ସେୟାର କଲେ ଆପଣ ବି ଚାହିଁଲେ ଆମ ସହିତ ସେୟାର କରିପାରିବେ ଦିଲ ସେ ଦିଲ ତକ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟରେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍କୁ ତେବେ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି ଆଚ୍ଛା କୋଉଠୁ କହୁଛନ୍ତି ଉଷା ବର୍ଷା କେମିତି ହଉଛି
2: ବର୍ଷା ହେଇକି ବଢିଆ ମନ ପୁରା ଦିଲଖୁସ ହେଇଯାଇଛି
1: ଆଚ୍ଛା ପୁରା ମନ ଖୁସଖୁସ ଅଛି ତାହେଲେ ଖୁସମ ଖୁସ ଅଛନ୍ତି
2: ଆଉ ଥଣ୍ଡା ଥଣ୍ଡା ପାଗ କାହାକୁ ଭଲ ଲାଗେନି କହିଲ
1: ନିହାତି ନିହାତି ବହୁତ ବଢିଆ ଗୁଳୁଗୁଳି ଟିକେ
2: ହଉଥିଲା
1: ଜମା ଆଉ କାନ୍ଦନ୍ତୁନି କାରଣ କଲ୍ ଲାଗିଯାଇଛି ଆମ ସହିତ ଟିକେ ସେୟାର କରନ୍ତୁ ଗାଁ ପୋଖରୀ ସମ୍ପର୍କରେ
2: ପୋଖରୀ ତ ଆମ ଘର ପାଖରେ ଗୋଟେ ଥିଲା ଅଛି ଏବେ ଏବେ ପୋଖରୀଟିକି ମାନେ ମାଛ ଫାଛ ଚାଷ କରିଦଉଛନ୍ତି ଆଗରୁ କିନ୍ତୁ ପୋଖରୀରେ ପ୍ରବଳ ଗାଧେଇଛୁ
1: ମାଛ ଚାଷ ହଉଥିବ ମାନେ ଆଉ ସେଥିରେ ଗାଧୁଆ ପାଧୁଆ ହେଇ
2: ପାରୁନଥିବ ମାଛ ଚାଷ କରିଥିଲେ ଆଉ ଯୋଉ ପଦ୍ମ ଫୁଲ ସେଟା ଇଏ କରିଦେଇଛନ୍ତି ମାମୁଙ୍କ ଘର ତାଙ୍କ ପର୍ସନାଲ ପୋଖରୀ
1: ଆଚ୍ଛା ଆଚ୍ଛା ଆଚ୍ଛା
2: ଆଉ ଗୋଟେ ପୋଖରୀ ଆଉ ସାହି ପୋଖରୀ ବି ଆମର ଥିଲା ଆଉ ଗୋଟେ କିଆ ପୋଖରୀ ପୋଖରୀ ନା କିଆ ପୋଖରୀ ହେଲେ କିଆ ବୁଦା ସେଠି ସେଠି ଆମେ ଗାଧେଇଲୁ ଖାଲି ଯାଉ ବୁଲିବା ପାଇଁ ଆଉ ଏଇ ଆମ ଗାଁରେ ଏଇ ପୋଖରୀଟା ଆମ ଘର ପାଖରେ ଜମା ଅଳ୍ପ ବାଟ
1: ଆଚ୍ଛା ସେଇଠି ଗାଧୁଆ ପାଧୁଆ କରୁଥିଲେ ଆଗରୁ ତାହେଲେ
2: ସେଇଠି ଗାଧୁଆ ପାଧୁଆ ହଉଥିଲା ଦୁର୍ଗୁଣୀ ବେଳ ତ ଜାଣିଛ ଝିଅ ପିଲା ଯାହା ହୁଅନ୍ତି ଦୁର୍ଗୁଣୀ
1: ଭୋର ଉଠି
2: ମାଠିଆ ଦୁରି ଛଡ଼ା ଯାଏ ଆଉ ବାଲୁଙ୍ଗା କରାଯାଏ ରାତି 3 ଉଠିକି ସବୁ ପାଲା କରୁଥିଲୁ ସେ ସାଙ୍ଗ ସେଠି ଭଲ ମନ ସବୁ ସବୁ ଗଲାଣି ଆମ ଅଛି
1: କିନ୍ତୁ ସେ ସ୍ମୃତି ତ ଅଛି ନା
2: ମୁଁ ମ୍ୟାରେଜ କରିନି ନା ମୁଁ ଅଛି ମୋ ସାଙ୍ଗେ ଛୁଆମାନେ ବି ଚାଲିଛନ୍ତି ଏପର୍ଯ୍ୟନ୍ତ ଚାଲିଛି ଆଉ ଛୋଟ ଛୁଆ ସବୁ ହଉଛନ୍ତି ମୋ ସାଙ୍ଗେ ସବୁ ସାଙ୍ଗ
1: ହଉଛନ୍ତି ବଢିଆ ବଢିଆ ବଢିଆ ଏମିତି ସାଙ୍ଗ ସଙ୍ଗ ହେଇକି ଏମିତି ହସ ଖୁସିରେ ଜୀବନ ବିତି ଯାଉ ଠିକ ଅଛି ନମସ୍କାର ତ ଏଇଥିଲେ ଉଷାଲତା ସାହୁ ଆଠଗଡ଼ରୁ ବହୁତ ବଢିଆ କଥା କହନ୍ତି ବହୁତ ଭଲ ହସନ୍ତି ଆଉ ବହୁତ ଭଲ ଲାଗେ ତାଙ୍କ ସହିତ କଥା ହେଇକି ଆମର ମନେ ବି ଖୁସ୍ ଖୁସ୍ ହେଇଗଲା ତାଙ୍କ କଥା ଶୁଣିକିନା ସେ ନିଜ ଯୋଉ ସ୍ମୃତି ସବୁ ପୋଖରୀ ସହିତ ଜଡ଼ିତ ଆମ ସହିତ ସେୟାର କଲେ ତ ଆମେ ବି ଆଗକୁ ବଢିବା ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆଉ ପୁଣି ଆସି କଥା ହେବି ଆପଣଙ୍କ ସହ ଦିଲ୍ ସେ ଦିଲ୍ ତକ୍

0: ਟਿਊਨ ਕਰ ਜਾਂਦੇ 100.4 ਆਕਾਸ਼ਵਾਣੀ ਐਫਐਮ ਰੇਨਬੋ ਕਟਕ ਕੋ ਦਿਲ ਸੇ ਦਿਲ ਤੱਕ ਮਿਊਜ਼ਿਕ ਮਿਤ੍ਰਾਂ ਰਹੀ ਅਜੇ ਡਾਇਲ ਇਨ ਲਾਈਵ ਚਿਟ ਚੈਟ କୁ ନେଇ ଆଉ ଆମେ କଥା ହଉଛେ ଗାଁ ପୋଖରୀ କୁ ନେଇ ତ କଣ ରହିଛି ଆପଣଙ୍କର ସ୍ମୃତି ଜଡିତ ଏଇ ଗାଁ ପୋଖରୀ କୁ ନେଇ ଶେୟାର କରନ୍ତୁ ଆମ ସହ ଡାଏଲ କରନ୍ତୁ 0671-230-3153 ଏବଂ ଆପଣ ଡାଏଲ କରିସାରିଲେଣି ଦେଖିନେବା କିଏ କରିଛନ୍ତି କଲ ହେଲୋ
1: ଜୟ ମା ତାରା ତାରିଣୀ
0: ଜୟ ମା ତାରା ତାରିଣୀ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ମୁଁ ରେଡିଓ ଲଭର ତଥା ଜାତୀୟ ଓ ଆନ୍ତର୍ଜାତୀୟ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ ଦି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ
0: କେମିତି ଅଛନ୍ତି ଭାଇ
1: ବହୁତ ବଢିଆ ଅଛି ଭଲରେ ଅଛି ଗାଁରେ ତ ଅଛି ବର୍ତ୍ତମାନ
0: ଆଚ୍ଛା ତ ଗାଁରେ ଅଛନ୍ତି ମାନେ ଆପଣ ଗାଁ ପୋଖରୀ ସହିତ ଯାହା ବି ଆପଣଙ୍କର ମେମୋରିଜ୍ ରହିଛି ଆମ ସହିତ ସେୟାର କରନ୍ତୁ
1: ଦେଖନ୍ତୁ ଯେତେବେଳେ ଆମେ ଛୋଟ ଥିଲୁ ମାଇନର ସ୍କୁଲ ପାଠ ପଢୁଥିଲୁ ସେତେବେଳେ ଆମେ ସାଙ୍ଗମାନେ ସବୁ ଆସୁ ପୋଖରୀକୁ ସବୁ ଆମର ପହଁରା କମ୍ପିଟିସନ ହୁଏ ମାନେ ଏମୁଣ୍ଡୁ ସେମୁଣ୍ଡୁ କି ଯାଇ ଶୀଘ୍ର ଆଗ ପହଁରିବ ମୁଁ ମୁଁ ବୁଢା ପହଁରା ଚିତା ପହଁରାରେ ମୁଁ ସବୁବେଳେ ଫାଷ୍ଟ ହଉଥାଏ ଆଉ ଆମେ ସବୁବେଳେ ସେତେବେଳେ ଛୁଆବେଳେ ସବୁ ବେଲୁନ ଅଣ୍ଟାରେ ବାନ୍ଧିକିରି ଆମେ ଘଣ୍ଟା ଘଣ୍ଟା ପହଁରୁ ବେଲୁନ ଅଣ୍ଟାରେ ବାନ୍ଧିଲେ ଆଉ ବୁଡ଼ିବାର ନାହିଁ ଖାଲି ହେବାର ମନେ ନାହିଁ ଆପଣ ବହୁତ ମଜା ଲାଗୁଥାଏ ଆଉ ଗୋଟେ ସାଙ୍ଗ ମୋର ସେ ମାଛ ଧରା ଆସି ବନସ୍କଣ୍ଟି ନେଇକିରି କଣ୍ଡା ମତେ କହିଲୁ ତୁ ପାଖରେ ବସ ସେ ମାଛ ଗୋଟେଇବୁ ଯେତେ ପଡିବ ସବୁ ସେ ବନୁଥିଲେ ମାଛ ଧରେ ମୁଁ ତାର ମାଛ ଗୋଟାଏ ବହୁତ ଖୁସି ଲାଗୁଥାଏ
0: ଆଚ୍ଛା ବଢିଆ କଥାଟା ଆପଣ ମନେ ପକେଇଲେ ଯୋଉ କହିଲେ ଯେ ଆପଣ ପହଁରୁଥିଲେ ଆଉ ବିଭିନ୍ନ ପ୍ରକାର ପହଁରା ଅଛି ତ ଆପଣ ବୁଡ଼ା ପହଁରା ଆଉ ଚିତା ପହଁରା କଥା କହିଲେ ରାଇଟ୍
1: ଆଜ୍ଞା
0: ହଁ ତ ଏମିତି ପହଁରିବା କେତେ ପ୍ରକାରର ଅଛି ଆମେ ଜାଣିବାକୁ ଚାହିଁବୁ
1: ମୁଁ ଜାଣିଛି ବୁଢା ପହଁରା ଚିତା ପହଁରା ବୁଢା ପହଁରା ପାଣି ଭିତରେ ବୁଡ଼ି ବୁଡ଼ିଯିବ ଆଉ ଚିତା ପହଁରା ଯୋଉଟା ଓଲ୍ଟିକି ପହଁରିବ ଗୋଟେ
0: ଆଚ୍ଛା
1: ଆଉ ଗୋଟେ ସିଧା ପହଁରିକି ଗୋଟେ ଯିବ ଏ ତିନିଟା ପହଁରା ମୁଁ ଜାଣେ
0: ଆଚ୍ଛା ତ ସେତେବେଳେ

0: ଏଗୁଡାକ ସବୁ ଥିଲା, ମାନେ ଏବେକାର ପିଲାମାନେ ହୁଏତ ଏଇସବୁ ଜିନିଷ ମାନେ କଣ କହନ୍ତି ସେଟା କହିପାରିବେନି ଏକ୍ଜାକ୍ଟ ୱାର୍ଡ ଗୁଡାକ, ତ ଆପଣ ମନେ ପକେଇଦେଲେ, ସେଥିପାଇଁ କି କହିଲି ଯେ ଆପଣ ଯଦି ଅଧିକା ମାନେ ମନେ ରଖିଛନ୍ତି ତ କୁହନ୍ତୁ, ବଢିଆ ଲାଗିବ। ତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଆଉ ଭଲ ଜିନିଷ କହିଲେ, ଯୋଉ ମାଛ ଗୋଟାଏ କଥାଟା ବହୁତ ଇଣ୍ଟରେଷ୍ଟିଂ ଲାଗିଲା। ଏମିତି ଆମକୁ ଶୁଣୁଥାନ୍ତୁ, ଠିକ ଅଛି, ରହିଲି,
1: ନମସ୍କାର।
0: ତ ଏଇଥିଲେ ନାରାୟଣ ଭାଇ ଗଞ୍ଜାମରୁ, ତାଙ୍କର ବଢିଆ ସ୍ମୃତି ସେ ଆମ ସହିତ ସେୟାର କଲେ, ଆପଣ ବି ଚାହିଁଲେ ସେୟାର କରିପାରିବେ, ଏବଂ ସେ କେମିତି ବୁଡ଼ି ବୁଡ଼ି ପହଁରୁଥିଲେ ସେ କଥା ବି କହିଲେ, ଏବଂ ଆପଣ ବି କହିବାକୁ ରେଡି ହେଇଗଲେଣି, ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ,
2: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, ସାଇ ବେଲପଡ଼ାରୁ କହୁଛ?
2: ଆଜ୍ଞା।
0: କେମିତି ଅଛ?
2: ପୁରା ବବାଲ ଅଛି, ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ। ଆଜିର ଟପିକ ଉପରେ କଣ କହିବ?
2: ମୁଁ ତ ସବୁବେଳେ ଗାଁରେ ହିଁ ରୁହେ, ଏବେ ବି ରହୁଛି। ତାପରେ ଛୋଟବେଳେ ଯେତେ ସବୁ ପୋଖରୀ ଥିଲା, ଏବେ କାଇଁ କୋଉଠି ନା କୋଉଠି ମାନେ କମିଗଲାଣି ବେଶୀ, ଆଉ ପୋଖରୀ ଗାଁରେ ବି ଦେଖିବାକୁ ମିଳୁନି, ସବୁ ପୋଖରୀ ଗୁଡା ପୋତା ହେଇକିରି ସବୁ ଘର ହେଲାଣି। ତ ମୁଁ ଯେତେବେଳେ ଛୋଟ ହେଇଥିଲି, ଆମେ କଣ କରିବୁ, ଯେତେବେଳେ ଏଇ ଖରାଦିନ ଛୁଟି ହୁଏ, ଆମେ ସାଙ୍ଗମାନେ ମିଶିକିରି ସେମିତି ଯାଇକି ପୋଖରୀରେ ବୁଡୁଥିବୁ। ନଈ ବି ଆମର ଏଠି ଅଛି, ପୋଖରୀରେ ଟିକେ ପାଖ ପଳେଇଯାଉ, ବୁଡିବୁ। ତାପରେ ଘରେ ଯୋଉ ଚିରା ମଶାରୀ ଥାଏ ତାକୁ ନେଇଯାଉ ମାଛ ଧରିବା ପାଇଁ, ସିଏ ଆମକୁ ବଢିଆ ସାହାଯ୍ୟ କରେ। ଆଉ ତାପରେ ଧରିକି ଆଣିବୁ, ଗୁରୁବାର ହଉ କି ଯୋଉ ବାର ହଉ, ଆମର ଆଉ ବାରକୁ ଆଉ ଏତେ ଧ୍ୟାନ ନଥିବ, ଘରକୁ ଯେତେବେଳେ ନେଇକି ଆସିବୁ ସେତେବେଳେ ବହେ ମାଡ ଖାଉ, ଆରେ ଆଜି ଗୁରୁବାର କଣ ନେଇକି ଆସିଛୁ ମାଛ ପାଟି ଶୁଣୁ। ତାପରେ ବି ଆମେ ପୁଣି ଯାଉ ସବୁବେଳେ ଆଣି ଯାଇକି ବୁଡ ମାରୁ। ତାପରେ ସେ ପୋଖରୀରେ ପଦ୍ମ ଫୁଲ ବି ହୁଏ, ପଦ୍ମ ପତ୍ରରେ କେବେ ଯଦି ଆପଣ ଖାଇଥିବେ, ମାନେ ପଦ୍ମ ପତ୍ରରେ ଖାଇବାଟା ଟିକେ ଅଲଗା ଲାଗେ, ଯାହା ବି ଅରୁଆ ଭାତ ଡାଲମା ହଉ ସେଇ କଦଳୀ ପତ୍ରରେ ମାନେ ଯେମିତି ଲାଗେ, ପଦ୍ମ ପତ୍ରରେ ଆଉ ଟିକେ ବଢିଆ ଲାଗେ। ମୁଁ ସବୁବେଳେ ନେଇକି ଆସେ।
0: ମାନେ ପଦ୍ମ ପତ୍ରରେ ଆପଣ ଖାଇବାକୁ ଭଲ ପାଆନ୍ତି ନାଇଁ? ସେଇଟା ତ ସତ କଥା, ଭଲ କଥାଟେ। ମାନେ ତମେ ସବୁବେଳେ ପଦ୍ମପତ୍ରରେ ଖାଇବାକୁ ଭଲ ପାଉ, ସେଇଟା ମନେ ରଖିଛ ନାଇ?
2: ଆଜ୍ଞା, ଆଉ ଏବେ ତ ସେଇଟା ମିଳୁନି, କଦଳୀ ପତ୍ର ଆମର ଏଠି ମିଳୁଛି,
0: ପଦ୍ମପତ୍ର ଯେହେତୁ
2: ନାହିଁ, ପୋଖରୀ ଥିଲେ ସିନା ଥାନ୍ତା। ପୋଖରୀ ଯୋଉ ଆମର ଏଠି ଗୋଟିଏ ହିଁ ପଦ୍ମ ପୋଖରୀ ଥିଲା, ଆଉ ସେଇଟାକୁ ତ ପୋତି ଦେଇ ଘର ସେଠି ହେଇଗଲା, ଆଉ ସେଇଟା ସରକାରୀ ଜାଗାରେ ଥିଲା, ତ ସେଇଠି ସରକାରଙ୍କର ଗୋଟେ ଘର ହେଲା, ଆମେ ବି କିଛି ବି କରିପାରିବୁନି।
0: ଠିକ କଥା, ତେଣୁକରି ଆପଣ ସେ ପଦ୍ମ ପତ୍ରକୁ ମିସ୍ କରୁଛନ୍ତି ଯାହା ଜଣାପଡୁଛି। ଠିକ ଅଛି,
2: ଯେତେବେଳେ ମାନେ ମାଣବସା ବି ହୁଏ ସେଇ ଟାଇମରେ ଯାଇକି ପୋଖରୀରୁ ନେଇକି ଆସୁ, ଘରେ ପାଟି କରନ୍ତି, ଆରେ ପଦ୍ମ ଗଛ ଅଛି ମାନେ ସାପ ବି ଥିବ, ବିଷାକ୍ତ ସାପ ଥିବ, ଜମା ତା ଭିତରେ ପଶିବନି। ଆମେ କିନ୍ତୁ କାହା କଥା ଶୁଣୁନା, ନାଇଁ ଯେମିତି ହଉ ପଦ୍ମ ଫୁଲ ନେଇକି ଆସିବୁ।
0: ଆରେ ବାପରେ, ମାନେ ଏତେ ଜିନିଷ ତାହେଲେ କରିଦେଇଛ ଏ ଭିତରେ ନାଇଁ? ବଢିଆ ବଢିଆ ବଢିଆ ବଢିଆ ଲାଗିଲା, କଥା ଗୁଡାକ ମିଠା ମିଠା, ଆଉ ବଢିଆ ସ୍ମୃତି ଗୁଡା ସେୟାର କଲ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ରହିଲି, ବାଏ।
2: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ଯାଇଥିଲେ ସାଇ ବେଲପଡ଼ାରୁ, ଆଉ ସେ ଯୋଉ ସବୁ ପଦ୍ମ କଥା କହିଲେ, ଆଉ ପଦ୍ମ ପତ୍ରରେ ଖାଇବାଟା ନିଆରା ବୋଲି କହିଲେ, ସେଥିପାଇଁ କି ସେ ପଦ୍ମ ପତ୍ରକୁ ଝୁରୁଛନ୍ତି। ତ କଣ କରାଯିବ, ସମୟ ସହିତ ସମସ୍ତଙ୍କୁ ସାଲିସ କରିବାକୁ ପଡେ, ଆମକୁ ବି ସାଲିସ କରିବାକୁ ପଡୁଛି। ତ ଚାଲନ୍ତୁ ଆଗକୁ ବଢିବା, ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହ। ଦିଲ ସେ ଦିଲ ତକ୍।

0: ତ କଥା ହଉଥିଲେ ଆମେ ଗାଁ ପୋଖରୀ ସମ୍ପର୍କରେ, ଆଉ ତା ସହିତ ଆପଣଙ୍କର ଯଦି କିଛି ସ୍ମୃତି ରହିଛି ତେବେ ତା ସମ୍ପର୍କରେ, ଏବଂ କଲ୍ ଲାଗିଗଲାଣି, ଦେଖିନବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର।
0: ନମସ୍କାର ଉର୍ମିଳା, ସୁଧା ଷଡଙ୍ଗୀ। କେମିତି ଅଛ?
1: ବଢିଆ ଅଛି, ଆପଣ କେମିତି ଅଛନ୍ତି?
0: ମୋ କଥା ଛାଡ, ବର୍ଷା କେମିତି ହଉଛି, କେମିତି ଏନ୍ଜୟ କରୁଛ କୁହ।
1: ବର୍ଷା ଦୁଇ ଦିନ ହେଲାଣି ପ୍ରବଳ ହଉଛି, ଦ୍ୱିପହର ବେଳା ଠାରୁ ଛାଡି ଯାଉଛି।
0: ଆଚ୍ଛା, ତ ଭଲ ଲାଗୁଛି କି ନାହିଁ ଏତେ ଗରମ ପରେ ଟିକେ ବର୍ଷା?
1: ନିଶ୍ଚିନ୍ତ ଭଲ ଲାଗେ, ବର୍ଷାଟା ବହୁତ ଭଲ ଲାଗେ, ଦେହ ପାଇଁ ଟିକେ ଥଣ୍ଡା ଲାଗେ।
0: ଆଚ୍ଛା,
1: ଆଉ ଗରମ ତ ତତଲା ଦେଇ ଦେଇକି ଯାଇଛି, ତାର ବାମ୍ଫଡା ଏଇନେ ବାହାରୁଛି ଆଉ, ଥଣ୍ଡା ଥଣ୍ଡା ଆଉ।
0: ଆଉ ଚା ପକୁଡ଼ିର ବ୍ୟବସ୍ଥା ହେଇଛି କି ନାହିଁ?
1: ଆରଥରକ ଦେଇନି।
0: ହଁ, ସେଟା ପେଣ୍ଡିଂ ଅଛି ପରା।
1: ହଁ ବା।
0: ଓକେ, ଆଉ ଆମର ଥାଉ ସେଇଟା ପଛରେ ଆମେ କଥା ହେବା, ଏବେ ଟପିକ ଉପରେ ଟିକେ କଥା ହେଇଯିବା।
1: ମାନେ ଅପା କୋଉ କହି ଏତେ ସୁନ୍ଦର ଟପିକ ରଖିଛ, ମାନେ ଗାଁ ପୋଖରୀର ଅନୁଭୂତି ମାନେ ମାନେ ଭରପୁର ହେଇଯାଉଛି, ମୋତେ ବସ୍ତା ଫୁଲ ହେଇଯିବ।
0: ଆରମ୍ଭ କର, ଆରମ୍ଭ କର, ଆଉ ଡେରି କରନି।
1: ପ୍ରଥମେ ଭଲ କଥାରୁ ଆରମ୍ଭ କରିବି, ଆମେ ଠିକ

0: ବାଜିଲା ମାନେ 10-15 ଜଣ ଝିଅ ଯାଇକି ବସିଥାଉ ଗାଁ ପୋଖରୀ ପାଖରେ।
1: ଆଚ୍ଛା ଆଚ୍ଛା ଆଚ୍ଛା।
0: ସବୁଦିନ ସେଇଟା ବର୍ଷା ହଉ ଖରା ହଉ ଶୀତ ହଉ ଝଡ଼ ହଉ ଯାହା ହଉ ମାନେ ନ ବସିଲେ ବି ସେଟା ଭଲ ଲାଗିବନି। ଠିକ ସନ୍ଧ୍ୟା ଯାହା ହେଲା ବେଳକୁ ଆମେ ଉଠିକି ଆସୁ। ସେଠାକାର ପୋଷ୍ଟ ପିଅନ ଯେତେକ ଚିଠି ଆସେ ଆମର ଆକାଶବାଣୀ ଶ୍ରୋତା ଭାଇ ଭଉଣୀ ମାନଙ୍କ ପାଖରୁ ସେଇଠି ହିଁ ଯାଇକି ପହଞ୍ଚେଇ ଥାଏ।
1: ଆଚ୍ଛା।
0: ଏଠି ପଢିବାର ଅନୁସାରେ ସମସ୍ତେ ନିଜ ନିଜ ଭିତରେ ଆମେ ସମସ୍ତେ ପଢିଥାଉ। କାହାକୁ ମାନେ କିଏ କହନ୍ତିନି ଯେ ତୁ କାଇଁ ମୋ ଚିଠି ପଢିଲୁ କି କହନ୍ତିନି ଯେ ତୁ କାଇଁ ମୋ ଚିଠି ପଢିଲୁ। ଆମେ 4-5 ଜଣ ଚିଠି ଦଉଥିଲୁ ନା ଆକାଶବାଣୀ, ସେଥିପାଇଁ ସମସ୍ତେ ସମସ୍ତେ ଚିଠି ପଢିଥାଉ। ତା ସହିତ ମାଛ ଧରିବାର ଅନୁଭୂତି, ସେ ଯୋଉ ମାଛ ଧରିବାର ରତା ମାଛ ଯୋଉ ମାରିକି ଯୋଉ ଗୋଡର ଯୋଉ ବିନ୍ଧା ଏବେ ବି ମନେ ପଡୁଛି ସେ ରତା ମାଛର ବିନ୍ଧାଟା ମାନେ କାଦୁଅ ପକାରେ ଧରିକିରି ଯୋଉ ମଜା। ଆଉ ଜଣେ ଗାଡିଆ ଶୁଖେଇ ଦେଇକି ଯାଇଛନ୍ତି ତାଙ୍କ ଘରକୁ, ଆମେ କଣ କଲୁ 10-15 ଜଣ ପଶିକି ସବୁ ତାଙ୍କ ମାଛ ଧରିକି ନେଇ ଆସିଥିଲୁ। ସେ ଆସିକି ଗାଳି କରିଥିଲେ ଯେ କହିବାର ନାହିଁ। ତା ସହିତ ଗାଧୋଇବାର ମଜା ମାନେ ଠିକ ରଜ ଠାକୁରକୁ 4 ରାତିରେ ଉଠିକି ଗାଧୋଇକି ଯିବାକୁ ପଡିଥାଏ ନଈକି, ସେ ଗାଧୋଇବାର ମଜା। ଏମିତି ଗୋଟେ ଥର ବି ସୁନା କାନର ହଜି ଯାଇଥିଲା ରଜରେ, ଯାହା ସୁଧା ଖାଇଥିଲୁ ଜେଜେମା ଯାଇକି ଠାକୁରଙ୍କୁ ଡାକିକି ବାଲି ଦରାଣ୍ଡି ଦରାଣ୍ଡି ଦରାଣ୍ଡି ସେଠୁ ଲାଷ୍ଟକୁ ପାଇଥିଲେ। ଆଉ କଙ୍କଡା ସେମିତି ଠିକ ସନ୍ଧ୍ୟା ହେଲା ମାନେ ଭାତ ଆଉ ଚୋକଡ଼ ପକେଇ ଦେଇକି ଆସିଥାଉ ଗାଡିଆ ଚାରିପାଖ ଯାକ, ଠିକ ରାତି 12:30 ବେଳକୁ ଯିବୁ। ଗୋଟେ ବାଲ୍ଟି ଆଉ ଟ୍ରକ୍ ଧରିଛି, 3-4 ଜଣ ଯିବୁ। ଗଲା ବଡ ବଡ କାଳିଆ କଙ୍କଡ଼ା, ଆଉ ତାକୁ ଧରିକି ଆଣିବାର ଯୋଉ ମଜା, ପୋଡିକି ଚଟଣି କରିବାର ଯୋଉ ମଜା, ତାର ନିଆର ଅନୁଭୂତି ସତରେ ଲିଭିଗଲାଣି।
1: ନାଇଁ ଲିଭିନି, ଲିଭିଥିଲେ ଆପଣ ଏଇଟା ମନେ ରଖି କେତେ ସୁନ୍ଦର ଭାବେ ବର୍ଣ୍ଣନା କରନ୍ତେ ନା।
0: ସେତେବେଳେ ମାନେ କଥାଟା କିନ୍ତୁ ଗାଡିଆ ପୋଖରୀରେ ବର୍ତ୍ତମାନ କେହି ପଶିବାକୁ ଚାହୁଁନାହାନ୍ତି। ପଠିକି ଆମେ ଯୋଉ ମାଛ ଆଣୁଛୁ ପିଲାମାନେ ବି ଏବେ ଚାହିଁବେ ଡରିବା ପାଇଁ,
1: ମାନେ
0: ଯୋଉ କୋଚିଆ ସାପ ହିଁ ଗାତ ଭିତରେ ପଶିଥାନ୍ତି ତାଙ୍କୁ ବି ଆମେ କେତେ ଥର ଧରି।
1: ତା
0: ସହିତ ଖୁଦୁରୁକୁଣୀର ଯୋଉ ପୂଜା ହୁଏ ନଈକୂଳରେ, କାକୁଡି ଭସିଆ ହୁଏ ଆମର ନଈରେ, ତାକୁ ଖାଇବାର କାକୁଡି ମାନେ ଅଧ ନଈରେ ଭସିଆ ହବ ମାନେ ଲାଷ୍ଟ ପାଳି ଦିନ, ଭୋଗ ଫୋଗ ଯାହା ହେଇଥିବ ଭସିଆ ହେଇଥିବ, କାକୁଡି ସବୁ ବାଛିକି ଖାଇବାର ତାର ଯୋଉ ମଜା। ଆଉ କଇଁ ଫୁଲ ଯୋଉ ତୋଳିକି ଆଣିବାର ଯୋଉ ମଜା, କଇଁ ମାଂତୁ
1: ମାନେ
0: କଇଁର ଯୋଉ ତଳକୁ ହେଇଥିବ ମାଂତୁ ବଡ ବଡ, ତାକୁ ସବୁ ଆଣିକି ତାକୁ ଖାଇବା, ତା ସହିତ ଭାଜିବା, ସେଟା ଖଇ ଭଳିଆ ଫୁଟିଥାଏ, ସେଇଟା ବି ଭଲ ଲାଗିଥାଏ। ଆଉ ଏମିତି ତ ସବୁ ନଈର ଅଛି, ଆହୁରି ବି କେତେ ଅଛି, କିଛି ଶ୍ରୋତା ବି ଅଛନ୍ତି କହିବା ପାଇଁ ନା, ମୁଁ ସବୁ
1: ଆହୁରି ଅନେକ ଜିନିଷ ଅଛି, ଅନେକ ଜିନିଷ କହିବେ ଆମେ ଶୁଣିବା। ତେବେ ଉର୍ମିଳା ଏତେ ସୁନ୍ଦର ଭାବେ ବର୍ଣ୍ଣନା କରି କହିଲ, ମତେ ଲାଗୁଛି ମୁଁ ପୋଖରୀ ପାଖରେ ପହଞ୍ଚି ଗଲିଣି, ତ ମୁଁ ଟିକେ ବୁଲି ଆସେ। ଓକେ,
0: ଗୋଟେ କହିଦେବି, ଶାଶୁର ଗାଁର ପୋଖରୀ କଥା, ଆମେ ଏସିଟି ଗ୍ରୁପ ମାନେ ଗାଡିଆ ଚାଷ କରିବା ପାଇଁ ନେଇଛୁ। ଚାଷ କରିବା ପାଇଁ ସମସ୍ତେ ସ୍ତ୍ରୀ ଲୋକ ଯିବାକୁ ବାଧ୍ୟ, ଯେହେତୁ ଫଟୋ ଉଠିବ ମାନେ ବ୍ଲଗ ଯିବ।
1: ଓକେ ଓକେ ଓକେ,
0: ଆମେ ସେଥିପାଇଁ ଯାଇକି ସବୁ ଓଦା ହେଇକି ଫଟୋ ଉଠେ। ମୁଁ କଣ କରେ, ମୁଁ ଟିକେ ଆହୁରି ନା, ଯିଏ ନ ପଶିବ ପାଣିକି ମୁଁ ତାଙ୍କୁ ଭିଡିକି ନେଇକି ପୁରେଇ ଦେ, ନହେଲେ ଭିତରେ ଖାଇକି ପାଣି ପକେଇକି ଓଦା କରିଦିଏ। ତା ସହିତ ଯାହା ଆମର କଣ କଲେ, ଗୋଟେ ଯାହା କଣ କଲା ଭିତରକୁ ପଶି ପଶି ଖସିଗଲା,
1: ସିଏ
0: କଣ କଲା ଆଉ ଜଣଙ୍କୁ ମାଡି ବସିଲା, ସିଏ ବୁଡୁଛି ଇଏ ବୁଡୁଛି, ଦି ଜଣ ଯାକ ସେତେବେଳେ ପାଣି ପିଇଗଲେନି ତାଙ୍କୁ। ସେଇଠୁ ମୁଁ ଦେଖିଲା ବେଳକୁ ଦି ଜଣ ପାଣି ପିଇଲା, ଆଉ ଯିଏ ଯାହାକୁ ବୁଡୁଛନ୍ତି ସେ ତାଙ୍କୁ ବି ବୁଡେଇବାର ବ୍ୟସ୍ତ, ମାନେ ସିଏ କହୁଛି ମୁଁ ତ ବୁଡ଼ିବି ତାକୁ ବୁଡ଼େଇବି, ମୁଁ କାଇଁ ଉଠିବି,
1: ସିଏ
0: ଉଠିବାକୁ ଚେଷ୍ଟା କରୁନି। ତାପରେ ମୁଁ ଦି ଜଣଙ୍କୁ ଖସିକି ଦି ଜଣଙ୍କୁ ଭିଡିକି ସେଇଠୁ ଟେକିକି ଦି ହାତରେ ଆଇଲି, ସିଏ କହିଲେ ଆମ ମରୁ ମରୁ ଆଜି ବଞ୍ଚିଛୁ।
1: ଏମିତି ଦୁର୍ଘଟଣା ଘଟିଥାଏ, ସେଥିପାଇଁ ଆମେ ସତର୍କ ରହିବା। ଯାହା ହଉ ଆପଣ ଭଲ କାମ କଲେ, ସେମାନଙ୍କୁ ନେଇ ଆସିଲେ ପୁଣି କୂଳକୁ ନେଇ ଭଗବାନ ନା ନା, ଠିକ କଥା। ତ ବହୁତ ଭଲ ଲାଗିଲା ଉର୍ମିଳା ଆପଣଙ୍କ ସହିତ କଥା ହେଇକି, ରହିଲି।
0: ଯାହା ହଉ କିଛି କଥା ସେୟାର କରିଦେଲୁ, ଭଲ ଲାଗିଲା, ସେଇ ପିଲାଦିନର ଅନୁଭୂତି ପୁଣି ତାଜା ହେଇଗଲା। ଧନ୍ୟବାଦ,
1: ନମସ୍କାର। ତ ଏଇଥିଲେ ଉର୍ମିଳା ସୁଧା ଷଡ଼ଙ୍ଗୀରୁ, ଯେମିତିକି ସେ ନିଜ ଅନୁଭୂତି କହିଲେ, ଏବଂ ଆପଣ ଚାହିଁଲେ ଆମ ସହିତ ଆପଣଙ୍କ ଅନୁଭୂତି ବି ବାଣ୍ଟି ପାରିବେ। ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ମ୍ୟାଡମ୍, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମ୍ୟାଡମ୍, ମୁଁ ଗଞ୍ଜାମ ଜିଲ୍ଲା ସୋଡ଼ା ବ୍ଲକ ମୁକ୍ତାମାର ରୋଡ ରାଜୀବଗଡ଼ କହୁଥିଲେ।
1: ଓକେ, କେମିତି ଅଛନ୍ତି?
2: ଭଲ ଅଛି ମ୍ୟାଡମ୍।
1: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
2: ମ୍ୟାଡମ୍, ଆମେ ପିଲାବେଳେ ଆମର ଗୋଟେ ଗାଁ ବନ୍ଧ ଅଛି, ସେ ଗାଁ ବନ୍ଧରେ ଗୋଟେ ଗୌଡ଼ ଖମ୍ବ ବୋଲି ଗୋଟେ ଅଛି, ପୋଲ୍ ଟେ ଥିଲା, ସେ ପୋଲ୍ କୁ ଯାଇକିରି ବୁଡ଼ି ବୁଡ଼ି

0: ଯାଇକିରି ମାଟି ମାଟି ଯାଇକିରି ସେ ପୋଲ କୁ ଟଚ୍ କରି ଆଉ ପୁରା ମଝିକି ଯାଇକିରି
1: ଆରେ ବାପରେ
0: ଆଉ ତାପରେ ବନ୍ଧରେ ସବୁ ଯୋଉ ଫୁସ୍କଡା ମିଳେ ସେ ଫୁସ୍କଡା ମଧ୍ୟ ମତେ ମଝି ଆଡୁ ଯାଇକିରି କାଢି ଆଣି ଖାଉ ମ୍ୟାଡମ୍ ଆଉ ତା ସହିତ ଆଉ ବନ୍ଧରେ ଲାଠି ପକେଇ ଥାଉ ଲାଠି ପକେଇକି ମାଛ ମାରିବାଟା ବହୁତ ଭଲ ଲାଗେ ମ୍ୟାଡମ୍
1: ଆଚ୍ଛା ତ ଏସବୁ ଜିନିଷ କରିଛନ୍ତି ତାହେଲେ
0: ହଁ ମ୍ୟାଡମ୍
1: ଆଚ୍ଛା ଆଉ ଆଜି ସେଇ ଯୋଉ ପୋଖରୀ କଥା କହୁଛନ୍ତି ଅଛି ନା ନାଇଁ
0: ହଁ ମ୍ୟାଡମ୍ ଆମ ଗାଁରେ ବି ଅଛି ବହୁତ ଗୁଡ଼ିଏ ବନ୍ଧ ଅଛି ବହୁତ ପିଲାବେଳେ ମଜା ମଜଲିସ୍ କରିବାର ମ୍ୟାଡମ୍ ବହୁତ ଖୁସି ଲାଗିବାର
1: ଆଚ୍ଛା ମାନେ ମନେ ରଖିଛନ୍ତି ଆଉ ବହୁତ ଖୁସି ବି ଲାଗେ ଖୁସିରେ ଖୁସିରେ ବି ସେୟାର କରୁଛନ୍ତି ଆମକୁ ବି ବହୁତ ବଢିଆ ଲାଗିଲା ଶୁଣିକି ରହିଲି ନମସ୍କାର ତ ଭାଇ ଆମର ବଢିଆ କି ତାଙ୍କର ଅନୁଭୂତି ସେୟାର କଲେ ଆଉ ଯେତେବେଳେ ସେୟାର କରୁଥିଲେ ପୁରା ମାନେ ପିଲାମାନଙ୍କ ଭଳିଆ ଖୁସି ହେଇଯାଉଥିଲେ ମାନେ ତାଙ୍କର ପିଲାଦିନ କଥା କେତେ ମନେ ଅଛି ଆଉ କେତେ ଖୁସି ବି ହେଉଛନ୍ତି ଚାଲନ୍ତୁ ଖୁସିରେ ଖୁସିରେ ଶୁଣିଦେବା ଆଉ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ପୁଣି ଆସି କଥା ହେବି ଆପଣଙ୍କ ସହିତ ଦିଲ୍ ସେ ଦିଲ୍ ତକ୍

0: ସମୟ ସରି ସରି ଆସୁଛି, ଆଉ ବହୁତ କମ୍ ସମୟ ଆମ ପାଖରେ ଅଛି, ତେଣୁ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ।
1: ହ୍ୟାଲୋ।
0: ହଁ ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭୁଲ ବୁଝିବନି ମତେ, ଭଲ ମୁଁ ପାଉଛି ତତେ, କେବେ ଦୂରେଇ ଦେବନି ତମ ହୃଦୟରୁ ମତେ, ତମ ପ୍ରେମରେ ବଞ୍ଚିଛି ମୁଁ ଯେ, ତମ ପ୍ରେମରେ ମରିବି ମୁଁ ଦିନେ, ଖାଉଛି ତୁମ କସମ ମୁଁ ଯେ, କରିବନି କେବେ ଅଲବିଦା ମୁଁ ଯେ। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ ଗୋପପୁର ନିଶ୍ଚିନ୍ତ କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
0: କେମିତି ଅଛ?
1: ମୁଁ ବହୁତ ବଢିଆ ଅଛି, ବିନ୍ଦାସ ଅଛି।
0: ଓକେ, ଆଜିର ଯୋଉ ଟପିକ ରହିଛି କଣ କହିବ?
1: ଟିକେ ଟପିକ ଟିକେ କହିଦେଉନୁ, ଟିକେ ଶୁଣିବାନି ତ।
0: ଆଚ୍ଛା, ଆଜିର ଟପିକ ରହିଛି ଯେ ଗାଁ ପୋଖରୀ। ଆପଣଙ୍କ ଗାଁର ପୋଖରୀକୁ ନେଇ ଯଦି କିଛି ମେମୋରିଜ ରହିଛି, ସ୍ମୃତି ରହିଛି, ଆମ ସହିତ ସେୟାର କରନ୍ତୁ।
1: ଗାଁ ପୋଖରୀର ମୋର ଗୋଟେ ସ୍ମୃତି ଅଛି, ପିଲାଦିନେ ଗୋଟେ ସ୍ମୃତି ଥିଲା। ଆଉ ସେ ମୁଁ ଆମେ ମାଛ ଛୋଟ ହେଇଥିଲେ, ନବମ ଅଷ୍ଟମ ନବମରେ ମୁଁ ପଢୁଥିଲି, ତ ଆମେ ମାଛ ଧରିବାକୁ ଯାଇଥିଲୁ। ଆଉ ସେଠି କାଦୁଅ ଗଡିଆ ଶୁଖି ଯାଇଛି, ଆମେ ମାଛ ଧରି ଯାଇଥିଲୁ ଆଉ ମାଛ ଧରୁଥିଲୁ, କିନ୍ତୁ ଗୋଟେ କୋଉ ମାଛ ଗୋଟେ କାମୁଡି ଦେଲା, ଯାହାଫଳରେ ଇଲିଶି ମାଛ କୁହନ୍ତି ତାକୁ, ସେ ମାନେ ଏମିତି ମତେ ମାଇଲା ଯେ ମୁଁ ମାଛ ଧରୁଥିଲି, ସେ ମାନେ ହାତ ପୁରା ବିନ୍ଧି ଥିଲା ଏତେ ଜୋର, ମୁଁ ସେଠୁ ମାଛ ଧରିବା ସେଇଠି ଛାଡି ଦେଇଥିଲି, ବୋଲି ଆଉ ଧରିଲିନି, ପଳେଇ ଆସିଲି। ମୁଁ ଜାଣିଲି ଯେ ମାଛ ଭିତରେ ଇଲିଶି ମାଛ ହଉଛି ଭାରି ବିଷାକ୍ତ, ଯେ କି ଯଦି ମାରିବ ଜଣକୁ ମାନେ ମାନେ ଯଦି ସେ କୁମ୍ପି ଦେବ କି ଇଏ କରିଦେବ, ଯାହାଫଳରେ ସେଟା ବହୁତ ବିନ୍ଧେ।
0: ଆଚ୍ଛା ଆଚ୍ଛା, ଓକେ, ତ ସେଥିପାଇଁ ଆଉ ପୋଖରୀରେ କେବେ ମାଛ ଧରି ନାହାନ୍ତି? ନାଇଁ
1: ନା, ସେଇ ଜଣଠୁ ମୋ ମାଛ ପ୍ରତି ଟିକେ ଡର ଆସିଯାଇଛି, ଆଉ ମାଛ ବି ଆଉ ସେଇ ଜଣଠୁ ଆଉ ଧରିନି।
0: ଓକେ, ଠିକ ଅଛି, ତ ଆଉ କିଛି ରହିଛି ସ୍ମୃତି ଆପଣଙ୍କର?
1: ଆଉ ଏମିତି ସ୍ମୃତି, ଏମିତି ଆମେ ପୋଖରୀରେ, ଆମେ ଯେତେବେଳେ ପାଣି ଥାଏ ପୋଖରୀରେ, ଆମେ ଯାଇକି ସେଇ ପୋଖରୀରେ ଡଙ୍ଗା ହରିକା କରିକି ବସଉ, ଆଉ ଗାଧୋଉ ମଧ୍ୟ, ସାଙ୍ଗ ହେଇକି ଗାଧୋଉ ସାଙ୍ଗ ସାଥିରେ, ବହୁତ ବଢିଆ ଲାଗେ ଆଉ।
0: କି ବଢିଆ, ଏମିତି ମାନେ ଆମକୁ ବି ଶୁଣିକି ପ୍ରାୟ ଏମିତି ବଢିଆ ଅନୁଭବ କରୁଥାନ୍ତୁ। ଠିକ ଅଛି, ରହିଲି, ବାଏ। ନମସ୍କାର। ତ ଏଥିରେ ଚନ୍ଦ୍ରକାନ୍ତ ନିଶ୍ଚିତ କୋଇଲିରୁ ଆଉ ଯେମିତିକି ସେ ତାଙ୍କ ଏକ୍ସପିରିଏନ୍ସ ସେୟାର କଲେ, ଆପଣ ଚାହିଁଲେ ଆମ ସହିତ ନିଜ ଏକ୍ସପିରିଏନ୍ସ ସେୟାର କରିପାରିବେ, ତ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ।
2: ଆଜ୍ଞା ଦିଦି, ନମସ୍ତେ।
0: ନମସ୍ତେ, କିଏ କହୁଛନ୍ତି?
2: କଟକରୁ ବକ୍ସି ବଜାରରୁ ସୋନାଲି କହୁଛି।
0: ସୋନାଲି, କେମିତି ଅଛ?
2: ଆଜ୍ଞା ଭଲ ଅଛି, ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ, ଆଜିର ଟପିକ ଉପରେ କଣ କହିବେ?
2: ଆଜି ଟପିକ ତ ବହୁତ ସୁନ୍ଦର ଟପିକ ରଖିଛନ୍ତି, ମୁଁ ଗୋଟିଏ ଅନୁଭୂତି କହିବି, ଆପଣଙ୍କ ପାଖରେ ତ ସମୟ କମ ଅଛି, ଏତିକି କହିବି, ଯୋଉ ଛୋଟବେଳେ ମୁଁ ସପ୍ତମ ଅଷ୍ଟମରେ ପଢୁଥିଲି, ମୋ ପୋଖରୀକି ଯାଏ ପହଁରିବା ପାଇଁ, ମୁଁ ଥରେ ବୁଡି ଯାଇଥିଲି, ବୁଡି ଯାଇଥିଲି, ମତେ ଜଣେ ମୋ ସାଙ୍ଗ, ମୋ ସାଥିରେ ଦି ଚାରି ଜଣ ଝିଅ ପିଲା ସାଙ୍ଗ ଯାଇଥିଲେ, ସେ ତା ଭିତରେ ଜଣେ ଏକ୍ସପର୍ଟ ବାଲା ପୁରା ଥିଲା, ସିଏ ମତେ ଉଦ୍ଧାର କରିଥିଲା। ଆଉ ଥରେ ଆମେ

କୁମାର ନାୟକ। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାମଗ୍ରୀ ଓ ସେବା ଟିକସ ଜିଏସ୍ଟି ସଂସ୍କାରକୁ ପୂରିଲା 9 ବର୍ଷ। ଗତ ଜୁନ୍ରେ ଜିଏସ୍ଟିରେ ସଂଗ୍ରହ ହୋଇଛି 1,94,812 କୋଟି ଟଙ୍କା, ଯାହା ଗତବର୍ଷ ଏହି ସମୟ ତୁଳନାରେ 13.9% ଅଧିକ, ସୂଚନା ଦେଲା ଅର୍ଥ ମନ୍ତ୍ରଣାଳୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧାନସଭାରେ ଫିଜିଓଥେରାପି କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଶେଷ ହେବ ଏସ୍ଆଇ ପରୀକ୍ଷା, ସୂଚନା ଦେଲେ ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ କମିଶନ। ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗୁପ୍ତସେବା ଉପଚାରରେ ଲାଗିଛନ୍ତି ଦୈତାପତି ସେବକ। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍କରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଶ୍ରୀ ଅମରନାଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରା ଦଳ ଜମ୍ମୁର ଭଗବତୀ ନଗର ମୂଳ ଶିବିରରେ ପହଞ୍ଚିଛନ୍ତି। ଖେଳ ଖବରରେ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଆନ୍ତର୍ଜାତିକ ଟି20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ। ଫିଫା ଫୁଟବଲ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 32ତମ ରାଉଣ୍ଡ ମ୍ୟାଚ୍ ଆଜି ରାତିରେ ଆଟ୍ଲାଣ୍ଟାଠାରେ ଇଂଲଣ୍ଡ ଏବଂ କଙ୍ଗୋ ଗଣତନ୍ତ୍ର ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ସିଆଟଲ୍ଠାରେ ବେଲ୍ଜିୟମ୍ ସହିତ ସେନେଗାଲର ମୁକାବିଲା ହେବ। କାଲିଫର୍ଣ୍ଣିଆର ସାନ୍ତା କ୍ଲାରାଠାରେ ଆମେରିକା ସହିତ ବୋସ୍ନିଆ ଓ ହର୍ଜେଗୋବିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ମେକ୍ସିକୋ ସିଟି ଷ୍ଟାଡିୟମ୍ରେ ଅନୁଷ୍ଠିତ

ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର 16ତମ ରାଉଣ୍ଡକୁ ଉନ୍ନୀତ ହୋଇଛି। ସେହିପରି ଫ୍ରାନ୍ସ ସ୍ୱିଡେନ୍କୁ 3-0, ନରୱେ ଆଇଭରି କୋଷ୍ଟକୁ 2-1 ଗୋଲରେ ପରାସ୍ତ କରି 16ତମ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ନ୍ୟୁଜ୍ ହେଡ୍‌ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ହେଡ୍‌ଲାଇନ୍ସ ରାତି 7ଟାରେ।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 65ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10ରେ। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ରହିଛି ସନ୍ଧ୍ୟା 6:30ରେ। ସନ୍ଧ୍ୟା 7:25ରେ ଶୁଣିବେ କିଛି ଚଳଚ୍ଚିତ୍ର ଗୀତ, ପରେ 7:30

0: ଏବେ ଜାଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା ରହିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ସକାଳ 6:05 ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 83ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10 ବିଷୟ ରହିଛି ଅମାଶୟ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ନିରଞ୍ଜନ କର। ଶୁଭ ସକାଳ ଶୁଣିପାରିବେ ସକାଳ 7:25 ସକାଳ 8:30 ରହିଛି ମର୍ଣ୍ଣିଂ ମେଲୋଡି। ସକାଳ 9:00 ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜ ମତ ସେୟାର କରିପାରିବେ। ସକାଳ 9:30 ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ୍ ଟାଇମ୍ ବାଇ ଭାରତ ମସାଲା। ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 9:45 ଦିନ 10:00 ରହିଛି ରେନ୍ବୋ ଏସ୍ଏମ୍ଏସ୍। ଏଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି ବର୍ତ୍ତମାନ ଜାଣିନେବା ପାଣିପାଗ। ପାଣିପାଗର ପୂର୍ବାନୁମାନରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା ଏବଂ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏଥିପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ତେବେ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ହାଲକାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲା ପାଣିପାଗ। ବର୍ତ୍ତମାନ ସନ୍ଧ୍ୟା 6:10 ହେବାକୁ ଯାଉଛି। ଶୁଣିବା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 65ତମ ଭାଗ ଏବଂ ପରେ ପରେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଏପିସୋଡ 65

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 65ତମ ଭାଗ। ବର୍ତ୍ତମାନ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶୂୟନ୍ତାମ୍ ପ୍ରବାଚକଃ ଯତିନ ଶର୍ମା।

ଭକ୍ତର ଆକୁଳତା ହିଁ ତ ତୁମର ଏକାନ୍ତ କାମ୍ୟ। ତୁମେ ସବୁବେଳେ ଚାହଁ ଯେ ମୋ ଭକ୍ତ ମୋତେ ସବୁବେଳେ ଏମିତି ଝୁଲୁଥାଏ ଆଉ ଏମିତି ଝୁଲୁଥାଉ, ଆଉ ତା ପାଖରେ ତାର ଆକୁଳତା ଦେଖି ମୁଁ ସବୁବେଳେ ତା ପାଖେ ପାଖେ ଥାଏ। ଏମିତି ଭଲ ପାଉଥାଅ ଠାକୁରେ, ଏମିତି ଆମ ପାଖରେ ସବୁବେଳେ ରହିଥାଅ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025ରେ ବର୍ଦ୍ଧିତ ମଜୁରୀ ଆଜିଠାରୁ ଦେଶବ୍ୟାପୀ ଲାଗୁ ହୋଇଛି। ଏ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି ପାଇଛି। ଏଥିରେ ଶ୍ରମିକମାନଙ୍କୁ ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ

ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି, ଶ୍ରମିକମାନଙ୍କ ସ୍ୱାଭିମାନ ଓ ସଶକ୍ତିକରଣକୁ ଏହା ସୁଦୃଢ଼ କରିବା ସହ ସେମାନଙ୍କୁ ନ୍ୟାର୍ଯ୍ୟ ପାରିଶ୍ରମିକ ଠିକ୍ ସମୟରେ ପ୍ରଦାନ କରିବାର ଏହି ଯୋଜନାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଅଭିବୃଦ୍ଧି ଓ ସମୃଦ୍ଧିର ଏକ ନୂଆ ଯୁଗ ସୃଷ୍ଟି କରିବ। ବିକଶିତ ଗ୍ରାମରୁ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ଏହା ଏକ ଦୃଢ଼ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭା ପରିସରରେ ଫିଜିଓଥେରାପି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଏହି କେନ୍ଦ୍ର ମାଧ୍ୟମରେ ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନେ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୁଇଟି ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଥିଲେ। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା, ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥାର ସୁଦୃଢ଼ୀକରଣ, ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି, ରାଜ୍ୟର କ୍ରୀଡ଼ା, ଶିଳ୍ପ ଓ ଷ୍ଟାର୍ଟଅପ୍ କ୍ଷେତ୍ର ଆଦିର ସଫଳତା ସମ୍ପର୍କରେ ଶ୍ରୀମତୀ ଗର୍ଗ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ ଗତିଶୀଳ କରିବା ପାଇଁ ତଥ୍ୟଭିତ୍ତିକ ନିଷ୍ପଭି, ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର, ବିଭାଗୀୟ ସମନ୍ୱୟ, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ଝାରସୁଗୁଡ଼ାକୁ ଏକ ସମନ୍ୱିତ ବିକାଶ ମଡେଲ ଭାବେ ଗଢ଼ି ତୋଳିବା ପାଇଁ 25 ରଣନୈତିକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ନିର୍ବାଚନୀ ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9:00 ସାଢ଼େ 11:00 ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏସ୍ଆଇ ପରୀକ୍ଷା ଶେଷ ହେବ ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ପାଇଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ ଏବଂ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ସିଲାବସ୍ କିମ୍ବା ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ଚଳିତ ଥର ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବାକୁ କମିଶନ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅପସାରଣ କରାଯାଇ ନିର୍ଭୁଲ ପାଠ୍ୟପୁସ୍ତକ ସରକାର ଯୋଗାଇଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍ତି। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ପକ୍ଷରୁ ଓସେପା ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠ ପଢ଼ାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ବହି ଉପଲବ୍ଧ ହେବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍ତି। ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣା ମାମଲାରେ ଶ୍ରମ ବିଭାଗ ପକ୍ଷରୁ 6 ଥାନାରେ ଏତଲା ଦିଆଯାଇଛି। ତେଲକୋଇ, କେନ୍ଦୁଝର ଟାଉନ୍, ସଦର ଥାନା ସମେତ ହରିଚନ୍ଦନପୁର, ଘଟଗାଁ ଓ ବାଂଶପାଳ ଥାନାରେ ଏତଲା ହୋଇଛି। ନିକଟରେ ତାମିଲନାଡୁର ଏକ କମ୍ପାନୀରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 14 ଜୀବନହାନୀ ଘଟିଛି। ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦଇତାପତି ସେବକମାନେ ଗୁପ୍ତ

ସେବା ଓ ଉପଚାରରେ ଲାଗିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଶୁକ୍ଳବସ୍ତ୍ର ଓ ଶୁଳ୍କ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉନାହିଁ। ଦୁଇଥର ସ୍ୱତନ୍ତ୍ର ପଣା ପାଚନ ପ୍ରାଣୀ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକାରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ ଓ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅଁ ରୂପେ ପୂଜା ପାଉଛନ୍ତି। ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିଭିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜ ସିର୍ଖେ ଆଜି ଜିଲ୍ଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ଜାରି ରହିଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ନୟାଗଡ଼ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଏବଂ ପୌର ପରିଷଦରେ ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସହରାଞ୍ଚଳର ସମୃଦ୍ଧିରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଯୋଜନାର 6 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ 68 ଜଣଙ୍କୁ ଋଣ ସହାୟତା ଓ ଉନ୍ନତମାନର ଖାଦ୍ୟ ପଦାର୍ଥ ବିକ୍ରି କରୁଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ 2026 ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିଭିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ। ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଫିଜିଓଥେରାପି କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏସ୍ଆଇ ପରୀକ୍ଷା ହେବ ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ କମିଶନ ସଚିବ କହିଛନ୍ତି। ଶ୍ରୀ ଅମରନାଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଜମ୍ମୁର ଭଗବତୀ ନଗର ମୂଳ ଶିବିରଠାରେ ପହଞ୍ଚିଛନ୍ତି। ଆସନ୍ତାକାଲିଠାରୁ ସେମାନେ ଯାତ୍ରା ଆରମ୍ଭ କରିବେ। ଆମ ଜମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା ଏବଂ ରହଣି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଏବଂ ଫିଫା ଫୁଟବଲ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 32ତମ ରାଉଣ୍ଡ ମ୍ୟାଚ୍ ଆଜି ରାତିରେ ଆଟଲାଣ୍ଟାଠାରେ ଇଂଲଣ୍ଡ ଏବଂ କଙ୍ଗୋ ଗଣତନ୍ତ୍ର ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ସିଆଟେଲ୍ଠାରେ ବେଲ୍ଜିୟମ୍ ସହିତ ସେନେଗାଲର ମୁକାବିଲା ହେବ। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

ହାରିବାକୁ ଡର ଲାଗେ, ହାରିବାକୁ କାହାକୁ ଡର ନ ଲାଗେ। ଆଉ ସେଇଥିପାଇଁ ଅନେକ ହାରିଯିବେ ବୋଲି କୌଣସି ଆଟେମ୍ପ୍ଟ ହିଁ ନିଅନ୍ତିନି, ଚେଷ୍ଟା ହିଁ କରନ୍ତିନି। କାରଣ ଯେତେବେଳେ ରାସ୍ତାରେ ପଥର ପଡ଼ିଥାଏ ନା, ତମେ ଗୋଟେ ଭଲ ଜୋତା କିମ୍ବା ଚପଲ ବ୍ୟବହାର କରି ତମେ ତା ଉପରେ ଚାଲିକି ଯାଇପାରିବ, କିନ୍ତୁ ସେଇ ପଥରକୁ ଯଦି ମାନେ ସେ ପଥରଟି ଯଦି ସେଇ ଜୋତା ଭିତରେ ରହିଯିବ ନା, ଛୋଟିଆ ପଥରଟେ ହେଲେ ବି ଆମକୁ ଚାଲିବାକୁ କଷ୍ଟ ହେବ। ତେଣିକି ବହୁତ ଭଲ ରାସ୍ତା ହେଇଥାଉ, ଯେତେ ଭଲ ରାସ୍ତା ହେଇଥିଲେ ବି ଯଦି ଜୋତା ଭିତରେ ପଥର ରହିଛି, ଗୋଟେ ଛୋଟିଆ ପଥରଟେ ବି ରହିଥିବ ନା, ଚାଲିବାକୁ ବହୁତ କଷ୍ଟ ହୁଏ। ତ କହିବାର କଥା ହେଲା ଯେ ଏ ବାହାର ଦୁନିଆ ଯେତିକି ଡରାଏନି ମଣିଷ, ଯେଉଁ ଭିତର ଦୁନିଆଟା ଅଛି ନା ମଣିଷର, ସେଇ ଦୁନିଆଠାରୁ ପ୍ରଥମେ ମଣିଷ ଆପେ ଆପେ ଅଟୋମେଟିକାଲି ହାରିଯାଏ, ଅସ୍ତ୍ର ସେଇଠି ପକାଇ ଦିଏ। ତେଣୁ ପ୍ରଥମେ ନିଜକୁ ଜିତିବା ଶିଖନ୍ତୁ, ତାହେଲେ ଏ ଯେଉଁ ବାହାର ଦୁନିଆ କେବେ ବି ଆପଣଙ୍କୁ ଡରେଇ ପାରିବନି, ଆଉ ଆପଣ ହାରିବାକୁ ବି ଡରିବେନି। ଆଉ ଯେତେ ଥର ହାରିଲେ ବି ଏଇଟା ମନରେ ଦୃଢ଼ ବିଶ୍ୱାସ ଥିବ, ନିଶ୍ଚୟ ଦିନେ ନା ଦିନେ ଜିତିବି।

0: ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟି20 କ୍ରିକେଟ୍ ସିରିଜ୍ କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦ୍ୱାରିକା ଏକ୍ସପ୍ରେସ୍ ପଥ ସହ ନେଲସନ୍ ମାଣ୍ଡେଲା ମାର୍କ ବସନ୍ତ କୁଞ୍ଜ ସହ ସଂଯୋଗ କରୁଥିବା 148 ଏଇ ଜାତୀୟ ରାଜପଥ ନିମନ୍ତେ 6 ଲେନ୍ ବିଶିଷ୍ଟ ରୋଡ୍ ଟନେଲ୍ ନିର୍ମାଣକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି 8.1 କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ ନିମନ୍ତେ 6,969 କୋଟିରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ କରାଯିବ। ଏହି ପ୍ରକଳ୍ପ ଫଳରେ ପଶ୍ଚିମ ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ଚଳାଚଳ ଦ୍ରୁତ ହେବ। ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଟ୍ରାଫିକ୍ ଭିଡ଼କୁ ହ୍ରାସ କରିବା ନିମନ୍ତେ ନେଲସନ୍ ମାଣ୍ଡେଲା ମାର୍ଗ ନିକଟରେ 1.8 କିଲୋମିଟରର ଅତିରିକ୍ତ ସଡ଼କ ବ୍ୟବସ୍ଥା କରାଯିବ। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏମ୍ସ ଏବଂ ମହିପାଲପୁର ମଧ୍ୟରେ ଅତିରିକ୍ତ କରିଡର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି ଏହି ପ୍ରକଳ୍ପ ଫଳରେ ପ୍ରତ୍ୟକ୍ଷ ଭାବେ 7,54,000 ଏବଂ ପରୋକ୍ଷ ଭାବେ 9,80,000 ଶ୍ରମଦିବସ ସୃଷ୍ଟି ହୋଇପାରିବ।
1: पहला प्रोजेक्ट 6 लेन द्वारका टनल दिल्ली के लिए एक बहुत बड़ा वरदान साबित होगी। 8 किलोमीटर्स की ये टनल एक तरीके से कम्प्लीट ये एक नया कॉरिडोर बन जाएगा। ये रिज है, इस रिज को बिना डिस्टर्ब किए सारा काम करना है। इस रिज को, रिज हमारे दिल्ली की एक तरीके से लंग्स ऑफ दिल्ली है, इसलिए उसको बिल्कुल भी डिस्टर्ब किए बिना इसके नीचे से ही टनल लेके जाने का है। ये प्रपोजल है जो आज कैबिनेट में माननीय प्रधानमंत्री श्री नरेन्द्र मोदी जी ने अप्रूव किया है।
0: ଶ୍ରୀ ବୈଷ୍ଣବ କହିଛନ୍ତି ସରକାର ମଧ୍ୟ ଉତ୍ତରପ୍ରଦେଶରେ କାନପୁର କାବ୍ରାଇ ସେକ୍ସନ ଅନ୍ତର୍ଗତ 34 ନମ୍ଘର ଜାତୀୟ ରାଜପଥରେ 117.7 କିଲୋମିଟର 4 ଏବଂ 6 ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ 7,145 କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ଆକଳନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା କାନପୁର ଏବଂ କାବ୍ରାଇ ମଧ୍ୟରେ ନିରନ୍ତର ଏବଂ ଦ୍ରୁତ ଯୋଗାଯୋଗ ବୃଦ୍ଧି ପାଇବ। ଦେଶବ୍ୟାପୀ ଆଜିଠାରୁ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଅନୁଯାୟୀ

ବର୍ଦ୍ଧିତ ମଜୁରୀ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସାଂଖ୍ୟିକ ପରିବର୍ତ୍ତନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସଂକ୍ରାନ୍ତ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ଲାଗି ବୈଠକରେ ନିଷ୍ପଭି ନିଆଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କମିଟି ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ଜନସାଂଖ୍ୟିକ ପରିବର୍ତ୍ତନ ପ୍ରାଥମିକ ସୂଚନା ସଂଗ୍ରହ କରାଯାଇଥିବା କୁହାଯାଇଛି। ଜନସାଂଖ୍ୟିକ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କଠାରୁ ପ୍ରତିକ୍ରିୟା ମଧ୍ୟ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଅଗଷ୍ଟ 15 ଉଚ୍ଚ କ୍ଷମତା ସମ୍ପନ୍ନ ଜନସାଂଖ୍ୟିକ ଅଭିଯାନର ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ଆଜି ମଟର ଦୁର୍ଘଟଣାରେ ମୃତ କିମ୍ବା ଆହତ ଦାବିଦାରଙ୍କ ଆୟକର ରିଟର୍ଣ୍ଣ ଆଧାରରେ ବାର୍ଷିକ ଆୟ ନିର୍ଣ୍ଣୟ କରିବା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ସମାନତା ଆଣିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି କେବଳ ପୂର୍ବବର୍ଷର ଆୟକର ରିଟର୍ଣ୍ଣ ବାର୍ଷିକ ଆୟ ପ୍ରଦର୍ଶନ ପାଇଁ ଯଥେଷ୍ଟ ହେବ। ଅନ୍ୟପକ୍ଷରେ ଯେଉଁଠାରେ ଦୁର୍ଘଟଣା ପୂର୍ବରୁ କିଛିଦିନ ମଧ୍ୟରେ ପଦୋନ୍ନତି କିମ୍ବା ଦରମା ସଂଶୋଧନ ହୋଇଥିଲେ ସର୍ବଶେଷ ରିଟର୍ଣ୍ଣରେ ତାହା ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇନଥାଏ। ତେଣୁ କୋର୍ଟ ଏ ସଂକ୍ରାନ୍ତରେ ପଦୋନ୍ନତି ପତ୍ର ଏବଂ ଅନ୍ୟାନ୍ୟ ଆର୍ଥିକ ରେକର୍ଡ ମଧ୍ୟ ବିଚାର କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି ମଟରଯାନ ଆଇନ ଅନୁଯାୟୀ ବାର୍ଷିକ ଆୟ କ୍ଷତିପୂରଣ ପାଇଁ ଯଥେଷ୍ଟ ନୁହେଁ। ଦେଶର ବିଭିନ୍ନ ଅଦାଲତରେ କ୍ଷତିପୂରଣ ପ୍ରଦାନ ନେଇ ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଖଣ୍ଡପୀଠ କହିଛନ୍ତି କେତେକ ଅଦାଲତ କେବଳ ସର୍ବଶେଷ ଆୟକ ରିଟର୍ଣ୍ଣ ଉପରେ ନିର୍ଭର କରୁଥିଲେ। ଅନ୍ୟ କେତେକ ଅଦାଲତ ପୂର୍ବବର୍ଷଗୁଡ଼ିକର ରିଟର୍ଣ୍ଣରେ ହାରାହାରି ଆୟ ଦର୍ଶାଉଥିଲେ, ଫଳରେ କ୍ଷତିପୂରଣ ନେଇ ବିଭିନ୍ନ ଅଦାଲତରେ ଅସମାନତା ସୃଷ୍ଟି ହେଉଥିଲା। ଭାରତ ଓ ମାଲେସିଆ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱାଦଶ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଉଭୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସୁରକ୍ଷା ଏବଂ ସ୍ୱାଧୀନ ଭାବେ ଜାହାଜ ଚଳାଚଳ ନେଇ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ମଧ୍ୟରେ ସାମରିକ ବିନିମୟ, ସମରାଭ୍ୟାସ, ପ୍ରଶିକ୍ଷଣ, ଦକ୍ଷତା ଗଠନ, ସାମୁଦ୍ରିକ ସହଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତାଭ ପ୍ରସାଦ ଏବଂ ମାଲେସିଆ ସେନାବାହିନୀର ସହକାରୀ ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ୍ ଅମର ମହମ୍ମଦ ବିନ୍ ଅବଦୁଲ ରହମାନଙ୍କ ସହ ଅଧ୍ୟକ୍ଷତାରେ ଏହି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଏବଂ ମାଲେସିଆ ମଧ୍ୟରେ ରଣନୈତିକ ଭାଗିଦାରୀ ସମ୍ପର୍କକୁ ବୃଦ୍ଧି କରାଯିବ ଏବଂ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ନେଇ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂ ଆଜି ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଙ୍କ ସମନ୍ୱିତ ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦଭାର ଗ୍ରହଣ କରିବା ପରେ ଶ୍ରୀ ସିଂ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କୁ ତିନି ସେନାବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାୟୁସେନା ପଦକ, ଅତିବିଶିଷ୍ଟ ସେବା ପଦକ ଏବଂ ପରମ ମିତ୍ର ସେବା ପଦକ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ ଆଜି ଭାରତୀୟ ବାୟୁସେନାର ଭାଇସ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ମାର୍ଶାଲ ନାଗେଶ କାପୁର ଗତକାଲି ଅବସର ଗ୍ରହଣ କରିବା ପରେ ଶ୍ରୀ ଦୀକ୍ଷିତ ଏହି ଦାୟିତ୍ୱ ନେଇଛନ୍ତି। ଏୟାର ମାର୍ଶାଲ ଶ୍ରୀ ଦୀକ୍ଷିତ ତାଙ୍କ 4 ଦଶନ୍ଧି ଧରି କାର୍ଯ୍ୟକାଳରେ ସଫେଦ ସାଗର, ଅପରେସନ୍ ରକ୍ଷ, କୋପ୍ ଇଣ୍ଡିଆ ଏବଂ ଅପରେସନ୍ ସିନ୍ଦୁର ଆଦିରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଜମ୍ମୁର ଭଗବତୀନଗର ମୂଳ ଶିବିରଠାରେ ପହଞ୍ଚିଛନ୍ତି। ଆସନ୍ତାକାଲିଠାରୁ ସେମାନେ ଯାତ୍ରା ଆରମ୍ଭ କରିବେ। ଆମ ଜାମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା ଏବଂ ରହଣି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ଆସନ୍ତାକାଲି

ଆଜି ସକାଳେ ଏହି ପ୍ରଥମ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ପତାକା ଦେଖି ଶୁଭାରମ୍ଭ କରିବେ। ଅମରନାଥ ଯାତ୍ରା 57 ଦିନ ଧରି ନୁନୁଆ ପହେଲଗାମ ଏବଂ ବାଲତାଲ ପଥର ଦେଇ କଡ଼ା ସୁରକ୍ଷା ମଧ୍ୟରେ ହେବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ଏଆଇଇଇଏ ପିଜି ଏବଂ ସର୍ବଭାରତୀୟ ଜେଆର୍ଏଫ୍ ଏବଂ ଏସ୍ଆର୍ଏଫ୍ ପରୀକ୍ଷା ନିମନ୍ତେ ପ୍ରବେଶପତ୍ର ଜାରି କରାଯାଇଛି। ଏହିସବୁ ପରୀକ୍ଷା ଆସନ୍ତା 4 ତାରିଖରେ ଅନୁଷ୍ଠିତ ହେବ। ଏଆଇଇଇଏ ପିଜି ପରୀକ୍ଷା ପୂର୍ବାହ୍ନ 10ଟାରୁ 12ଟା ମଧ୍ୟରେ ଏବଂ ଜେଆର୍ଏଫ୍ ଓ ଏସ୍ଆର୍ଏଫ୍ ପରୀକ୍ଷା ଅପରାହ୍ନ 3ଟାରୁ 5ଟା ମଧ୍ୟରେ ହେବ। ଉଭୟ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ ମାଧ୍ୟମରେ ଡାଉନ୍ଲୋଡ୍ କରି ପ୍ରବେଶପତ୍ର ପାଇପାରିବେ। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5ଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର୍ଲି ଷ୍ଟ୍ରିଟ୍ର ରିଭର୍ସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଦ୍ୱିତୀୟ ଟି20 ମ୍ୟାଚ୍ ଶନିବାର ଦିନ ମଞ୍ଚେଷ୍ଟରଠାରେ ଏବଂ ତୃତୀୟ ମ୍ୟାଚ୍ ଆସନ୍ତା 7 ତାରିଖରେ ନଟିଂହମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ତାରିଖରେ ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ତାରିଖରେ ସାଉଥାମ୍ପଟନ୍ଠାରେ ଖେଳାଯିବ। ଫିଫା ଫୁଟବଲ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 32ତମ ରାଉଣ୍ଡ ମ୍ୟାଚ୍ ଆଜି ରାତିରେ ଆଟଲାଣ୍ଟାଠାରେ ଇଂଲଣ୍ଡ ଏବଂ କଙ୍ଗୋ ଗଣତନ୍ତ୍ର ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ସିଆଟେଲ୍ଠାରେ ବେଲ୍ଜିୟମ୍ ସହିତ ସେନେଗାଲ୍ର ମୁକାବିଲା ହେବ। କାଲିଫର୍ଣ୍ଣିଆର ସାନ୍ତାକ୍ଲାରାଠାରେ ଆମେରିକା ସହିତ ବୋସ୍ନିଆ ଓ ହର୍ଜଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟି20 କ୍ରିକେଟ୍ ସିରିଜ୍।

କେତେବେଳୁ ଅପେକ୍ଷା କଲିଣି, ହେଲେ ସମୟ ହିଁ ଆସୁନଥିଲା। ହେଲେ ବର୍ତ୍ତମାନ ସମୟ ଇସାରା କରିଛି, ଆଉ ଏବେ ଆମେ ବସିପାରିବା ଆଉ ଗପ ଜମେଇପାରିବା, କାରଣ ସମୟ ହେଇଯାଇଛି ସେ କାର୍ଯ୍ୟକ୍ରମର ଯାହାର ନାଁ ସନ୍ଧ୍ୟା ଆସର। ସନ୍ଧ୍ୟା ଆସରକୁ ଆପଣ ଶୁଣିପାରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ। ଦିଲ ସେ ଦିଲ ତକ ଆଉ ଆସର ଆଜି ଜମେଇବା ପାଇଁ ରହିଛି ଆପଣଙ୍କ ସହ ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁ, ତେଣୁ ଶୁଣୁଥାନ୍ତୁ ଏମିତି ଆମକୁ ଦିଲ ସେ ଦିଲ ତକ।

ଜୋକ୍ ପରସ୍ପରକୁ ଶୁଣାନ୍ତୁ, ତେଣିକି ଆପଣମାନେ ଅଫିସ୍ କଲିଗ୍ସ ହେଇଥାନ୍ତୁ ବା ବେଷ୍ଟ ଫ୍ରେଣ୍ଡସ୍, ଜୋକ୍ ଶୁଣି ପରସ୍ପରକୁ ଟିକେ ତ ରିଲାକ୍ସ ଫିଲ୍ କରନ୍ତୁ। କାରଣ ଡକ୍ଟର୍ସ କୁହନ୍ତି ଯେ ଯଦି ଷ୍ଟ୍ରେସ୍ରୁ ଟିକେ ରିଲିଫ୍ ହେବାର ଅଛି ତେବେ ହସନ୍ତୁ ଆଉ ହସନ୍ତୁ, ଆଉ ହସିବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ତେଣୁ ହସିବା ଆରମ୍ଭ କରନ୍ତୁ ଆଉ ଶୁଣନ୍ତୁ ଆଉ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍।

ସୋ ଫ୍ରେଣ୍ଡସ୍, ଯେମିତିକି କହିଲି ଯେ ଡକ୍ଟର୍ସ ମାନେ କହନ୍ତି ଯେ ହସିଲେ ସ୍ୱାସ୍ଥ୍ୟ ଭଲ ରୁହେ, ଆଉ ଡକ୍ଟର୍ସଙ୍କ କଥାରୁ ମନେ ପଡ଼ିଲା ଯେ ଏଇ ଡାକ୍ତରମାନେ ହିଁ ଆମ କଷ୍ଟଟାକୁ ବୁଝନ୍ତି ଏବଂ ଆମେ କେମିତି ଭଲରେ ରହିବୁ ସେଥିପାଇଁ ସେମାନେ ଦିନରାତି ଜାଗ୍ରତ ରହନ୍ତି। ତେବେ ଆଜିର ଦିନଟି ଡକ୍ଟର୍ସମାନଙ୍କୁ ସମର୍ପିତ। ଆଜି ହେଉଛି ଚିକିତ୍ସକ ଦିବସ।

ପ୍ରତିବର୍ଷ ଭାରତରେ 1 ଜୁଲାଇକୁ ଡକ୍ଟର୍ସ ଡେ ପାଳନ କରାଯାଏ ଏବଂ ଏହି ଡକ୍ଟର୍ସ ଡେ ପାଳନ କରିବା ଆରମ୍ଭ ହୋଇଥିଲା 1991 ମସିହାରୁ ଡକ୍ଟର ବିଧାନ ଚନ୍ଦ୍ର ରାୟ ତାଙ୍କ ସ୍ମୃତିରେ ସମର୍ପିତ ଆଜିର ଦିନଟି କାରଣ ଆଜିର ଦିନରେ ହିଁ ସେ ଜନ୍ମଗ୍ରହଣ କରିଥିଲେ 1882 ମସିହାରେ ଏବଂ ଆଜିର ଦିନରେ ହିଁ ସେ 1962 ମସିହାରେ ଏ ଦୁନିଆ ଛାଡ଼ି ଚାଲିଯାଇଥିଲେ ଏବଂ ସେ କେବଳ ଜଣେ ଡକ୍ଟର ଥିଲେ ତାହା ନୁହେଁ ସେ ଜଣେ ସ୍ୱତନ୍ତ୍ରତା ସେନାନୀ ମଧ୍ୟ ଥିଲେ ଏବଂ ଚିକିତ୍ସା କ୍ଷେତ୍ରରେ ତାଙ୍କର ଯୋଗଦାନ ଏବଂ ଜନସେବାକୁ ସମ୍ମାନିତ କରିବା ଲାଗି ଆଜିର ଦିନଟିକୁ ପାଳନ କରାଯାଉଛି ଚିକିତ୍ସକ ଦିବସ ହିସାବରେ।

کسی کو چہرے سے محبت، کسی کو یادوں سے ہو گئی، کسی کو چہرے سے محبت، کسی کو یادوں سے ہو گئی، ہمیں تو آپ سے محبت، آپ کی باتوں سے ہو گئی۔ ଆଉ ଏମିତି କଥାରେ କଥାରେ ସନ୍ଧ୍ୟା ଆସର ସରିବାକୁ ବସିଲାଣି। ତେବେ ଆମ କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗୁଛି ନିଶ୍ଚୟ ଫିଡ଼ବ୍ୟାକ୍ ଦେବେ। ଫିଡ଼ବ୍ୟାକ୍ ଦେବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ ଆର୍ ସି ସ୍ପେସ୍ ଦେଇ ନିଜ ଫିଡ଼ବ୍ୟାକ୍ ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ପାରିବେ 09494953210। ଏ ନମ୍ବରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ଫିଡ଼ବ୍ୟାକ୍ ଦେଇପାରିବେ ଆଉ ପଠାଇ ପାରିବେ ନିଜ ମନ ପସନ୍ଦର ଗୀତ କିଛି, ଯାହା ଆମେ ପ୍ଲେ କରିବୁ ରାତି 10 ସମୟରେ ରେନ୍ବୋ ଏସ୍ଏମ୍ଏସ୍ରେ। ତେବେ କାର୍ଯ୍ୟକ୍ରମକୁ ନେଇ ଯଦି କିଛି ଆପଣଙ୍କର ରହିଛି ପରାମର୍ଶ, ତାକୁ ମଧ୍ୟ ଆପଣ ଦେଇପାରିବେ। ଆଉ ତା ସହ ଆଗକୁ ବଢ଼ିବା, ଶୁଣିବା ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

ବାକ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 12 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ଦେୟ ପଡ଼ିବ ନାହିଁ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା 5 ବର୍ଷ ପାଇଁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିଭିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ। ଆସନ୍ତାକାଲିଠାରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେଉଛି। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା କରାଯାଇଛି। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ। ଆସାମର 7 ଜିଲ୍ଲାରେ ବନ୍ୟା ପ୍ରଭାବିତ ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ 2020 କ୍ରିକେଟ୍ ସିରିଜ୍। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

ବସି ବସିକି ହାଇ ଆସିଲାଣି। ହାଇ ଏଥିପାଇଁ କି କହିପାରନ୍ତି, ଯେତେବେଳେ ନିଦ କମ୍ପ୍ଲିଟ୍ ହୁଏନି ହାଇ ପରେ ହାଇ ଆସିଥାଏ, ଆପଣଙ୍କର ବି ସେଇଆ ହୁଏ ନା? ସେଥିପାଇଁ କହନ୍ତି ଯେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଦରକାର। ହେଲେ କ'ଣ କରିବା, ବିଜି ଲାଇଫ, ଆଉ ବିଜି ଲାଇଫରେ ବହୁତ ଗୁଡ଼ାଏ କାମ, ଆଉ ସେ କାମ ଭିତରେ ଶୋଇବାକୁ ସମୟ କାହିଁ ଯେ, କାରଣ ଯଦି ଶୋଇପଡ଼ିବା

ବେ ଆଜିକାଲିର ଯେଉଁ ଜେନେରେସନ୍ ଅଛି ଯାହାଙ୍କୁ ଆମେ କହୁଛୁ ଜେନ୍ ଜି, ସେମାନେ କୁହନ୍ତି ଶୋଇପଡ଼ିଲେ ଭାଗ୍ୟ ବି ଶୋଇପଡ଼ିବ, ଆଉ ଆମେ ଦୌଡ଼ିବା କେମିତି? ହେଲେ ଦୌଡ଼ିବା ପାଇଁ ବି ତ ଶରୀରର ସକ୍ଷମ ଥିବା ଦରକାର ନା, ଆଉ ସକ୍ଷମ ରହିବା ପାଇଁ ଦରକାର ବ୍ୟାୟାମ, ଠିକ୍ ଡାଏଟ୍, ଆଉ ତା ସହିତ ପର୍ଯ୍ୟାପ୍ତ ପରିମାଣରେ ନିଦ ଆଉ ହାଇଡ୍ରେସନ୍ ବି। କିନ୍ତୁ ଯାହା ବି କରନ୍ତୁ ନା କାହିଁକି, ଏଇ ନିଦକୁ କେବେ ଅବହେଳା କରନ୍ତୁନି, କାରଣ ଅବହେଳା କଲେ କ'ଣ ହୁଏ ଜାଣିଛନ୍ତି ନା? କ'ଣ କହିଲେ? ଜାଣିନାହାନ୍ତି? ଠିକ୍ ଅଛି, ଯଦି ଜାଣିନାହାନ୍ତି ଜାଣିବା ଗୋଟେ ଛୋଟିଆ ବ୍ରେକ୍ ପରେ। ଶୁଣିବା ଏବେ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

କ'ଣ କହିଲେ ଜାଣିନାହାନ୍ତି। ଠିକ୍ ଅଛି, ଯଦି ଜାଣିନାହାନ୍ତି ଜାଣିବା ଗୋଟେ ଛୋଟିଆ ବ୍ରେକ୍ ପରେ। ଶୁଣିବା ଏବେ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

ସୋ ଫ୍ରେଣ୍ଡସ୍, ଆମେ କଥା ହେଉଥିଲେ ନିଦ ସମ୍ପର୍କରେ। ତ ଯଦି ଭଲ ଭାବରେ ନିଦ ନ ହୁଏ ତ ପରଦିନ ଯେତେବେଳେ ଆପଣ ଉଠନ୍ତି ସେତେବେଳେ ବହୁତ ହାଲିଆ ଲାଗେ, କାରଣ ଦିନସାରା ଯେତେବେଳେ ଆମେ ପରିଶ୍ରମ କରୁ, ରାତିରେ ଯଦି ଆମେ ଭଲ ଭାବରେ ନ ଶୋଇବା, ସେ ଯେଉଁ ପରିଶ୍ରମ ଛାପ ଆଗକୁ ରହିଯାଏ। ମାନେ ତା ପରଦିନ ସକାଳକୁ ଲାଗେ ଯେମିତି ବହୁତ ଥକା ଲାଗୁଛି, ବହୁତ ହାଲିଆ ଲାଗୁଛି, ଏବଂ କାମ କରିବାକୁ ଇଚ୍ଛା ହେଉନଥିବ, ଏବଂ ଚିଡ଼ଚିଡ଼ାପଣ ବି ଆରମ୍ଭ ହୋଇଯାଏ। କିଛି କଥା ନଥିବ, ଆପଣ ଚିଡ଼ି ଯାଉଥିବେ, କାରଣ ନିଦ କମ୍ପ୍ଲିଟ୍ ହୋଇନଥାଏ। ସେଥିପାଇଁ କି ସବୁବେଳେ ଡାକ୍ତରମାନେ ମଧ୍ୟ କୁହନ୍ତି ଯେ ସବୁବେଳେ ନିଦକୁ ଯେମିତି କମ୍ପ୍ଲିଟ୍ କରିବେ ତା ଉପରେ ଧ୍ୟାନ ଦିଅନ୍ତୁ। ଏବଂ ନିଦ କମ୍ପ୍ଲିଟ୍ କରିବାକୁ ହେଲେ ଅନେକ ଜିନିଷରେ ଧ୍ୟାନ ଦେବାକୁ ପଡ଼ିବ, ଯେମିତିକି ଖାଇସାରିକି ତୁରନ୍ତ ଯଦି ଆପଣ ବେଡ୍କୁ ଯିବେ ତ ସାଙ୍ଗେ ସାଙ୍ଗେ ନିଦ ହୁଏନି। ତେଣୁ କିଛି ସମୟ ପାଇଁ, 5 ମିନିଟ୍ ହେଉ 10 ମିନିଟ୍ ହେଉ, ଆପଣ ସମ୍ପୂର୍ଣ୍ଣ କାମ ସାରିଲା ପରେ ମାନେ ଖାଇସାରିଲା ପରେ ଆପଣ 5-10 ମିନିଟ୍ ଟିକେ ହାଲକା ୱାକ୍ କରିବେ, ଆଉ ତାପରେ ଶୁଅନ୍ତୁ, ଦେଖିବେ ବହୁତ ଭଲ ନିଦ ହେବ। କେହି କେହି ବହି ପଢ଼ିବା ଅଭ୍ୟାସ ବି ରଖନ୍ତି ଏବଂ ସେଇଟା ଭଲ କାମ ବି ଦିଏ, ବହି ପଢ଼ୁ ପଢ଼ୁ ନିଦ ହୋଇଯାଏ। ଛୋଟିଆ ଛୋଟିଆ ଅଭ୍ୟାସ ଯଦି, ଭଲ ଅଭ୍ୟାସ ଯଦି ଆମେ କରିବା, ତେବେ ନିଦ କୁଆଡ଼େ ଯିବ, ସେ ଆମ ପାଖକୁ ହିଁ ଆସିବ।

ଆଉ ଭଲ ନିଦ ହେବାକୁ ହେଲେ ପ୍ରଥମ କଥା ଆପଣଙ୍କୁ ମୋବାଇଲକୁ ଛାଡ଼ିବାକୁ ପଡ଼ିବ। ହଁ ସେଥି ଆଜିର ଡେଟ୍ରେ ମୋବାଇଲ ଅନେକ ଜିନିଷ ବିଗାଡ଼ି ଦେଉଛି। ହଁ ଅନେକ ଜିନିଷ ସଜାଡ଼ୁଛି ମଧ୍ୟ, ହେଲେ ଏ ଯେଉଁ ନିଦ ନ ହେବା ପଛରେ ମେନ୍ ରୋଲ୍ରେ ଅଛନ୍ତି ଏଇ ମୋବାଇଲ, ତେଣୁ ତାଙ୍କୁ ସେଇ ମେନ୍ ରୋଲ୍ ଅବ୍ୟାହତି ଦିଅନ୍ତୁ ଆଉ ନିଦକୁ ମେନ୍ କ୍ୟାରେକ୍ଟରକୁ ଆଣନ୍ତୁ, ତାହେଲେ ଯାଇ ଦେଖିବେ କେତେ ବଢ଼ିଆ ନିଦ ହେବ। ମନେ ରଖନ୍ତୁ ସାଥୀ, ଯଦି ନିଦକୁ ନେଗ୍ଲେକ୍ଟ କରିବେ ତେବେ ନିଜ ଶରୀରର ଯେଉଁ ଇମ୍ୟୁନିଟି ପାୱାର ଅଛି ସେଟା ତ ନିଶ୍ଚୟ କମିବ, ଏବଂ ଅନ୍ୟାନ୍ୟ ଯେଉଁଗୁଡ଼ାକ ବିପଜ୍ଜନକ ରୋଗ ତା ବି ମାଡ଼ି ବସିବ। ଷ୍ଟଡିଜ୍ କହୁଛି ଯେ ଆଜିକାଲି ଯେଉଁ ଓବିସିଟି ବୃଦ୍ଧି ପାଉଛି ବା ଶରୀର ଦିନକୁ ଦିନ ମୋଟା ହୋଇଯାଉଛି, ତା'ର ସବୁଠୁ ବଡ଼ କାରଣ ହେଲା ନିଦ୍ରାହୀନତା। ତେଣୁ ନିଦ୍ରାହୀନତା କିପରି ନ ହେବ ସେ ବିଷୟରେ ଆମକୁ ଚିନ୍ତା କରିବାକୁ ପଡ଼ିବ। ଛୋଟ ଛୋଟ ପିଲାଙ୍କୁ ମଧ୍ୟ ଆଜିକାଲି ଏଇ ନିଦ୍ରାହୀନତା ରୋଗ ଘାରୁଛି, କାରଣ ସେମାନଙ୍କ ଭିତରେ ପ୍ରେସର ରହୁଛି ଅନେକ ଜିନିଷର, ମେଣ୍ଟାଲି ଷ୍ଟ୍ରଗଲ୍ କରୁଛନ୍ତି ସେମାନେ ପ୍ରତ୍ୟେକ ଜିନିଷରେ, ପାଠ ପଢ଼ିବା ପାଇଁ ନମ୍ବର ୱାନ୍ ହେବା ପାଇଁ, ପରସ୍ପର ସହିତ କଥା ହେବା ପାଇଁ, ଇଭେନ୍ ଏଇ ଯେଉଁ ମୋବାଇଲ କଥା କୁହାଯାଉଛି, ଆଜିକାଲି ଷ୍ଟଡିଜ୍ ବି କହୁଛି ଯେ ମୋବାଇଲ ଯୋଗୁଁ ପିଲାମାନେ କିଭଳି ପରସ୍ପର ସହିତ କଥା ହେବେ ସେ ଫର୍ମାଲିଟି ପର୍ଯ୍ୟନ୍ତ ସେମାନେ ଭୁଲି ଯାଉଛନ୍ତି, କାରଣ ଏଇ ଯେଉଁ ମୋବାଇଲର ଯେଉଁ ଭର୍ଚୁଆଲ୍ ୱାର୍ଲ୍ଡ ରହିଛି ତା ଭିତରେ ସେମାନେ ହଜିଯାଉଛନ୍ତି। ତାଙ୍କ ବାଲ୍ୟାବସ୍ଥା କେଉଁଠି ନା କେଉଁଠି ହଜିଯାଉଛି, ଆଉ କ୍ଷତି କେବଳ ତାଙ୍କର ନୁହେଁ ଆମର ମଧ୍ୟ, କାରଣ ଆଜି ଯିଏ ଶିଶୁ ସେ ଆଗାମୀକାଲିର ଭବିଷ୍ୟତ, ଯଦି ସେମାନେ ଠିକ୍ ନ ରହିବେ ଆଗକୁ କ'ଣ ହେବ ପରିସ୍ଥିତି ଆମେ ଭଲ ଭାବେ ଜାଣୁ। ତେଣୁ ପ୍ରଥମ କଥା, ସେ ତେଣିକି ଛୁଆ ହୁଅନ୍ତୁ ବା ପ୍ରାପ୍ତବୟସ୍କ, ଯେତେବେଳେ ଶୋଇବା ଟାଇମ୍ ଆସୁଛି ମୋବାଇଲକୁ ପୁରା ପୁରୀ ନିଜ ପାଖରୁ ବିଦାୟ ଦିଅନ୍ତୁ, କୁହନ୍ତୁ ତାକୁ ଟାରା ବାଏ ବାଏ ସି ୟୁ, ଆଉ ଆରାମରେ ଶୋଇଯାଆନ୍ତୁ। ଏବେ ନୁହେଁ, ଏବେ ଗୋଟିଏ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣନ୍ତୁ, ଦିଲ୍ ସେ ଦିଲ୍ ତକ୍।

ଶୁଣୁଛନ୍ତି ଗୀତରେ ମିତରେ କେବଳ ଆଉ କେବଳ ଆପଣଙ୍କ ପ୍ରିୟ ଚ୍ୟାନେଲ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍। ଜଣେ ସାଧାରଣ ମଣିଷ ଦୈନିକ 7-8 ଘଣ୍ଟା ନିହାତି ଶୋଇବା ଆବଶ୍ୟକ। ତେବେ ଏଇ ନିଦର ପରିମାଣଟା ସବୁବେଳେ ଭ୍ୟାରି କରିଥାଏ, ଅର୍ଥାତ୍ ସମସ୍ତଙ୍କ ପାଇଁ ଅଲଗା ଅଲଗା ହୋଇଥାଏ। ଯେମିତିକି ଯଦି ନବଜାତକ ରହିଛନ୍ତି ତେବେ 14-17 ଘଣ୍ଟା ନବଜାତ ଶିଶୁଟିଏ ଶୋଇବା ଦରକାର, ଏବଂ 4-11 ମାସର ଶିଶୁ 12-15 ଘଣ୍ଟା ଶୋଇବା ଦରକାର। ଯେଉଁମାନେ ଛୋଟ ପିଲା ଅଛନ୍ତି ସେମାନେ ଯେମିତିକି ଆମେ କହିପାରିବା 3-5 ବର୍ଷ ବୟସର ପିଲାମାନେ 13 ଘଣ୍ଟା ଶୋଇବା ଦରକାର, ଏବଂ ଯେଉଁମାନେ ସ୍କୁଲ ଯାଉଛନ୍ତି ଯେମିତିକି 6-13 ବର୍ଷ ପିଲାକୁ ଆମେ କହିପାରିବା 9-11 ଘଣ୍ଟା ସେମାନେ ଶୋଇବା ଆବଶ୍ୟକ। ଏବଂ ଯେତେବେଳେ ପିଲାଟିଏ କିଶୋରାବସ୍ଥାକୁ ଆସିଯାଉଛି

ମାନେ 14-17 ବର୍ଷ ମଧ୍ୟରେ ସେ 8-10 ଘଣ୍ଟା ନିହାତି ଶୋଇବା ଦରକାର। ଏବଂ ଯଦି ଆମେ ବୟସ୍କ ଲୋକଙ୍କ କଥା କହିବା ତେବେ ତାଙ୍କ ପାଇଁ 7-8 ଘଣ୍ଟା ବା 9 ଘଣ୍ଟା ପର୍ଯ୍ୟାପ୍ତ। ତେଣୁ କହିବାର କଥା ହେଲା ଯେ ଏଇ ଯେଉଁ ଯେମିତିକି ଆମେ ସକାଳୁ ଉଠୁଛେ, ନିଜର ନିତ୍ୟକର୍ମ ସାରୁଛେ, ନିଜର ଯାହା ବି କାମ ରହିଛି ଯେମିତି ସାରୁଛେ, ସେମିତି ନିଦ ବି ଆମ ରୁଟିନ୍ରେ ଗୋଟେ ଅତ୍ୟନ୍ତ ଆବଶ୍ୟକୀୟ ଜିନିଷ। ଆଉ ତାକୁ ମଧ୍ୟ ଆମେ ରୁଟିନ୍ ପରି ଫଲୋ କରିବା ନିହାତି ଆବଶ୍ୟକ। ତେଣୁ ନିଜ ନିଦ ଉପରେ ଦିଅନ୍ତୁ ଧ୍ୟାନ, ଆଉ ସୁସ୍ଥ ରଖନ୍ତୁ ନିଜ ମନକୁ।

ନାମ ଲେଖା ଦେୟ ପଡ଼ିବ ନାହିଁ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିଭିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ। ଜାପାନ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ। ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ନେଇ ରେନ୍ବୋ ଏସ୍ଏମ୍ଏସ୍। ଆଉ ଯେଉଁମାନେ ଏବେ ଏବେ ଆମକୁ ଟ୍ୟୁନ୍ ଇନ୍ କରିଛନ୍ତି ତାଙ୍କ ପାଇଁ କହି ରଖେ, ଯଦି ନିଜ ପ୍ରିୟ ଗୀତ ବା ମନପସନ୍ଦର ଗୀତ କିଛି ବି ଶୁଣିବାକୁ ଚାହୁଁଛନ୍ତି ତେବେ ଆମକୁ ମେସେଜ୍ କରିପାରିବେ। ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଫେଭରେଟ୍ ଗୀତର ପ୍ରଥମ ଲାଇନ୍ ଲେଖନ୍ତୁ, ସ୍ପେସ୍ ଦେଇ ଗୀତଟି ଯେଉଁ ଫିଲ୍ମ ବା ଆଲବମ୍ର ତା ନାଁ ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇଦେବେ 0949596320। ଏହି ନମ୍ବରରେ 88952542200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ଆପଣ ମେସେଜ୍ କରି ପଠାଇ ପାରିବେ ଆପଣଙ୍କ ପ୍ରିୟ ଗୀତର ଅନୁରୋଧ। ତ ଚାଲନ୍ତୁ ଯିବା ପ୍ରଥମ ଅନୁରୋଧ ଆଡ଼କୁ। ଆମକୁ ପ୍ରଥମ ଅନୁରୋଧଟି ପଠାଇଛନ୍ତି ଆଲୋକ ଜେନା, ଜାଇଲୁ କଟକରୁ। ଶୁଣିବାକୁ ଚାହିଁଛନ୍ତି ସନମ ତେରି କସମ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି ନୀତି ମୋହନ ଏବଂ ଆକାଶ ସିଂ ଦର୍ଶନ ରୱାଲ। ତ ଚାଲନ୍ତୁ ଶୁଣିବା ଏଇ ଗୀତଟି।

ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ସେକ୍ଟର 12 ସିଡି କଟକରୁ ଶୁଣିବାକୁ ଚାହିଁଛନ୍ତି ଆରାଧନା ଚଳଚ୍ଚିତ୍ରର ଏହି ଗୀତଟି ଚଳନ୍ତୁ ଶୁଣିବା।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ ପ୍ରେମାନନ୍ଦ ମହାପାତ୍ର ଶୁଣିବାକୁ ଚାହିଁଛନ୍ତି ସୋର୍ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଚାଲନ୍ତୁ ଶୁଣିବା।

0: ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ଗଦାଧର ତାରସିଆ ଭୁବନେଶ୍ୱରରୁ। ଶୁଣିବାକୁ ଚାହିଁଛନ୍ତି ନମକ ହଲାଲ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ।
1: अरे अरे अरे ना ना ना ना ना।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ। ଶୁଣିବାକୁ ଚାହିଁଛନ୍ତି ସରସ୍ୱତୀ ଚନ୍ଦ୍ର ଚଳଚ୍ଚିତ୍ରର ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି ଲତା ମଙ୍ଗେସକର।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ ଶୁଣିବାକୁ ଚାହିଁଛନ୍ତି ଆୱାର୍ଗୀ ଚଳଚ୍ଚିତ୍ରର ଏହି ଗୀତଟି ଯାହାକୁ ଗାଇଛନ୍ତି ଗୁଲାମ ଅଲ୍ଲୀ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ହାଲୁ ଭାଇ ସେନା ଠଗଡ଼ରୁ, ମିଷ୍ଟର କହ୍ନୈୟା ଚଳଚ୍ଚିତ୍ରର ଗୀତଟି ଶୁଣିବାକୁ ଚାହିଁଛନ୍ତି ପପୁ ପମ୍ପମ୍ଙ୍କ କଣ୍ଠରୁ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ନରଗୁଡ଼ା ଛତିଶଗଡ଼ରୁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀଦେବୀ ଗୋସ୍ୱାମୀ ଯୋଗେଶପୁରୀ ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ ନିଶା ତୁଲସୀ ଏବଂ ଦିଶା ଗୋସ୍ୱାମୀ। ତ ଚାଲନ୍ତୁ ଶୁଣିବା ତାଙ୍କ ପସନ୍ଦର କନ୍ୟାଦାନ ଚଳଚ୍ଚିତ୍ରର ଏହି ଗୀତଟି।

ଦିସ୍ ଇଜ୍ ଦ ଫିଡ଼୍ବ୍ୟାକ୍ ଟାଇମ୍। ଯେମିତିକି ଆମେ ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକୁରିମା ଗୋପାଳପୁର କଟକରୁ ଯିଏ କରିଥିଲେ ଆମକୁ ରିକ୍ୱେଷ୍ଟ, ଆମେ ଆପଣଙ୍କ ପାଇଁ ଏକ ଗୀତ ପ୍ଲେ କରୁ, ତେବେ ସେ ଯାହା ଫିଡ଼୍ବ୍ୟାକ୍ ଲେଖିଛନ୍ତି ତାହା ଶୁଣିବାକୁ ଯାଉଛି। ନମସ୍କାର ରେଡ଼ିଓ ଏବଂ ମ୍ୟାମ୍ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ରେଡ଼ିଓ ମିନ୍ସ ଅଲ୍ ବିଲଙ୍ଗିଙ୍ଗ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଅଫ୍ ରେଡ଼ିଓ, ୟେସ୍ ଡେଫିନେଟ୍ଲି। ଆଜି ସୁରିଲା ଆଫ୍ଟରନୁନ୍ରେ ପାଣିକୁ ନେଇ ପ୍ରେଜେଣ୍ଟେସନ୍ରେ ଆପଣଙ୍କ ଭଏସ୍ ଭର୍ସାଟାଇଲ୍ ଥିଲା, ସେଥିପାଇଁ ବହୁତ ଭଲ ଲାଗିଲା। 5 PM ପାଣି ମାଗିଲେ କ୍ଷୀର ଦେଉଛ ଏବଂ 5:49 PM ତେରେ ସାଙ୍ଗ ଲାଗି ଗୀତ ଦୁଇଟା ଯାକ ରେୟାର କଲେକ୍ସନ୍ ଥିଲା। ହ୍ୟାଟ୍ସ ଅଫ୍ ଟୁ ୟୁ ପ୍ଲେ ଲିଷ୍ଟ, ଥ୍ୟାଙ୍କ ୟୁ ସୋ ମଚ୍। ଏହିଭଳି ରେୟାର କଲେକ୍ସନ୍ ସବୁ ଆମେ ଆକାଶବାଣୀଠାରୁ ଆଶା କରିଥାଉ। ଥ୍ୟାଙ୍କ ୟୁ ସୋ ମଚ୍। ଆଶାର ବାଣୀ ଆକାଶବାଣୀ କେବଳ ଆପଣଙ୍କ ପାଇଁ ଆମେ ସବୁକିଛି ବାଛି ଦଉ ଆଣି। ଥ୍ୟାଙ୍କ ୟୁ ସୋ ମଚ୍। ଏବଂ ଏମିତି ମୋଟିଭେସନ୍ ଆମକୁ ଗୋଟେ ଟନିକ୍ ଭଳିଆ କାମ କରେ ଆମ ପାଇଁ, ସେଥିପାଇଁ ଏତିକି କହିବି ଯେ ଧନ୍ୟବାଦ ବହୁତ ଛୋଟ ଶବ୍ଦ ହେବ। ଏମିତି ଆମକୁ ଶୁଣୁଥାନ୍ତୁ ସବୁବେଳେ ଆଉ ଇନ୍ସପାୟାର କରୁଥାନ୍ତୁ ଦିଲ ସେ ଦିଲ ତକ୍। ତ ପରବର୍ତ୍ତୀ SMS ଆଡ଼କୁ ଯିବା, ଆମ ପକ୍ଷକୁ ଲେଖିକି ପଠାଇଛନ୍ତି ବାମଦେବ ପୃଷ୍ଟି ଝାଞ୍ଜିରୀ ମଙ୍ଗଳା କଟକରୁ। ସୁବର୍ଣ୍ଣ ସୀତା ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ସୁଶ୍ରୀ ସଙ୍ଗୀତାଙ୍କ କଣ୍ଠରୁ।

ଠିକ୍ ତୁ ଯେ କି ଲିଏ ଚଳଚ୍ଚିତ୍ରରୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି କିଶୋର ପାଣି ଖାରବେଳନଗର ଭୁବନେଶ୍ୱରରୁ ଏବଂ ନାରାୟଣ ପ୍ରଧାନ ଗଞ୍ଜାମରୁ ମଧ୍ୟ, ଚାଲନ୍ତୁ ଶ୍ରୀବାଦ ତାଙ୍କ ପସନ୍ଦର ଏଇ ଗୀତଟି।

0: அப்படியா?
1: ஜெஸ் சாஃப் சமஜ் கயா.
2: ପରେ ପରେ ରିକ୍ୱେଷ୍ଟ କରିଛନ୍ତି କାହ୍ନୁଚରଣ ବେହେରା ନୂଆହାଟ ଡେରାବିସ୍ କେନ୍ଦ୍ରାପଡ଼ାରୁ, ଜିତେନ୍ଦ୍ର ନିଆଳି ମାଧବରୁ, ଏ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଏ ନିଅନ୍ତୁ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସମୀକ୍ଷା ସଦୀକ୍ଷା ସବିଶେଷ ନିର୍ମଳା ମାମାଲି କଣ୍ଟୋଲ ଆଠଗଡ଼ରୁ, ତା ଛଡ଼ା କୈଳାସ ବେହେରା କାମିନୀ ବେହେରା କଣ୍ଟୋଲ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ବଳିଦାନ ଚଳଚ୍ଚିତ୍ରର ଗୀତଟି।

ରେନ୍ବୋ ଏସ୍ଏମ୍ଏସ୍ର ପରବର୍ତ୍ତୀ ଗୀତ ରିକ୍ୱେଷ୍ଟ କରିଛନ୍ତି ଟୁକୁ ପ୍ରଧାନ ଟିକି ମିକି ଟୁକୁନା ପାତ୍ର ମାଣିଆବନ୍ଧ ବଡ଼ମ୍ବା କଟକରୁ ଶୁଣିବାକୁ ଚାହିଁଛନ୍ତି ଚକାଚକା ଭଉଁରୀର ଏଇ ଗୀତଟି।

ରେନ୍ବୋ ଏସ୍ଏମ୍ଏସ୍ର ଶେଷ ରିକ୍ୱେଷ୍ଟ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁ କଟକରୁ ଶୁଣିବାକୁ ଚାହିଁଛନ୍ତି ନମିତା ଅଗ୍ରୱାଲଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଭଜନ ଅଝଟିଆ କାଳିଆ ଆଲବମ୍ରୁ।

ଏଇଠି ଶେଷ କରୁଛୁ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମକୁ। ଆଶା କରୁଛୁ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି, ଶୁଣିପାରିବେ ଆଉ କିଛି ସମୟ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ। କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସମୟ ବର୍ତ୍ତମାନ ରାତି 11:07 ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ବର୍ତ୍ତମାନ ହସ୍ତଗତ ହୋଇଥିବା ପାଣିପାଗ ସୂଚନା ଅନୁଯାୟୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତାଛଡ଼ା ସୁନ୍ଦରଗଡ଼, କେଉଁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ତାଛଡ଼ା ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ସୂଚନା ବର୍ତ୍ତମାନ ପାଇଁ ଏତିକି। ବର୍ତ୍ତମାନ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା ସମ୍ପର୍କରେ କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 83ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ବିଷୟ ରହିଛି ଅମାଶୟ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ନିରଞ୍ଜନ କର। ଶୁଭ ସକାଳର ସମୟ 7:25। 8:30 ଶୁଣିବେ ମର୍ଣ୍ଣିଙ୍ଗ ମେଲୋଡି। 9:00 ରହିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍, ଯେଉଁଥିରେ ଆପଣ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। 9:30 ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା। ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ 9:45। 10:00 ରହିଛି ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍, ଯେଉଁଠି ଆପଣ ନିଜ ମନପସନ୍ଦର ଗୀତ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ରିକ୍ୱେଷ୍ଟ କରିପାରିବେ। କଳାକାର ଦିନ 11:00 ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 11:30। ଦିନ 12:00 ରହିଛି କିଛି କଥା କିଛି ଗୀତ। ଏଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ଆପଣଙ୍କ ସହିତ ଆମର ଭେଟ ହେବ ଆସନ୍ତାକାଲି 5:55। ସେତେବେଳେ ଯାଏଁ ଦିଅନ୍ତୁ ବିଦାୟ। ଶୁଭରାତ୍ରୀ। ନମସ୍କାର।

ମହାପ୍ରଭୁଙ୍କ ପାଇଁ ଭକ୍ତର ଭକ୍ତି ହେଉଛି ଶ୍ରେଷ୍ଠ। ଅନ୍ତର ଭିତରୁ ଆଗଳ ଆତ୍ମନିବେଦନ, ଶ୍ରଦ୍ଧା, ଭଲ ପାଇବା, ସମର୍ପଣ ଭାବନା, ଏସବୁ ଥିଲେ ଯାଇ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୁଅନ୍ତି ମହାପ୍ରଭୁ। ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ନାନ ଯାତ୍ରା ପରେ ମହାପ୍ରଭୁ ଗଜାନନ ବେଶ ବା ହାତୀ ବେଶ ଧାରଣ କରନ୍ତି ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ। ଗଣେଶ ହେଉଛନ୍ତି ବିଘ୍ନ ବିନାଶକ। ସମସ୍ତଙ୍କର ବିଘ୍ନ, ସମସ୍ତଙ୍କର ଦୁଃଖ, ସମସ୍ତଙ୍କର ରୋଗ, ସମସ୍ତଙ୍କର ଅନ୍ତରର ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ମହାପ୍ରଭୁ ନିଜର ଜନ୍ମଦିନରେ ସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରନ୍ତି। ମହାପ୍ରଭୁଙ୍କୁ ଯେଉଁ ଭକ୍ତ ଦର୍ଶନ କରନ୍ତି, ଗଜାନନ ବେଶକୁ ଦର୍ଶନ କରନ୍ତି, ସେହିମାନଙ୍କ ଜୀବନରେ କୌଣସି ପ୍ରକାର ବିଘ୍ନ, ଦୁଃଖ, ରୋଗ, ଶୋକ କିଛି ରହିନଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ଗଜାନନ ବେଶ କ'ଣ? ମହାପ୍ରଭୁ କାହିଁକି ହାତୀ ବେଶ ଧାରଣ କରନ୍ତି? ମହାପ୍ରଭୁ ସ୍ନାନ ମଣ୍ଡପରେ, ସ୍ନାନ ବେଦୀରେ, ସ୍ନାନ ପିଣ୍ଡିରେ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦିଅନ୍ତି କ'ଣ ପାଇଁ? ଆଲୋଚନା କରିବା ଏହି ଭକ୍ତି ସଙ୍ଗୀତ ପରେ।

ନଗଦ ସୁହାଗ ମଣିମାଙ୍କର କେବେ ବି ଯିବନି। ଭକ୍ତ ପାଇଁ ତାଙ୍କର ସ୍ୱରୂପକୁ କଳେବରକୁ ସିଏ ପରିବର୍ତ୍ତନ କରିଦେଇପାରନ୍ତି। ଭକ୍ତ ପାଇଁ ସିଏ ସବୁକିଛି କରିପାରନ୍ତି। ଥରେ ବଡ଼ସିଂହାର ବେଶ ପରେ ମଣିମାଙ୍କୁ ଶୟନ ପାଇଁ ସେବାୟତମାନେ ଆକୁଳ ନିବେଦନ କରି ଯାହା ଯାହା ନୀତି କାନ୍ତି ନୀତି ନିୟମ ରହିଛି ସେସବୁ ସରିବା ପରେ ପହଡ଼ ପକାଇଦେଲେ। ଏପଟେ ସିଂହଦ୍ୱାରରେ ଜଣେ ଭକ୍ତ ଆକୁଳ ନିବେଦନ କରୁଛନ୍ତି, ଗଡ଼ିଇ ଯାଉଛନ୍ତି, ଆଖିରୁ ଧାର ଧାର ଲୁହ ବହିଯାଉଛି। ମଣିମାଙ୍କୁ ଡାକ ପକାଉଛନ୍ତି, ହେ ମଣିମା, ଅନେକ ଦିନ ଧରି ଆପଣଙ୍କୁ ଟିକେ ଦର୍ଶନ କରିବି ବୋଲି ଭାବିଥିଲି। ଗରିବ ଲୋକ ମୁଁ, ପଇସା ପତ୍ର ହୋଇନଥିଲା ବୋଲି ଆପଣଙ୍କୁ ଦର୍ଶନ କରିବା ପାଇଁ ଆସିପାରୁନଥିଲି। ବହୁତ କଷ୍ଟରେ ଅନେକ ଦିନ ସଞ୍ଚିତ ଧନକୁ ଏକାଠି କରି ମୁଁ ଆଜି ଦର୍ଶନ ପାଇଁ ଆସି ବଡ଼ଦାଣ୍ଡରେ ପହଞ୍ଚିଛି, ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି, କିନ୍ତୁ ଦେଖିଲା ବେଳକୁ ଆପଣଙ୍କ ପହଡ଼ ପଡ଼ିଯାଇଛି, ଆପଣ ପହୁଡ଼ି ଗଲେଣି, ନିଦ୍ରା ଗଲେଣି, ଆଉ କ'ଣ ମୁଁ ଦର୍ଶନ କରିପାରିବି। ଏକଥା କହି ଭକ୍ତଟିଏ କାନ୍ଦି ପକାଉଛି, ଲୁଟି ପଡ଼ୁଛି, ବାରମ୍ବାର ବାରମ୍ବାର ମହାପ୍ରଭୁଙ୍କୁ ନିବେଦନ କରୁଛି। ଏପଟେ ମହାପ୍ରଭୁ ଭକ୍ତର ଡାକକୁ ସହି ନ ପାରି ସିଧା ଚାଲିଲେ ସିଂହଦ୍ୱାର ଅଭିମୁଖେ। ମା ଲକ୍ଷ୍ମୀ ଡାକ ପକାଉଛନ୍ତି, ପୁଣି କୁଆଡ଼େ ଚାଲିଲ କି? ମହାପ୍ରଭୁ କିଛି ଶୁଣୁନାହାନ୍ତି, ଚାଲିଛନ୍ତି ଭକ୍ତକୁ ଦର୍ଶନ ଦେବା ପାଇଁ ସିଂହଦ୍ୱାର ସମ୍ମୁଖକୁ। ଯାଇ ପହଞ୍ଚିଗଲେ, ଭକ୍ତକୁ ଦର୍ଶନ ଦେଲେ, ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଭୋର ହୋଇଗଲେ। ନିଜର ସମସ୍ତ ଦୁଃଖ କଷ୍ଟ ଯନ୍ତ୍ରଣା ନିମିଷକେ ଦୂର ହୋଇଗଲା। ଯାହା ଯାହା କହିବାକୁ ଭାବିଥିଲା ଭକ୍ତଟିଏ ସବୁକିଛି ଭୁଲିଗଲା ମହାପ୍ରଭୁଙ୍କୁ ଦର୍ଶନ କରିବା ମାତ୍ରେ। ଟିକେ ବିଳମ୍ବ ହେବାରୁ ଲକ୍ଷ୍ମୀ ମା ଦୁଆର ମୁହଁରେ ଜଗିଥାନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଲେଉଟି ଆସିଲେ ଗମ୍ଭୀରା ଭିତରକୁ। ମା ମହାଲକ୍ଷ୍ମୀ ପଚାରିଲେ, ମୁଁ ଡାକୁଛି ଆପଣଙ୍କୁ, ଆପଣ କୁଆଡ଼େ ଚାଲିଗଲେ? ମହାପ୍ରଭୁ କ'ଣ ଉତ୍ତର ଦେଲେ ଜାଣିଛନ୍ତି? ତମେ କେତେବେଳେ ଡାକୁଥିଲ, ମୁଁ ତ କିଛି ଶୁଣିପାରିନି। ଲକ୍ଷ୍ମୀ ମା କହିଲେ, ଦେଖିଲେ ତ ଆପଣ ଏଡ଼େ ରସିକିଆ, ଏଡ଼େ ଭକ୍ତ ଭଳିଆ, ଏତେ ଭକ୍ତର ଡାକକୁ ଶୁଣିଲା ବାଲା, ମୁଁ କହୁଛି କୁଆଡ଼େ ଯାଉଛନ୍ତି, ମୋତେ କିଛି ଉତ୍ତର ନ ଦେଇ ଚାଲିଗଲେ, ଫେରିଲା ପରେ କହୁଛନ୍ତି ମୁଁ ତ କିଛି ଶୁଣିନି। ତାର ଅର୍ଥ ହେଉଛି, ଭକ୍ତ ଯେତେବେଳେ ଡାକ ପକାଏ, ଆକୁଳ ଚିତ୍କାର କରେ, ମହାପ୍ରଭୁ ସେତେବେଳେ ସମସ୍ତ ଐଶ୍ୱର୍ଯ୍ୟକୁ, ସମସ୍ତ ବେଶ କାନ୍ତି ନୀତି ନିୟମକୁ ତ୍ୟାଗ କରି ଭକ୍ତ ପାଖକୁ ଦୌଡ଼ିଯାଆନ୍ତି। ସେଇଥିପାଇଁ ଭକ୍ତ ତାଙ୍କର ପ୍ରାଣଧର, ଭକ୍ତ ତାଙ୍କର ଅତ୍ୟନ୍ତ ପ୍ରିୟ, ଅତି ଆପଣାର।

ଶ୍ରୀରଙ୍ଗା ଚରଣ ବିନୁ ନ ଜାଣ ଇଆନ, ମୁଁ କିଛି ଜାଣିନି ମହାପ୍ରଭୁ, କିଛି ଜାଣିନି ମଣିମା, କେବଳ ଆପଣଙ୍କର ସେ ଅଭୟ ପଦାର ବିନ୍ଦରେ ମୁଁ ଶରଣ ପଶିଛି। ସେଇ ପାଦ ପଦ୍ମକୁ ଆଶ୍ରୟ କରି, ଆଧାର କରି, ବିଶ୍ୱାସ କରି, ସମର୍ପଣ କରିଦେଇ ନିଜକୁ ପଡ଼ି ରହିଛି ଆପଣଙ୍କ ଦ୍ୱାରରେ। ମାରିଲେ ମାରନ୍ତୁ, ତାରିଲେ ତାରନ୍ତୁ, ଯାହା ଆପଣଙ୍କର ଇଚ୍ଛା ଆପଣ ସେଇଆ ହିଁ କରନ୍ତୁ, ସେଇଆ ମୋ ପାଇଁ ମଙ୍ଗଳ ହବ ବୋଲି ମୁଁ ଜାଣିଛି। ଆଜି ଭକ୍ତ କହୁଛି, ଜାଣିନି ମହାପ୍ରଭୁ, କେବେ ମୁଁ ନିଜକୁ ଭକ୍ତ ବୋଲି ଅନୁଭବ କରିନି, ଅନୁମାନ କରିନି, ବିଶ୍ୱାସ ରଖିପାରିନି, କାହିଁକି ନା ଆପଣଙ୍କ ଉପରେ ଯିଏ ଭରସା କରିଛି, ସେ ବିଶ୍ୱାସ କରିଛି, ସେ ବହୁତ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ଆପଣ ସହଜରେ କୌଣସି ଭକ୍ତକୁ ଉଦ୍ଧାର କରିନାହାନ୍ତି, ଆପଣ ହଠାତ୍ ବା ତତ୍କ୍ଷଣାତ୍ କୌଣସି ଭକ୍ତକୁ ବିନା ପରୀକ୍ଷାରେ ଉଦ୍ଧାର କରିନାହାନ୍ତି, ରକ୍ଷା କରିନାହାନ୍ତି। ତେଣୁ ସେ ପରୀକ୍ଷାକୁ ମୋର ଡର, ଆପଣଙ୍କର ସେ ଯୋଉ ବୁଢ଼ିଆଣୀ ସୂତା ପରି ସେ ଯୋଉ ଜାଲ ଆପଣ ବିଛେଇ ଦେବେ, ସେ ଜାଲକୁ ମୋର ଡର। ସେ ଡର ଟିକକ ପାଇଁ ମୁଁ ନିଜକୁ କେବେ ହେଲେ ଆପଣଙ୍କର ଭକ୍ତ ବୋଲି ଅନୁଭବ କରିପାରୁନାହିଁ। ଆପଣଙ୍କର ଭକ୍ତ ହେଇଥିଲେ ସୁଦାମା କେତେ କଷ୍ଟ ସହିଛନ୍ତି, ଆପଣଙ୍କର ଭକ୍ତ ହେଇଥିଲେ ଯାଜପୁରର ବନ୍ଧୁ ମହାନ୍ତି କେତେ ଦୁଃଖରେ ରହିଛନ୍ତି, ଖାଦ୍ୟ ଟିକେ ପାଇଁ କେତେ ଆକୁଳ ଆତ୍ମନିବେଦନ କରିଛନ୍ତି, ଆପଣଙ୍କର ଭକ୍ତ ହେଇଥିଲେ ବାଳକ ପ୍ରହଲ୍ଲାଦ କେତେ କଷ୍ଟ, କେତେ ଗଞ୍ଜଣା, କେତେ ଯନ୍ତ୍ରଣା ସହିଥିଲେ, ତାପରେ ଯାଇ ଆପଣ ତାଙ୍କୁ ଉଦ୍ଧାର କରିଥିଲେ ମହାପ୍ରଭୁ। କେବେ ହେଲେ ମୁଁ ସେଇଥିପାଇଁ ନିଜକୁ ଭକ୍ତ ବୋଲି ଗଣନା କରିପାରୁନି, ସେ ବିଶ୍ୱାସ ମୋ ଭିତରେ ଆସୁନାହିଁ ଯେ ପ୍ରକୃତରେ ଆପଣଙ୍କର ଜଣେ ପ୍ରିୟ ଭକ୍ତ ମୁଁ ହେଇପାରିବି କି ନାହିଁ।

ମହାପ୍ରଭୁଙ୍କର ପରୀକ୍ଷାକୁ କାହାର ବା ଡର ନାହିଁ। ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବଡ଼ କାଠିକର ପାଠ, ବଡ଼ କଷ୍ଟକର କଥା। ମହାପ୍ରଭୁ ଯେତେବେଳେ ଭକ୍ତର ପରୀକ୍ଷା ନିଅନ୍ତି, ଭକ୍ତ ସେତେବେଳେ ବାରମ୍ବାର ବାରମ୍ବାର ପରାସ୍ତ ହୁଏ, ବାରମ୍ବାର ହାରିଯାଏ। ତଥାପି ମହାପ୍ରଭୁଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥାଏ, ଭରସା ରଖିଥାଏ, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଥାଏ ମହାପ୍ରଭୁଙ୍କର ସେଇ ଦିବ୍ୟ ଅଭୟ ପଦାର ବିନ୍ଦରେ। ସେତେବେଳେ ମହାପ୍ରଭୁ ଭକ୍ତକୁ ଆପଣାର କରି ନିଅନ୍ତି ଏବଂ ଉଦ୍ଧାର ମଧ୍ୟ କରନ୍ତି। ସେଦିନ ଭକ୍ତ ଗଣପତି ଭଟ୍ଟ ଆସିଥିଲେ ଶ୍ରୀମନ୍ଦିରକୁ ଦର୍ଶନ କରିବା ପାଇଁ ମହାପ୍ରଭୁଙ୍କୁ। ସେ ଜାଣିବାକୁ ପାଇଲେ ମହାପ୍ରଭୁ ହେଉଛନ୍ତି ପରମ ବ୍ରହ୍ମ। ସେ ଜାଣିବାକୁ ପାଇଲେ ଇଏ ହେଉଛନ୍ତି ଅନନ୍ତ, ଅସୀମ, ଅବ୍ୟକ୍ତ ନାରାୟଣ, ଏ ସମସ୍ତ ଶକ୍ତିର ଆଧାର। ତେଣୁ ଗଣପତି ଭଟ୍ଟ ବହୁ ଆସ୍ଥା ନେଇ ଆସିଥିଲେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଏବଂ ଗଣପତି ଭଟ୍ଟ ଥିଲେ ପ୍ରଭୁ ଗଜାନନଙ୍କର ଅନନ୍ୟ ଭକ୍ତ, ଅନନ୍ୟ ସେବକ। ତେଣୁ ମହାପ୍ରଭୁ ଯେହେତୁ ପୂର୍ଣ୍ଣ ବ୍ରହ୍ମ, ପରଂ ବ୍ରହ୍ମ, ଚରାଚର ବିଶ୍ୱ ବ୍ରହ୍ମାଣ୍ଡର ଅଧିନାୟକ ମାଲିକ, ତେଣୁ ଗଣପତି ଭଟ୍ଟ ଭାବିଥିଲେ ମହାପ୍ରଭୁଙ୍କୁ ସେ ଗଜାନନ ବେଶରେ ଦର୍ଶନ କରିବେ। ଏ ଆଶା ନେଇ, ବିଶ୍ୱାସ ନେଇ ଆସିଥିଲେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଯେତେବେଳେ ଆସି ଦେଖିଦେଲେ ଚକା ଚକା ଆଖି, ଅଧା ଅଧା ହାତ, ଚକା ବୈଠିରେ ଗମ୍ଭୀରା ଭିତରେ ରତ୍ନ ସିଂହାସନ ଉପରେ ମହାପ୍ରଭୁ ବସିଛନ୍ତି ବାହୁ ମେଲେ। ଗଣପତି ଭଟ୍ଟ ବିଶ୍ୱାସ କରିପାରିଲେ ନାହିଁ, କହିଲେ ନାଇଁ ନାଇଁ ନାଇଁ ନାଇଁ, ଇଏ ମୋ ପ୍ରଭୁ ନୁହନ୍ତି। ମୁଁ ଯାହା ଭାବିଥିଲି ମହାପ୍ରଭୁଙ୍କୁ, ଯେଉଁ ପରମ ବ୍ରହ୍ମଙ୍କର ପରମ ସତ୍ତାକୁ ମୁଁ ଅନୁଭବ କରି ବିଶ୍ୱାସ ରଖି ଦର୍ଶନ କରିବି ବୋଲି ଭାବିଥିଲି, ସେ ବିଶ୍ୱାସ ମୋର ଆଉ ରହୁନାହିଁ, ଇଏ ମୋ ପ୍ରଭୁ ନୁହନ୍ତି। ଏକଥା ଯାଇ ପଡ଼ିଲା ବଡ଼ ପଣ୍ଡାଙ୍କ ପାଖରେ, ପୁରୀର ଠାକୁର ରାଜାଙ୍କ ପାଖରେ ମଣିମା ପହଞ୍ଚେଇଦେଲେ ଏବଂ ଗଣପତି ଭଟ୍ଟ ଫେରିଗଲେ। କହିଲେ ନାଇଁ ନାଇଁ, ଇଏ ପରମ ବ୍ରହ୍ମ ନୁହନ୍ତି, ଇଏ ଭାବର ଠାକୁର ନୁହନ୍ତି। ପୁଣି ସ୍ୱପ୍ନାଦେଶକ୍ରମେ ଗଣପତି ଭଟ୍ଟଙ୍କୁ ଡକରା ପଡ଼ିଲା। ଆଉ ସେଦିନ ଥାଏ ସ୍ନାନ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା, ମହାସ୍ନାନ ପୂର୍ଣ୍ଣିମା। ଗଣପତି ଭଟ୍ଟ ପୁଣି ଆସିଲେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଯେତେବେଳେ 108 ଗରା ପାଣିରେ ଚତୁର୍ଥା ମୂର୍ତ୍ତି ସ୍ନାନ କରିସାରିଲେଣି, ତାପରେ ସ୍ନାନ

ಮಂಡಪರೆ ಸ್ನಾನ ಬೆದಿರೆ ಸ್ನಾನ ಪಿಂಡಿರೆ ಮಹಾಪ್ರಭು ಮನಂಕು ದಿವ್ಯ ಸುಂದರ ಅದ್ಭುತ ಅಲೌಕಿಕ ಮನೋರಮ ಬೇಷರೆ ಸುಸಜ್ಜಿತ କରି ଦିଆଯାଇଛି ଆଉ ସେ ବେଶଟି ହେଉଛି ଗଜାନନ ବେଶ ବା ହାତୀ ବେଶ ଗଣପତି ଭଟ୍ଟ ଯେତେବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଲେ ଗଜାନନ ବେଶକୁ ଦେଖି ଚେତା ହରେଇ ବସିଲେ ଆଶ୍ଚର୍ଯ୍ୟ ହୋଇଗଲେ ନିଜର ଶକ୍ତି ସାମର୍ଥ୍ୟ ବାକ୍ ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ହରେଇ ବସିଲେ ପାଟିରୁ କଥା ବାହାରିଲା ନାହିଁ ସ୍ତବ୍ଧ ଚକିତ ଭାବରେ ମହାପ୍ରଭୁଙ୍କୁ ଚାହିଁ ରହିଲେ ଗଜାନନ ବେଶକୁ ଦେଖି ଭାବ ବିହୋଳିତ ହୋଇପଡ଼ିଲେ ଏବଂ କହିଲେ ଇଏ ହେଉଛନ୍ତି ସାକ୍ଷାତ ପୂର୍ଣ୍ଣ ବ୍ରହ୍ମ ସାକ୍ଷାତ ପରଂ ବ୍ରହ୍ମ ଇଏ ହେଉଛନ୍ତି ପ୍ରକୃତ ଭଗବାନ ମହାପ୍ରଭୁ ସେଇଠି କହିଲେ ମୁଁ ହେଉଛି ନାରାୟଣ ମୁଁ ହେଉଛି ବିଷ୍ଣୁ ମୁଁ ହେଉଛି ଗଣେଶ ମୁଁ ହେଉଛି ଶିବ ମୁଁ ହେଉଛି ବରାହ ମୁଁ ହେଉଛି ନୃସିଂହ ମୁଁ ହେଉଛି କଳିକି ମୁଁ ହେଉଛି ରାମ ମୁଁ ହେଉଛି ବଳରାମ ମୁଁ ହେଉଛି ଶ୍ୟାମ ମୁଁ ହେଉଛି ସମସ୍ତ ରୂପର ସମସ୍ତ ବେଶର ସମସ୍ତ ଅଲୌକିକ ଶକ୍ତିର ଅଧିକାରୀ ମୁଁ ହେଉଛି ସ୍ୱୟଂ ପରଂ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ଚରାଚର ବିଶ୍ୱ ବ୍ରହ୍ମାଣ୍ଡର ମୁଁ ହେଉଛି ମାଲିକ ଗଣପତି ଭଟ୍ଟ ସେଇଦିନ ବିଶ୍ୱାସ କରିଲେ ବିଶ୍ୱାସ ରଖିଲେ ମହାପ୍ରଭୁଙ୍କ ଉପରେ ଚରାଚର ବିଶ୍ୱ ବ୍ରହ୍ମାଣ୍ଡକୁ ଜଣେଇଦେଲେ ମହାପ୍ରଭୁ ହେଉଛନ୍ତି ସାକ୍ଷାତ ପରଂ ବ୍ରହ୍ମ ଯିଏକି ସମସ୍ତ ରୂପର ସମସ୍ତ ବେଶର ସମସ୍ତ ଲୀଳାର ସମସ୍ତ କଳେବରର ଆଧାର ମଣିମା ଭକ୍ତର ଆକୁଳ ନିବେଦନକୁ ଭାବନାକୁ ରକ୍ଷା କରି ସେଦିନ ସ୍ନାନ ମୁଣ୍ଡପରେ ଗଜାନନ ବେଶକୁ ଧାରଣ କରିଥିଲେ ଏବଂ ସେହି ବେଶକୁ ଆଜି ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମଣିମା ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ସୁନ୍ଦର ଜନ୍ମତିଥି ଅବସରରେ ମହାପ୍ରଭୁ ଗଜାନନ ବେଶରେ ଏ ପୃଥିବୀ ପୃଷ୍ଠରେ ସୁନ୍ଦର ବେଶ ଧାରଣ କରି ଭକ୍ତମାନଙ୍କୁ ଉଦ୍ଧାର କରୁଛନ୍ତି ଦର୍ଶନ ଦେଉଛନ୍ତି ଧନ୍ୟ ମହାପ୍ରଭୁ ଧନ୍ୟ ଭକ୍ତ।

ଏଇଠି ଶେଷ କରୁଛୁ ଭାବ ଭକ୍ତିର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 81ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷଙ୍କ ଜନ୍ମ କାଳରେ ପୃଥିବୀ ଥରହର ହେଇ ଉଠିଲା। ଉଲ୍କାପାତ ହେଲା, ବଜ୍ରପାତ ହେଲା, ସମୁଦ୍ର ଗର୍ଜି ଉଠିଲା, ପ୍ରଜାମାନେ ଭୟରେ ଥରି ଉଠିଲେ। ଦୁଇ ଭାଇ ପର୍ବତ ପରି ବଢ଼ିବାକୁ ଲାଗିଲେ, ଗଦା ବୁଲେଇ ଦଶ ଦିଗରେ ଧାଇଁଲେ। ହିରଣ୍ୟାକ୍ଷ ଗଦା ଧରି ଦେବତାମାନଙ୍କୁ ପରାଜିତ କଲା, ବରୁଣ ଭୁବନରେ ପ୍ରବେଶ କରି ତାଙ୍କୁ ଯୁଦ୍ଧ କରିବା ପାଇଁ ଆହ୍ୱାନ ଦେଲା। ବରୁଣ ତାକୁ ତାର ସମକକ୍ଷ ଯୋଦ୍ଧା ନାରାୟଣଙ୍କ ବିଷୟରେ କହନ୍ତେ ସେ ବୈକୁଣ୍ଠପୁରକୁ ଗଲା। ଖୋଜି ଖୋଜି ପାତାଳପୁରକୁ ଆସିଲା। ଶୁକର ରୂପରେ ବିଷ୍ଣୁ ଧରଣୀକୁ ଉଦ୍ଧାର କରୁଥିଲା ବେଳେ ହିରଣ୍ୟାକ୍ଷ ତାଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଲା।

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଭେରିକୋସ୍ ପେନ୍ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର।
1: ଆମର ପାଦ ଏବଂ ଗୋଡ଼ ଏକ ଦରକାରୀ ଅଙ୍ଗ, ପ୍ରତିଦିନ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା ପାଇଁ ଏହା ସୁସ୍ଥ ରହିବା ଦରକାର, କିନ୍ତୁ ଏହି ଅଙ୍ଗ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଏ ଏବଂ ରୋଗୀ ପାଇଁ ଚାଲିବା କଷ୍ଟକର ହୋଇଥାଏ। ଏହାଫଳରେ ନିତିଦିନିଆ କାର୍ଯ୍ୟ କରିବା ପ୍ରାୟ ଅସମ୍ଭବ ହୋଇପଡ଼େ। ଯଦି ସେ ଘରର ମୁରବୀ ହୋଇଥାଏ ତେବେ ସେ ଘରକୁ ଠିକ୍ ଭାବରେ ଚଳାଇ ପାରେ ନାହିଁ। ଏହି ପରିପ୍ରେକ୍ଷୀରେ ଗୋଡ଼ ପରି ଅଙ୍ଗଟି ଆମ ପାଇଁ କେତେ ମୂଲ୍ୟବାନ ତାହା ସହଜରେ ଅନୁମାନ କରିପାରୁଥିବେ। ତେଣୁ ଗୋଡ଼ ଏବଂ ପାଦକୁ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ। ପାଦ ଏବଂ ଗୋଡ଼ରେ କେତେ ପ୍ରକାର ରୋଗ ଦେଖାଯାଏ ସେଗୁଡ଼ିକ ହେଲା ଡାଇବେଟିସ୍ ଜନିତ ପାଦରୋଗ, ଫାଇଲେରିଆ ଗୋଡ଼ ରୋଗ, ବର୍ଜର୍ସ ରୋଗ ଏବଂ ଭାରିକସ୍ ଫେନ୍ସ ରୋଗ। ଏହିସବୁ ରୋଗରେ ଗୋଡ଼ଠାରୁ ପାଦ ପର୍ଯ୍ୟନ୍ତ ଘା ଏବଂ ଫୁଲା ସହିତ କଷ୍ଟ ହୁଏ। ରୋଗ ବଢ଼ିଗଲେ ପାଦ ହରାଇବାର ସମ୍ଭାବନା ମଧ୍ୟ ରହେ। ଏଥିରେ ରୋଗୀକୁ ଡାକ୍ତରଖାନାରେ ଅନେକ ଦିନ ରହିବାକୁ ପଡ଼େ, ବହୁତ ଔଷଧ ଓ ଅପରେସନ୍ ଲାଗେ ଏବଂ ପ୍ରବଳ ଅର୍ଥ ଖର୍ଚ୍ଚ ହୁଏ। ରୋଗୀର ସେବା କରିବା ପାଇଁ ମଧ୍ୟ ଅନେକ ଲୋକଙ୍କ ଆବଶ୍ୟକତା ପଡ଼େ। ଏହିସବୁ କାରଣରୁ ରୋଗୀ ଓ ତା ପରିବାର ସର୍ବସ୍ୱାନ୍ତ ହୋଇଥାନ୍ତି। ଏପରି ରୋଗର ସାମାଜିକ, ଆର୍ଥିକ ଏବଂ ସର୍ବୋପରି ଦେଶର ଅନେକ ନଷ୍ଟ ହୋଇଥାଏ। ତେଣୁ ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଆମେ ଏହିପରି ଏକ ରୋଗ ବିଷୟରେ ଆଲୋଚନା କରିବା। ଏହାକୁ ଭାରିକୋସ୍ ଫେନ୍ ବା ଭାରିକୋସ୍ ଅଲ୍ସର୍ କହନ୍ତି। ଏହି ରୋଗରେ ଗୋଡ଼ର ପାଦ ପର୍ଯ୍ୟନ୍ତ ଶିରାମାନେ ମୋଟା ଏବଂ ଜଳଜଳ ହୋଇ ଦେଖାଯାଆନ୍ତି। ଗୋଟେ ଗୋଟେ ଜାଗାରେ ଶିରାମାନେ ମେଞ୍ଚାମେଞ୍ଚା ହୋଇ ବାହାରକୁ ଦେଖାଯାଆନ୍ତି। ଶିରା ଭିତରର ରକ୍ତଚାପ ଅଧିକ ହେବା ଫଳରେ ଶିରାର କାନ୍ଥ ପତଳା ହୋଇଯାଏ, ଫଳରେ ସେଥିରୁ ନିର୍ଗତ ଜଳୀୟ ଅଂଶ ଚର୍ମ ତଳେ ଜମା ହୁଏ। ପାଦ ଫୁଲିବା ଆରମ୍ଭ କରେ, ପାଦର ଚର୍ମ ମୋଟା ଓ ଟାଣ ହୋଇଯାଏ, ଗୋଡ଼ ତଳଭାଗର ଗଣ୍ଠି ଅର୍ଥାତ୍ ଆଙ୍କେଲ୍ ଗଣ୍ଠି ଠାରେ ଘା ସୃଷ୍ଟି ହୁଏ, ରକ୍ତସ୍ରାବ ହୁଏ। ଏହାକୁ ଭାରିକୋଜ୍ ଅଲ୍ସର୍ ବୋଲି କୁହାଯାଏ ବା ଭାରିକୋଜ୍ ଘା ବୋଲି କୁହାଯାଏ। ଏହାର ମୂଳ କାରଣ ହେଲା ଯେଉଁମାନେ ବେଶୀ ସମୟ ଠିଆ ହୋଇ କାମ କରନ୍ତି, ଯଥା ଟ୍ରାଫିକ୍ ପୋଲିସ, ଶିକ୍ଷକ ଏବଂ ଅନ୍ୟାନ୍ୟ ଲୋକ ଯେଉଁମାନଙ୍କର କାର୍ଯ୍ୟରେ ବହୁତ ସମୟ ଠିଆ ହେବାକୁ ପଡ଼ିଥାଏ, ସେମାନଙ୍କ ମଧ୍ୟରେ ଏହି ରୋଗ ବିଶେଷ ପରିମାଣରେ ଦେଖାଯାଏ। ଶିରା ମଧ୍ୟରେ ଥିବା ଭାଲ୍ଭ ଖରାପ ହୋଇଯାଏ, ଫଳରେ ଚର୍ମ ତଳେ ଥିବା ଶିରାକୁ ଅଧିକ ରକ୍ତଚାପ ପ୍ରବାହ କରେ। ଯଦି ଆମେ ପ୍ରାଥମିକ ଅବସ୍ଥାରେ ଏହି ରୋଗକୁ ଜାଣିପାରିବା ତାହେଲେ ଘା ହେବା ଅବସ୍ଥାକୁ ଟାଳିପାରିବା। କେତେକ ପ୍ରାଥମିକ ଲକ୍ଷଣ ବିଷୟରେ ଆମେ ଜାଣିବା ଦରକାର, ଯଥା ଗୋଡ଼ ଘୋଳେଇ ହେବା, ଓଜନ ଲାଗିବା, ଆଙ୍କେଲ୍ ଗଣ୍ଠି ପାଖରେ ଫୁଲିବା, ବଡ଼ ବଡ଼ ଓ ମେଞ୍ଚାମେଞ୍ଚା ଶିର ଦେଖାଯିବା, ବୁଢ଼ିଆଣୀ ଜାଲ ସଦୃଶ ଛୋଟ ଛୋଟ ବିଭିନ୍ନ ଜାଗାରେ ସୃଷ୍ଟି ହେବା ଇତ୍ୟାଦି ଇତ୍ୟାଦି। ଏହି ଅବସ୍ଥାରେ ରୋଗର ଚିକିତ୍ସା କଲେ ପୂରାପୂରି ରୋଗରୁ ଉପଶମ ମିଳେ ଏବଂ ଘାରୁ ରକ୍ଷା ମିଳେ ଓ ସୁସ୍ଥ ଗୋଡ଼ ଯୋଗୁଁ ଲୋକ ଦୈନିକ କାମ କରିପାରେ। ଡପ୍ଲର ବୋଲି ଗୋଟିଏ ପରୀକ୍ଷା ଅଛି ଯାହାଦ୍ୱାରା ଏହି ରୋଗ ବିଷୟରେ ଆମେ ଜାଣିପାରିବା। ଏହାକୁ ଭେନସ୍ ଡପ୍ଲର ଷ୍ଟଡି ବୋଲି କୁହାଯାଏ। କେଉଁ କେଉଁ ଶିରା ଖରାପ ଅଛି ଏବଂ କେଉଁ କେଉଁ ଶିରାରେ ଭାଲ୍ଭ ଖରାପ ଅଛି ଏବଂ ରକ୍ତ ପ୍ରବାହ କୋଉ ଦିଗକୁ ହେଉଛି ତାହା ମଧ୍ୟ ଏହି ଡପ୍ଲର ଷ୍ଟଡି ଦ୍ୱାରା ଜଣାପଡ଼େ। ଏହାର ଆଉ ଏକ ସୁବିଧା ହେଲା ଯେ ଡପ୍ଲର ଷ୍ଟଡି ଫଳରେ ଶଲ୍ୟ ଚିକିତ୍ସକ କେଉଁ ଜାଗାରେ ଅପରେସନ୍ କରିବ ତାହା ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଏହି ରୋଗର ଚିକିତ୍ସା ଓ ପ୍ରତିଷେଧ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା। ସବୁଠାରୁ ଅତ୍ୟନ୍ତ ଜରୁରୀ କଥା ହେଲା ଏହି ରୋଗକୁ ଆମେ କେମିତି ହେବାକୁ ନଦେବା, ଅର୍ଥାତ୍ ପ୍ରିଭେନ୍ସନ୍। କଥାରେ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍। ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବାକୁ ପଡ଼ୁଥିବ ଏବଂ ମଝିରେ ମଝିରେ ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବା ଅନିବାର୍ଯ୍ୟ, ତେବେ ମଝିରେ ମଝିରେ ବସି ପଡ଼ିବା ଉଚିତ ଏବଂ ଗୋଡ଼କୁ ଟିକେ ଉଚ୍ଚା ଚୌକି ଉପରେ ରଖିଦେଲେ ପାଦରୁ ରକ୍ତ ହୃଦୟ ଆଡ଼କୁ ଚାଲିଆସେ, ଫଳରେ ପାଦର ଶିରାରେ ଥିବା ରକ୍ତଚାପ କମିଯାଏ। କୌଣସି ଓଜନ ଜିନିଷ ତଳୁ ଉଠେଇଲା ବେଳେ ଶିରା ଉପରେ ପ୍ରବଳ ଚାପ ପଡ଼େ, ତେଣୁ ସେଥିରୁ ମଧ୍ୟ ନିବୃତ୍ତ ରହିବା ଉଚିତ। ଏସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ ଭାରିକୋସ୍ ଶିରା ହେବାର ସମ୍ଭାବନା

କରିବାକୁ ଆମେ ଏଡ଼ାଇ ଦେଇପାରିବା। ଭାରିକୋଜ ଶିରା ହେଲେ ଆମେ କ'ଣ କରିବା ଆସନ୍ତୁ ଜାଣିବା। ପ୍ରଥମେ ଯେଉଁ କାର୍ଯ୍ୟ ଯୋଗୁଁ ଏହା ହେଉଛି ତାକୁ ବନ୍ଦ କରିବା ନିହାତି ଦରକାର। ଇଲାଷ୍ଟିକ୍ ମୋଜା ବା କମ୍ପ୍ରେସନ୍ ମୋଜା ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ଦିନବେଳେ ଏହାକୁ ନିଶ୍ଚୟ ପିନ୍ଧିବା ଦରକାର। ରାତିରେ ଏହାକୁ ଖୋଲାଯାଇପାରେ। ଯଦି ଇଲାଷ୍ଟିକ୍ ମୋଜା ନ ମିଳେ ତାହେଲେ ଇଲାଷ୍ଟିକ୍ କ୍ରେପ୍ ବ୍ୟାଣ୍ଡେଜ୍ ମଧ୍ୟ ବ୍ୟବହାର କରାଯାଇପାରେ। ଯଦି ଗୋଡ଼ରେ ଘା ହୋଇଛି ତେବେ ତାହାର ଚିକିତ୍ସା ତତ୍ସଙ୍ଗେ କରିବା ଉଚିତ, ଅର୍ଥାତ୍ ଘାର ଡ୍ରେସିଂ ଏବଂ ଆଣ୍ଟିବାୟୋଟିକ୍ ଚିକିତ୍ସା ଇତ୍ୟାଦି। ଏସବୁ ସତ୍ତ୍ୱେ ଯଦି ଉପଶମ ନ ମିଳେ ଏବଂ ରୋଗ ବଢ଼ି ବଢ଼ି ଅଧିକ ହେବାକୁ ଲାଗେ ତେବେ ଶଲ୍ୟ ଚିକିତ୍ସା କରାଯିବା ଉଚିତ। ଅଭିଜ୍ଞ ଶଲ୍ୟ ଚିକିତ୍ସକଙ୍କ ପାଖରେ ଚିକିତ୍ସା କରିବା ଦରକାର। ଶଲ୍ୟ ଚିକିତ୍ସା ପଦ୍ଧତି ଦ୍ୱାରା ଶିରାକୁ ବନ୍ଧାଯାଏ ଏବଂ ବଡ଼ ବଡ଼ ଫୁଲି ଯାଇଥିବା ଶିରା ମଧ୍ୟ କାଢି ଦିଆଯାଏ। ଓପନ୍ ସର୍ଜରୀ ପଦ୍ଧତିରେ ବା ଏଣ୍ଡୋସ୍କୋପିକ୍ ସର୍ଜରୀ ପଦ୍ଧତିରେ ଏହି ଶଲ୍ୟ ଚିକିତ୍ସା କରାଯାଏ। ଆଜିକାଲି ଯୁଗରେ ଲେଜର୍ସ ପଦ୍ଧତିରେ ମଧ୍ୟ ଏସବୁ ଚିକିତ୍ସା ହୋଇପାରୁଛି।

ସକାଳୁ ସକାଳୁ ବର୍ଷାର ରିମ୍ଝିମ୍ ସୁର ଦେହ ମନକୁ ପୁଲକିତ କରିବା ସଙ୍ଗେ ସଙ୍ଗେ ମନ ଆନନ୍ଦରେ ନାଚିଯାଉଛି। ଏ ବର୍ଷା କୌଣସି କ୍ଷତିକାରକ ବର୍ଷା ନୁହେଁ, କାହାକୁ ହଇରାଣ କରୁଥିବା ଭଳି ବର୍ଷା ନୁହେଁ। ଏ ବର୍ଷା କେବଳ ମାଟିକୁ ଭିଜଉଛି, ମନକୁ ଭିଜଉଛି ଏବଂ ପରିବେଶକୁ ମଧ୍ୟ ଥଣ୍ଡା ଥଣ୍ଡା କରିଦେଉଛି। ଏମିତି ଗୋଟିଏ ସୁନ୍ଦର ପରିବେଶରେ ସକାଳର ଆଗମନ, ସୂର୍ଯ୍ୟ ଦେବତାଙ୍କର ଆଗମନ ସତ୍ତ୍ୱେ ବି ସୂର୍ଯ୍ୟ କିରଣ ଆମ ଆଖିକୁ ସ୍ପଷ୍ଟ ଦେଖାଯାଉ ନାହିଁ। କୋଉଠି ନା କୋଉଠି ଆକାଶ ମେଘାଚ୍ଛନ୍ନ କରିଛି, ଆଉ କୋଉଠି ନା କୋଉଠି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି, ଆଉ କୋଉଠି ନା କୋଉଠି ହାଲକା ଛିପ୍ ଛିପ୍ ଛିପ୍ ଛିପ୍ ବର୍ଷା ହେଉଛି। ଆଉ ସେ ବର୍ଷାରେ ଗୀତ ଗାଇବାର ମଜା, ସଙ୍ଗୀତକୁ ଆପଣାଇବାର ମଜା ଖୁବ୍ ନିଆରା, ଖୁବ୍ ଆପଣାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେତେକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ଶୁଭ ସକାଳ। ସକାଳ ହେଲେ ପୂର୍ବାକାଶରେ ସିନ୍ଦୁର ଫାଟିବାର ଦୃଶ୍ୟକୁ ଆମେ ସମସ୍ତେ ଦେଖିବାକୁ ଇଚ୍ଛା କରୁ, ଆଉ ସେ ଦୃଶ୍ୟରେ କିଛି ସମୟ ଭିଜିଗଲେ, ମଜିଗଲେ, ବୁଡ଼ିଗଲେ ଭାରି ଆନନ୍ଦ ଲାଗେ। ଆଜି କିନ୍ତୁ ବର୍ଷା ହେଉଛି, ଚାରିଆଡ଼େ ଝିପ୍ଝିପ୍ ଝିପ୍ଝିପ୍ ବର୍ଷା, ହେଲେ ବି ସକାଳ ଆସିଲେ ଦେହ ମନ ଫୁର୍ତ୍ତି ଲାଗେ, ଆରାମ ଲାଗେ, ମାଇଣ୍ଡ ଫ୍ରେଶ ଥାଏ। ରାତିର ବିଶ୍ରାମ ପରେ ସକାଳୁ ସକାଳୁ ଦେହ ମନ ସବୁକିଛି ହାଲକା ଥାଏ, ରିଲାକ୍ସ ଥାଏ। ଏମିତି ଗୋଟେ ସୁନ୍ଦର ପରିବେଶରେ ଯଦି ଭଲ ଗୀତଟିଏ ଶୁଣିବାକୁ ମିଳିଯାଏ, ନିଜ ମନପସନ୍ଦର ଗୀତଟିଏ କିଏ ଗାଇଦିଏ ବା ଶୁଣିବାକୁ ମିଳେ, ତାହେଲେ ତ ସକାଳଟା ପୁରା ରଙ୍ଗୀନ ରଙ୍ଗୀନ ହୋଇଯିବ। ପ୍ରଥମ କରି ପୃଥିବୀ ମାତାଙ୍କୁ ଝାପ୍ସା ଝାପ୍ସା ଆଲୋକରେ ଦେଖିବାର ଦୃଶ୍ୟ ସତରେ ଖୁବ୍ ହୃଦୟ ସ୍ପର୍ଶୀ। ପକ୍ଷୀର କାକଳି, କିଚିରି ମିଚିରି ଶବ୍ଦ, କୋଇଲିର କୁହୁତାନ, ଗାଈର ହମ୍ବାରଳି, ଏସବୁ ସାଙ୍ଗକୁ ଶାନ୍ତ ସୁଶୀତଳ ପବନ ଦେହ ମନକୁ ପୁଲକିତ କରିବା ସହିତ ମନରେ ଅଫୁରନ୍ତ ଆଶା ଭରିଦିଏ।

ସମୟ କିନ୍ତୁ ଚାଲିଥାଏ ଅବିରତ ଭାବରେ। ପ୍ରତି ମୁହୂର୍ତ୍ତରେ ପ୍ରକୃତି ତାର ରୂପ ରଙ୍ଗ ବେଶ ମଧ୍ୟ ବଦଳି ଚାଲିଥାଏ। ଏ ଦେଖୁନାହାନ୍ତି, ଆପଣ ଯେତେବେଳେ ଉଠିଲେ ସେତେବେଳେ ଯାହା ପରିବେଶ ପରିସ୍ଥିତି ଥିଲା ଏବେ କ'ଣ ତାହା ଅଛି? ଆଦୌ ନୁହେଁ। ସବୁ ସମୟରେ ପରିସ୍ଥିତି ପରିବେଶ ପ୍ରକୃତି ତାର ରୂପ ରଙ୍ଗ ବେଶ ସବୁକିଛି ବଦଳେଇ ଦେଇଥାଏ। ଠିକ୍ ସେମିତି ସମୟ ଅନୁସାରେ ଆମକୁ ମଧ୍ୟ ଅଗ୍ରସର ହେବାକୁ ପଡ଼ିଥାଏ ନିଜ କର୍ମରେ। ଟ୍ରାନ୍ସମିଶନ ଷ୍ଟାର୍ଟ ହୋଇଥିଲା 5:53। ଏ ଦେଖୁନାହାନ୍ତି 7:42:53 ହୋଇଗଲାଣି। କାର୍ଯ୍ୟକ୍ରମ ମଧ୍ୟ ସେମିତି ଚାଲିଛି ଆଗକୁ ଆଗକୁ, ତାର ରୂପ ରଙ୍ଗ ଏବଂ ଢଙ୍ଗକୁ ନେଇ ଆପଣମାନେ ମଧ୍ୟ ଆମ ସହିତ ଯୋଡ଼ି ହୋଇ ରହିଛନ୍ତି କାର୍ଯ୍ୟକ୍ରମ ମାଧ୍ୟମରେ। ତେବେ ଦୂର ପାହାଡ଼, ଝାଉଁବଣ, ନଈପଠା, ଆମ୍ବ ତୋଠା, ଫୁଲ ବଗିଚାର ସକାଳର ଆଗମନର ଦୃଶ୍ୟ ବାସ୍ତବିକ ନିଆରା। ପ୍ରକୃତି ଚଳଚଞ୍ଚଳ ହେଉଥାଏ ଧୀରେ ଧୀରେ, ଆଉ ତରୁ ଠାରୁ ତୃଣ ପର୍ଯ୍ୟନ୍ତ ସମସ୍ତେ ପୁଲକିତ ପଲ୍ଲବିତ ହେଉଥାନ୍ତି ଆସ୍ତେ ଆସ୍ତେ।

ମୁଁ କହୁଥିଲି ସକାଳର କଥା, ରାତି ପାହିଲେ ସକାଳ ହୁଏ, ଆଉ ସକାଳୁ ସକାଳୁ ସମସ୍ତଙ୍କର ଦେହ ମନ ଏସବୁ ଭଲ ଥାଏ, ଠିକ ଥାଏ, କାହିଁକି ନା ରାତିର ବିଶ୍ରାମ ପରେ ଆମେ ସମସ୍ତେ ଫୁର୍ତ୍ତି ଥାଉ, ଆକ୍ଟିଭ ଥାଉ, ଚଳଚଞ୍ଚଳ ଥାଉ। ଯେଉଁମାନେ ସକାଳୁ ସକାଳୁ ଉଠିବାର ଅଭ୍ୟାସ ରଖିଛନ୍ତି ସେମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଇବି, ଆଉ ଏହି ଅଭ୍ୟାସ ଆଗକୁ ଜାରି ରଖିବା ପାଇଁ ମଧ୍ୟ ଆପଣମାନେ ପ୍ରୟାସ ରଖନ୍ତୁ। କାରଣ ସକାଳୁ ଉଠିଲେ ଦେହ ମନ ଆହୁରି ପୁଲକିତ ରୁହେ, ବଡି ଆହୁରି ଆକ୍ଟିଭ ରୁହେ। ସକାଳୁ ସକାଳୁ ଉଠିବା, ଟିକେ ସମୟ ଏକ୍ସରସାଇଜ କରିବା, ସକାଳର ବାତାବରଣରେ ବୁଲାବୁଲି କରିବା, ନିଜ ଦେହକୁ ସୁସ୍ଥ ରଖିବା ପାଇଁ କିଛି ଟିପ୍ସ ଆପଣେଇବା, ତା ସହିତ ନିଜର ନିତ୍ୟକର୍ମ ସମୟ ମୁତାବକ ସାରି ନିଜର ପ୍ରଫେସନାଲ ଲାଇଫକୁ ଆପଣେଇବା, ଏ ହେଉଛି ଆମର ଦୈନନ୍ଦିନର କାମ। ତା ଭିତରେ ଆମେ ସୁସ୍ଥ ରହିବା ପାଇଁ ନିଜ ପାଇଁ କିଛି ସମୟ ବାହାର କରିବା, ଭଲ ଭଲ ଗୀତ ଶୁଣିବା, ଭଲ ଭଲ ଈଶ୍ୱରଙ୍କର କଥା ବା ଆଧ୍ୟାତ୍ମିକ ବାର୍ତ୍ତାକୁ ନିଜ ଜୀବନରେ ଲଗେଇବା ପାଇଁ

ହଁ, ତେବେ ଋତୁଚକ୍ରର ଆବର୍ତ୍ତମାନରେ ମାଟି ମା ମଧ୍ୟ ଭିନ୍ନ ଭିନ୍ନ ରୂପ ଧାରଣ କରେ। ପତ୍ର ଝଡ଼ାର ଦୃଶ୍ୟ ତ ଆଉ କେତେବେଳେ ପତ୍ର କଅଁଳି ଥିବାର ଅପୂର୍ବ ଦୃଶ୍ୟ, ଆଉ କେତେବେଳେ ବର୍ଷାର ଟୋପାଟୋପା ପାଣିରେ ପତ୍ର ସବୁ ଗଛ ସବୁ ମାଟି ମା ଭିଜିଥିବାର ଦୃଶ୍ୟ, ତ ଆଉ କେତେବେଳେ ଗୋଧୂଳି ସମୟର ଦୃଶ୍ୟ। ସବୁଥିରେ ଭରି ରହିଛି ମାଦକତା, ଆତ୍ମୀୟତା ଆଉ ସୌନ୍ଦର୍ଯ୍ୟତା। ହଁ, ଆମ ମାଟି ମା ଠାରୁ ନିଜର ଆଉ କିଏ ବାହାରିପାରେ? କେତେ ସୁନ୍ଦର ତାର ବେଶ ପରିପାଟି, ସବୁଜ ରଙ୍ଗର ଶାଢ଼ୀରେ ଅପୂର୍ବ ଶୋଭା ରାଜିରେ, ସତେ ଯେମିତି ଜନମନ ହରଣ କରୁଥାଏ ପ୍ରତିଟି ମୁହୂର୍ତ୍ତରେ ଆମ ପୃଥିବୀ ମାତା। ସେଇ ମାଟି ମାଆକୁ ବାରମ୍ବାର ପ୍ରଣାମ, ଅନ୍ତରରୁ ସଶ୍ରଦ୍ଧ ସମ୍ମାନ।

ପାଉଁଜି କଥା କହେ, ପୁଣି ମନର କଥାକୁ ଗୀତରେ ଗୀତରେ ଗାଇଦିଏ। ସେ ପାଉଁଜିର ସ୍ୱରରେ କେତେବେଳେ କାହାର ନିଦ ଭାଙ୍ଗିଯାଏ ତ, ଆଉ କେତେବେଳେ ପ୍ରୀତିର ଫଲ୍ଗୁ ମଧ୍ୟ ବୋଳି ହୋଇଯାଏ।

ଆମେ କହୁଛୁ ପାଉଁଜିର କଥା, ଆଉ ପାଉଁଜି ସମ୍ପର୍କରେ କେତେ କେତେ ସୁନ୍ଦର ସୁନ୍ଦର ଗୀତ ମଧ୍ୟ ଆପଣମାନେ ଶୁଣୁଛନ୍ତି। ସେ ଘୁଙ୍ଗୁର ହଉ ବା ପାଉଁଜି ହଉ, ଘୁଙ୍ଗୁର ଆଉ ପାଉଁଜି ଭିତରେ ଟିକେ ତ ସାମଞ୍ଜସ୍ୟ ରହିଛି, ପାର୍ଥକ୍ୟ ରହିଛି। ତଥାପି ଘୁଙ୍ଗୁର ଆଉ ପାଉଁଜିର ଶବ୍ଦରେ ସମସ୍ତେ ଅନ୍ୟମନସ୍କ, ସମସ୍ତେ ମତୁଆଲା। ତେବେ ପ୍ରିୟାର ପାଉଁଜି କଥା ଯଦି ଆମେ କହିବା, ତେବେ ସେଇଟା ନିଶ୍ଚିତ ଭାବରେ ସବୁଠାରୁ ଅଲଗା ହେବ। ପ୍ରେମିକର ମନ ଆକାଶରେ ଇନ୍ଦ୍ରଧନୁର ସାତରଙ୍ଗ ବୁଣି ଯେତେବେଳେ ପ୍ରିୟା ପାଦର ପାଉଁଜି ବାଜି ଉଠେ, ସେତେବେଳେ ଗୋଟିଏ ସୁନ୍ଦର ଗୀତ ମନେ ପଡ଼ିଯାଏ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ତେବେ ଆଜି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଟପିକ୍ ରହିଛି ବ୍ରହ୍ମଗିରିର ଅଲାରନାଥଙ୍କୁ ଆପଣ କେବେ ଦର୍ଶନ କରିଛନ୍ତି କି ଯଦି ଦର୍ଶନ କରିଛନ୍ତି କ'ଣ ରହିଛି ଅନୁଭୂତି ଆମ ସହିତ ଆଜି ସେୟାର କରିପାରିବେ ଆମ ନମ୍ବରଟି ହେଉଛି 06712303153 ଏଇ ନମ୍ବରରେ ଆପଣମାନେ ଆମକୁ ସିଧାସଳଖ ଯୋଗାଯୋଗ କରିପାରିବେ ଏବଂ କହିପାରିବେ ବ୍ରହ୍ମଗିରିର ଅଲାରନାଥଙ୍କୁ ଆପଣ କେବେ ଦର୍ଶନ କରିବାକୁ ଯାଇଛନ୍ତି ଯଦି ଯାଇଛନ୍ତି ତେବେ କ'ଣ ରହିଛି ଅନୁଭୂତି

0: ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା

0: ମୁଁ କହୁଥିଲି ଟପିକଟି ଆପଣମାନେ ନିଶ୍ଚିତ ଭାବରେ ଶୁଣି ସାରିବେଣି। ଯଦି ଶୁଣି ସାରିଲେଣି ତେବେ ଫଟାଫଟ କହିଦିଅନ୍ତୁ, ଆପଣମାନେ ଅଲାରନାଥଙ୍କୁ କେବେ ଦର୍ଶନ କରିଛନ୍ତି କି? କ'ଣ ରହିଛି ସେ ସମୟର ଅନୁଭୂତି? ଦେଖିବା ଜଣେ କଲର ଆମ ସହିତ ଯୋଡ଼ି ହେଇଗଲେଣି, ସେ କିଏ? ହ୍ୟାଲୋ,
1: ଜଗନ୍ନାଥ ନାମ ନମସ୍କାର।
0: ଜୟ ଜଗନ୍ନାଥ, ନମସ୍କାର, କିଏ କହୁଛନ୍ତି? ଆପଣ ଫାଷ୍ଟ କଲର ଭାବରେ ଆମ ସହିତ ଯୋଡ଼ି ହେଇଛନ୍ତି, ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ ଟପିକ ସମ୍ପର୍କରେ?
1: ଅଲାରନାଥ କହିଥିଲେ ମୁଁ ବହୁତ ଖୁସି ହେଇଗଲି, ଆଉ କ'ଣ କହିବି।
0: ତାପରେ ଫଟାଫଟ ଲାଗିଗଲା ଆପଣଙ୍କ ନମ୍ବର। ମୁଁ କହିଲି ଆପଣ ଖୁସି ହେଇଗଲେ ବହୁତ, ତାପରେ ଫାଷ୍ଟ କଲର ଭାବରେ ବି ଯୋଡ଼ି ହେଇଗଲେ।
1: ମ୍ୟାମ ଆପଣ ଟପିକ ଅଲାରନାଥ କହୁ କହୁ ମୁଁ ଆଡେ ମୋବାଇଲ ମାରିଲି। ଅଲାରନାଥ ଆମେ ଯାଇଛୁ, ଦେଖିଛୁ ନା, ସେଠି ଗାଧେଇଛୁ, ଠାକୁର ଦର୍ଶନ କରିଛୁ, ଆଉ ସେଠି ଯୋଉ ପଥରଟା ପଡିଛି, ତାପରେ ଯୋଉ କହୁଣି ଚିହ୍ନ, ଆଣ୍ଠୁ ଚିହ୍ନ, ସେଇଟା ସବୁ ଦେଖିଛୁ। ଆମକୁ ଯୋଉ କଣ୍ଡା ସବୁ ବୁଝେଇ ଦେଲେ, ଏ ସମୟରେ ଏତେ ମନେ ନାହିଁ, ଆମେ 2000 ଦେଖିଲୁ ମ୍ୟାମ। ଆଉ ଭଲ ଲାଗିଲା ବହୁତ ଜାଗା। ଏକରେ ଗୋଟେ ଅଛି ମନ୍ଦିରଟା, ତା ସାମ୍ନା କରକୁ ସେ ମନ୍ଦିରଟା ମୋର ମନେ ନାହିଁ, ବୋଲେ କୋଉଟା କଣ ହବ, ଗୋଟେ ମନ୍ଦିର ଅଛି, ବୁଲାବୁଲି କରିକି ଆସିଲୁ, କିନ୍ତୁ ବହୁତ ଭଲ ଲାଗିଲା ଆମକୁ। ଆଉ
0: ଆଚ୍ଛା, ବ୍ରହ୍ମଗିରିର ପାଖାପାଖି କେତେ ଦୂର ହବ ଆପଣ ଅନୁମାନ କରୁଛନ୍ତି?
1: ମ୍ୟାମ ଏମିତି ତ ଏରିଆ କଥା ତ ମୁଁ କହିପାରିବିନି, କିନ୍ତୁ ପୁରୀରୁ 18 ନା 22 କଣ ଏଇଟା କହୁଥିଲେ।
0: ଆଚ୍ଛା ଆଚ୍ଛା ଆଚ୍ଛା,
1: ଆମର ଏତେ ମନେ ନଥିଲା, 2000 କଥା, 26 ତଳର କଥା। ଆମକୁ ବହୁତ ଆନନ୍ଦଦାୟକ ଦେଇଥିଲା। ଆଉ ଏଠି ସେ ଗାଧେଇଲୁ, ଯୋଉ ପୋଖରୀ ପଛ ଘରେ ଗୋଟେ ଥିଲା, ଆଉ ଏଟା ତ ଯୋଉ ମାରିଯାଏ ଯୋଉ ଦଳ, ସିଆଡିକା ଦଳ, ଆମ ଦଳ ନାହିଁ, ପୋଖରୀ ସବୁ ଦଳ ମାରିଯାଇଥିଲା। ଦଳ ଗୁଡାକ ସଫା କରିକି ଲୋକ ସଫା କରୁଥିଲେ, ସକାଳୁ 2 ସଫା କରୁଥିଲେ, ଦାନ୍ତ ଗାଡି ସଫା କରୁଥିଲେ। ଏଠୁ ଆମେ ଯେତେବେଳେ ଯାଇକି ଓହ୍ଲେଇ ପଡ଼ିଲୁ, ଆମେ ନେଇଯାଇଥିଲୁ ଟ୍ୟାକ୍ସ ନା କଣ ନେଇକି ଯାଇଥିଲୁ, ତାର ଜଣେ ଜାଗା ଦେଲୁ, ଜଣେ ଭାଇ ଆମକୁ କହିଲା ତମେ କୋଉଠୁ ଆସ, ଆମେ ଏଠୁ କହିଲୁ ଭଟ୍ଟାରିକା ମାଣିଆ ବନ୍ଧ। ଏଠୁ ଆମ ସହିତ ଟିକେ ଦୁଃଖ ସୁଖ ବହୁତ ବିଷୟରେ ଆଲୋଚନା କଲେ, ତାର ଶାଢୀ କଥା ପଚାରିଲେ, ଭଟ୍ଟାରିକା କଥା ପଚାରିଲେ, ଆଉ କୋଉଠିକି ଯିବ ଫାଷ୍ଟ ନା ଏଇଠିକି ଫାଷ୍ଟ ଆସିଛ, ଏମିତି କହିଲେ ଆମେ କହିଲେ ଫାଷ୍ଟ ଆସିବୁ ବ୍ରହ୍ମଗିରି, ତାପରେ ଜଗନ୍ନାଥ ମନ୍ଦିର ଦର୍ଶନ କରିବୁ, ତାପରେ ଅଲଗା ଆଡେ ବୁଲିବୁ। ଆଉ ସେଠୁ ସଫା କଲେ ଅର୍ଥ ଗାଡି, ଆମକୁ ଟିକେ ସାହାଯ୍ୟ କଲେ କଥାବାର୍ତ୍ତାରେ, କଣ ବିଭିନ୍ନ ପ୍ରକାର କଥା ଆଲୋଚନା କଲା ପରେ ତାଙ୍କ ଏଠିକି କଥା ବି କହିଲେ। ଏବେ ଆମକୁ କହିଲେ ପଳା ଏଠୁ ସାତପଡ଼ା, ଆମେ କହିଲୁ ନାଇଁ ଭାଇ ଆମେ ସାତପଡ଼ା ପ୍ଲାନିଂ ରେ ଆସିନୁ, ଆଉ ଆମେ ଏଇଠି ଠାକୁର ଦର୍ଶନ କରିକି ଯିବୁ, ପୁରୀ ଦର୍ଶନ କରିକି ତାପରେ ଆମେ ଆଉ 2 ବୁଲିବୁ। ଆଉ 3 ପ୍ରୋଗ୍ରାମରେ ଆମେ ଯାଇଥିଲୁ। ଆଉ କିନ୍ତୁ ମୋର ଅଧ୍ୟାପିତା ସେ ଜିନିଷ ଆମର ମନେ ଅଛି, ସେଇ ପଥର ଦୃଶ୍ୟ ଗୁଡା ଏବେ ଆଖି ଆଗରେ ଝଲସି ଆସୁଛି, ସେ ଗାଧୁଆଧି ମନକୁ ବହୁତ ଆନନ୍ଦଦାୟକ। ଆଉ ଠାକୁରଙ୍କ କଥା ଯାହା କହିଲେ ନସର କଣ ବର୍ଣ୍ଣନା କରିବି ଠାକୁରଙ୍କ ବିଷୟରେ ମୁଁ।
0: ଯାହା ହଉ, ଏତେ ବର୍ଷ ତଳର କଥା ଆପଣ ମନେ ରଖିଛନ୍ତି, ଆଜି ମୁଁ କହିଲା ବେଳକୁ ଆପଣଙ୍କର ସେଇ ସ୍ମୃତି ସବୁ ମାନସ ପଟରେ ଆଙ୍କି ହେଇଯାଉଛି। ଯୋଉ କଥା ଆପଣ ଆଜି ବର୍ଣ୍ଣନା କରୁଛନ୍ତି ଆମ ସାମ୍ନାରେ ଫୋନ କଲ୍ସ ମାଧ୍ୟମରେ, ଆପଣଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କୁ ମଧ୍ୟ ମ୍ୟାମ ଆଜି ସକାଳ ଶୁଭ ସକାଳ ଅଧ୍ୟକ୍ଷ ପାଇଁ, ଆଉ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି 3 ମୁଁ ଭଲରେ ଶୁଣିଛି, ପୁରା କୁଆଡେ ନ ଯାଇକି 3 ଶୁଣିଛି, ଆଉ ବସିଛି କେବଳ ଆପଣ ଆସିଛନ୍ତି ଟ୍ରଫି କହିଲେ କହିଲେ ମୁଁ କେବେ କହିବି ବୋଲି ପୁରା ବସିଛି, ବୋଲେ ଗାଧୋଉ ଆପଣଙ୍କ କଥାକୁ ପୁରା ମୁଁ ବୋଲେ ଗୋଟେ କାନ ଭିତରେ ଗୋଟେ ଥାଏ ନୁହେଁ, ମୁଁ ସେମିତି ପୁରା ରହିଛି ଆପଣଙ୍କ ସହିତ କଥା ହେବି। ଫାଷ୍ଟ ଦେବାକୁ ଧନ୍ୟବାଦ, ଆଉ ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଆପଣ ବର୍ଣ୍ଣନା କରିଥିବା ସକାଳ ପାଇଁ ବହୁତ ମୋତେ ଆନନ୍ଦଦାୟକ ଦେଲା। ତେଣୁ ଆପଣ ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ, ଏତିକି କାମ ନା ଆଉ କଣ କହିବି।
0: ଆଜ୍ଞା, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ।

0: ଯେତେବେଳେ ଠାକୁର ସ୍ନାନ ଯାତ୍ରା ପରେ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି, କାହିଁ କୋଉ କୋଣରୁ ପୃଥିବୀର କୋଣ ଅନୁକୋଣରୁ ଭକ୍ତମାନେ ଆସି ମହାପ୍ରଭୁଙ୍କର ଦିବ୍ୟ ଦୁର୍ଲଭ ଦର୍ଶନ କରନ୍ତି। ହାତୀ ବେଶର ମଣିମାଙ୍କୁ ଦର୍ଶନ କରି କୃତ୍ୟକୃତ୍ୟ ହୋଇଯାଆନ୍ତି, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦିଅନ୍ତି ମଣିମାଙ୍କ ଶ୍ରୀ ଛାମୁରେ। ତେବେ ମହାପ୍ରଭୁ 108 ଗରା ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୁଅନ୍ତି। ଆମ ମଣିମାଙ୍କୁ ମଧ୍ୟ ଜ୍ୱର ହୁଏ, ଯେମିତି ଆମେ ଅତ୍ୟଧିକ ଗାଧୋଇ ପଡ଼ିଲେ କି ବେଶୀ ଥଣ୍ଡାରେ କାରବାର କଲେ, ଜିନିଷ ବ୍ୟବହାର କଲେ ଆମକୁ ମଧ୍ୟ ଥଣ୍ଡା ଜ୍ୱର ହୁଏ। ଆମ ମହାପ୍ରଭୁ ମଧ୍ୟ ଠିକ୍ ସେମିତି ମାନବୀୟ ଲୀଳା କରୁଛନ୍ତି ଶ୍ରୀକ୍ଷେତ୍ର ଧାମରେ ଥାଇ। ମହାପ୍ରଭୁ ଯେତେବେଳେ 108 ଗରା ସୁଗନ୍ଧିତ ଜଳରେ ସ୍ନାନ କଲେ ମହାପ୍ରଭୁଙ୍କୁ ମଧ୍ୟ ଜ୍ୱର ହେଲା। ଆଜିଠୁ ଅଣସର ନୀତି ଆରମ୍ଭ। ଆଉ ଏହି ଅଣସର ନୀତି ଅବସରରେ ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବାର ପୁଣ୍ୟଫଳ ରହିଛି। ଅଲାରନାଥଙ୍କୁ ଦର୍ଶନ କଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର ସମାନ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆପଣମାନେ ଯଦି ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ତେବେ ଆମ ସହିତ ସିଧାସଳଖ ଭାବରେ ଯୋଡ଼ି ହୋଇଯାଆନ୍ତୁ। ଆମ ନମ୍ବରଟି ହେଉଛି 0671230353। ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହୋଇଗଲେଣି, ସେ କିଏ, କୋଉଠୁ କହୁଛନ୍ତି? ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେଡିଓ
1: ଗଜା। ଜୟ ଜଗନ୍ନାଥ
0: ଆଜ୍ଞା। ଜୟ ଜଗନ୍ନାଥ, ନମସ୍କାର, କିଏ କହୁଛନ୍ତି?
1: କଟକର ସିଡିଏ ସେକ୍ଟର 6 ଆପଣ କହିବେ
0: ଆଜ୍ଞା। ଆଜ୍ଞା, ଆପଣଙ୍କୁ ସ୍ୱାଗତ ଜଣାଉଛି। ତେବେ ସକାଳୁ ସକାଳୁ ଆପଣ ମଧ୍ୟ
1: ନମସ୍କାର
0: ଆପଣଙ୍କୁ ଏଥିପାଇଁ ମୁଁ ସ୍ୱାଗତ କଲି ଯେ ଆପଣ ସକାଳୁ ସକାଳୁ ଆମ ପ୍ରୋଗ୍ରାମ ଶୁଣୁଛନ୍ତି, ଆମ ସହିତ ଯୋଡ଼ି ହେବେ ବୋଲି ପ୍ରୟାସ ମଧ୍ୟ ଜାରି ରଖିଛନ୍ତି। ତେବେ କଣ କହିବେ, ଅଲାରନାଥଙ୍କୁ ଦର୍ଶନ କରିଛନ୍ତି?
1: ଅଲାରନାଥଙ୍କୁ ଆମେ ପ୍ରତିବର୍ଷ ଏ ଅଣସର ସମୟରେ ଅଲାରନାଥ ମହାପ୍ରଭୁଙ୍କୁ ଜଗନ୍ନାଥ ରୂପରେ ବା ନାରାୟଣଙ୍କ ରୂପରେ ଆମେ ପ୍ରତିବର୍ଷ ଏହି ସମୟରେ ଅଣସର ସମୟରେ ଆମେ ଦର୍ଶନ କରିଥାଉ। ପ୍ରତିବର୍ଷ ଆମ ଗ୍ରୁପ ସହିତ ଆମେ ଯାଉ, ବେଳେବେଳେ ମୁଁ କୋଉ ପରିବାରକୁ ମଧ୍ୟ ନେଇକି ଯାଏ। ଆଉ ଏଇ ବର୍ଷ ଯିବା ପାଇଁ ଆମର 5 ରବିବାରକୁ ସିଲେକ୍ଟେଡ୍ କରିକି ଗାଡି ବୁକିଂ କରିଛୁ। ତେଣୁକରି ଆମେ ଯିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରିପେୟାର ହେଇସାରିଛୁ ଆସନ୍ତା ରବିବାର 5।
0: ତେବେ ଆପଣ କେତେ ବର୍ଷ ଧରି ଅଲାରନାଥଙ୍କୁ ଦର୍ଶନ କଲେଣି, କେତେ ଥର ଦର୍ଶନ କରିଛନ୍ତି?
1: ଅଲାରନାଥଙ୍କୁ ମୁଁ ତ ଏଇଠି ନିୟମିତ ଭାବରେ ଆମେ 10 ହେଲା ଯାଉଛୁ। ମୁଁ ଯେତିକି ଏଇଠି ସିଡିଏର ରହିବା ଭିତରେ ସଙ୍ଗତ କରିବା ଭିତରେ 10 ହେଲା ନିୟମିତ ଭାବରେ ଯାଉଛୁ। ଅଲାରନାଥ ସମୟରେ ମାନେ ଏଇ ଅଣସର ସମୟରେ 1 ଥରରୁ 2 ଥର ମଧ୍ୟ ବି ଯାଇଛି। ଯେମିତି ପ୍ରଥମ ଦିନେ 2 ଦିନ ଭିତରେ ଆମେ ଗଲୁ, ପୁଣି ଥରେ କେତେବେଳେ ଯେମିତି ଯଦି ପିଲାମାନଙ୍କ ସାଙ୍ଗରେ ସପରିବାରଙ୍କୁ ନେଇକିରି ମୁଁ ମୋର ଗଲି, ସେ ବି ଟିକେ ଅଲଗା। ଥରେ କିମ୍ବା 2 ଥର ଯାଇଥାଉ। ଆଉ ଆପଣଙ୍କର ଯୋଉ ବାହୁଡା ସମୟରେ, ଯୋଉ ବାହୁଡା ଦଶମୀରେ ମୋ ବାପାଙ୍କର ଶ୍ରାଦ୍ଧ, ସେ ସମୟରେ ସେଇ 5-7 ଭିତରେ ବାପା ଯୋଉ ଗଲେଣି, ତା ଭିତରେ ମୁଁ ସେ ବାହୁଡା ସମୟରେ ବି ଥରେ 2 ଥର ଯାଇକିରି ସେଠି ଠାକୁରଙ୍କୁ ବି ଦର୍ଶନ ମୁଁ କରିଛି। ଆମର କୋଉଠି ଗୁଣ୍ଡିଚା ମନ୍ଦିରରେ ତେଣୁକରି ଏମିତି କଥା। ପୁରୀ ପାଇଁ ତ କଥାର ମାନେ ସରିବାର ନା ନାହିଁ। ପୁରୀର କଥା ବହୁତ କିଛି, ଆଉ ପୁରୀ ଜଗନ୍ନାଥ ମହାପ୍ରଭୁଙ୍କର ଯୋଉ ମହିମା, ସେ ତ ସାରା ବିଶ୍ୱରେ ବିଖ୍ୟାତ। ଆଉ ତାଙ୍କୁ ଯେତେବେଳେ ଜ୍ୱର ହେଇଯାଉଛି ବା ତାଙ୍କ ଦେହ ଖରାପ ହେଇଯାଉଛି, ସେଥିପାଇଁ ଏ 10 ଆମେ ବି ଠାକୁରଙ୍କ ସାଙ୍ଗେ ସାଙ୍ଗେ ନିଶ୍ଚିନ୍ତ ଭାବରେ କୋଉଠି ନା କୋଉଠି ମନୋବଳ ଆମର ବି ଅସୁସ୍ଥ ହେଇଯାଏ।
0: ବହୁତ ବଢିଆ, ସୁନ୍ଦର ଭାବରେ ଆପଣ ଅଲାରନାଥଙ୍କୁ ଦର୍ଶନ କରି ଚାଲିଛନ୍ତି ଆଜିକି 10 ଧରି। ଆଜି ବର୍ଣ୍ଣନା କଲେ ସବୁ ଶ୍ରୋତାମାନେ ଆପଣଙ୍କୁ ଶୁଣୁଛନ୍ତି, ଆପଣଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ।
1: ଆପଣ କେମିତି ଅଛନ୍ତି ମ୍ୟାଡମ? ସକାଳୁ ଶୁଣୁଛି ଆପଣ ବର୍ଷାକୁ ନେଇକିରି ଯୋଉ ବିଶ୍ଲେଷଣ କରିଛନ୍ତି ଆଉ ସୁନ୍ଦର ଭାବରେ ଯୋଉ ଶୋ କରିଚାଲିଛନ୍ତି, ମୁଁ ଶୁଣୁଥିଲି ଏପର୍ଯ୍ୟନ୍ତ ଶୁଣିଶୁଣି ମୁଁ ପ୍ରଥମ କଲରୁ ବି ଚେଷ୍ଟା କରୁଛି ମୁଁ କେମିତି ଲାଗିଗଲେ ଦୁଇପଦ ମ୍ୟାଡମ୍ ସହିତ କଥା ହେବି। ଯାହା ହଉ ପ୍ରଥମଟା ତ ଯଦି ନହେଲା ସେକେଣ୍ଡଟା ହେଇଗଲା।
0: ବହୁତ ବଢିଆ, ଆପଣ ସେମିତି କାମରେ ଲାଗିଥାନ୍ତୁ, ଆମକୁ ଶୁଣୁଥାନ୍ତୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ନମସ୍କାର, ଆଜ୍ଞା ଜୟ ଜଗନ୍ନାଥ।

0: غناد. ଅନ୍ୟ ସମୟରେ ଅଲାରନାଥଙ୍କୁ ଦର୍ଶନ କରିବା ଆଉ ଏ ଅଣସର ସମୟରେ ଦର୍ଶନ କରିବାର ମଧ୍ୟ ବୈଚିତ୍ରତା ରହିଛି, ଟିକେ ଫରକ ରହିଛି। ତେବେ ଆପଣମାନେ ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି, ଯଦି ଯାଇଛନ୍ତି ଦର୍ଶନ କରିବା ପାଇଁ କ'ଣ ରହିଛି ଅନୁଭୂତି ଅନୁଭବ ଆମ ସହିତ ସେୟାର କରିପାରିବେ। ଫଟାଫଟ ଡାଏଲ କରନ୍ତୁ 06712303153। हेलो आकाशवाणी एफएम रेनबो कटक कॉल टी कटि जाइछि, किछि कथा नै, आपण माने पुनि थरे ट्राय करि परिबे। हेलो
1: मैडम नमस्कार।
0: नमस्कार, के कहछन्ति?
1: सविता कहतिले जगतसिंहपुर रो।
0: आपणको स्वागत छणोछि, कोन कहिबे आजरा टॉपिक रे?
1: आज्ञा,
0: टॉपिक संपर्क रे कोन कहिबे?
1: ହଁ, ଟପିକ ସମ୍ପର୍କରେ କହିବି ମ୍ୟାଡାମ। ଆପଣ ତ ସବୁ କହୁଛନ୍ତି, ମୁଁ ଶୁଣୁଛି। ଆଉ ମୁଁ ଯେତିକି ଜାଣିକି କହୁଛି, ଜଗନ୍ନାଥ ଯେତେବେଳେ ଅଣସର ଘରେ ରହନ୍ତି, ଅଲାରନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳେ।
0: ଆଜ୍ଞା ଆଜ୍ଞା।
1: ଆଉ ଅଲାରନାଥଙ୍କ ପାଖକୁ ଯିଏ ଯାଇଛି, ସିଏ ଯଦି ଅଲାରନାଥଙ୍କର ସେ କ୍ଷୀରିଟା ନ ଖାଇଛି, ସେ ତାହେଲେ ଆଉ ଯିବାର କିଛି ମୂଲ୍ୟ ନାହିଁ ମୁଁ ଭାବେ।
0: ଆଚ୍ଛା, ଆପଣ ଆପଣ କ୍ଷୀରି ଖାଇଛନ୍ତି?
1: ନିଶ୍ଚୟ, ପ୍ରସାଦ ପାଇଛି, କ୍ଷୀରି ଖାଇଛି, ଆଉ ବହୁତ ଭିଡ଼ରେ ବି ଯାଇଛି ମୁଁ, ଆଉ ବହୁତ ଭିଡ଼, ଆଉ ସବୁ ଭଲ ସେ ଦର୍ଶନ କରିଛି ଜଗନ୍ନାଥ, ଯୋଉ ଅଲାରନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କଲି। ତାପରେ ତାଙ୍କର ଗୋଟେ ନାହିଁ, ଆ ଅଲାରେ ଖା କ୍ଷୀରି, ଯେ ଯାଇଛନ୍ତି ମୋର ମନେ ପଡୁନି ଠିକ ସେ, ସେଥିପାଇଁ ଅଲାରନାଥଙ୍କ କ୍ଷୀରିଟା ହଉଛି ବେଷ୍ଟ।
0: କ୍ଷୀରି ପ୍ରସାଦ ହଉଛି ଭାରି ମାନେ ଫେମସ ପ୍ରସିଦ୍ଧ।
1: ହଁ, ତାଙ୍କର ସେଇ ଗୋଟାକ ଯିଏ ଖାଇବ, ପ୍ରକୃତରେ କ୍ଷୀରି ଆମେ ଘରେ କରୁଛୁ, ଅନ୍ୟ ଜାଗାରେ ବି ଖାଉଛୁ, ମୁଁ କ୍ଷୀରିକି ମୋର ବେଶୀ ପସନ୍ଦ, ଆଉ ମୁଁ ଯାଏ ଯେତେବେଳେ କେବଳ କ୍ଷୀରି ହିଁ ଖାଇବାକୁ ଅପେକ୍ଷା କରେ ବି ମୁଁ।
0: ବାଃ ବଢିଆ।
1: ଆଉ ମୁଁ ଯାଏ ଯେତେବେଳେ ଆମେ ଫ୍ୟାମିଲି ନେଇକି ଯାଉ, ଫ୍ୟାମିଲି ନେଇକି ଯାଉ, ନିଶ୍ଚୟ କ୍ଷୀରିଟା ଖାଇବୁ, ଆଉ କିଛି କୁଡୁଆରେ ନେଇକିରି
0: ଆସିବି।
1: ଏଇଟା ମାନେ ମୋର ଅଛି, ଅଲାରନାଥଙ୍କ କ୍ଷୀରି ପ୍ରତି ମୋର ଏଇ ଲୋଭଟା ଅଛି। ଆପଣ ତ ସକାଳୁ କହୁଛନ୍ତି ଜଗନ୍ନାଥଙ୍କ ବିଷୟରେ, ବର୍ଷା ବିଷୟରେ ମୁଁ ଶୁଣୁଛି। ମ୍ୟାଡାମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଠାକୁର ଅଣସର ଘରେ ଅଛନ୍ତି, ଆପଣ ଏଇ ଟପିକଟାକୁ ରଖିଛନ୍ତି।
0: ଯାହା ହଉ, ଆପଣ ଶ୍ରୀ ଅଲାରନାଥ ମହାପ୍ରଭୁଙ୍କର ଦିବ୍ୟ ପ୍ରସାଦ କ୍ଷୀରି ପ୍ରସାଦକୁ ଏତେ ମାତ୍ରାରେ ବର୍ଣ୍ଣନା କଲେ, ପାଇଛନ୍ତି, ବାର ବାର ପାଇଛନ୍ତି, ତାର ଟେଷ୍ଟ ଆପଣ ନେଇଛନ୍ତି, ମଜା ନେଇଛନ୍ତି, ଆଉ ସେ ପ୍ରସାଦର ମହାତ୍ମ୍ୟ ମଧ୍ୟ ବର୍ଣ୍ଣନା କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ରଖୁଛି, ନମସ୍କାର।
0: ନମସ୍କାର। ପ୍ରକୃତରେ ଶ୍ରୀ ଅଲାରନାଥଙ୍କ ପାଖରେ ଯୋଉ କ୍ଷୀରି ପ୍ରସାଦ ଭାବରେ ମିଳେ ବା ପ୍ରସାଦ ରୂପରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ, ସେ କ୍ଷୀରିର ଗୋଟେ ସ୍ୱତନ୍ତ୍ର ମହାତ୍ମ୍ୟ ରହିଛି, ସେ କ୍ଷୀରିର ଗୋଟେ ସୁନ୍ଦର କାହାଣୀ ମଧ୍ୟ ରହିଛି, ମୁଁ ପରେ ପରେ ନିଶ୍ଚିତ ଭାବରେ ଆପଣମାନଙ୍କ ସହିତ ଆଲୋଚନା କରିବି।

0: ସବୁ ରିପୋର୍ଟ ଦେଖେଲା? ଏଚ୍ଆଇଭି ଟେଷ୍ଟ ହେଇଛି?
1: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
2: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
3: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
2: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
2: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
4: Welcome back to

0: 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକରେ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋ। ଆପଣମାନେ ଆମ ସହିତ ଯୋଡ଼ି ହେଉଛନ୍ତି, ସିଧାସଳଖ ଭାବରେ ମତ ମଧ୍ୟ ରଖୁଛନ୍ତି। ତେବେ ଆମ ନମ୍ଘରଟି 0671230353। ଟପିକ୍ ରହିଛି ବ୍ରହ୍ମଗିରିର ଅଲାରନାଥଙ୍କୁ ଆପଣ ଦର୍ଶନ କରିଛନ୍ତି କି? ଯଦି କରିଛନ୍ତି ତେବେ କ'ଣ ରହିଛି ଅନୁଭବ ଅନୁଭୂତି ଆମକୁ ଆଜି ଜଣାଇ ପାରିବେ। ଦେଖିବା ଆଉ ଜଣେ କଲରଙ୍କୁ। हेलो आकाशवाणी एफएम रेनबो कटक। हेलो हेलो
1: मैडम नमस्कार।
0: नमस्कार की कहउछंती?
1: ओ राजेंद्र होला कहउछंती।
0: आपन को स्वागत जणु छी। कोन कहिबे अलारनाथक विषय रे आपन दर्शन करै छी।
1: हम जे कहउछी पुण्यस्त्र त नवराजा, पुण्यस्त्र त युधिष्ठिर, पुण्यस्त्र त वैदेही, पुण्यस्त्र त जनार्दन। भगवान प्रभु जगन्नाथ हेले जनार्दन। ପୁଣ୍ୟମୟ ଅକ୍ଷର ତାଙ୍କ ନାମ ପୁଣ୍ୟମୟ ଦେବତା। ମଣିଷ ଯେମିତି କାମ କରିବ ସକାଳୁ ମାଟି ଡାଲି ହେଇଥିବ, ସନ୍ଧ୍ୟାବେଳକୁ ସାବୁନ ଲଗେଇଦେଲେ ସିଏ କ୍ଲିନ ହେଇଯିବ, ସଫା ହେଇଯିବ। ଯେମିତି ତାଙ୍କ ସାମ୍ନାରେ ଠିଆ ହେଇଗଲେ ଅନ୍ତର ଭିତର ଯେତେ ଭୁଲ ତଣ୍ଟିକୁ ତଳକୁ ଭିତର ଭୁଲ ସବୁ ସଫା ହେଇଯିବ, ଭୁଲ କମ୍ପ୍ରମାଇଜ ହେଇଯିବ। ଠିକ ଅଛି, ପ୍ରଭୁ ଜଗନ୍ନାଥ ତାଙ୍କର ବିଧାନ ଅଛି, ସେ ସ୍ନାନ କରିବେ ଆଷାଢ଼ ମାସ ଆରମ୍ଭ ଜ୍ୟେଷ୍ଠ ମାସ ପୂର୍ଣ୍ଣମୀ ସ୍ନାନ ପୂର୍ଣ୍ଣମୀ ଦେବରାଜ ଇନ୍ଦ୍ର ନୂଆ ପାଣି ଦେବେ ପୃଥିବୀକି, ସେ ପାଣିରେ ପ୍ରଥମ ସ୍ନାନ କରିବେ ପ୍ରଭୁ ଜଗନ୍ନାଥ ଜ୍ୟେଷ୍ଠ ଦେବ। ତାଙ୍କ ଯେ ଦେହ ଖରାପ ହେବ ସେ ଅଣସର ଘରେ ମେଡିସିନ ଖାଇବେ, ସେତେବେଳେ ଜୀବମାନେ ତାଙ୍କୁ ଦର୍ଶନ ନକଲେ ତାଙ୍କ ଭୁଲର କମ୍ପ୍ରମାଇଜ ହେବ କେମିତି? ତେଣୁ ସେ କହିଛନ୍ତି ଯେ ମୋର ଶକ୍ତି ଯାହା ମନ୍ମନା ଭବ ମଦ ଭକ୍ତ ମଦ୍ରାଜିମା ନମସ୍କୁରୁ ମାମି ବୋଲି ସେଠି ଯୁକ୍ତ ମହାତ୍ମା ମତ ପରାୟଣ। ତେଣୁ ମତେ ଭାବିକିରି ଅଲାରନାଥଙ୍କୁ ସାମ୍ନାରେ ଠିଆ ହବ, ମୋ ପାଖରେ ଯୋଉ କ୍ଷମତା ମୁଁ ପ୍ରଦାନ କରିବି ସିଏ ମଧ୍ୟ ସେଇ କ୍ଷମତା ପ୍ରଦାନ କରିବେ, ତମ ଭୁଲ ସବୁ କମ୍ପ୍ରମାଇଜ ହବ ସେ 15 ଦିନ। ତେଣୁ ସିଏ ହଉଛନ୍ତି ପ୍ରଭୁ ବିଗାରକର୍ତ୍ତା, ସମସ୍ତଙ୍କ ସବୁ ଜୀବ ପାଇଁ ବସିଛନ୍ତି, ସମସ୍ତଙ୍କର ପିତା ମାତା ସିଏ, ବୃକ୍ଷ ଲତା ଜୀବ ଜନ୍ତୁ ମଣିଷ ଯାହାଙ୍କର ପିତା ମାତା ସମସ୍ତଙ୍କର ସିଏ। ତ ସମସ୍ତଙ୍କର ଅନ୍ତର ଭିତର ଭୁଲ ତାଙ୍କ ସାମ୍ନାରେ ଠିଆ ହେଲେ ଭୁଲ ସଫା ହେଇଯିବ, କମ୍ପ୍ରମାଇଜ ହେଇଯିବ। ସେ ହିସାବରେ ଏ ବିଧାନ କରାଯାଇଛି, ତାଙ୍କୁ ନ ଦେଖିଲେ ଜୀବର ସମସ୍ୟା ସମାଧାନ ହେବ କେମିତି?
0: ଆପଣ ଦର୍ଶନ କରିଛନ୍ତି ଅଲାରନାଥଙ୍କୁ?
1: ମୁଁ ଯାଇଛି 2-3 ଥର ଯାଏ, ନା ମୁଁ ଆଗରୁ ଯାଉଥିଲି, ତେଣୁ ଏବେ ଟିକେ ପ୍ରୋବ୍ଲେମ ହେଇଛି, ଏଗା ମୁଣ୍ଡ ପ୍ରୋବ୍ଲେମ ହେଲା ଯାଇପାରୁନି। ମୁଁ ବହୁତ ଯାଏ ଭଗବତ ଗୀତା ପଢେ, ବିଷ୍ଣୁ ସରନାମ ପଢେ, ମତେ ବି ସେଠି ଲୋକମାନେ ଜାଣିଛନ୍ତି ଯେ ରାଜଧାନ ଆସିଲେ ଏଇଟା ପ୍ରଭୁଙ୍କ ବିଷୟରେ କିଛି କହିବେ, ଲୋକମାନେ ମୁଁ ଏଠି ଗଲାବେଳେ ଫୋନ କରିଦିଏ, ଆଉ ମୁଁ ଗଲେ ମୋର ଖାଇବା ପିଇବା ସବୁ ମାଗଣା
0: ହେଇଯାଏ।
1: ବର୍ତ୍ତମାନ ମୁଁ କଣ ନା ନିଜେ ଗାଡି ଚଲେଇ ପାରୁନି, ମୁଁ ନିଜେ ଗାଡି ଚଲେଇ ପାରୁନି, ଏଇ ମୁଣ୍ଡ ବ୍ୟବସ୍ଥା ଗାଡି ଚଲଉନି, ତେଣୁ ଯାଉନି ଆଉ।
0: ତେବେ ଆପଣ ଦର୍ଶନ କରିଛନ୍ତି, ଆପଣଙ୍କର ଅନୁଭୂତି ଆମ ସହିତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଉ ଯୋଉଟା କହିଲି ସେଟା ଆପଣ ତ ଜଣେ କ୍ୱାଲିଫାଏ ଲୋକ, ସେଇଟା ହେଉଛି ପୁଣ୍ୟଶ୍ଲୋକ ଯୁଧିଷ୍ଠିର, ନରାଜା, ସୀତା ଭଗବାନଙ୍କ ସାଙ୍ଗରେ ସମାନ, ବୁଝିପାରିବେ?
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ହଁ, ଚାରିଟା ଲେଖିଲେ କିଏ ଲେଖିଛନ୍ତି ନା ବ୍ୟାସଦେବ ଲେଖିଛନ୍ତି?
0: ଆଜ୍ଞା
1: ବୁଝିଲ?
0: ଆଜ୍ଞା
1: ରହୁଛି ଆଜ୍ଞା, ନମସ୍କାର।
0: ନମସ୍କାର।

0: ଆପଣ ମାନେ ମଧ୍ୟ ନିଜର ଅନୁଭୂତି ଆମ ସହିତ ବଖାଣି ପାରିବେ। ଆମ ନମ୍ବରଟି ହେଉଛି 0671230315। ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେନ୍ବୋ କଟକ।
1: ଅଭଡ଼ା ମୁଠିଏ ମତେ ମିଳୋ ମହାବାହୁ, ତୁଳସୀ ଟିକିଏ ମତେ ମିଳୋ।

0: ସାଇ ଏତେ ସୁନ୍ଦର ଭାବରେ ଗୀତ ଗାଇପାରନ୍ତି ବୋଲି ମୁଁ ଜାଣିନଥିଲି, ଆଜି ଜାଣିଲି, ବହୁତ ଖୁସି ଲାଗିଲା। ମହାପ୍ରଭୁଙ୍କୁ ଯୋଉ ଅବଢା ମୁଠିଏ ମିଳୁ ବୋଲି ସାଇ ସକାଳୁ ସକାଳୁ ପ୍ରାର୍ଥନା କଲେ, ନିଶ୍ଚିତ ଭାବରେ ୟା ଭିତରେ ଆପଣଙ୍କ ପାଖରେ ଅବଢା ପହଞ୍ଚିଯିବ।
1: ଆପଣ ଯୋଉ ଟପି ରଖିଲେ ମୋର ଅଭଡା କଥା ମନେ ପଡିଗଲା, କାହିଁକି ନା ମୁଁ ଯେବେ ବି ପୁରୀ ଯାଏ କିଛି ହଉ କି ନ ହଉ ଅଭଡା ଖାଇକି ଆସିବି, ଆଉ ଅଭଡା କ୍ଷୀରି, ଭାତ ଡାଲି ଆଉ କ୍ଷୀରି, ଆଉ ମୋର କିଛି ଦରକାର ନାହିଁ, ଏତିକି ହେଲା ହିଁ ଯଥେଷ୍ଟ। ଆଉ ମୁଁ ତ ଥରେ ହିଁ ଅଲାରନାଥଙ୍କ ପାଖକୁ ଯାଇଛି, ସେତେବେଳେ କହିଲା ନା, ମୁଁ ସେତେବେଳେ 10 ବର୍ଷର କି 11 ବର୍ଷର ହେଇଥିଲି, ଅଭଡା ଖାଇବାର ଇଚ୍ଛା ଥିଲା, ହେଲେ ସେଇ ଟାଇମରେ ଅଭଡା ବାହାରିବା ଟିକେ ଡେରି ହବ କହିଲେ ପଣ୍ଡା, ତ ଆମେ ଆଉ କଣ କରିବୁ, ମୋର କିନ୍ତୁ କ୍ଷୀରି ଖାଇବା ଇଚ୍ଛା ପ୍ରବଳ ଥିଲା, ମୁଁ ଜିଦି କଲି, ତ ସେଇ ଟାଇମରେ ବାପା କହିଲେ ଗଲେ ଆମେ ତ ଡେରି ହବ ଅଭଡା ବାହାରିବାକୁ, ଆମେ ଅଲାରନାଥଙ୍କ ଦର୍ଶନ କରିକି ପଳେଇ ଆସିବା, ତା ଭିତରେ ଯଦି ଅଭଡା ବାହାରି ତାହେଲେ ଖାଇକିରି ଘରକୁ ଯିବା। ତ ଆମେ ଯାଇଥିଲୁ ଆଉ ସେଠି ଦର୍ଶନ କରିକି ଆସିଲୁ, ସେଇ ଥରେ ହିଁ ମୁଁ ଯାଇଛି, ସେଇଟା ମୋର ଫାର୍ଷ୍ଟ, ଲାଷ୍ଟ ତ କହିପାରିବିନି, ଆଉ କେବେ ଯଦି ଡୋରି ଲାଗିବ ତାହେଲେ ଯିବି।
0: ଯାହା ହଉ, ସାଇ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି, ଅବଢାରେ ଏତେ ଲୋଭ ରହିଛି ସାଇଙ୍କର ମୋ ଭଳି, ମୁଁ ମଧ୍ୟ ବହୁତ ଅବଢା ପ୍ରେମୀ, ଅବଢା ପ୍ରିୟ। ତେବେ ଯାହା ହଉ, ବହୁତ ଭଲ ଲାଗିଲା ଆଜି ଅବଢା ମୁଠିଏ ମିଳୁ ଭଜନଟି ଆମେ ସକାଳୁ ସକାଳୁ ଶୁଣିବାକୁ ପାଇଲୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ପ୍ରକୃତରେ ମହାପ୍ରଭୁଙ୍କର ସେଇ ଦିବ୍ୟ ଅମୃତ ଅବଢାକୁ ଯିଏ ଚାଖିଛି, ଯିଏ ପାଇଛି, ଯିଏ ଆସ୍ୱାଦନ କରିଛି, ସିଏ ହିଁ ଜାଣିଛି ସେ ଅବଢାର ବାସ୍ନାରେ, ମହମହ ବାସ୍ନାରେ ଚତୁର୍ଦିଗ ଯେମିତି ବିମୋହିତ ହୋଇଯାଏ, ପ୍ରକମ୍ପିତ ହୋଇଯାଏ, ଆନନ୍ଦ ବଜାରକୁ ପଶୁ ପଶୁ ଅବଢାର ଯୋଉ ମହମହ ବାସ୍ନା ଭକ୍ତମାନଙ୍କୁ ଟାଣି ନିଏ, ଭିଡ଼ି ନିଏ ଆନନ୍ଦ ବଜାର ଭିତରକୁ, ଧୀରେ ଧୀରେ ଧୀରେ ଧୀରେ ସମସ୍ତେ ପ୍ରବେଶ କରିଯାଆନ୍ତି। ପ୍ରକୃତରେ ସେ ଅବଢାର ଖାଲି ବାସ୍ନା ନୁହେଁ, ସେ ଅବଢାର ମହାତ୍ମ୍ୟ ମଧ୍ୟ ଅନେକ ପରିମାଣରେ ରହିଛି। ଯଦି କେବେ ପ୍ରଭୁଙ୍କର କୃପା ହୁଏ, ଦୟା ହୁଏ, ମୁଁ ପରବର୍ତ୍ତୀ କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ଅବଢାର ମହାତ୍ମ୍ୟ ବିଷୟରେ ଆଲୋଚନା କରିବି। ତେବେ ଆଜି ଯେଉଁ ଟପିକ୍ ରହିଛି, ଅଲାରନାଥଙ୍କୁ ଆପଣମାନେ ଦର୍ଶନ କରିଛନ୍ତି କି, କ'ଣ ରହିଛି ଅନୁଭୂତି, ଆଉ ଜଣେ କଲରଙ୍କୁ ଦେଖିବା। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ନମସ୍କାର, କିଏ କହୁଛନ୍ତି? ଆଚ୍ଛା, ଉର୍ମିଳା ବେହେରା ଯାଇଛନ୍ତି କି ନାହିଁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ?
2: ନିଶ୍ଚିନ୍ତ ନିଶ୍ଚିନ୍ତ ଯାଇଛି ବୋଲି ତ ଆଜି ଆପଣ ଯୋଉ ଟପିକ ରଖିଛନ୍ତି ସେଥିପାଇଁ କଲଟା ହିଁ କଲି। ନ ଯାଇକି କଣ ଅନୁରୋଧ କହିହବ କି?
0: କେବେ ଯାଇଥିଲେ କୁହନ୍ତୁ, କେମିତି କଣ
2: ହେଇଗଲାଣି? ବୋଧେ 10 ବର୍ଷ ପାଖାପାଖି ହେଇଯିବ। ଆମ ଏସ୍ସିଜି ଗ୍ରୁପରୁ ଆମେ ସବୁ ଯାଇଥିଲୁ।
0: ଆଚ୍ଛା,
2: ଆଗ ଜଗନ୍ନାଥଙ୍କୁ ଦର୍ଶନ କରିଥିଲୁ, ଏଠୁ ଭୋରୁ ବାହାରିଥିଲୁ, 4:30 ବାହାରିଥିଲୁ, ଆଉ ଠାକୁରଙ୍କୁ ଏତେ ସୁନ୍ଦର ଭାବରେ ଦେଖିଥିଲୁ, ମୁଁ ବୋଧେ ଭାବୁଛି ମୁଁ ଠାକୁରଙ୍କୁ ସେଇଥରକ ହିଁ ମନବଦ୍ଧ କରିକି ଦେଖିଥିଲି। ଠାକୁରଙ୍କର ଗାଧୁଆ ନୀତି ହଉଥିଲା, ସେଇଥରକ ପୁରା ପାଖରୁ ଠାକୁରଙ୍କୁ ଦେଖିକି ଆସିଥିଲୁ, ମାନେ ଦି ତିନି ଜାଗା ଯିବାରିଥିଲା ନା, ସେଥିପାଇଁ ପୁରା ଠାକୁରଙ୍କୁ ପୁରା ପାଖରୁ ମୁଁ ବି ଆଉ କେବେ ବି ଦେଖିପାରିବିନି, ବୋଧେ ହୁଏତ ତାଙ୍କ ପାଖରୁ ବି ଯେତେଥର ଯାଇଛି ବି ସେତେଥର ବି ମୁଁ ଆଉ ତାଙ୍କୁ ଦେଖିପାରୁନି, ଏତେ ସୁନ୍ଦର ଭେଷ ତାଙ୍କର ଆମେ ଦେଖିକି ଆସିଥିଲୁ।
0: ମାନେ କୋଉଠି? ପୁରୀରେ।
2: ପୁରୀରେ
0: ଆଚ୍ଛା,
2: ଆଗ ଟୋଟାଲ ମାନେ ସ୍ୱତନ୍ତ୍ର ବସ୍ତ୍ର ଫସ୍ତ୍ର ସବୁ କଢା ହେଇଯାଇଥିଲା, ଠାକୁର ପୁରା ଗାଧୋଉଥିଲେ, ବହୁତ ବଢିଆ ଲାଗୁଥିଲା, ପୁରା ପାଖରୁ ମାନେ ସେତିକି ଦି ହାତ ପାଖରୁ ଆମେ ଦେଖିକି ଆସିଥିଲୁ, ମାନେ ଏତେ ସୁନ୍ଦର, ମୁଁ ଆଜି ବି ସେ ଅନୁଭୂତି ଭୁଲିପାରୁନି, ଆଉ ବି କେବେ ଦେଖିବି ପାରିବିନି, ଯେତେଥର ଯାଉଛି ବି ଦେଖିପାରୁନି, ବହୁତ ଚପା ଚପିରେ ଦେଖିକି ହିଁ ଆସୁଛୁ, ସେଇଟା ଥିଲା ଅନୁଭୂତି। ତାପରେ ସେଠୁ ଗଲୁ ଅଲାରନାଥ ଗଲୁ, ତୁ ଯାଇକି ସେଠି ବୁଲାବୁଲି କରିକି ହରଚଣ୍ଡୀରେ ରୋଷେଇବାସ କରିବାର ଆୟୋଜନ ଥିଲା। ସେଠି ଅଲାରନାଥ ପାଖରେ ସେଠି ଦର୍ଶନ କରିସାରିଲା ପରେ ସେଠି ଗୋଟେ ଅଛି ଝାଉ ବଣ ସେ ତଳକୁ, ସେପଟକୁ ଆମେ ସବୁ କିଛି ସ୍ତ୍ରୀ ଲୋକ ସବୁ ଗଲୁ, ସେପଟେ ବୁଲାବୁଲି କରିକି ଆସିଲା ଭିତରେ କିଛି ପୁଅ ପିଲା ଥିଲେ, କମେଣ୍ଟ ପାସ୍ କରିଥିଲେ, ଆଉ ଆମେ ବି ତାଙ୍କୁ କହିଥିଲୁ, ଆମେ ବି ଛାଡ଼ିନଥିଲୁ, କହିକି ଆସିଥିଲୁ, ସେଟା ବି କହିହବନି। ତାପରେ ସେଠୁ ଆସିଲା ପରେ ଗୋଟେ ଗଛର ଫୁଲ ଏତେ ସୁନ୍ଦର ଦେଖାଯାଉଥିଲା, ଏତେ ଲୋଭ ବଳିଲା ଡାଳ ଖଣ୍ଡେ ଆଣିବା ପାଇଁ।
0: ଆଚ୍ଛା,
2: ସେ ଡାଳରୁ ଖଣ୍ଡେ ହିଁ ସେଠୁ ଭାଙ୍ଗିକି ଆଣିଥିଲୁ, ହୁଏତ କେହି କିଛି କହିନଥିଲେ, କିନ୍ତୁ ଆଣିବା କଥା ନୁହେଁ, କିନ୍ତୁ ଭଲ ଲାଗିଥିଲା, ଆଣିକି ବି ତାକୁ ଆମେ ଏଠି ଲଗେଇଛୁ।
0: ସେ ଗଛ କଣ ଫୁଲ ଫୁଟିଛି ଆପଣଙ୍କ ବାଡ଼ିରେ?
2: ନା ନା, ଫୁଲ କାଇଁ ଆଉ ଫୁଟିଲାନି, ସେ ଗଛ ସେମିତି ଅଛି।
0: ଆଚ୍ଛା,
2: ଆଉ ସେଟା ଦେଖିବା ପାଇଁ କାଇଁ ଜାଣି, ସେପଟ ଏରିଆର ଜିନିଷ ଯଦି ଏପଟେ ନ ହବ କାଇଁ ଯଦି ତାର ନଥିବ, କିନ୍ତୁ ରହିଲା। ତାପରେ ସେଠୁ ଗଲୁ ହରଚଣ୍ଡୀରେ ରୋଷେଇବାସ କଲୁ,

0: ସେ ଯୋଉ ବଳି ଦିଆହୁଏ ସବୁ ଆଇଁଷ ମାଛ ଆଉ କୁଛେଳିଙ୍କି ବଳି ଦିଆଯାଏ, ସେ ଜାଗାରେ ସେ ମାଙ୍କୁ ଦର୍ଶନ କରିକି ଯାଇଥିଲୁ ଡଲଫିନ୍ ଦେଖିବା ପାଇଁ।
1: ଆଚ୍ଛା,
0: ଦେଖିକି ବୁଲିକି ଆସିଥିଲୁ
1: ଆଉ। ମାନେ ଗୋଟେ ଦିନର ପୁରା ଅନୁଭୂତି ଆପଣ ବଖାଣି ଦେଲେ 2-3 ମିନିଟ ଭିତରେ।
0: ଆଜ୍ଞା,
1: ଯାହା ହଉ, ଏତେ ସୁନ୍ଦର ଭାବରେ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି। ସେଦିନ ଅଲାରନାଥଙ୍କୁ ଦର୍ଶନ କରିବା ଅପେକ୍ଷା ଆପଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅଧିକ ମାନେ ପାଖରୁ ଦେଖିଛନ୍ତି, ଅଧିକ ପରିମାଣରେ
0: କରିକି ମାନେ ଦେଖିଛୁ। ମୁଁ ବି ଯେତେ ଥର ଯାଉଛି, ଯେତେ ଜଣଙ୍କୁ ବି ଭେଟୁଛି, ମୁଁ ବି କହିପାରୁନି ପ୍ରକୃତ ଏମିତି ଭେଷବେ ଆମେ ଆଉ ଦେଖିପାରିବାନି। ସେ ଠାକୁରଙ୍କର ମହିମା, ଆମେ ଏସିଜି ମାନଙ୍କର କଣ ଥିଲା, ସେ ମାଙ୍କୁ ଦେଖି ଠାକୁରଙ୍କୁ ଦେଖିକି ଆସିଥିଲୁ, ମାନେ ସେ ଅନୁଭୂତିଟା ମୋର ପୁରା। ଠାକୁରଙ୍କ ପାଖରୁ ଦେଖିବାଟା ବହୁତ କଷ୍ଟ,
1: ଆଉ ବହୁତ କଷ୍ଟ। ଯାହା ହଉ, ଆପଣ ମାନେ ସେତିକି ଦିବ୍ୟ ଚକ୍ଷୁରେ ଆପଣ ଦର୍ଶନ କରିଛନ୍ତି। ଇଏ ହଉଛି ଭଗବାନଙ୍କ କୃପା, ଆଉ କିଛି ନୁହେଁ। ମହାପ୍ରଭୁ ଚାହିଁଲେ ହିଁ ତାଙ୍କ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି, ଭକ୍ତ ପାଇଁ ମଧ୍ୟ ସେ ଆତୁର ହୁଅନ୍ତି, ଅପେକ୍ଷା କରି ରହିଥାନ୍ତି। ଯାହା ହଉ, ଆପଣ ଆମ ସହିତ ଏକାଠି ହେଲେ, ଏକତ୍ରିତ ହେଲେ, ଆମ ସହିତ ସାମିଲ ହେଲେ, ଏତେ ସୁନ୍ଦର ଭାବରେ ବର୍ଣ୍ଣନା କଲେ ଠାକୁରଙ୍କ ଗାଥା ବ୍ୟଥା, ଆଉ ବର୍ଣ୍ଣନା କଲେ ଗୋଟେ ଦିନର ପୁରା ଆପଣଙ୍କର କଣ ରହିଥିଲା ସେଦିନର ଯୋଉ ସୁନ୍ଦର ଅନୁଭୂତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ଆପଣଙ୍କୁ, ଏତେ ସୁନ୍ଦର ବର୍ଷା ପାଗରେ ଆମ ମାନଙ୍କ ପାଇଁ ପଳେଇ ଆସିଛନ୍ତି, ଏତେ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି, ତା ସହିତ ଯୋଉ ସୁନ୍ଦର ସୁନ୍ଦର ଗୀତକୁ, ବର୍ଷାର ଛିତାର ଯୋଉ ମଜା, ନିଶି ଅପାଙ୍କ କଥା ଆହୁରି ବଢିଆ ଲାଗୁଛି। ଏମିତି ସୁନ୍ଦର ପ୍ରୋଗ୍ରାମ କରିଥାନ୍ତୁ, ଆମ ଭଲ ପାଇବା ଆପଣଙ୍କ ପ୍ରତି ସେମିତି ଥାଉ।
1: ଓକେ, ଥ୍ୟାଙ୍କ ୟୁ,
0: ଥ୍ୟାଙ୍କ ୟୁ ବାବା।

0: ସମୟ ତ ଚକ ଭରି ଖେଳିବ, ତା ଭିତରେ ବି ଆମ ପ୍ରୋଗ୍ରାମ ଚାଲିବ। ଆପଣମାନେ ମଧ୍ୟ ଆମ ସହିତ ସାମିଲ ହେବେ, କାରଣ ସମୟ ଚକ ଭରି ନ ଖେଳିଲେ ଜୀବନର ଗତି ଆଗକୁ ଆଗକୁ ଯିବ କେମିତି। ବର୍ତ୍ତମାନ ସମୟ 9:42:22 ହେଇଗଲାଣି। କାର୍ଯ୍ୟକ୍ରମ ଚାଲିଛି ଡାଇଲିନ ଲାଇଭ ଚିଟ୍ଚାଟ୍। ଆପଣମାନେ ଆମ ସହିତ ସିଧାସଳଖ ଭାବରେ ଯୋଡ଼ି ହେଉଛନ୍ତି ଏବଂ ନିଜ ମତ ମଧ୍ୟ ରଖୁଛନ୍ତି। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ, ନମସ୍କାର। କିଏ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର, ଜଗତସିଂହପୁର।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣ ଯଦି ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ତେବେ କଣ ରହିଛି ଅନୁଭୂତି ଆଜି ଆମକୁ କହିଦିଅନ୍ତୁ।
1: ଆଜ୍ଞା, ସୁନ୍ଦର ଟପିକ ଜାଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଟପିକ ଉପରେ କହିବି, ଆକ୍ଚୁଆଲି କଥା ହଉଛି, ନିରାଟ ସତ୍ୟ ହଉଛି, ମୁଁ ତ ବହୁବାର ପୁରୀ ଯାଇଛି, ଅଲାରନାଥଙ୍କୁ ଦର୍ଶନ ଜମା ବି କରିନି।
0: ଆଚ୍ଛା,
1: ଆପଣ ତେଣୁ କୋଉ ରୁଟ୍ରେ ଯିବାକୁ ପଡିବ, କୋଉଠି ପହଞ୍ଚିବାକୁ ପଡିବ, କଣ କେମିତି, ଯଦି ଟିକେ ଡାଇରେକ୍ସନ ବତେଇ ଦିଅନ୍ତେ ତାହେଲେ ଆମେ ଯାଇ ଦର୍ଶନ କରନ୍ତୁ। ଆଉ
0: ଆଜିକାଲି ବହୁତ ସୁବିଧା ହେଇଗଲାଣି, ଆପଣ ଗୁଗୁଲ ମ୍ୟାପ୍କୁ ଅନୁସରଣ କରିପାରିବେ। ପୁରୀରୁ ମାତ୍ର 18-22 କିଲୋମିଟର ଭିତରେ ପଡିବ। ବ୍ରହ୍ମଗିରି ଅଭିମୁଖେ ଯାତ୍ରା କରୁ କରୁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଆପଣ ଦର୍ଶନ କରିବେ। ଯଦି ଆଜି ପର୍ଯ୍ୟନ୍ତ କେବେ ଯାଇନାହାନ୍ତି ତାହେଲେ ଅଣସର ଆଜିଠାରୁ ଆରମ୍ଭ ହେଉଛି, ନିଶ୍ଚିତ ଭାବରେ 14 ଦିନ ଭିତରେ ଚେଷ୍ଟା କରନ୍ତୁ, ଥରେ ବି ଯାଆନ୍ତୁ, ଦର୍ଶନ କରି ଆସନ୍ତୁ।
1: ଆଉ ଗୋଟେ କଥା ହଉଛି କଣ ନା, ଆମର ଯୋଉ ଜଗତସିଂହପୁର ଜିଲ୍ଲାରୁ ତ ଯୋଉ ଦାରୁ ବାହାରିଥିଲେ, ଆମର ଶାରଳାଙ୍କ ପାଖରୁ ବାହାରିଥିଲେ ବଳଭଦ୍ରଙ୍କର, ଏବଂ ରଘୁନାଥପୁରରେ ଜଗନ୍ନାଥଙ୍କର, ଏବଂ ଯଶବନ୍ତପୁର ନାଇଲରେ ମା ସୁଭଦ୍ରାଙ୍କର। ତେଣୁ ମୁଁ ଦାରୁ ଦର୍ଶନ ପାଇଁ ବହୁତ ଥର ଯାଇଛି, ଏମିତିକି କଟକ ନୂଆ ବଜାର ପର୍ଯ୍ୟନ୍ତ ଯାଇଛି, କିନ୍ତୁ ଦୁର୍ଭାଗ୍ୟର କଥା ଅଲାରନାଥଙ୍କୁ ଦର୍ଶନ କରିନି। ଆପଣ ରୁଟ୍ ବତେଇଦେଲେ ମୁଁ ସମୟ ସୁବିଧା ଦେଖି ଦର୍ଶନ କରିବି। ଆଉ
0: ନିଶ୍ଚିତ ଭାବରେ ଆପଣ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ପ୍ରାପ୍ତି ହେଇଥାଏ ବୋଲି ବିଶ୍ୱାସ ରହିଛି। ମୁଁ ଚାହିଁବି ନିଶ୍ଚିତ ଭାବରେ ଆପଣ ଏଇ ବର୍ଷ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରନ୍ତୁ, ତାପରେ କଣ ରହିଛି ଅନୁଭୂତି ଆମ ସହିତ ବଖାଣି ପାରିବେ।
1: ଆଜ୍ଞା, ଟପିକ ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ। ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ଆପଣମାନେ ମଧ୍ୟ ଆମ ସହିତ ଯୋଡ଼ି ହୋଇପାରିବେ ଟେଲିଫୋନ୍ ମାଧ୍ୟମରେ। ଆମ ନମ୍ବରଟି 06712303153। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଭୁବନେଶ୍ୱରରୁ କହୁଥିଲି କୃପା ସିନ୍ଧୁ କବି। ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଟପିକ ସମ୍ବନ୍ଧରେ କହିବି କଣ, ଆମର ତ ଏଠି 5.5 ବର୍ଷା ହଉଛି ଯେ ପୁରା ଭଲିକି ହଉଛି ବର୍ଷା ନାଚୁଛି।
0: ଆଚ୍ଛା, ଏଇ ବର୍ଷା ପାଗରେ ଆପଣ ଆମ ସହିତ ଯୋଡ଼ି ହେଇଯାଇଛନ୍ତି। ପ୍ରଭୁ ଅଲାରନାଥଙ୍କୁ ଯଦି ଦର୍ଶନ କରିଛନ୍ତି ତେବେ କହିଦିଅନ୍ତୁ କଣ ରହିଛି ଅନୁଭୂତି?
1: କରୋନା ପୂର୍ବରୁ ଯାଇଥିଲି, ତାପରେ ଆଉ ଏବେ ଯାଇନି।
0: ଆଚ୍ଛା,
1: ଆଉ ସେତେ ସେମିତି ଭଲ ସୁଯୋଗ ମିଳିନି।

0: ବର୍ଷ କଣ ହଉଛି ଦେଖାଯାଉ।
1: କରୋନା ପୂର୍ବରୁ ଆପଣ ଯାଇଥିଲେ?
0: ହଁ।
1: ଆଚ୍ଛା, କଣ କେମିତି ଠାକୁରଙ୍କୁ ଦର୍ଶନ କରିଥିଲେ, କଣ ରହିଥିଲା ଅନୁଭୂତି?
0: ଅନୁଭୂତି କଣ, ସେଠି ବହୁତ ବଢିଆ ବିଷ୍ଣୁ ତ ଅଛନ୍ତି, ଆଉ କ୍ଷୀରିଟା ସେଠି ଟିକେ ଭଲ ସ୍ପେଶାଲ ବୋଲି ଖାଲି ଅନୁଭୂତି ଗୋଟେ। ଆଉ ଏତିକି କହିବି, ଶ୍ରୀମନ୍ଦିରରେ ଯେତେ ଦିନ ଯାଏ ଦର୍ଶନ କରିବା ଆଉ ଅଲରନାଥର ଗୋଟେ ଥର ଦର୍ଶନ କରିବା, ସେଥିରେ କୋଟି ପୁଣ୍ୟ ମିଳେ।
1: କ୍ଷୀରି ଖାଇଲେ ଆପଣ ସେଠି ପ୍ରସାଦ ପାଇଲେ?
0: ଆଜ୍ଞା ଆଜ୍ଞା ଆଜ୍ଞା, ହଁ କ୍ଷୀରି ଖାଇଲି।
1: ଆଚ୍ଛା, ଓକେ। କ୍ଷୀରି ଆପଣ ଯଦି ନ ଖାଇଥାନ୍ତେ, ଯାଇକି ଦର୍ଶନ କରିଥାନ୍ତେ, ତାହେଲେ ଟିକେ ମନରେ କିନ୍ତୁ ରହିଯାଇଥାନ୍ତା।
0: ନାଇଁ ନାଇଁ ନାଇଁ, କ୍ଷୀରି ବେଳେ ବେଳେ ସରିଯାଏ।
1: ହଁ, ସରିଯାଏ।
0: ଆମେ ଗଲାବେଳକୁ କିନ୍ତୁ ଥିଲା,
1: ଯୋଡେ
0: ଯୋଡେ କ୍ଷୀରି ଥିଲା, ଆମେ ଖାଇଲୁ। ଆଉ ସେ ଲାଷ୍ଟକୁ ସେ ପଣ୍ଡା ଦେଇଦେଲେ, ମୁଁ କହୁଛି ସେତେବେଳେ ମାନେ ଇଏ ହେଲାଣି 7-8 ବର୍ଷ।
1: ଆଜ୍ଞା
0: ଆଜ୍ଞା, ମୁଁ କହୁଛି। ତାପରେ ଏମିତି ବର୍ଷା ପାଗରେ ଯାଇଥିଲୁ
1: ଆମେ।
0: ଏଇ ବର୍ଷ ତ ସେମିତି ବର୍ଷା ରହିବ, ଦେଖାଯାଉ କଣ ହଉଛି।
1: ଓକେ, ଯାହା ହଉ, ଆପଣ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି, ଅନୁଭୂତି ମଧ୍ୟ ଆପଣଙ୍କ ହୃଦୟ ଭିତରେ ସେମିତି ସାଇତା ହିଁ ରହିଥିଲା। ଆଜି ଆପଣଙ୍କୁ ସୁଯୋଗ ମିଳିଲା, ଆଜି ଆପଣ କହିଦେଲେ ସମସ୍ତଙ୍କୁ, ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା ଆଜ୍ଞା,
1: ନମସ୍କାର। ପ୍ରକୃତରେ କ୍ଷୀରି ଖିଆ ଦିଅ ହେଉଛନ୍ତି ଅଲାରନାଥ। କ୍ଷୀରି ତାଙ୍କର ବହୁତ ପ୍ରିୟ। ବର୍ଷକ 12 ମାସ 365 ଦିନ ଯାକ ଅଲାରନାଥଙ୍କ ପାଖରେ କ୍ଷୀରି ପ୍ରସାଦ ଲାଗି ହୋଇଥାଏ। ମହାପ୍ରଭୁ ଶ୍ରୀ ଅଲାରନାଥ କ୍ଷୀରି ଚଟା ଦିଅ ମଧ୍ୟ କେହି କେହି କହନ୍ତି। କ୍ଷୀରି ଖାଉ ଖାଉ ତାଙ୍କର ଓଠ, ମାନେ ଗରମ ଗରମ କ୍ଷୀରି ଖାଉ ଖାଉ ତାଙ୍କର ଓଠ ମଧ୍ୟ ଲାଗିଯାଇଥିଲା। ସେ ଯେଉଁ କ୍ଷୀରିର ଅଠାଳିଆ ଅଂଶରେ ଓଠ ମଧ୍ୟ ଟିକେ କଳା ପଡ଼ିଯାଇଥିଲା, ବିଶ୍ୱାସ ରହିଛି। ତେବେ ଆଉ ଗୋଟେ କଥା ମଧ୍ୟ ରହିଛି, ଅଲାରନାଥଙ୍କୁ ଯେଉଁ ପୂଜକ, ଯେଉଁ ପୁରୋହିତ ପୂଜା କରୁଥିଲେ, ସେ ସବୁଦିନ କ୍ଷୀରି ପ୍ରସାଦ ଲଗେଇ ଦିଅନ୍ତି ଏବଂ ପ୍ରସାଦ ଲଗେଇ ଦେଇକି କହିଦିଅନ୍ତି ଠାକୁରଙ୍କୁ ଯେ ତମେ ଖାଇଦିଅ ବୋଲି, ଠାକୁର ତାପରେ ଖାଇଦିଅନ୍ତି। ଏମିତି କିଛି ଦିନ ଗଲା ପରେ ପୁରୋହିତଙ୍କ ପୁଅ ଜାଣିବାକୁ ପାଇଲେ ଯେ ବାପା କ୍ଷୀରି ପ୍ରସାଦ ଲଗାଉଛନ୍ତି, ମହାପ୍ରଭୁ ଖାଇଦେଉଛନ୍ତି, ବାପା ବାପା ଆଜି ମୁଁ ପୂଜା କରିବି। ତ ବାପା କହିଲେ, ଛୋଟ ଛୁଆଟେ, ତୁ କଣ ଜାଣିଛୁ, ତୁ କଣ ପୂଜା କରିବୁ? ଅଲାରନାଥ ଦିଅ, କ୍ଷୀରି ଚଟା ଦିଅ, କ୍ଷୀରି ଖାଇବା ଦିଅ, କ୍ଷୀରି ନ ଖାଇଲେ ଠାକୁରଙ୍କର ପେଟ ପୁରିବନି, ତୁ କେମିତି ପୂଜା କରୁ? ନା ନା, ଜିଦି କଲା ଛୋଟ ଛୁଆଟେ, ଆଉ ନିଜେ ପୂଜା କରିବାକୁ ମଧ୍ୟ ଜିଦି ଧରି ବସିଲା। ବାପା ପିଲାଟିର କଥାକୁ ଭାଙ୍ଗି ନ ପାରି ତାକୁ ମଧ୍ୟ ଆଦେଶ ଦେଲେ ପୂଜା କରିବା ପାଇଁ। ଏବଂ ସେଇଦିନ ମଧ୍ୟ ଯେଉଁ କ୍ଷୀରି ପ୍ରସାଦ ଭାବରେ ବ୍ୟବହାର ଠାକୁରଙ୍କୁ ଅର୍ପଣ କରାଯାଇଥିଲା ନୈବେଦ୍ୟ ଭାବରେ, ସେ କ୍ଷୀରିକୁ ମଧ୍ୟ ଅଲାରନାଥ ଏତେ ଆଗ୍ରହର ସହିତ, ଏତେ ଆନନ୍ଦର ସହିତ ଚଟାପଟ ଖାଇଦେଇଥିଲେ। ଆଉ ସେ କ୍ଷୀରି ବହୁତ ଗରମ ଥିଲା, ଅଲାରନାଥଙ୍କ ଓଠରେ, ତଳ ଓଠରେ ସାମାନ୍ୟ ଟିକେ ଫୋଟକା ମଧ୍ୟ ହୋଇଯାଇଥିଲା। ପୁରୋହିତ ଯେତେବେଳେ ଆସି ଦେଖିଲେ କ୍ଷୀରି ସମ୍ପୂର୍ଣ୍ଣ ଭାବରେ ପାତ୍ରରୁ ଶେଷ ହୋଇଯାଇଛି ଏବଂ ତା ପରଦିନ ପୂଜା କଲାବେଳେ ମହାପ୍ରଭୁଙ୍କ ଅଧରରେ ଟିକେ ଫୋଟକା ହୋଇଛି। ଏବଂ ଛୋଟ ଛୁଆର ଏଭଳି ଭକ୍ତି ଦେଖି ବାପା ମଧ୍ୟ ବହୁତ ଖୁସି ହୋଇଥିଲେ। ମହାପ୍ରଭୁ ସେଇଦିନଠାରୁ କ୍ଷୀରି ଖିଆ ଅଲାରନାଥ ବୋଲି ମଧ୍ୟ ଅନେକ ଭକ୍ତମାନେ ବିଶ୍ୱାସ କରନ୍ତି। କ୍ଷୀରି ବହୁତ ପ୍ରସିଦ୍ଧି ଲାଭ କରିଛି ଅଲାରନାଥଙ୍କ ପାଖରେ। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ଆକାଶବାଣୀ ଏଫଏମ୍ ରେନ୍ବୋ କଟକ, କିଏ କହୁଛନ୍ତି?
2: ଆସ ଓଲାରେ ଖାଅ କ୍ଷୀରି, ବାପା ଯାଇଛନ୍ତି ବିଦେଶ କରି। ନମସ୍କାର ଆଜ୍ଞା।
1: ନମସ୍କାର, କିଏ କହୁଛନ୍ତି?
2: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗା ପେଣ୍ଠ କଟକରୁ।
1: ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କହିବେ କୁହନ୍ତୁ। ଅଲାରନାଥଙ୍କୁ ଦର୍ଶନ କରିଛନ୍ତି କି ନାହିଁ? ନିଶ୍ଚିତ ଭାବରେ କରିଥିବେ, ଯଦି ହଁ ତାହେଲେ ଅନୁଭୂତି ବଖାଣି ଦିଅନ୍ତୁ।
2: ଆପଣ ତ ବିସ୍ତୃତ ଭାବରେ ମହାପ୍ରଭୁଙ୍କର ଅଲୌକିକ କଥା କହିଦେଲେ, ଆମେ ମଧ୍ୟ ଲୋକ କଥା ଅନୁସାରେ ଟିକେ ଭିନ୍ନ ପାଖାପାଖି ସାମଞ୍ଜସ୍ୟ ଅଛି।
1: ଆଜ୍ଞା ଆଜ୍ଞା,
2: କିନ୍ତୁ ଏଇ ଯୋଉ ଗପ ଅନୁସାରେ ମୁଁ କହିବି, ପଣ୍ଡିତ ଯେତେବେଳେ ବିଦେଶ ଗଲେ ଭାରି ପୂଜା ପଣ୍ଡା ଅଲାରନାଥଙ୍କର, ଘରେ ସ୍ତ୍ରୀଙ୍କୁ କହିଦେଇଗଲେ ଯେ ଦିଅଙ୍କର ପୂଜା କେମିତି ହବ, ଆଉ ଛୋଟ ପିଲାଟି, ବାଳୁତ ପିଲାଟି, ଚପଳାମି ଅଛି, ଖେଳରେ ମନ ଦଉଛି, କ୍ଷୀରି କରିକି ଦେଇଦେବ, ସେ କବାଟ ଆଉ ଯାଇକି ପୁଟି ଠାକୁରଙ୍କୁ ଅର୍ପଣ କରିଦେବେ, ଠାକୁର କ୍ଷୀରି ଖାଇବେ। ପିଲା ଲୋକ କ୍ଷୀରି ନେଇକି ଯେତେବେଳେ ଯାଇଛନ୍ତି, ବୋଉଙ୍କ କଥା ମାନିକି ରହିଛନ୍ତି ଏବଂ ଠାକୁରଙ୍କୁ କହିଛନ୍ତି, ଆସ ଓଲାରେ ଖାଅ କ୍ଷୀରି, ବାପା ଯାଇଛନ୍ତି ବିଦେଶ କରି, ମତେ ଆସିନି ପୂଜା କରି, କହି କବାଟ

0: ଆଉ ଦୁଇ ଦିନ ଚାଲି ଯାଇଛନ୍ତି
1: ଏବଂ ଆପଣ ତା ଆପଣଙ୍କର କଥା କହିଦେଇଛନ୍ତି ସମ୍ପୂର୍ଣ୍ଣ ଭାବରେ ଏବଂ ମୁଁ କହି ମୋର ମନେ ପଡ଼ିଲା ନଅଟାରୁ ମାନେ ନଅଟା ପଚାଶ ବାଉନ ହେଇଗଲା 1996 ମସିହାରେ ଯେତେବେଳେ ନବକଳେବର ହେଇଥିଲା କାହିଁକି ମୁଁ କଥା କହୁଛି ସେ ମହାପ୍ରଭୁଙ୍କର ମହିମା ମୁଁ ପ୍ଲସ ଟୁ ଫାର୍ଷ୍ଟ ଇୟର ପଢୁଥାଏ କଲେଜ ଯିବା ପାଇଁ ରାସ୍ତା କଡ଼ରେ ବସ୍ ଅପେକ୍ଷା କରିଥାଏ ଜଣେ ଭଦ୍ରବ୍ୟକ୍ତି ଆସି ପହଞ୍ଚିଲେ ତାଙ୍କ ଗାଡି ଧରିକି ମତେ କହିଲେ ବାବା କୁଆଡେ ଯିବ ମୁଁ କହିଲି କଲେଜ ଯିବି ନା ମୋ ସାଙ୍ଗରେ ଗଲେ କିଛି ଅସୁବିଧା ଅଛି କି କିଛି ଆଜ୍ଞା ଅସୁବିଧା ନାହିଁ ବସ୍ ଧରିଥାନ୍ତି ତାଙ୍କ ସାଙ୍ଗରେ ବସିକି ଗଲି କଥା ହେଲି ଏବଂ ସେ ଗୋଟେ କାର୍ଡ ଦେଲେ ମତେ କହିଲେ ଭୁବନେଶ୍ୱର ନିର୍ଦ୍ଦିଷ୍ଟ ସ୍ଥାନ ବତେଇଲେ ସେ ଜଣେ ବେଦ କର୍ମକାଣ୍ଡ ସ୍କୁଲର ପ୍ରମୁଖ ବ୍ୟକ୍ତିତ୍ୱ ମତେ ଭେଟ ହବ ଦୁଇ ଦିନ ପରେ ତାଙ୍କ ସହିତ ଯାଇ ଭେଟ ହେଲି କଥା ମାନିକି ପହଞ୍ଚିଗଲି ଭେଟ ହେଲି ସେ କିଛି କହିଲେନି ମତେ କହିଲେ ଆସ ଗୋଟେ ଜାଗାକୁ ଯିବା ପ୍ରଥମେ ଦର୍ଶନ କଲୁ ଦଧିମାଛ ଗାଡିଆରେ ମହାପ୍ରଭୁଙ୍କର ଦାରୁ ତାପରେ ଅଲାରନାଥଙ୍କ ବିଷୟରେ ବିଶେଷ ଶୁଣିଥିଲି ତାଙ୍କରି ସାଙ୍ଗରେ ଯାଇ ଦର୍ଶନ କଲି ଏବଂ ପୁରୀ ପଟ ହେଇ ବୁଲିକି ଆସିଲି ମନେ ପଡ଼ିଗଲା ତାପରେ ମୁଁ ଅନେକ ଥର ଯାଇଛି ଠାକୁରଙ୍କ ବାବଦରେ ଅନେକ କଥା ଶୁଣିଛି କିନ୍ତୁ ସେ ସମୟର ଅନୁଭୂତି ଏବଂ କ୍ଷୀରି ଖାଇକି ଆସିଲୁ ମନେ ପଡ଼ିଯାଉଛି ପ୍ରକୃତରେ ଠାକୁର କେବେ ହେଲେ କାହାକୁ ମାନେ ବିରହରେ ରଖନ୍ତିନି ଅଣସରରେ ଠାକୁର ଆଜିଠୁ ଅଣସର ଘରେ ଠାକୁର ରହିଲେ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦୈନନ୍ଦିନ ଦର୍ଶନ କରନ୍ତି ବିରହରେ ପାଗଳ ପ୍ରାୟ ହେଲେ କିନ୍ତୁ ଠାକୁର ତାଙ୍କୁ କହିଲେ ଆରେ ମୁଁ ଅଲାରନାଥରେ ଅଛି ମତେ ସେଇଠି ଦର୍ଶନ କର ତେଣୁ ଏ ଅଲାରନାଥଙ୍କ ମହିମା ହଉଛି କଣ ବିରହରେ ଭକ୍ତକୁ ଭଗବାନ କେବେ ହେଲେ ଏକୁଟିଆ ଛାଡି ଦିଅନ୍ତିନି ଆଉ ସମାନ ଫଳ ସ୍କନ୍ଦ ପୁରାଣ ଅନୁସାରେ ଆଜ୍ଞା ଅଣସରରେ ଅଲାରନାଥଙ୍କୁ ଦର୍ଶନ କରିବା ଯାହା ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସେୟା ଆଉ ଏଠି ରାଜାରଙ୍କ ସମସ୍ତେ ସମାନ ସମସ୍ତେ ଏକାଠି ହେଇକି ଧାଡିରେ ଯାଆନ୍ତି କିଛି ଇଏ ନାହିଁ ଏବଂ କ୍ଷୀରି ଭୋଗ ତ ପ୍ରସିଦ୍ଧ ଭୋଗ ଆଉ କେତେବେଳେ ହେଲେ ଆମେ ଭାବିବାନି ଦେଖନ୍ତୁ ବିକଳ୍ପ ସ୍ୱରୂପ ପ୍ରଭୁ ଗଜାନନ ବେଶରେ ଦର୍ଶନ ଦେଲେ ଆଜିଠୁ ଜ୍ୱରରେ କମ୍ପୁଛନ୍ତି କିନ୍ତୁ ବିକଳ୍ପ ରଖିଛନ୍ତି ଯାଅ ମୋ ଭକ୍ତମାନେ ମୁଁ ସେଠି ବିଷ୍ଣୁ ରୂପରେ ଚତୁର୍ଦ୍ଧାମୂର୍ତ୍ତି ରୂପରେ ମୁଁ ଦର୍ଶନ ଦଉଛି ଅଲୌକିକ କଥା ମହାପ୍ରଭୁଙ୍କ କଥା କହିଲେ ସରିବନି ଯାଇଛି ଆଜ୍ଞା
2: ନିଶ୍ଚିତ ଭାବରେ ଏତେ ସୁନ୍ଦର ଭାବରେ ଆପଣ ବଖାଣିଲେ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା।

0: ମହାପ୍ରଭୁଙ୍କର ଦୟାରୁ କୃପାରୁ ଆଶୀର୍ବାଦରୁ ସବୁକିଛି ଚାଲିଛି। ସଂସାରର ପ୍ରତ୍ୟେକଟି କାର୍ଯ୍ୟ, ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ, ପ୍ରତ୍ୟେକଟି ଭାବନା ମହାପ୍ରଭୁଙ୍କ କୃପାରୁ ହିଁ ଚାଲିଛି ବୋଲି ତାଙ୍କର ଭକ୍ତମାନେ, ତାଙ୍କୁ ଭରସା ରଖିଥିବା, ତାଙ୍କୁ ଆଶ୍ରା ରଖିଥିବା ଭକ୍ତମାନେ ହିଁ ବିଶ୍ୱାସ କରନ୍ତି। ତେବେ ଆପଣମାନେ ଯଦି ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଥିବେ, କ'ଣ ରହିଛି ଅନୁଭୂତି ଆମ ସହିତ ବାଣ୍ଟି ପାରିବେ? ଆମ ନମ୍ଘର 06712303153। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: କଟକରୁ ରଶ୍ମିତା ବେହେରା କହୁଛି।
0: ଓକେ, ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ ଆଜିର ଟପିକ ଉପରେ?
1: ଆଜ୍ଞା,
0: ଆଜିର ଟପିକ ଯାହା ରହିଛି ସେଥିରେ ଆପଣଙ୍କ ମତ ଦିଅନ୍ତୁ।
1: ଦିଦି, ମୁଁ ଅଲରାନାଥ ତିନି ଥର ଯାଇଛି, ଆଉ ଥରେ ଏଇ ଯୋଉ ଠାକୁର ଶୋଇଲା ପରେ ଥରେ ଯାଇଛୁ, ଆଉ ଥରେ ମଝିରେ ଏମିତି ବୁଲିବାକୁ ଯାଇଛୁ।
0: ଆଚ୍ଛା,
1: କିନ୍ତୁ ମଝିରେ ଯେତେବେଳେ ଫାଙ୍କା ଟାଇମରେ ଆମେ ଯାଇଥିଲୁ, ସେତେବେଳେ ଠାକୁରଙ୍କୁ ଭଲରେ ଦର୍ଶନ କରିଥିଲୁ, ଦର୍ଶନ କରିଥିଲୁ। ଯେତେବେଳେ ଯୋଉ ଠାକୁର ଯୋଉ କ୍ଷୀରି ଖାଇକିନି ତାଙ୍କ ଦେହ ହାତ ପୋଡି ଯାଇଥିଲା, ସବୁ ସେ ନନା କଣ କଲେ ନା, ତାଙ୍କ ଦେହରୁ ବସ୍ତ୍ର ଟେକିକିନି ଆମକୁ ଦେଖେଇଲେ, କହିଲେ ଦେଖ ଯୋଉ କ୍ଷୀରି ଖାଇଥିଲେ ଠାକୁର, ତାଙ୍କ ଦେହ ଯାକ ମାନେ ଗରମ କ୍ଷୀରି ପଡିକିନି କେମିତି ଫୋଟକା ହେଇଯାଇଛି ସବୁ ଦେଖେଇଥିଲେ।
0: ଠାକୁର ସେଠି ଫୋଟକା ହେଲେ ଆପଣଙ୍କୁ ଖୁସି ଲାଗିଲା ଦର୍ଶନ କରି, ନାଇଁ କି?
1: ଆଜ୍ଞା,
0: ମାନେ ଠାକୁରଙ୍କ ଗରମ କ୍ଷୀରି ଖାଇକି ଠାକୁରଙ୍କୁ ଫୋଟକା ହେଲା?
1: ସେଥିପାଇଁ ନୁହଁ ଦିଦି, ଏଇ ଜିନିଷଟା ଆମେ ଦେଖିପାରିଥାନ୍ତୁ କି କଣ, ଆମେ ଯୋଉ ଅଲଗା କଲେ ଠାକୁରଙ୍କୁ ଦେଖିପାରିବେ
0: ନା? ଦେଖିପାରିବେନି, ଆପଣ ଫାଙ୍କା ବେଳେ ଯାଇଥିଲେ ବୋଲି ସେଇ ଜିନିଷକୁ ଆପଣ ଦେଖିପାରିବେ।
1: ଆମେ ଖାଲି ଶୁଣିଛୁ ଯେ ଏମିତି ଠାକୁର କ୍ଷୀରି ଖାଇ

0: ଏମିତି ଗରମ କ୍ଷୀରି ପଡିକିନି ଫୋଟକା ହେଇଯାଇଛି ଆମେ ଶୁଣିଛୁ ଖାଲି କିନ୍ତୁ ନନା କଣ କଲେ ନା ସେଦିନ ଆମକୁ ଦେଖେଇଲେ କହିଲେ ଦେଖନ୍ତୁ କେମିତି କ୍ଷୀରି ଖାଇକିନି ଗରମ କ୍ଷୀରି ଠାକୁରଙ୍କର ଦେହ ଯାକ କେମିତି ଫୋଟକା ହେଇଛି
1: ଏବେ ଆପଣଙ୍କର ପରମ ସୌଭାଗ୍ୟ ଆପଣ ଦର୍ଶନ କରିଛନ୍ତି ତିନି ଥର ଯାଇଛନ୍ତି ଦର୍ଶନ କରିବା ପାଇଁ ସେ ଅନୁଭୂତି ବିଷୟରେ ଆଜି ଆପଣ
0: ଦେଖିଲୁ ଠାକୁରଙ୍କୁ ଦେଖିବା ବହୁତ ମାନେ ଜୀବନଟା ଯେମିତି ଧନ୍ୟ ହେଇଗଲା
1: ବା ବହୁତ ବଢିଆ ପ୍ରକୃତରେ ଈଶ୍ୱରଙ୍କୁ ଦର୍ଶନ କଲେ ଜୀବନ ଧନ୍ୟ ହେଇଗଲା ଭଳି ଅନୁଭବ ହୁଏ ଯୋଉମାନେ ଅନୁଭବ କରିପାରନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ପ୍ରତ୍ୟେକ ସମୟର ନିର୍ଦ୍ଦିଷ୍ଟ ବିଧିବିଧାନ ମଧ୍ୟ ରହିଛି। ସେହି ବିଧିବିଧାନ ଅନୁସାରେ, ସେହି ନୀତିନିୟମ ଅନୁସାରେ, ସେହି ପରମ୍ପରା ଅନୁସାରେ ଆମ ଠାକୁର ମଧ୍ୟ ସ୍ନାନ ପରେ ଅଣସର ପିଣ୍ଡିକୁ ପ୍ରବେଶ କରିଛନ୍ତି। ଠାକୁରଙ୍କୁ ମଧ୍ୟ ଜ୍ୱର ହୋଇଛି। ଏହି ସମୟରେ ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କୁ ଦର୍ଶନ କରିବାର ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ମଧ୍ୟ ଆମର ଟପିକ୍ ରହିଛି ସେହି ସମ୍ପର୍କରେ। ଦେଖିବା ଲାଷ୍ଟ କଲର୍ଙ୍କୁ। ହ୍ୟାଲୋ,
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କୁହନ୍ତୁ, ଅଲାରନାଥଙ୍କୁ ଦର୍ଶନ କରିଛନ୍ତି?
1: ନିଶ୍ଚିନ୍ତ ଭାବେ ଅଲାରନାଥଙ୍କୁ ଦର୍ଶନ କରିଛି, କ୍ଷୀରି ଖାଇଛି, ପ୍ରସାଦ ଖାଇଛି, ଆଉ ଅଧିକା କିଛି କହିବି ନାହିଁ। ସ୍ୱଳ୍ପ ସମୟ ଅନେକ ଶ୍ରୋତା ମାନେ କହିଛନ୍ତି, ଆପଣ ବି କହିସାରିଛନ୍ତି। କିନ୍ତୁ ଏତିକି ମୁଁ ନିଶ୍ଚିନ୍ତ ଭାବେ ଦର୍ଶନ କରିଛି, ଅନେକ ଥର ଦର୍ଶନ କରିଛି, ଥରେ ନୁହଁ ଅନେକ ଥର ଦର୍ଶନ କରିଛି।
0: ବହୁତ ଭାଗ୍ୟବାନ ଆପଣ, ଶେଷ କଲର ହିସାବରେ ଆମ ସହିତ ଯୋଡ଼ି ହେଲେ, ଅଲାରନାଥଙ୍କୁ ଦର୍ଶନ କରିଛନ୍ତି। ଆପଣଙ୍କ ଭିତରେ ମଧ୍ୟ ଅନୁଭୂତି ରହିଛି ବୋଲି ଆମେ ଅନୁଭବ କରିପାରୁଛୁ। ଆପଣଙ୍କୁ ଧନ୍ୟବାଦ।
1: ଧନ୍ୟବାଦ।

ରେନ୍ବୋ ଏସ୍ଏମ୍ଏସ୍ରେ ମେସେଜ୍ କରିଛନ୍ତି ସୃଷ୍ଟି ସୌମ୍ୟ ସୁଦୀକ୍ଷା ତେଲେଙ୍ଗାପେଣ୍ଠରୁ ଶୁଣିବାକୁ ଚାହିଁଛନ୍ତି ଭକ୍ତ ସାଲବେଗ ଫିଲ୍ମରୁ ଗୋଟେ ବଢ଼ିଆ ଗୀତଟେ ଶୁଣେଇ ଦେଉଛି ଆପଣଙ୍କ ମନପସନ୍ଦର।

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ମୁନା ଭାଇନା, ଆଭାସ ବାବୁ, ବାସନ୍ତୀ ନାନୀ, ବାମଦେବ ଭାଇ, ସବୁ ଶ୍ରୋତା ବନ୍ଧୁଙ୍କ ପାଇଁ ମେସେଜଟି କରିଛନ୍ତି ଈଶାନ୍ତ ମନ୍ତ୍ରୀ ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ଚାନ୍ଦ, କୁଆଁରପାଳ, କଟକରୁ। ତେବେ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ବର୍ଷା ଗୀତ, ପୁଣି ଶୁଣିବା ପାଇଁ ଚାହିଁଛନ୍ତି କୁମାର ବାପି ଓ ଶୈଳଭାମାଙ୍କ କଣ୍ଠରେ। ଶୁଣିଦେଉଛି କୁମାର ବାପିଙ୍କ କଣ୍ଠରୁ ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ମେସେଜଟି କରିଛନ୍ତି ସମୀର ଆଣ୍ଡ ସସ୍ମିତା ଖଟୁଆ ନରସିଂହପୁର ଡେରାବିସ୍ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଆଶାର ଆକାଶ ଫିଲ୍ମର ଗୋଟିଏ ସୁନ୍ଦର ଗୀତଟି ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ମେସେଜଟି କରିଛନ୍ତି ରମେଶ ଚନ୍ଦ୍ର ସାହୁ ଔଖମ ଭାପୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି ରକ୍ତ ଗୋଲାପ ମୁଭିର ଗୋଟେ ସୁନ୍ଦର ଗୀତ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ମେସେଜଟି କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ସେକ୍ଟର 12 ସିଡିଏ କଟକରୁ। ଶୁଣି ଦେଉଛି ଗୋଟେ ବର୍ଷା ଭିଜା ସୁନ୍ଦର ଗୀତ। ଆପଣ ଯେଉଁ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି 1973 ର ସେ ଗୀତ ବର୍ତ୍ତମାନ ପାଇଁ ମିଳୁନି, ତେଣୁ ଆପଣଙ୍କ ମନକୁ ଛୁଇଁଲା ଭଳି ଗୋଟେ ସୁନ୍ଦର ଗୀତ ମୁଁ ପ୍ଲେ କରୁଛି।

ପରବର୍ତ୍ତୀ ମେସେଜଟି କରିଛନ୍ତି ବାବନ ଚନ୍ଦ୍ର ପାଲ ମମତା ପାଲ କିଶୋରନଗର କଟକରୁ। ତେଣୁ ଗୀତଟି ଯେଉଁ ଶୁଣିବା ପାଇଁ ଚାହିଁଛନ୍ତି ଏ ଦୁଇଟି ଯାକ ଗୀତ ବର୍ତ୍ତମାନ ପାଇଁ ଆମ ପାଖରେ ନାହିଁ, କିନ୍ତୁ ମୁଁ ଶୁଣେଇ ଦେଉଛି ଆପଣଙ୍କୁ ନିହାତି ଭାବରେ ଭଲ ଲାଗିବ, କେବଳ ଆପଣଙ୍କ ପାଇଁ ଏହି ସୁନ୍ଦର ଗୀତଟି ବାବୁଲ ସୁପ୍ରିୟଙ୍କ କଣ୍ଠରେ।

ରେନ୍ବୋ ଏସ୍ଏମ୍ଏସ୍ରେ ଆପଣମାନେ ଏତେ ସୁନ୍ଦର ସୁନ୍ଦର ଗୀତ ଶୁଣିବା ପାଇଁ ଚାହୁଁଛନ୍ତି, ମେସେଜ୍ ମଧ୍ୟ କରିଛନ୍ତି, ସମସ୍ତଙ୍କୁ ତ ମୁଁ ବହୁତ ବହୁତ ଧନ୍ୟବାଦ ଜଣେଇବି। ତା ସହିତ ଧନ୍ୟବାଦ ଜଣେଇବି ଏତେ ସୁନ୍ଦର ଭାବରେ ପ୍ରୋଗ୍ରାମ ସୁରୁଖୁରୁରେ ହେଇପାରୁଛି ଆପଣମାନଙ୍କର ଏଇ ସୁନ୍ଦର ସୁନ୍ଦର ମେସେଜ ପାଇଁ। ତେବେ ଏତେ ସଂଖ୍ୟାରେ ଆପଣମାନଙ୍କର ମେସେଜ ଆସୁଛି, ସବୁ ଏସ୍ଏମ୍ଏସ୍କୁ କାର୍ଯ୍ୟକ୍ରମରେ ସାମିଲ କରିବା, ସବୁ ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବା ହୁଏତ ଆଦୌ ସମ୍ଭବ ନୁହେଁ। ସେଇଥିପାଇଁ ଯୋଉ ଏସ୍ଏମ୍ଏସ୍ ଗୁଡ଼ିକ ରହିଯାଉଛି ସେଥିରେ ଆପଣମାନେ ଆଦୌ କିଛି ବି ମନ ଖରାପ କରିବେ ନାହିଁ, ଅଭିମାନ କରିବେ ନାହିଁ, ଆମକୁ କେବଳ ସହଯୋଗ କରିବେ, ସପୋର୍ଟ କରିବେ।

ପରେ ମଠ ସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ମେସେଜଟି କରିଛନ୍ତି ସନ୍ଧ୍ୟାରାଣୀ ସୁତାର, ଶୁଣିବା ପାଇଁ ଚାହିଁଛନ୍ତି କୃଷ୍ଣ ସୁଦାମ ଫିଲ୍ମର ଗୋଟେ ସୁନ୍ଦର ଗୀତ, ଶୁଣେଇ ଦେଉଛି ଆପଣଙ୍କ ମନପସନ୍ଦ ଗୀତ।

ପରବର୍ତ୍ତୀ ମେସେଜ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ବାଙ୍କୀ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଅନାରୀ ମୁଭିର ଗୋଟେ ବଢିଆ ଗୀତଟେ ପହଞ୍ଚାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ପରେ ମେସେଜଟେ କରିଛନ୍ତି, ସମୟ ଖେଳୁଛି ଚକା ଭୋଁରେ ଫିଲ୍ମରୁ ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ହ୍ୟାଲୋ ରେନ୍ବୋ ଫ୍ୟାମିଲି, ପୂଜା କଟକରୁ ମେସେଜଟି କରିଛନ୍ତି। ତେବେ ସମୟ ଖେଳୁଛି ଚକା ଭୋଁରୀର ଆହେନୀଳ ଶୈଳ ଗୀତଟି କୋଉଟା ଆପଣ ଶୁଣିବା ପାଇଁ ଚାହିଁଛନ୍ତି, ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି। ତେବେ ଯାହା ହଉ, ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ ମୁଁ ପ୍ଲେ କରୁଛି, ଶୁଣନ୍ତୁ।

ପରେ ପରେ ମେସେଜଟି କରିଛନ୍ତି ଡମ୍ବୁରଧର ରଥ ଶର୍ମା, ସେକ୍ଟର 13 ସିଡି କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ଅମର ପ୍ରେମ ମୁଭିର ଗୋଟେ ସୁନ୍ଦର ଗୀତ, ପହଞ୍ଚାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ଶେଷ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଆଭାସ ସେନ୍, ରୋହିତ ସେନ୍, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିସା ଆପା, ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଶୁଣିବା ପାଇଁ ଚାହିଁଛନ୍ତି ଘର୍ କା ଚିରାଗ ମୁଭିରୁ ଗୋଟେ ସୁନ୍ଦର ଗୀତଟେ ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ ବର୍ତ୍ତମାନ ସମୟ ତ 11:00 ବାଜି ସାରିଲାଣି ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର

କିଛି ସ୍ୱର ଏମିତି ଥାଏ ଯାହାକୁ ଶୁଣିଲେ ଲାଗେ ସମୟ ଟିକେ ପଛକୁ ଫେରିଗଲାଣି। ନାଇଣ୍ଟିଜ୍ର ପ୍ରେମ, ହସ ଆଉ ଅନୁଭବ ସବୁକିଛି ପୁଣି ଥରେ ମନେ ପଡ଼ିଯାଏ, ଆଉ ମନ ଆପେ ଆପେ ସେ ଗୀତ ସହ ଗୁନଗୁନ ହେଇଯାଏ। ହସତି, ଆଜି ଆମେ କଥା ହେବା ସେଇ ନାଇଣ୍ଟିଜ୍ର ଅନେକ ସୁପରହିଟ୍ ସଙ୍ଗକୁ ନିଜ ମଧୁର ଭଏସ୍ରେ ସଜାଇଥିବା ଲୋକପ୍ରିୟ ସିଙ୍ଗର। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ଅଭିଜିତ ଭଟ୍ଟାଚାର୍ଯ୍ୟ। ଆଜି ଆମେ କଥା ହେବା ତାଙ୍କ ମ୍ୟୁଜିକାଲ ଜର୍ଣ୍ଣି ବିଷୟରେ, ଆଗକୁ ତ ଢେର ସାରା କଥା ହେବା, କିନ୍ତୁ ଏବେ ଶୁଣିନେବା ତାଙ୍କ ଭଏସ୍ରୁ ଏଇ ସଙ୍ଗଟି। ତେବେ ଗୀତଟି ଶୁଣିଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରି ଝୁମି ଯାଆନ୍ତୁ।

ଅଭିଜିତ ସଙ୍ଗୀତର ଜର୍ଣ୍ଣି ଷ୍ଟାର୍ଟ ହୋଇଥିଲା ଅନେକ ସ୍ୱପ୍ନକୁ ସାଥି ଧରି। 80s ଶେଷ ଆଉ 90s ଆରମ୍ଭ, ଏ ଟାଇମ୍ ତାଙ୍କ ପାଇଁ ଗୋଟେ ଗୋଲ୍ଡେନ୍ ଟାଇମ୍ ଥିଲା। ବାଗି, ଖିଲାଡ଼ି, ୟେସ୍ ବସ୍, ଜୋ ଚିତା, ୱହି ସିକନ୍ଦର ଭଳି ଫିଲ୍ମ ଗୀତଗୁଡ଼ିକ ତାଙ୍କୁ ରାତାରାତି ଷ୍ଟାର୍ ବନେଇଦେଲା। ସେତେବେଳେ ମ୍ୟୁଜିକ୍ ଡିରେକ୍ଟରମାନେ କହୁଥିଲେ ରୋମାଣ୍ଟିକ୍ ସଙ୍ଗ ମାନେ ଅଭିଜିତ ପରଫେକ୍ଟ। ଅଭିଜିତଙ୍କ ଭଏସ୍ ପୁରା ଫିଟ୍ ଥିଲା ଶାହରୁଖ ଖାନ୍ଙ୍କୁ। ବାଦଶାହ, ଜୋଶ, ଚଲତେ ଚଲତେ ପ୍ରତ୍ୟେକ ଫିଲ୍ମରେ ତାଙ୍କ ଭଏସ୍ ଏମିତି ଚାଲୁଥିଲା ଯେ ସେ ଗୀତରେ ହିରୋ କେଉଁଟା ଅଧିକ ଲୋକପ୍ରିୟ ହେବ ଅନୁମାନ କରିବା କଷ୍ଟ। ତାଙ୍କର ପ୍ରତ୍ୟେକ ସଙ୍ଗଟା ଥିଲା ସୁଇଟ୍ ଭାଇବ୍। ସେ ଗୀତ ଶୁଣିଲେ ଲାଗେ ସତେ ଯେପରି ଆମ ନିଜ ଷ୍ଟୋରି। ତେବେ ସାଥୀ, ଆଗକୁ ତ କଥାବାର୍ତ୍ତା ଜାରି ରହିବ, ତେବେ ଚାଲନ୍ତୁ ଏବେ ଶୁଣି ନବା ତାଙ୍କ ଫିଲ୍ମରୁ ଆଉ ଗୋଟେ ସୁପରହିଟ୍ ଗାନା। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦେ ସେ ଦିଲ୍ ତକ।

ଅଭିଜିତ କେବଳ ସିଙ୍ଗର ତା ନୁହେଁ, ସେ ଜଣେ ଭଲ ମଣିଷ ମଧ୍ୟ। ଲାଇଭ କନସର୍ଟରେ ସେ ଏବେ ବହୁତ ଆକ୍ଟିଭ। ସୌରଭଜୀ ତାଙ୍କର ଡେଡିକେସନ ବହୁତ। ସେ କୁହନ୍ତି ମନର ଗାଇବା ହେଉଛି ପ୍ରକୃତ କଳା। ତାଙ୍କ ସଙ୍ଗୀତରେ ଅଛି ବେଙ୍ଗଲୀ ସୁଇଟନେସ୍, ହିନ୍ଦୀ ରୋମାନ୍ସ ଏବଂ ଇଣ୍ଡିଆନ କ୍ଲାସିକାଲର ଗୋଟେ ଡିଫରେଣ୍ଟ ଷ୍ଟାଇଲ। ଆଉ ଖାସ୍ ସେଇଥିପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ମେଁ କୋଇ ଏସା ଗୀତ ଗାଉ ଏହି ସଙ୍ଗ ପାଇଁ 1998 ମସିହାରେ ସେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ତାପରେ ସଙ୍ଗୀତ ମହାସମ୍ମାନ, ଏମ୍ଟିଭି ଏସିଆ ଆୱାର୍ଡ, ବଙ୍ଗବିଭୂଷଣ ସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମଧ୍ୟ ସେ ପାଇଛନ୍ତି। ତାଙ୍କ କଣ୍ଠସ୍ୱର ଆଉ ସଙ୍ଗୀତ ପ୍ରତି ଡେଡିକେସନ୍ ତାଙ୍କୁ ଭାରତୀୟ ସଙ୍ଗୀତ ଜଗତରେ ଏକ ସମ୍ମାନୀୟ ସ୍ଥାନରେ ପହଞ୍ଚାଇ ଦେଇଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଦିଲ୍ ସେ ଦିଲ୍ ତକ୍ ଆମ ସମସ୍ତଙ୍କୁ ଗୀତ ଶୁଣିବାକୁ ବହୁତ ହି ଭଲ ଲାଗେ ଆଉ ଗୀତ ଶୁଣିଲେ ମନରେ ଯାହା ବି ଥାଉ ନା କାହିଁକି ସବୁକିଛି ହାଲକା ହେଇଯାଏ ଆଉ ସେ ଗୀତ ଯଦି ଟିକେ ପୁରୁଣା ଥାଏ ନା ସେ ଗୀତ ସହ ଆମର ବହୁତ କିଛି ମେମୋରିର ଫ୍ଲାସବ୍ୟାକ୍ ଆସିଯାଏ ମାନେ ବହୁତ କିଛି ମେମୋରି ତାଜା ହେଇଯାଏ ତେବେ ଚାଲନ୍ତୁ ନା ସେଇ ଏଭରଗ୍ରୀନ୍ ସଙ୍ଗକୁ ଶୁଣିବା ଆଉ ସେ ଗୀତର ତାଳେ ତାଳେ ଝୁମିଯିବା

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଟକ୍ ଭି ଟ୍ୟୁନ୍ ଭି ସବୁକିଛି ଗୋଟେ ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅପ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋ ନାରିସା ଆପଣମାନଙ୍କ ସାଥିରେ ଆଜି ଆମେ ଢେର ସାରା କଥା ହବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ। ଟିକେ ଭାବିଲେ ଦେଖି ଯଦି ଆମକୁ କେହି ସ୍ନେହରେ ପଦେ ମିଠା କଥା କହିଦିଅନ୍ତି କେତେ ଖୁସି ଲାଗେ ଆପଣ କଣ ଲାଗେନି। ଜୀବନର ବଡ଼ ବଡ଼ ଉପହାର ସବୁବେଳେ ଦରକାର ହୋଇନଥାଏ, ବେଳେବେଳେ ଗୋଟେ ମିଠା କଥା, ଟିକେ ସ୍ନେହଭରା ଡାକ କିମ୍ବା ମନ ଖୋଲା ହସ ହିଁ କାହାର ପୁରା ଦିନକୁ ପୁରା ବ୍ୟୁଟିଫୁଲ୍ କରିନିଏ। ଶବ୍ଦରେ ଏତେ ଶକ୍ତି ଥାଏ ଯେ ମନକୁ ଜିତିଯାଏ ଆଉ ସମ୍ପର୍କକୁ ବେଶ ନିବିଡ଼ କରିହୁଏ। ତେବେ ଚାଲନ୍ତୁ ନା ସାଥୀ ଏଇ ମିଠା ମିଠା କଥା ସହ ମିଠା ମିଠା ଗୀତ ବି ଶୁଣିବା। ତେବେ ଶୁଣେଇ ଦେଉଛି ଏଇ ଗୀତଟି, ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଆମେ ସମସ୍ତେ ଭଲ କଥା ଶୁଣିବାକୁ ବହୁତ ପସନ୍ଦ କରୁ। ଯଦି କେହି ହସିକି କହିଦିଅନ୍ତି କେମିତି ଅଛୁ ବୋଲି, ଆଉ ଯଦି ସେମାନେ ଆମକୁ ପଚାରି ଦିଅନ୍ତି, ମନଟା ଗୋଟେ ଅଜଣାତିରେ ଖୁସି ହେଇଯାଏ। ସେଥିପାଇଁ କୁହାଯାଏ ମଣିଷର ସୌନ୍ଦର୍ଯ୍ୟ ତା କଥାରେ ଲୁଚିଥାଏ। ଗୋଟେ ମିଠା କଥା ରାଗକୁ ଶାନ୍ତ କରିପାରେ, ଭାଙ୍ଗିଥିବା ସମ୍ପର୍କକୁ ପୁଣି ଥରେ ଯୋଡ଼ିପାରେ, ଆଉ ନିରାଶା ମନରେ ଆଶାର ଦୀପ ଜଳିପାରେ। ଆଜିର ଏ ବ୍ୟସ୍ତମୟ ଜୀବନରେ ଆମେ ସମସ୍ତେ ସବୁକିଛି ପାଇବା ପାଇଁ ଜଲ୍ଦି ଜଲ୍ଦି ହଉ, କିନ୍ତୁ ଦୁଇ ପଦ ମିଠା କଥା କହିବାକୁ ଭୁଲିଯାଉ। ତେବେ ଆସନ୍ତୁ ନା ଆଜିଠୁ ନିଜ କଥାରେ ମିଠା ସ୍ୱରିଦେବା। ହୁଏତ ଆମର ଛୋଟ ଛୋଟ ମିଠା କଥା କାହା ମୁହଁରେ ହସ ଆଣିଦେବ, କାହାର ଦୁଃଖକୁ ହାଲକା କରି ଟିକେ ଖୁସି ଦେବ। ତେବେ ଆପଣଙ୍କ ମନରେ ଖୁସି ପାଇଁ ଶୁଣିଦେଉଛି ଏଇ ଗୀତଟି, ଶୁଣିଥାନ୍ତୁ ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ।

ଆମେ କାହାକୁ କ'ଣ ଗିଫ୍ଟ ଦେଲୁ ସେଇଟା ସମୟ ସହ ଭୁଲି ଯାଇପାରୁ, କିନ୍ତୁ ଆମେ କେଉଁଭଳି ଭାବରେ ସ୍ନେହରେ ତାଙ୍କ ହୃଦୟ ଜିତିଥିଲୁ ସେଟା ବହୁ ଟାଇମ୍ ଯାଏ ମନେ ରହିଥାଏ। ସେଥିପାଇଁ କୁହାଯାଏ କାହାକୁ କିଛି କହିବା ଆଗରୁ ଭାବି ଚିନ୍ତି କହିବା, କାରଣ ଭଲ କଥା ସମ୍ପର୍କକୁ ବହୁତ ମଜବୁତ କରେ, ଭରସା ବଢ଼ାଏ ଆଉ ଅନେକ।